ସେ ଦେବଙ୍କର ଦେବ ମହାଦେବ, ସେ ଶିବଶଙ୍କର ସଦାଶିବ, ସେ ଧ୍ୟାନସ୍ଥ, ସେ ମଗ୍ନ, ସେ ଜଳପ୍ରିୟ, ଫଳପ୍ରିୟ, ଭକ୍ତିପ୍ରିୟ ଠାକୁର। ଅଳ୍ପକେ ସନ୍ତୁଷ୍ଟ ହୁଅନ୍ତି ବୋଲି ସେ ଆଶୁତୋଷ, ସେ ମଲ୍ଲିକେଶ୍ୱର, ସେ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ସନ୍ତୁଷ୍ଟ ତ କେବେ ରୁକ୍ଷ ହୋଇଗଲେ ସେ ଆରମ୍ଭ କରନ୍ତି ତାଣ୍ଡବ, ସେ ରୁଦ୍ର, ସେ କାଳ, ସେ ପ୍ରଳୟ। ହେଲେ ସବୁକାଳେ ସେ ଶାନ୍ତ ଧ୍ୟାନସ୍ଥ, ସେ ଦେବଦେବ ମହାଦେବଙ୍କର କୃପା କରୁଣା ସଦାକାଳେ ଛରି ପଡ଼ୁଥାଉ। ପରବର୍ତ୍ତୀ ଶିଳ୍ପୀ ଅଖିଳ କୁମାର ଲେଙ୍କା, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

ସବୁ ଠାକୁର ଫୁଲପ୍ରିୟ ଅଟନ୍ତି। ଫୁଲ ପ୍ରକୃତିର ଏକ ସୁନ୍ଦର ଦାନ। ସୁଗନ୍ଧିତ ଫୁଲମାଳରେ ସଜେଇ ହେଇ ମହମହ ବାସୁଥାନ୍ତି ଆରାଧ୍ୟ। ସେହି ଫୁଲ ଯଦି ଏତେ ପ୍ରିୟ ସ୍ରଷ୍ଟାଙ୍କର, ଫୁଲଟିଏ ହୋଇଯାଇ ତାଙ୍କ ପୂଜା ଅର୍ଚ୍ଚନାରେ ସମର୍ପିତ ହେବାର ଭାବନା ରଖିବା ଆସନ୍ତୁ। ପରବର୍ତ୍ତୀ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ଗାଇଛନ୍ତି ସୁଷମା ମହାଙ୍କୁରଙ୍କ ରଚନା।

ଫୁଲ ଧୂପ ଦୀପ ନୈବେଦ୍ୟ ଶ୍ରଦ୍ଧା ଭକ୍ତି ଆଉ ସବୁ ସମର୍ପଣ ଭାବକୁ ସମର୍ପି ଦେଲା ପରେ ଯଦି ଆରାଧ୍ୟଙ୍କ କରୁଣା ନ ହୁଏ, ଭକ୍ତ ଅଭିମାନ କରେ, ନିଜର ଅତି ନିଜର ଭାବି ଭଗବାନଙ୍କୁ ଗାଳି ବି କରିଦିଏ। ସେ ଶ୍ରଦ୍ଧା ପ୍ରିୟ ଠାକୁର ସେ ଭକ୍ତି ଆଉ ଭାବକୁ ଠିକ୍ ବୁଝିପାରନ୍ତି ବୋଲି ତ ତାଙ୍କ ମୁଖମଣ୍ଡଳ ସଦା ହସ ହସ। ପରବର୍ତ୍ତୀ ଶିଳ୍ପୀ ଦିବାକର ମହାନ୍ତି, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

ହୃଦୟର ସବୁତକ ଭକ୍ତି ଆଉ ଭାବକୁ ସମର୍ପି ଦେଇ ସ୍ରଷ୍ଟାଙ୍କ କୃପା କରୁଣାର ଆଶା ରଖି ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ସୁନନ୍ଦା ପଟ୍ଟନାୟକ, ଅଖିଳ କୁମାର ଲେଙ୍କା, ଭୁବନେଶ୍ୱରୀ ମିଶ୍ର ଏବଂ ଦିବାକର ମହାନ୍ତି। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଏବଂ ସୁଷମା ମହାଙ୍କୁରଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତମାନସର ସାତତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର ସପ୍ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ସବିତା ଦେବୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।
1: ନମ୍ରତା ମଣିଷର ସବୁଠୁ ବଡ଼ ଆଭୂଷଣ। ଏହା ଆମ ସ୍ୱଭାବକୁ ଅନ୍ୟମାନଙ୍କ ପାଇଁ ସୁନ୍ଦର ଭାବରେ ପ୍ରକାଶ କରିବାରେ ସହାୟକ ହୁଏ। ବିନୟୀ ସ୍ୱଭାବର ବ୍ୟକ୍ତିବିଶେଷ ଯାହା ବି କୁହନ୍ତି ତାକୁ ଶୁଣିବା ପାଇଁ ସଭିଙ୍କ ମନରେ ଆଗ୍ରହ ଜନ୍ମେ। ଲୋକେ ସେଭଳି ବ୍ୟକ୍ତିଙ୍କୁ ନିଜର ମନେ କରି ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାର ସମାଧାନର ବାଟ ସେହିଭଳି ବ୍ୟକ୍ତିଙ୍କୁ ହିଁ ପଚାରି ବୁଝନ୍ତି। ବିନମ୍ର ସ୍ୱଭାବର ବ୍ୟକ୍ତିଙ୍କ ବିଚାର ବୁଦ୍ଧି ଯେହେତୁ ସ୍ଥିର ରହେ, ସେହିଭଳି ବ୍ୟକ୍ତି ଉପଯୁକ୍ତ ସମାଧାନର ପନ୍ଥା ମଧ୍ୟ ଦେଖାଇପାରନ୍ତି। ତେବେ ଗୁଣୀ ଲୋକ ହିଁ ବିନମ୍ର ହୋଇପାରନ୍ତି। ଯେଉଁଭଳି ଗଛଟିଏ ଫଳରେ ପରିପୂର୍ଣ୍ଣ ହେଲେ ହିଁ ନଇଯାଏ, ଠିକ୍ ସେହିଭଳି ସୁଗୁଣରେ ସମ୍ପନ୍ନ ହେଲେ ହିଁ ବ୍ୟକ୍ତି ନମ୍ର ହୋଇପାରନ୍ତି। ବିଦ୍ୟା ଦଦାତି ବିନୟମ୍ ବିନୟାତ୍ୟାତି ପାତ୍ରତାମ୍। ପ୍ରକୃତରେ ଯିଏ ବିଦ୍ୟା ପ୍ରାପ୍ତ ହୁଅନ୍ତି ତାଙ୍କ ମନରୁ ଭ୍ରମରୂପକ ଅନ୍ଧକାର ଦୂର ହୋଇ ଅହଙ୍କାରର ଆବରଣ କ୍ରମେ ନଷ୍ଟ ହୋଇପାରେ। ଅହଙ୍କାର ମୁକ୍ତ ହେଲେ ବ୍ୟକ୍ତି ଅନ୍ୟକୁ ବୁଝିବା ପାଇଁ ଆଗ୍ରହୀ ହୁଅନ୍ତି। ଯେହେତୁ ଏଭଳି ଅବସ୍ଥା ଭାବ ବିନିମୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବର ଆଦାନ ପ୍ରଦାନ ପ୍ରକ୍ରିୟା ସମ୍ଭବ ହୁଏ। ଜଣେ ଅପରର ସମସ୍ୟା ବୁଝିଗଲେ ସମାଧାନର ପନ୍ଥା ଖୋଜିବାରେ ସେମାନେ ଏକତ୍ର ପ୍ରୟାସ କରିବା ସହଜ ହୁଏ। ବିଦ୍ୟାର୍ଜନ କରି ଯୋଗ୍ୟ ହେଲେ ଧନପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୁଏ। ତେବେ ଧନ ଅର୍ଜନ କରି କେବଳ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବୁଡ଼ି ରହିଲେ ଆମ ବିଦ୍ୟାର ପ୍ରୟୋଜନୀୟତା ରହେ ନାହିଁ। ଯେଉଁ ବୃହତ୍ତର ସ୍ୱାର୍ଥ ପାଇଁ ଆମେ ବିଦ୍ୟାର୍ଜନ କରିଥାଉ, ସେହି ଦିଗ ପ୍ରତି ଆମେ ଉଦାସୀନ ରହିଯିବା ଆମକୁ ସମୟକ୍ରମେ ରୁକ୍ଷ କରିଦିଏ। ଅନ୍ୟର ସୁଖ ଦୁଃଖର ଭାଗି

ବାର ଯେଉଁ କୋମଳ ଭାବ ଆମକୁ ଆମର ଜ୍ଞାନ ଶିଖାଇଥାଏ, ତାକୁ ଅଣଦେଖା କରି ନିଜ ସୁଖକୁ ଅଧିକ ଗୁରୁତ୍ୱ ଦେବାର ଇଚ୍ଛା ଆମକୁ ସମୟକ୍ରମେ ସ୍ୱାର୍ଥାନ୍ଧ କରିପକାଏ। ଏଣୁ ଶାସ୍ତ୍ର କହିଛି, ଧନ ଅର୍ଜନ କରି ଧର୍ମ କରିବାର ଆବଶ୍ୟକତା ରହିଛି। ପାତ୍ରତ୍ୱାତ୍ ଧନମ୍ ଆପ୍ନୋତି ଧନାତ୍ ଧର୍ମମ୍ ତତଃ ସୁଖମ୍। ଧନ ଅର୍ଜନ କରି ଧର୍ମ କରିପାରିଲେ ମନକୁ ଯେଉଁ ଶାନ୍ତି ମିଳେ, ସେହି ଶାନ୍ତି ହିଁ ବାସ୍ତବରେ ସୁଖ। କେବଳ ମୁଁ ଖାଇପିଇ ଭଲରେ ରହିବି ଭାବିବା ଅଳ୍ପ ସମୟ ପାଇଁ ହୁଏତ ଠିକ୍ ଲାଗିପାରେ, କିନ୍ତୁ ଟିକେ ଗଭୀର ଭାବରେ ବିଚାର କଲେ ଏହି କଥା ସ୍ପଷ୍ଟ ହୋଇଯିବ ଯେ ନିଜ ପାଇଁ ନିଜେ ବଞ୍ଚିବା ଆମ ଜୀବନକୁ ପଶୁତୁଲ୍ୟ ଜୀବନରେ ପରିଣତ କରିପକାଏ। ଟିକିଏ ଉଚ୍ଚତର ଭାବନା ନେଇ ସୁଖର ଅସଲ ଅର୍ଥ ଖୋଜିଲେ ଅନ୍ୟକୁ ସୁଖୀ କରିପାରିବାର ଆନନ୍ଦକୁ ଅନୁଭବ କରିହୁଏ। ଏହି ଅନୁଭବକୁ ଅଧିକ ସମୟ ପାଇଁ ଉପଭୋଗ କରି ରଖିବାକୁ ହେଲେ ନିରନ୍ତର ଏହି ସତ୍କର୍ମରେ ନିଜକୁ ନିୟୋଜିତ ରଖିବାକୁ ହେବ। ନିଜେ ଏହିଭଳି ଏକ ବିନମ୍ର ଭାବର ଅଧିକାରୀ ହୋଇପାରିଲେ, ତେଣିକି ଏଭଳି ବିନମ୍ର ବ୍ୟକ୍ତିବିଶେଷଙ୍କ ବାକ୍ୟର ସୁଦୂର ପ୍ରସାରୀ ପ୍ରଭାବ ରହିବ। ତାଙ୍କ କଥାକୁ କାଟିବା ଉଚିତ ହେବ ନାହିଁ ବୋଲି ସାଧାରଣରେ ଏକ ବିଚାର କ୍ରିୟାଶୀଳ ହେବ। ଏଭଳି ବିନମ୍ର ବୁଦ୍ଧି ବିଚାର ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଅନେକ ଲୋକଙ୍କ ମୁଣ୍ଡ ଆପେ ନଇଯିବ। ସମାଜ ସେମାନଙ୍କ ବିଚାରକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ପାଦେ ପାଦେ ଆଗେଇ ପାରିଲେ ସମାଜରେ ସୁଖ ବିରାଜିତ ହେବ। ପରୋପକାର ଭଳି ଏକ ବିଚାର ବାସ୍ତବରେ ସମାଜକୁ ପରିବର୍ତ୍ତନ କରିବାରେ ସମର୍ଥ ହେବ। ବିଚାର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସମାଜକୁ ଦିଗ୍ଦର୍ଶନ ଦେବାକୁ ଆଗଭର ହେଲେ ତାର ସୁପ୍ରଭାବ ସୁଦୂର ପ୍ରସାରୀ ହେବା ସହ ଖୁବ୍ ଫଳପ୍ରଦ ମଧ୍ୟ ହେବ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଅଦା ଚାଷ ସମ୍ପର୍କରେ। ଅଦାକୁ ଖାଦ୍ୟର ପ୍ରତ୍ୟେକ ଦିନ ବିଭିନ୍ନ ଖାଦ୍ୟପାନୀୟରେ ବ୍ୟବହାର କରାଯାଏ। ଅଦା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ସକାଳୁ ଖାଲି ପେଟରେ ନଖ ଉଷୁମ ପାଣିରେ ଅଧ ଚାମଚ ଅଦା ରସ ମିଶାଇ ପିଇଲେ ସମସ୍ତ ପେଟ ସମସ୍ୟା ଦୂର ହୋଇଥାଏ। ଅଦା ଫୁଟା ପାଣି ପିଇଲେ କାଶ ଦୂର ହେବା ସହିତ ଶରୀରକୁ ଶକ୍ତି ମିଳିଥାଏ। ଅଦା ରସ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣ ରହିଥାଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଅଦାରେ ପ୍ରୋଟିନ୍, କାଲସିୟମ୍ ଓ କାର୍ବୋହାଇଡ୍ରେଟ୍ ବହୁ ପରିମାଣରେ ଥାଏ। ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଅଦା ରସ ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ବଥା ଦୂର ହୋଇଥାଏ। ଏହି ଅଦା ଚାଷ ବାଲିଆ, ଦୋରସା, ଦୋରସା ପଟୁ, ନାଲି ମାଟି, ପଟୁ ମାଟି ଓ ଅନେକ କିସମର ମାଟିରେ ଅଦା ଚାଷ କରାଯାଇପାରେ, କିନ୍ତୁ ଏହା ନିଗିଡ଼ା ହୋଇଥିବା ଉଚିତ। ଏହି ଚାଷରେ ଜମିକୁ 5-8 ଥର ଚାଷ କରି ମାଟିକୁ ଗୁଣ୍ଡ କରି ହେକ୍ଟର ପ୍ରତି ପ୍ରାୟ 12 ଟନ୍ ଗୋବର ଖତ ବା କମ୍ପୋଷ୍ଟ ଦେଇ 1 ମିଟର ଓଷାର 15 ସେଣ୍ଟିମିଟର ଉଚ୍ଚତା ଓ ସୁବିଧା ଅନୁଯାୟୀ ଲମ୍ବା ପଟାଳିମାନ କରନ୍ତୁ। 2ଟି ପଟାଳୀ ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ରଖିବା ଉଚିତ। ସାଧାରଣତଃ ଚାଷୀମାନେ ଦେଶୀ ବିହନ ବ୍ୟବହାର କରିଥାନ୍ତି। ଅଦାର ଉନ୍ନତ କିସମ ହେଲା ସୁପ୍ରଭା, ସୁରୁଚି ଓ ସୁରଭି। ଅଦା ଚାଷରେ ବିହନ ଅଦାକୁ ଖଣ୍ଡ ଖଣ୍ଡ କରନ୍ତୁ, ଯେପରିକି ପ୍ରତ୍ୟେକ ଖଣ୍ଡରେ 2-3ଟି ଲେଖାଏଁ ଆଖି ରହିବ ଓ ଓଜନ ପ୍ରାୟ 15-20 ଗ୍ରାମ ରହିବା ଉଚିତ। ମଞ୍ଜି ଲଗାଇବା ପୂର୍ବରୁ 1 ଲିଟର ପାଣିରେ 5 ଗ୍ରାମ ମାଙ୍କଜେବ କିମ୍ବା 1.5 ଗ୍ରାମ କାର୍ବୋଡାଜିମ୍ ମିଶାଇ ଦ୍ରବଣ ତିଆରି କରନ୍ତୁ। ଉକ୍ତ ଦ୍ରବଣରେ ବିହନ ଅଦାକୁ ଅଧଘଣ୍ଟା ଭିଜାଇ ଛାଇ ଜାଗାରେ ଖେଳାଇ ପାଣି ନିଗାଡ଼ି ଦିଅନ୍ତୁ। ଏଗୁଡ଼ିକ ପଟାଳି ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର, ମଞ୍ଜିକୁ ମଞ୍ଜି 20 ସେଣ୍ଟିମିଟର ଓ 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ହେକ୍ଟର ପ୍ରତି 17-18 କ୍ୱିଣ୍ଟାଲ ବିହନ ଦରକାର ପଡ଼ିଥାଏ।

0: ହେକ୍ଟର ପ୍ରତି 25 ଟନ୍ ମଲିଚିଂ ବା ଶୁଖିଲା ନଡ଼ା ଦରକାର ହୋଇଥାଏ। ଅଦା ଲଗା ହେବା ପରେ 15 ଟନ୍ ଆଚ୍ଛାଦନ ଦରକାର ହୋଇଥାଏ। ଦ୍ୱିତୀୟ ଓ ତୃତୀୟ ଆଚ୍ଛାଦନ ଲଗାଇବାର 45 ଦିନରେ 5 ଟନ୍ ହିସାବରେ ଶୁଖିଲା ନଡ଼ା ଦିଆଯାଏ। ମଲ୍ଚିଂ ଦିଆଗଲେ ଅଦା ଭଲ ଗଜା ହୁଏ। ଅଦା ଚାଷରେ ଶେଷ ଓଡ଼ ଚାଷ ବେଳେ 6 ଟନ୍ ଓ ଅଦାଖଣ୍ଡ ଲଗା ହେବା ପରେ ସିଆର ଓ ପଟାଳିରେ 6 ଟନ୍ ଖତ ଏପରି ହେକ୍ଟର ପ୍ରତି 12 ଟନ୍ ଖତ ପ୍ରୟୋଗ କରନ୍ତୁ। ହେକ୍ଟର ପ୍ରତି 125 କିଲୋଗ୍ରାମ ଯବକ୍ଷାରଜାନ, 100 କିଲୋଗ୍ରାମ ଫସ୍ଫରସ୍ ଓ 100 କିଲୋଗ୍ରାମ ପଟାସ୍ 3 ଥର ଦିଅନ୍ତୁ। ଅଦା ଗଜା ହେବାର 45 ଦିନରେ ଦ୍ୱିତୀୟ ଥର କେବଳ ଅଧା ଯବକ୍ଷାରଜାନ ସାର ଧାଡ଼ି ମଝିରେ ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ। ଅଦା ଲଗା ହେବା ପରେ ଗଜା ହେବା ପାଇଁ ଥରେ ଜଳସେଚନ କରନ୍ତୁ। ମଞ୍ଜି ଲଗାଠାରୁ 8 ମାସ ମଧ୍ୟରେ ପତ୍ରଗୁଡ଼ିକ ହଳଦିଆ ପଡ଼ିଆସେ ଓ ଗଛ ଶୁଖିବାକୁ ଆରମ୍ଭ କଲେ ଅଦା ପାକଳ ହୁଏ। ଠିକ୍ ଏତିକିବେଳେ ଫାଉଡ଼ା ଦ୍ୱାରା ଖୋଳି ଅଦା ବାହାର କରି ମାଟି ଝାଡ଼ି ଚେର ବାହାର କରନ୍ତୁ ଓ ଗୋଟିଏ ଦିନ ଖରାରେ ଶୁଖାଇ ଦିଅନ୍ତୁ। ହେକ୍ଟର ପ୍ରତି 150 ରୁ 200 କ୍ୱିଣ୍ଟାଲ ଅଦା ଅମଳ ହୁଏ। ଅଦାକୁ ଅଧିକ ଦିନ ରଖିବାକୁ ହେଲେ ଏହାକୁ ଚେନ୍ ଲକ୍ ଥିବା ବ୍ୟାଗ୍ରେ ରଖନ୍ତୁ। ଅଦାକୁ ଏପରି ସ୍ଥାନରେ ରଖିବେ ଯେଉଁଠି ପବନ ବାଜିବ ନାହିଁ।
1: ଅଦା ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ସୁପ୍ରଭା ପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଭୂମିଆ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ରୁକ୍ମିଣୀ ପୂଜାରୀ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ଅଶୋକ କୁମାର ମିଶ୍ର।
2: ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଭୂମିଆ ସମ୍ପ୍ରଦାୟର ଗୀତ। ପ୍ରଥମେ ଭୂମିଆ ଭାଇ ଭଉଣୀମାନଙ୍କର ଗୋଟିଏ ଚୈତ ପର୍ବ ଗୀତ ଶୁଣନ୍ତୁ। ଏ ଗୀତଟିକୁ ପରିବେଷଣ କରିଛନ୍ତି ମାଲକାନଗିରି ଜିଲ୍ଲାର ମେଣ୍ଡୁକୁଲି ଗ୍ରାମର ରୁକ୍ମିଣୀ ପୂଜାରୀ ଏବଂ ସାଥୀ।

ଏଥର ଆସନ୍ତୁ ଶୁଣିବା ଭୂମିଆ ଭାଇ ଭଉଣୀମାନଙ୍କର ଛୁଆର ନା ଧରାଣୀ ସମୟର ଗୀତ ପରିବେଷଣ କରିଛନ୍ତି ରୁକ୍ମିଣୀ ପୂଜାରୀ ଏବଂ ସାଥୀ।

ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଭୂମିଆ ଭାଇ ଭଉଣୀମାନଙ୍କର ଗୋଟିଏ ଦେବୀ ବନ୍ଦନା। ପରିବେଷଣ କରିଛନ୍ତି ରୁକ୍ମିଣୀ ପୂଜାରୀ ଏବଂ ସାଥୀ।

0: रॉकेट इत्यनेन विश्वस्य प्रथमः ऑप्टोसार इति उपग्रहः मिशन दृष्टेः प्रक्षेपणम् कृतम्। 90 किलोग्राम मिता मिशन दृष्टिः नैज भारतीय संस्था द्वारा निर्मितः बृहत्तमः पृथ्वी निरीक्षणोपग्रह अस्ति। उपराष्ट्रपतिः सीपी राधाकृष्णन, प्रधानमंत्री नरेन्द्र मोदी च मिशन दृष्टि उपग्रहस्य सफल प्रक्षेपणस्य प्रशंसां कृत्वा एतम् उपग्रहं भारतस्य अंतरिक्षस्य नवानवेषणस्य च यात्रायां प्रमुख सोपान रूपेण वर्णितवन्तौ। विदेश मंत्रालयः अवदत् यत् 45-19 शततमाद् वर्षात् कैलाश मानसरोवर यात्रायै लिपुलेख इति दीर्घ मार्गः अस्ति, एषः नूतन विकासः नास्ति इति। विदेश मंत्रालयस्य आधिकारिक प्रवक्ता रणधीर जायसवालः कैलाश मानसरोवर यात्रायाः सन्दर्भे सीमा प्रकरणे नेपालस्य विदेश मंत्रालय द्वारा कृतानां टिप्पणीनां विषये प्रसार माध्यमानां प्रश्नानां उत्तरं दत्तवान्। असौ उक्तवान् यत् 45-19 शततमाद् वर्षात् कैलाश मानसरोवर यात्रायै लिपुलेख इति दीर्घ मार्ग अस्ति, अनेन मार्गेण यात्रा दशकेभ्यः प्रचलति, अतः एषः नूतनः विकासः नास्ति इति। रक्षामंत्री राजनाथ सिंहः अद्य उत्तर प्रदेशस्य प्रयागराजे रक्षा त्रिवेणी संगमः यत्र प्रौद्योगिक्याः उद्योगस्य सैनिक क्षमतायाः संगम भवति इत्येतस्य विषयम् आलक्ष्य उत्तर प्रौद्योगिकी संगोष्ठ्याः उद्घाटनं करिष्यति। रक्षा मंत्रालयः संसूचितवान् यत् एतत् संगोष्ठी परिचालनं सम्बद्ध आह्वानानां निवारणाय अत्याधुनिक स्वदेशीय प्रौद्योगिकीनां प्रदर्शनस्य एकीकरणस्य च सजीव मंच रूपेण कार्यं करिष्यति। केन्द्रीय विधि मंत्री अर्जुन राम मेघवालः ह्यः रांची नगरे उच्च न्यायालयस्य अधिवक्तृणां सम्मेलने भागम् अगृह्णात्। आईपीएल इति क्रिकेट प्रतिस्पर्धायां ह्यः रात्रौ अहमदाबादस्य नरेन्द्र मोदी क्रीडांगणे गुजरात टाइटन्स दलेन पंजाब किंग्स दलं 4-2 पराजितम् इति वार्ताः।
1: ସଂସ୍କୃତରେ ସମ୍ବାଦରେ ଲେଖରୁ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25 ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ସୁରଭି। ଏଥିରେ ଗୀତିକାର ନିର୍ମଳ ନାୟକଙ୍କ ସହ ସାକ୍ଷାତକାରର ପ୍ରଥମ ଭାଗ ଶୁଣିବେ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ସୁଧା ମିଶ୍ର। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ଅରବିନ୍ଦ, ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତିଧାରା କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସପ୍ତଧାରା କାର୍ଯ୍ୟକ୍ରମରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ପ୍ରଚାର କରିବୁ ଆଜି ଦିନ 1:05। ଆଜି ପାଇଁ ଶିଳ୍ପୀ ଭୀମସେନ ମହାରଣା ଏବଂ ବିଜୟ କୁମାର ସାମନ୍ତରାୟ। ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓଘରଣୀ ପ୍ରଚାରିତ ହେବ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର, ଅଂଶୁଘାତର କାରଣ ଓ ପ୍ରତିକାର ସମ୍ପର୍କରେ, ପରେ ଅନ୍ୟ ଏକ ସାକ୍ଷାତକାର, ଆଇନ କ'ଣ ଏ ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ଆଲୋଚନା, ସାମ୍ବାଦିକତା ଓ ଯୁବ ସମାଜ, ଆଲୋଚକ ପୃଥିବୀରାଜ ଚୌଧୁରୀ। ପରେ ଶୁଣିବେ ସାକ୍ଷାତକାର, ଜନଗଣନା କାହିଁକି କରାଯାଏ। ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି କାମ କରିବା ସମୟରେ ସତର୍କତା, ଭେଟଘାଟରେ ଶୁଣିବେ ଲକ୍ଷ୍ମୀ ବସ୍ତାନେ କାଇକାଇ ସୁବିଧା ଅଛି, ପରେ ହେଲ୍ଥ ଇନ୍ସୁରାନ୍ସ ବୋଇଲେ କାଇଟା ଏ ସମ୍ପର୍କରେ ସାକ୍ଷାତକାର।

ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ଭୋଟ୍ ଗଣତି କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ 8ଟାରେ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍ଗୁଡ଼ିକର ଗଣତି କରାଯିବ ଏବଂ ଏହାପରେ ଇଭିଏମ୍ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନ ସୁଦ୍ଧା ଫଳାଫଳ ସମ୍ପର୍କରେ ସ୍ୱଷ୍ଟ ଚିତ୍ର ମିଳିବାର ସମ୍ଭାବନା ରହିଛି। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆଜି ସହାୟତା ରାଶି ପ୍ରଦାନ କରାଯିବ। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବେ। 1,23,849 ଜଣ ହିତାଧିକାରୀଙ୍କୁ ଏହି ପର୍ଯ୍ୟାୟରେ ସହାୟତା ରାଶି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ମିଳିତ ଭାବେ ଏହି ସପ୍ତାହ ପାଳନ କରୁଛନ୍ତି। ସପ୍ତାହ ପାଳନ ଅବସରରେ ଦେଶବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, ଦକ୍ଷତା ବିକାଶ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକାର ଅନୁପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଧାନସଭା କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଜୟପୁରଠାରେ ଆସନ୍ତାକାଲି ଆରମ୍ଭ ହେବ। ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭାର ବାଚସ୍କତି ଯୋଗ ଦେଉଛନ୍ତି। ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ ଏଥିରେ ଯୋଗ ଦେବା ପାଇଁ ଜୟପୁର ଗସ୍ତ କରିଛନ୍ତି। ବିଧାନସଭା କମିଟି ବ୍ୟବସ୍ଥା ଏବଂ ଆଗାମୀ ଦିନରେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକରେ ଯାତ୍ରୀ ପରିବହନ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ଏବଂ ଓଭରଲୋଡିଂ ଓ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଯାତ୍ରୀ ପରିବହନ ସମୟରେ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଅନୁପାଳନ ନେଇ ଅଚାନକ ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ

0: ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ରଥଦାଣ୍ଡଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ସାଂସଦ ବିଭୁ ପ୍ରସାଦ ତରାଇ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଏକ ସମ୍ଭର୍ଦ୍ଧନା ସମାରୋହ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 9 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ହାଇକୋର୍ଟ ସମେତ ପ୍ରତ୍ୟେକ ଜିଲ୍ଲା ଏବଂ ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଦାଲତ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମ୍ଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ 33 ଦିନ ଧରି ଏହି ଯାତ୍ରା ଚାଲିବ। କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜାତୀୟ ପ୍ରତିଯୋଗିତାର ମହିଳା ବର୍ଗ କ୍ରୀଡ଼ା ଗତକାଲି ଉଦ୍ଯାପିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ଯୋଗଦେଇ ରାଜ୍ୟର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରକୁ ସମଗ୍ର ଦେଶ ପାଇଁ ଅଲିମ୍ପିକ୍ସ ତାଲିମ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି। 2036 ଅଲିମ୍ପିକ୍ସ ପ୍ରତିଯୋଗିତା ଭାରତରେ ଆୟୋଜନ ନେଇ ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଉଭୟ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଭାରତୀୟ କ୍ରୀଡ଼ା ସଂଘ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଇଣ୍ଡିଆନ୍ ଇଣ୍ଡୋର ଓପନ୍ କମ୍ବାଇଣ୍ଡ ଇଭେଣ୍ଟ ଆଣ୍ଡ ପୋଲଭଲ୍ଟ ପ୍ରତିଯୋଗିତାରେ ଗତକାଲି ଓଡ଼ିଶାର ପୂର୍ଣ୍ଣିମା ହେମ୍ରମ୍ ମହିଳା ପେଣ୍ଟାଥଲମ୍ରେ ସ୍ୱର୍ଣ୍ଣପଦକ ପାଇଛନ୍ତି। ତାମିଲନାଡୁର ବାରାନିକା ପୋଲଭଲ୍ଟରେ 4.23 ମିଟର ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଅପରପକ୍ଷରେ ଗତକାଲି 4ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆୟୁର୍ବେଦରେ ମା ଓ ଶିଶୁ ପାଇଁ ପୋଷଣ ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା।
2: ଆମ ଶରୀରର ସମସ୍ତ ପ୍ରକାର ଜୈବିକ ପ୍ରକ୍ରିୟା ଶରୀର ବୃଦ୍ଧି କୋଷ ତଥା ତନ୍ତୁର ସୁରକ୍ଷା ପୁନର୍ଗଠନ ଓ ଆବଶ୍ୟକ ଶକ୍ତିର ସଂରଚନା ପାଇଁ ଆମେ ଖାଦ୍ୟ ଗ୍ରହଣ କରିଥାଏ। ସନ୍ତୁଳିତ ଆହାରରେ ଧାତବ ଲବଣ କ୍ୟାଲୋରୀ ଜୈବ ସାର ବା ଭିଟାମିନ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ। ଅଧିକ ପରିମାଣ ତଟକା ପନିପରିବା ଫଳମୂଳ ଖୁବ୍ କମ୍ ପରିମାଣରେ ଲବଣ ଶର୍କରା ଓ ଚର୍ବିଜାତୀୟ ଖାଦ୍ୟ ଶରୀରକୁ ଉପଯୁକ୍ତ ପୋଷଣ କରିଥାଏ। ଶ୍ୱେତ ସାର ପ୍ରୋଟିନ୍ ଖାଦ୍ୟ ସାର ଖଣିଜ ଲବଣ ତନ୍ତୁଯୁକ୍ତ ଖାଦ୍ୟ ଯେପରିକି ଭାତ ଚିନି ଅଟା ଜହ ବାଜରା ରାଶି ଫଳରସ ମୂଳା ଆଖୁ ଆଳୁ ଗାଜର ପ୍ରଭୃତି ଶ୍ୱେତ ସାର ଜାତୀୟ ଖାଦ୍ୟ ପ୍ରୋଟିନ୍ ଶରୀର ଗଠନ ପାଇଁ ଏନ୍ଜାଇମ୍ ହରମୋନ୍ ଆଣ୍ଟିବଡି ଗଠନ କରିବା ସହ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷତଃ ଶିଶୁ ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ପାଇଁ ଛୁଇଁ ଜାତୀୟ ତଟକା ସବୁଜ ପନିପରିବା ବାଦାମ କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥ ଛେନା ଦହି ଚୁନା ମାଛ ଓ ସୋୟାବିନରୁ ଶତକଡା 40% ପ୍ରୋଟିନ୍ ମିଳେ। ବାଦାମ ତେଲ ସୋରିଷ ତେଲ ଘିଅ ରାଶି ତେଲ ସୂର୍ଯ୍ୟମୁଖୀ ତେଲ ଓ ନଡ଼ିଆ ତେଲ କ୍ଷୀର ଲହୁଣୀ ପ୍ରଭୃତି ଚର୍ବିଜାତୀୟ ଖାଦ୍ୟଶସ୍ୟରେ ଭିଟାମିନ୍ ଏ ଡି ଭିଟାମିନ୍ ଇ ଓ ଭିଟାମିନ୍ କେ ଭରପୁର ରହିଥାଏ। ପାଳଙ୍ଗ ଶାଗ ବଥୁଆ ଶାଗ ସୋରିଷ ଶାଗ ପତ୍ରକୋବି ମେଥି ଶାଗ ମୂଳା ଶାଗ ଧନିଆ ପତ୍ର କଦଳୀ ଭଣ୍ଡା ଚଣା ଶାଗ ପିଆଜ ଷଣ୍ଡା ସିମଲା ଲଙ୍କା ଅଙ୍ଗୁର ନାସପାତି ପିଜୁଳି ପ୍ରଭୃତି ହାଡ଼ ଓ ଦାନ୍ତ ଦୃଢ଼ କରେ। ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରେ। ଖଣିଜ ଲବଣ କ୍ଷୀର କ୍ୟାଲସିୟମ ଖାଦ୍ୟସାର ଓ ପ୍ରୋଟିନ୍ର ଏକ ମହତ୍ୱପୂର୍ଣ୍ଣ ଉତ୍ସ। ପୁଷ୍ଟିହୀନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିଚାର କରି ସତର୍କ ରହି ଏହିସବୁ ଖାଦ୍ୟର ବହୁଳ ବ୍ୟବହାର କଲେ କୁପୋଷଣରୁ ମୁକ୍ତି ମିଳେ ବୋଲି ସନ୍ଦେଶ ଦେଇଛନ୍ତି। ପୁଷ୍ଟିହୀନତା କୁପୋଷଣରୁ ରକ୍ଷା ଓ ଜନସଚେତନତା ସୃଷ୍ଟି ପାଇଁ ଆୟୁର୍ବେଦ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ସାଧାରଣତଃ ମହିଳା ଓ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ରକ୍ତରେ ହିମୋଗ୍ଲୋବିନ୍ କମିଯିବା ଦ୍ୱାରା ରକ୍ତହୀନତାର ଶିକାର ହୋଇଥାନ୍ତି। ରକ୍ତହୀନତା ଯୋଗୁଁ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଜଟିଳତା ସୃଷ୍ଟି ହୋଇଥାଏ। ମହିଳାମାନେ ସେଠା ଦେଖାଯିବା ସହ ହାଲିଆ ଲାଗିବା ଦୁର୍ବଳତା ମୁଣ୍ଡ ବୁଲାଇବା ଅଣନିଶ୍ୱାସୀ ହେବା ଅନୁଭବ କରନ୍ତି। 18 ବର୍ଷରୁ କମ୍ 35 ବର୍ଷରୁ ଅଧିକ ବୟସରେ ପ୍ରଥମ ଗର୍ଭଧାରଣ ଗୁରୁତର ରକ୍ତହୀନତା ଉଚ୍ଚ ରକ୍ତଚାପ ଥାଲାସେମିଆ ମଧୁମେହ ଥାଇରଏଡ୍ ହୃଦ

0: ରୋଗ, କିଡ଼ନୀ ରୋଗ, ଗର୍ଭାବସ୍ଥାରେ ରକ୍ତସ୍ରାବ, ପେଟରେ ଅଧିକ ଯନ୍ତ୍ରଣା, ପେଟରେ ପିଲା ନ ବୁଲିବା ଲକ୍ଷଣ ଗୁଡିକ ବିପଦପୂର୍ଣ୍ଣ ହୋଇଥିବାରୁ ସଠିକ୍ ଚିକିତ୍ସା, ଖାଦ୍ୟପେୟ ଓ ବିଶ୍ରାମ ନିହାତି ଆବଶ୍ୟକ। ମାଆର ପ୍ରଥମ କ୍ଷୀର ହଳଦିଆ ଓ ବହଳିଆ ପଶ କ୍ଷୀର, ଯାହାକୁ କୋଲେଷ୍ଟ୍ରମ୍ କହନ୍ତି, ତାହା ଶିଶୁକୁ ପିଆଇବା ନିହାତି ଦରକାର। ଏହି କ୍ଷୀର ଶିଶୁକୁ ଅନେକ ସଂକ୍ରମଣରୁ ରକ୍ଷା କରିବା ସହ ତାର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରେ। ଏହା ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁଟି ମାତୃଗର୍ଭରେ ସଞ୍ଚାର ହେବା ଓ ଜନ୍ମ ହେବା ପରଠାରୁ ପୂର୍ଣ୍ଣ ବୟସ ପ୍ରାପ୍ତ ହେବା ପର୍ଯ୍ୟନ୍ତ ମା ଓ ଶିଶୁର ଉତ୍ତମ ପୋଷଣ ଆବଶ୍ୟକ। କୁପୋଷଣ ହେତୁ ଶିଶୁଟି ଦୁର୍ବଳ ହୋଇପଡେ, ଓଜନ କମିଯାଏ, ରିକେଟ୍ ଓ ଅନ୍ୟାନ୍ୟ ରୋଗଗ୍ରସ୍ତ ହୋଇଯାଏ। ଭିଟାମିନ୍ କ ଅଭାବରୁ ଅନ୍ଧାରକଣା, ଭିଟାମିନ୍ ଖ ଅଭାବରୁ ବେରିବେରି, ଭିଟାମିନ୍ ଘ ଅଭାବରୁ ଦାନ୍ତମାଡ଼ିରୁ ରକ୍ତସ୍ରାବ, ଘ ଅଭାବରୁ ହାଡ଼ ଦୁର୍ବଳ, ଭିଟାମିନ୍ ଚ ବା ଇ ଅଭାବରୁ ପ୍ରଜନନ ଶକ୍ତି ହ୍ରାସ, ଭିଟାମିନ୍ କେ ଅଭାବରୁ ରକ୍ତସ୍ତମ୍ଭନ ହୁଏ ନାହିଁ। ସେହିପରି ବିଭିନ୍ନ ଖଣିଜ ଲବଣ ଅଭାବରୁ ରକ୍ତହୀନତା, ହୃଦରୋଗ ତଥା ସ୍ମରଣ ଶକ୍ତି ହ୍ରାସ ପାଏ। ବିଶେଷ କରି ଶାଗଜାତୀୟ ଖାଦ୍ୟରୁ ଖଣିଜ ଲବଣ, ଗାଜରରେ ପ୍ରଚୁର ଜୀବସାର, କାଞ୍ଜି, ଅଁଳା, ଲେମ୍ବୁ, ସଜନା ଶାଗରେ ଜୀବସାର ଗ, କଦଳୀ, ବ୍ରୋକଲି, ବନ୍ଧାକୋବି, ଭେଣ୍ଡି, ପୋଟଳ ପ୍ରଭୃତି ତଟକା ସବୁଜ ପନିପରିବା ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପୋଷଣ ଯୋଗାଇଥାଏ। ଆୟୁର୍ବେଦ ଔଷଧ ମାନଙ୍କରେ ବ୍ରାହ୍ମୀ ରସାୟନ, ଚ୍ୟବନପ୍ରାସ, ପୁନର୍ବାରିଷ୍ଟ, ଅଶ୍ୱନ୍ଧା, ଯଷ୍ଟିମଧୁ, ମଣ୍ଡୁକପର୍ଣ୍ଣି, ଆମଳକି, ରକ୍ତପୂରଣୀ ଶାଗ ପ୍ରଭୃତି ଶରୀରକୁ ବହୁତ ପୋଷଣ କରିବାର ଶକ୍ତି ରଖିଥାଏ। ତେଣୁ ଆମେ ସଚେତନ ହୋଇ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ସହ ଉପଯୁକ୍ତ ଭାବେ ପୋଷଣ କରି ପ୍ରଚୁର ବିଶୁଦ୍ଧ ଅମ୍ଳଜାନ ଆମ ପରିବେଶରେ ପାଇବା ପାଇଁ ତୁଳସୀ, ବଟ, ଅଶ୍ୱତ୍ଥ ବୃକ୍ଷ ରୋପଣ କରି ଏକ ନିରୋଗ ଓ ସୁସ୍ଥ ସମାଜ ଗଠନ କରିବାକୁ ଆସନ୍ତୁ ଆଜି ହିଁ ଶପଥ ନେ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆୟୁର୍ବେଦରେ ମା ଓ ଶିଶୁ ପାଇଁ ପୋଷଣ। ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ ଗଣତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ରକ୍ଷା ତ୍ରିବେଣୀ ସିମ୍ପୋଜିୟମର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ସମାପ୍ତ ପାଇଁ ଇରାନ ଦେଇଥିବା ସାନି ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ କହିଲେ ଆମେରିକା ରାଷ୍ଟ୍ରପତି। ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଆଜିଠାରୁ ପାଳନ କରାଯିବ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗଣତି ନିମନ୍ତେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ଆଜି 8:00 ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ଏବଂ 8:30 ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଗଣତି ଆରମ୍ଭ ହେବ। ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି। ପଶ୍ଚିମବଙ୍ଗରେ ଆଜି 293 ଆସନ ପାଇଁ 77 କେନ୍ଦ୍ରରେ ଭୋଟ ଗଣନା ହେବ। ପ୍ରତ୍ୟେକ ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣନା କେନ୍ଦ୍ରରେ ଜିଲ୍ଲା ପୁଲିସ୍, ରାଜ୍ୟ ପୁଲିସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର 200 କମ୍ପାନୀ ନିୟୋଜିତ ହୋଇଛନ୍ତି। ଗଣନା କେନ୍ଦ୍ରର 100 ମିଟର ମଧ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 163 ଲାଗୁ କରାଯାଇଛି ଏବଂ ଆବଶ୍ୟକ ହେଲେ ଏହି ପରିଧିକୁ ବୃଦ୍ଧି କରାଯିବ। ଭୋଟ ଗଣନା ପ୍ରକ୍ରିୟା ସମୟରେ କର୍ତ୍ତବ୍ୟରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମଗ୍ର ପ୍ରକ୍ରିୟା ପର୍ଯ୍ୟବେକ୍ଷକ ଏବଂ ପୁଲିସ୍ ପର୍ଯ୍ୟବେକ୍ଷକଙ୍କ ସହିତ ରିଟର୍ଣ୍ଣିଂ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନେ ତଦାରଖ କରିବେ। ପ୍ରଥମଥର ପାଇଁ ପୁଲିସ୍ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଗଣନା ପ୍ରକ୍ରିୟାରେ ସାମିଲ କରାଯାଇଛି। ଫାଲ୍ଟା ବିଧାନସଭା ପାଇଁ ପୁନଃ ନିର୍ବାଚନ ଆସନ୍ତା 21 ଅନୁଷ୍ଠିତ ହୋଇ 24 ଭୋଟ ଗଣତି ହେବ। ତାମିଲନାଡୁରେ 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 234 ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ 4,624 ଜଣ ମାଇକ୍ରୋ

ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଗଣନା କାର୍ଯ୍ୟରେ 10,545 ଜଣ କର୍ମଚାରୀଙ୍କୁ ସାମିଲ କରାଯାଇଛି। ଆସାମରେ 126 ବିଧାନସଭା ଆସନ, କେରଳମରେ 140 ଏବଂ ପୁଡୁଚେରୀରେ 30 ଆସନ ପାଇଁ ଆଜି ଭୋଟ୍ ଗଣତି କରାଯିବ। ନାଗାଲାଣ୍ଡରେ ଆଜି ମୋକକ୍ଚୁଙ୍ଗ୍ ଜିଲ୍ଲାରେ କୋରିଡାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗଣନା ବ୍ୟବସ୍ଥା କରାଯାଇଛି। ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ 3 ପର୍ଯ୍ୟାୟରେ 10 ଟେବୁଲରେ ଭୋଟ୍ ଗଣନା କରାଯିବ। ଗଣନା ସ୍ଥାନରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଜରିଆରେ ସମସ୍ତ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ରକ୍ଷା ତ୍ରିବେଣୀ ସଂଗମ ସିମ୍ପୋଜିୟମ୍ ଉଦ୍ଘାଟନ କରିବେ। ସିମ୍ପୋଜିୟମ୍ରେ ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଏବଂ ସେନା ଏକତ୍ରୀକରଣ ବିଷୟରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସିମ୍ପୋଜିୟମ୍ ବିଭିନ୍ନ ଆହ୍ୱାନଗୁଡ଼ିକୁ ଦୂର କରିବା ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ସମନ୍ୱିତ କରିବା ପାଇଁ ଏକ ସକ୍ରିୟ ମଞ୍ଚ ଭାବରେ କାର୍ଯ୍ୟ କରିବ। ପ୍ରଦର୍ଶନୀରେ ଦେଶର ଏମ୍ଏସ୍ଏମ୍ଇ, ଘରୋଇ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀଙ୍କ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ସାମିଲ ହେବେ। 280 ଅଧିକ କମ୍ପାନୀ ସେମାନଙ୍କର ସଦ୍ୟତମ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବା ସହ ଷ୍ଟଲ୍ ସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଏହି 3-ଦିନିଆ କାର୍ଯ୍ୟକ୍ରମ ଭାରତୀୟ ସେନାର ନର୍ଦର୍ଣ୍ଣ କମାଣ୍ଡ ଏବଂ କେନ୍ଦ୍ରୀୟ କମାଣ୍ଡ ଓ ଭାରତୀୟ ପ୍ରତିରକ୍ଷା ନିର୍ମାତା ସଂଗଠନ ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଛି। ଶିକ୍ଷା ହେଉଛି ଜାତି ଗଠନର ସବୁଠାରୁ ଶକ୍ତିଶାଳୀ ଉପକରଣ। ଏ ଦିଗରେ ଜାତୀୟ ଶିକ୍ଷାନୀତି 2020 ଏକ ରୂପାନ୍ତରଣକାରୀ ସଂସ୍କାର ବୋଲି ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଏବଂ ଉଚ୍ଚ ସଂସ୍କାର ସମ୍ପର୍କିତ ଜାତୀୟ ସ୍ତରୀୟ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଦୃଷ୍ଟିକୋଣକୁ ରୂପାୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜାତୀୟ ଶିକ୍ଷାନୀତିରେ ଏକ ଶକ୍ତିଶାଳୀ, ଅନ୍ତର୍ଭୁକ୍ତିମୂଳକ ଏବଂ ଭବିଷ୍ୟତ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଏହା ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ବିଶ୍ୱ ନେତୃତ୍ୱ ପାଇଁ ଶକ୍ତି ପ୍ରଦାନ କରିବ ବୋଲି ରାଜ୍ୟପାଳ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିରେ ଯୁଦ୍ଧ ସମାପ୍ତ କରିବା ପାଇଁ ତେହେରାନ ଦେଇଥିବା 14 ଯୋଜନାର ଆମେରିକା ସମୀକ୍ଷା କରିଛି। ଇସ୍ରାଏଲି ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ପ୍ରସ୍ତାବକୁ ଯାଞ୍ଚ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଇରାନ୍ ଏପର୍ଯ୍ୟନ୍ତ ଗ୍ରହଣୀୟ ପ୍ରସ୍ତାବ ଦେଇନାହିଁ। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକାର ପ୍ରତିକ୍ରିୟା ମିଳିଛି ଏବଂ ଇରାନ୍ ସରକାର ଏହାର ସମୀକ୍ଷା କରୁଛନ୍ତି। ଏହି ପର୍ଯ୍ୟାୟରେ ପରମାଣୁ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନାହିଁ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଯୁଦ୍ଧବିରତି ସତ୍ତ୍ୱେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ଏବଂ ହିଜବୁଲା ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି। ଇସ୍ରାଏଲି ସେନା ବିମାନ ଆକ୍ରମଣକୁ ବୃଦ୍ଧି କରିଥିବାବେଳେ ହିଜବୁଲା ମଧ୍ୟ ଆକ୍ରମଣ ଜାରି ରଖିଛି। ମଧ୍ୟସ୍ଥିଙ୍କ ଜରିଆରେ ଯୁଦ୍ଧବିରତି ପାଳନ ଲାଗି କୂଟନୈତିକ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି। ପଶ୍ଚିମ ଏସିଆ ସଙ୍କଟ ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଏଲ୍ପିଜି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଦେଶବ୍ୟାପୀ ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 99% ବୃଦ୍ଧି ପାଇଛି। 47,40,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବାବେଳେ 47,00,000 ଏଲ୍ପିଜି ସିଲିଣ୍ଡର ବିତରଣ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ପ୍ରାୟ 6,04,000 ପିଏନ୍ଜି ସଂଯୋଗକୁ ଗ୍ୟାସ୍ ଯୋଗାଣ କରାଯାଇଛି ଏବଂ ଅତିରିକ୍ତ 2,68,000 ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଏପ୍ରିଲ୍ ମାସ 3 ପରଠାରୁ 1,75,000 5 କିଲୋଗ୍ରାମ ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି ହୋଇଛି। ମାର୍ଶାଲ ଦ୍ୱୀପପୁଞ୍ଜ ଧ୍ୱଜାଧାରୀ ଏଲ୍ପିଜି ବୋଝେଇ ଜାହାଜ ଏମ୍ଟି ସର୍ବଶକ୍ତି 46,313 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା 13 ବିଶାଖାପାଟନମରେ ଏହା ପହଞ୍ଚବା ଆଶା କରାଯାଉଛି। ସଂଯୁକ୍ତ ଆରବ ଏମିରେଟ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସେଠାକାର ବାୟୁସୀମା ମଧ୍ୟରେ ସାଧାରଣ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବା ନେଇ ଘୋଷଣା କରିଛି।

0: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରୁଛନ୍ତି। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଅଗ୍ନି ନିରାପତ୍ତା ସପ୍ତାହର ଆଜି ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 4 wicketରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପଞ୍ଜାବ କିଙ୍ଗ୍ସ ଦ୍ୱାରା ଧାର୍ଯ୍ୟ 164 ରନ୍ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ଗୋଟିଏ ବଲ୍ ବାକି ଥାଇ 6 wicketରେ 167 ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 9 wicket ବିନିମୟରେ 163 ରନ୍ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 wicketରେ ପରାସ୍ତ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଦ୍ୱାରା ଧାର୍ଯ୍ୟ 166 ରନ୍ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18 ଓଭର 2 ବଲ୍ରେ 3 wicketରେ 169 ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ ସମସ୍ତ ୱିକେଟ୍ ହରାଇ 165 ରନ୍ କରିଥିଲା। ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଝଡ଼ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ମଧ୍ୟ ଝଡ଼ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 14 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ୍ ଗଣତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ରକ୍ଷା ତ୍ରିବେଣୀ ସିମ୍ପୋଜିୟମର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ସମାପ୍ତ ପାଇଁ ଇରାନ ଦେଇଥିବା ସାନି ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ କହିଲେ ଆମେରିକା ରାଷ୍ଟ୍ରପତି। ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଆଜିଠାରୁ ପାଳନ କରାଯିବ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଦମୟନ୍ତୀ ବୈକାର। ଶୁଣିବା କାର୍ଯ୍ୟକ୍ରମ ସୁରଭି।

0: ୱାଓ, ଏମିତି ହୃଦୟସ୍ପର୍ଶୀ ରୋମାଣ୍ଟିକ ଗୀତ, ଧୁମଧଡ଼ାକା ଗୀତ, ଆଧୁନିକ ଗୀତ, ଭକ୍ତି ଗୀତ, ସବୁ ପ୍ରକାର ଗୀତ ଲେଖି ସେ ଆଜି ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛନ୍ତି। ନୂଆ ଟ୍ରେଣ୍ଡ ଆଉ ଯୁବପିଢ଼ି ସବୁବେଳେ ତାଙ୍କ ନଜରରେ। ଗୀତ ଓ ସଂଳାପରେ ବାନ୍ଧି ରଖିବାର ଜାଦୁରେ ସେ ଜଣେ ବଳିଷ୍ଠ ଜାଦୁଗର। ଭାଷାର ଶିଳ୍ପୀଟିଏ, ଶବ୍ଦର ଶିଳ୍ପୀଟିଏ, ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ମୌଳିକତାକୁ ବଞ୍ଚାଇ ରଖିବାର ଶେଷ ଆଶା କହିଲେ ଅତ୍ୟୁକ୍ତି ହେବ ନାହିଁ। ସବୁବେଳେ ସବୁ ପରିସ୍ଥିତିରେ କାଗଜ କଲମ ସହ ତାଙ୍କର ଭାବ। ସେ ସବୁବେଳେ କୁହନ୍ତି, ସିମ୍ପଲ୍ ସିଟି ଇଜ୍ ନଟ୍ ଏ ଡିପ୍ରାଇଭେସନ୍। ଆଜ୍ଞା ହଁ, ଆମେ କହୁଛୁ ଓଲିଉଡ଼ର ଜଣେ ମସୁର ଗୀତିକାର, କବି ତଥା ସଂଳାପକାର ଡକ୍ଟର ନିର୍ମଳ ନାୟକଙ୍କ କଥା, ଯିଏକି ଆଜି ଆମ ସୁରଭିର ଅତିଥି। ତ ଯିବା କଥା ହବା ଗୀତିକାର, ସଂଳାପକାର, କବି ଡକ୍ଟର ନିର୍ମଳ ନାୟକଙ୍କ ସହ।
1: ସାର୍ ନମସ୍କାର, ଭେରି ଗୁଡ୍ ମର୍ଣ୍ଣିଂ।
2: ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର ଶ୍ରୋତା ମାନଙ୍କୁ, ଯେଉଁମାନେ ମୋତେ ଶୁଣିଛନ୍ତି, ମୁଁ ତାଙ୍କୁ ଶୁଭ ସକାଳ ଜଣାଉଛି।
1: ଆଜ୍ଞା, ଆପଣଙ୍କୁ ଆମର ଏହି ସୁରଭି କାର୍ଯ୍ୟକ୍ରମର ପରିସରକୁ ସ୍ୱାଗତ କରୁଛୁ।
2: ଧନ୍ୟବାଦ, ମୁଁ ବି ଖୁସି ଲାଗୁଛି ଯେ ମୁଁ ଶ୍ରୋତା ମାନଙ୍କ ସହିତ ମୁଁ ଆଜି ମିଶିପାରିଛି।
1: ଆଜ୍ଞା ଆଜ୍ଞା, କେମିତି ଅଛନ୍ତି କୁହନ୍ତୁ ପ୍ରଥମେ।
2: ପୁରା ଭଲ, ବିନ୍ଦାସ, ତାଜା।
1: ଆଚ୍ଛା, ହାତରେ ପେନ୍ ପେପର ଅଛି କି ନାହିଁ ବର୍ତ୍ତମାନ ଆପଣଙ୍କର?
2: ନିଶ୍ଚିତ ଭାବରେ ଅଛି,
1: କାହିଁକି ନା ସକାଳୁ ସକାଳୁ ସମସ୍ତଙ୍କର ମନ ମସ୍ତିଷ୍କ ଫ୍ରେଶ ଥାଏ, ସତେଜ ଥାଏ, ବିଶେଷ କରି କବିମାନଙ୍କର, ଗୀତିକାରମାନଙ୍କର ବହୁତ ବଢିଆ ବଢିଆ ସୁନ୍ଦର ସୁନ୍ଦର ପଦ ସବୁ ବାହାରେ।
2: କିନ୍ତୁ ଆମ କ୍ଷେତ୍ରଟି ଅଲଗା ହେଇଯାଇଛି ମ୍ୟାଡମ, କାରଣ ଆମେ ଯେହେତୁ ପ୍ରଫେସନ ଫିଲ୍ଡରେ ଅଛୁ, ସକାଳୁ ଟେନସନ ଯେ କାହାର ଗୀତ କମ୍ପ୍ଲିଟ କରିବାକୁ ପଡିବ, ମାନେ ୱାର୍କଲୋଡ।
1: ଆଜ୍ଞା, ତ କେତେବେଳେ ଲେଖନ୍ତି ଆପଣ?
2: ମୋର କିଛି ସମ୍ଭବ ନଥାଏ, ସବୁବେଳେ ଲେଖା ଚାଲିଥାଏ। ସକାଳ 6ଟାରୁ ରାତି 12ଟା ଯାଏ ମୋ ଦୋକାନ ଖୋଲା।
1: ଭଲ,

0: ତ ବଲିଉଡ ଇଣ୍ଡଷ୍ଟ୍ରିରେ ଆପଣଙ୍କୁ ସମସ୍ତେ ମାମୁଁ ବୋଲି ଡାକନ୍ତି, କାହିଁକି?
1: ସେଇଟା ତ ଆରମ୍ଭ ହେଇଛି ଅଭିଜ ମଜୁମଦାର ପାଖରୁ।
0: ଆଜ୍ଞା,
1: ସମ୍ବଲପୁର ଆମେ ଏକାଠି ଥିଲୁ, ସିଏ ମୁଁ ତାଙ୍କ ଜଣେ ତାଙ୍କ ମାମୁଁର ସାଙ୍ଗ ମୁଁ, ତେଣୁ ସେ ହିସାବରେ ମୁଁ ମାମୁଁ। ଯେତେବେଳେ ସେ କଟକ ଆସିଲେ ଆମେ ଦି ଜଣ କଟକ ରହିଲୁ, ସିଏ ମତେ ମାମୁଁ ବୋଲି ଡାକିଲେ। ଆଉ ବହୁତ ମାନେ ପ୍ରଥମେ ପ୍ରଥମେ ମାମା ଡାକିଲେ, କିଛି ଲୋକମାନେ ଭାବିଲେ ଯେ ମୋ ଡାକ ନା ବୋଧେ ମାମା, ମତେ ବହୁତ ଜଣ ମାମା ଡାକିଲେ। ଇଭିନ୍ ବି ଖୋକା ଭାଇ ଚାଲିଗରେଣି, ସିଏ ମତେ ମାମା ବୋଲି ଡାକିଲେ।
0: ଯେମିତି ବାଘ ମାମୁଁ, ଜାନ ମାମୁଁ, କଂସ ମାମୁଁ, ସେମିତି
1: ସେମିତି ମୁଁ ମାମୁଁ, କିନ୍ତୁ କା ବାପାର ଶଳା ନୁହେଁ।
0: ଆଜ୍ଞା।

0: ଇତକ ସହିତ ତ ଆକ୍ଚୁଆଲି ଆପଣ ବିଲଙ୍ଗସ୍ କରନ୍ତି ସମ୍ବଲପୁରରୁ?
1: ସମ୍ବଲପୁର
0: କେମିତି ଆସିଲେ ସମ୍ବଲପୁରରୁ କଟକ ଯାଏ ଯାତ୍ରା କେମିତି ଥିଲା?
1: ସିଏ ଯେତେବେଳେ ସମ୍ବଲପୁର ହୋମିଓପାଥି କଲେଜରେ ପାଠ ପଢୁଥିଲି ସେତେବେଳେ ମୁଁ ଛୋଟବେଳୁ ଗୀତ କବିତା ଲେଖୁଥିଲି ଡ୍ରାମା ଲେଖୁଥିଲି କିନ୍ତୁ ଗୀତ ଲେଖିବାଟା ଆରମ୍ଭ ହେଲା ହୋମିଓପାଥି କ୍ୟାରିୟର ସମ୍ବଲପୁରରେ। ଆଉ ଆଉ ଗୋଟେ କଥା ମୁଁ କହିଦେଉଛି, ମୁଁ 91ରୁ ଆକାଶବାଣୀ ଗୀତିକାର। ରେଡିଓ ସହିତ ମୋର ବହୁତ ଦୁର୍ବଳତା, ବହୁତ ଭାବରେ ଜଡିତ ଅଛି ମୁଁ। ବହୁତ ନାଟକ ଗୀତ ବହୁତ ଚାଲିଛି, ଜୀବବାଣୀ ପ୍ରୋଗ୍ରାମ।
0: ଆପଣ ପ୍ରଥମେ ରେଡିଓରେ ଅଡିସନ ଦେଲେ କୋଉ ରେଡିଓ, କଟକ ରେଡିଓ ନା ସମ୍ବଲପୁର?
1: ସମ୍ବଲପୁର ରେଡିଓ ଷ୍ଟେସନରେ ଗୀତିକାର ଲିରିକ୍ସ ପାଇଁ ଲିରିକ୍ ପ୍ରୋଗ୍ରାମ ପଡ଼ିଲା 50ଟା, ମୁଁ ଏପ୍ରୁଭ ଲେଖିଥିଲି। ବହୁତ ସ୍ପେଶାଲ ପ୍ରୋଗ୍ରାମ କାମ କରିଛି, ବହୁତ ରେଡିଓରେ କାମ କରିଛି।
0: କୋଉ ମସିହାର କଥା କହୁଛନ୍ତି ସାର?
1: ମୁଁ 90-91
0: ମସିହା। ମାନେ କଣ ଏମିତି ଲେଖିଥିଲେ ଆପଣ ଯେ ଆପଣଙ୍କର ମନ କହିଲା ଯେ ଏସବୁ ଲେଖା ମତେ ରେଡିଓରେ ଦେବାର ଅଛି, ରେଡିଓ ଗୀତିକାର ହେବାର ଅଛି, ପରୀକ୍ଷା ଦେବା ପାଇଁ?
1: ମୁଁ ଗୀତ ଲେଖୁଥିଲି, ମତେ ସମସ୍ତେ ବାଧ୍ୟ କଲେ। ମୁଁ ଭାବୁଥିଲି କେମିତି, ଆଚ୍ଛା ମୋର ଆଉ ଗୋଟେ କଥା ଜାଣିଛନ୍ତି ମ୍ୟାଡମ?
0: ଜାଣିନି,
1: ମୁଁ ଛୋଟବେଳୁ ରେଡିଓ ପ୍ରତି ମୋର ଗୋଟେ ବହୁତ ବଡ ଆକର୍ଷଣ। କିନ୍ତୁ ଆମ ସମୟରେ ଆମେ ଛୋଟ ଥିଲୁ, କେବଳ ରେଡିଓ ଥିଲା, DD1 ଥିଲା, ଆଉ କିଛି ନଥିଲା, ଏତେ ମିଡିଆ ଆସିନଥିଲା। ତେଣୁ ଯେତେବେଳେ ମୁଁ ପାଠ ପଢେ ମୁଁ ରେଡିଓ ଧରି ପାଠ ପଢେ, ଘରୁ ଗାଳି ଶୁଣୁଛି। ତେଣୁ ମୋର ଇଚ୍ଛା ଥିଲା କେମିତି ରେଡିଓରେ ମୁଁ ଗୀତ ଲେଖିବି। ତେଣୁ ମୁଁ ଲିରିକ୍ ପକେଇଥିଲି 50ଟା, ଆପ୍ରୁଭ ପାଇଲି। ତାପରେ ମୋ ଗୀତ ଯେତେବେଳେ ରେଡିଓ ବାଜିଲା ବହୁତ ଖୁସି ହେଲି। ବହୁତ ଜେନେରାଲ ସିଙ୍ଗର ମାନେ ଗାଇଲେ, ଜୀବବାଣୀ ସିଙ୍ଗର ମାନେ ଗାଇଲେ,

0: ସେତେବେଳର କିଛି ଗୀତ ମନେ ଅଛି ଆପଣଙ୍କର, ଟିକେ ଗୁଣୁଗୁଣେଇବେ?
1: ହଁ, ମାନେ ମୁଁ ଗାଇପାରିବି, ମୁଁ କହୁଛି। ମୋର ଗୋଟେ ଗୀତ ବାହାରିଥିଲା, ଶିଶିର ମାଖି ଦେହରେ ସୁର ତୋଳେ କାନ ପୁରେ, କିଏ ସେ ଅପରିଚିତା ଓଠରୁ ମହୁଆ ଝରେ। ଆଉ ଗୋଟେ ହେଇଥିଲା, ଏ ସହର ଲାଗେ କେତେ ଏକା ଏକା ଆଜି ସତେ କେମିତି, ଜହ୍ନ ଭଲ ଲାଗେ ନା ମନ ଭଲ ଲାଗେ ନା ତୁମ ବିନା ସାଥୀ। ଆଉ ଗୋଟେ ଗୀତ ଥିଲା, ଲୁହର ଆଇନାରେ ସଜଉଛି ପୁଣି ଥରେ ନିଜକୁ, ମୁଁ ଯେ କାହିଁକି ଜାଣେ ନା। ଏମିତି ବହୁତ ଗୀତ ମାନେ ରେଡିଓରେ ବାଜିଛି।
0: ଆଜ୍ଞା ଆଜ୍ଞା ଆଜ୍ଞା।

0: ବହୁତ ସୁନ୍ଦର ଲେଖା ଗୁଡ଼ାକ, ବିଶେଷ କରି ସେତେବେଳେ ଏମିତି ଚମତ୍କାର ଲେଖା ଗୁଡ଼ାକ ଲେଖୁଥିଲେ ଗୀତିକାରମାନେ ଯାହା ଆପଣ ଲେଖିଛନ୍ତି। ତ ପ୍ରଥମେ ଆପଣଙ୍କୁ କିଏ ଇନଫର୍ମ କଲେ ଯେ ରେଡିଓରେ ଏମିତି ଗୀତ ଦିଅନ୍ତି, ଗୀତିକାର ହୁଅନ୍ତି, କିଏ ତ କହିଥିବେ?
1: କେହି କହିନଥିଲେ, ମୋର ଛୋଟବେଳେ ଇଚ୍ଛା ଥିଲା। ସେ ସମୟରେ ପ୍ରଫୁଲ୍ଲ ମିତ୍ର, ଯିଏକି ଆପଣ ଜୟପୁର ଥିଲେ ବି ମ୍ୟୁଜିକ୍ ଡାଇରେକ୍ଟର, ସେତେବେଳେ ଚାକିରି କରିନଥିଲେ, ତାଙ୍କର ମୋର ଦେଖା ସାକ୍ଷାତ ହେଇଥିଲା, ଯୋଗାଯୋଗ ହେଇଥିଲା। ସେ କହିଲେ ଯେ ତମେ ଏତେ ବଢିଆ ଗୀତ ଲେଖୁଛ, ତମେ ରେଡିଓରେ ପକାଅ। ମୁଁ କହିଲି ଠିକ୍ ଅଛି, ରେଡିଓ କେମିତି ପକାଇ ମୁଁ ଜାଣିନି, ସେ ମୋତେ ପ୍ରୋସିଜର୍ ବତେଇଥିଲେ, ମୁଁ ରେଡିଓ ପକେଇଛି।

0: ଆଉ ଗୋଟିଏ ପ୍ରଶ୍ନ ଆସୁଛି ମନକୁ ଯେ ଡକ୍ଟର ନିର୍ମଲ ନାୟକ ଡକ୍ଟର କାହିଁକି?
1: ମୁଁ ହୋମିଓପାଥି ଡକ୍ଟର କ୍ଲିନିକ କରିଥିଲି ପାସ୍ କଲା ପରେ, ତାପରେ କିନ୍ତୁ ଏଇ କଳାର ଆକର୍ଷଣ ସଙ୍ଗୀତ ଆକର୍ଷଣ ମୋତେ ଟାଣି ଆଣିଲା, ମୁଁ କଟକ ପଳେଇ ଆସିଲି 1999 ମସିହାରେ। ଭାବିଲି କଟକରେ କ୍ଲିନିକ କରିବି, ଗୀତ ଲେଖିବି, ଯେହେତୁ ସେତେବେଳେ କଟକରେ ସଙ୍ଗୀତର ଫିଲ୍ଡ ଥିଲା, କେସେଟ ଲାଇନ ଆରମ୍ଭ ହେଇଥିଲା, ଅଡିଓ ଲାଇନ ଆରମ୍ଭ ହେଇଯାଇଥିଲା, ତେଣୁ କଟକରେ ସୋର୍ସ ଥିଲା, ସମ୍ବଲପୁରୀ କେବଳ ରେଡିଓ ଛଡ଼ା କିଛି ନଥିଲା, ତେଣୁ ମୁଁ ଭାବିଲି କ୍ୟାସେଟ୍ ଗୀତ ଲେଖିବି, ସିନେମାର ଗୀତ ଲେଖିବି, ତେଣୁ କଟକ ପଳେଇ ଆସିଲି। ଭାବିଲି ଏଠି କଟକରେ କ୍ଲିନିକ କରିବି, କିନ୍ତୁ ଏମିତି ହେଇ ଆଜି କରିବି କାଲି କରିବି ଆଜି କରିବି କାଲି କରିବି ହେଇକିରି ପ୍ରଫେସନ ଭୁଲିଗଲି, ଆଗକୁ ପ୍ରଫେସନ କଲି,
0: ନିଶାକୁ ଆପଣ ପେଶା କରିଦେଲେ।
1: ହଁ,
0: ଡକ୍ଟର ଆଉ ଗୀତିକାର ଦିଟା ଅଲଗା ଅଲଗା ଲାଇନ କୁ ଯାଉଛି, ଦିଟା ବିପରୀତ ଦିଗକୁ ଯାଏ।
1: ନା, ବିପରୀତ ନୁହେଁ, ଗୋଟେ ଡକ୍ଟର ଗୋଟେ ପେସେଣ୍ଟକୁ ଭଲ କରେ, ଶାରୀରିକ ଭଲ କରେ, ମୁଁ ମାନସିକ ଭଲ କରିବି ଆଉ।
0: ନିହାତି ଭାବରେ
2: ରାମ ସଙ୍ଗେ ଲଇ ଖଣ ଆରେ ଗଲେ ମୃଗ ମାରିରେ

0: ମୋତେ ସାର୍ ଆପଣଙ୍କର ପିଲାଦିନକୁ ଫେରିବା, ଆପଣଙ୍କ ଫ୍ୟାମିଲିରେ କିଏ ଏମିତି ଲେଖୁଥିଲେ କି ଯାହା ଫଳରେ ଆପଣ ଅନୁପ୍ରାଣିତ ହେଲେ?
1: କେହି ଲେଖୁନଥିଲେ। ଛୋଟବେଳୁ ମୁଁ ଗାଁରେ ପାଲା, ଦାସକାଠିଆ, ଘୋଡ଼ା ନାଚ ଏସବୁ ଗୀତ ଦେଖୁଥିଲି।
0: ଆଚ୍ଛା।
1: ଛୋଟବେଳୁ ଗାଁ ନାଟକ ଯାତ୍ରା ଏ ଯୋଉ ଗାଁ ଡ୍ରାମାରେ ରୋଲ କରୁଥିଲି, ତେଣୁ ମୁଁ ଛୋଟବେଳୁ ଯାହା ଦେଖେ ତାକୁ ଅନୁକରଣ, ମାନେ ପାଲା, ଦାସକାଠିଆ, ନାଟକ, ଘୋଡ଼ା ନାଚ ଏସବୁ ମୋର ଭାରି ଆଗ୍ରହ ଥିଲା।
0: ସେଠୁ ଆପଣ ଲେଖାଲେଖି ଆରମ୍ଭ କଲେ?
1: ହଁ ହଁ
0: ଆଜ୍ଞା। ଏ ଯାବତ୍ ଆପଣ ବହୁତ ଗୁଡ଼ିଏ ସିନେମାରେ ଗୀତ ଲେଖିଛନ୍ତି, କେତେ କଣ ଟିକେ ଅଛି ଯଦି ଆପଣଙ୍କ ନଲେଜରେ?
1: 160 ସିନେମାରେ ଗୀତ ଲେଖିଛନ୍ତି।
0: ଆଜ୍ଞା।
1: 160 ଯୋଉଟାକି ଓଡ଼ିଶାରେ ପ୍ରଥମ, ଆଉ ଡାଇଲଗ ଲେଖିଛି 50 ସିନେମାର।
0: ଆଚ୍ଛା।
1: ଆଉ ଆଲବମ୍ ହଉଛି ନିୟର ଆବାଉଟ 10,000, ମାନେ ଆଲବମ୍ ସିନେମା ଗୀତ ମିଶିଂ।
0: ବାପରେ।

0: ତ ଆପଣ କଟକ ଆସିଲେ, ତାପରେ ଆପଣଙ୍କର ସଂଘର୍ଷ କେମିତି ଆରମ୍ଭ ହେଲା?
1: ବହୁତ କଷ୍ଟ ଯେତେବେଳେ କଟକ ଆସିଲି, ମୁଁ ସେତେବେଳେ କ୍ଲିନିକରେ ଭଲ ପଇସା ଇନକମ ହଉଥିଲା, ତାକୁ ଛାଡ଼ିଦେଇ କଟକ ଆସି ଜିରୋ ଆରମ୍ଭ କଲି। ଗୋଟେ ଗୀତକୁ 50 ଟଙ୍କା 60 ଟଙ୍କା ମିଳୁଥିଲା, କିଏ ବି ଦଉନଥିଲେ, ମାଗଣା ଲେଖିବାକୁ ପଡୁଥିଲା। ତେଣୁ ସେଇ ସଂଘର୍ଷ ଭିତରେ ଆରମ୍ଭ ହେଲା ଗୋଟେ ଜୀବନ।
0: ଆଚ୍ଛା, କିଏ ଗୋଟେ ସହଯୋଗୀ ଥିଲେ କି ନା ଆପଣ ଏକୁଟିଆ ଚାଲୁଥିଲେ?
1: ଏକୁଟିଆ ଚାଲୁଥିଲି।
0: ଆଜ୍ଞା, ତ ହଠାତ୍ ଲୋକଲୋଚନକୁ ଆସିଲେ କେମିତି?

0: ପବ୍ଲିସିଟି ପାଇଲେ କେମିତି?
1: ବହୁତ ଜିନିଷ କଲା ପରେ ବହୁତ କ୍ୟାସେଟ୍ ଫେଲିୟର ହେଲା, ମାଗଣା ବହୁତ କାମ କଲି, ଭୋକଶୋଷ ରହିଲି, କଟକ ପଡ଼ି ରହିଲି। ତାପରେ ମୋର ପ୍ରଥମ କ୍ୟାସେଟ୍ ନଡ଼ିଆ ଲାଗିଥାଉ କଥା ଆପଣ ଶୁଣିଥିବେ, ଲୋ ଗଜ ମୁକୁତା ମନ୍ଦାର ମାଳିନି।
0: ନଡ଼ିଆରେ ଲାଗିଥାଉ କଥା ଲୋ ଗଜ ମୁକୁତା, ବହୁତ ସୁନ୍ଦର ଗୀତ।
1: ସେ ଗୀତ ମୋତେ ନିର୍ମଳ ନାୟକ ବୋଲି ପରିଚୟ ଦେଲା, ଏଇଟା ମାଙ୍କର ଆଶୀର୍ବାଦ, ଯେହେତୁ ମୁଁ ଜଣେ ମାତୃଭକ୍ତ।

0: ତାପରେ ଧୀରେ ଧୀରେ ଧୀରେ ଧୀରେ ମୋର ଚାଲିଲା ସାବି ଲୋ ସାବି ତୁ ହାତେ ମୋ ମନର ଚାବି ସେ ଗୀତ ତଳେ ଫୁଲ ବଗିଚା ଉପରେ ମିଲିର ଘର ଏବେ ବି ମୋ ପ୍ରିୟା ଭାରି ସୁନ୍ଦରୀ ଏମିତି ଅନେକ ଗୀତ ଧୀରେ ଧୀରେ ଆଲବମ ଆଧୁନିକ ଗୀତ ବି ଆସିଲା
1: ତେଣୁ ଗୋଟିଏ ପରେ ଗୋଟିଏ ପାହାଚ ଆପଣ ଚଢ଼ିଲେ
0: ଚାଲିଲା ତାପରେ 2000 ମସିହାରେ ମୁଁ କାଶିଆ କପଡ଼ା ଫିଲ୍ମରେ ଗୀତ ଲେଖିଲି ପ୍ରଥମ ଚାନ୍ସ ପାଇଲି ଏମିତି ଧୀରେ ଧୀରେ ବଢ଼ି ଚାଲିଲା।

0: ବର୍ତ୍ତମାନ ଆପଣ ରିଲ୍ସ ଆଉ ଡିଜେ ପାଇଁ ବହୁତ ଗୀତ ଲେଖୁଛନ୍ତି?
1: ନାଇଁ, ରିଲ୍ସ ପାଇଁ ଡିଜେ ପାଇଁ ନାଇଁ, ମୋ ଗୀତରେ ରିଲ୍ସ ଡିଜେ ବେଶୀ ହଉଛି। ଏବେ ଆପଣ ଦେଖିଥିବେ ଲଚକମାଣି ବେବି ଲୋ,
0: ଲଚକମାଣି ବେବି ଲୋ, ବୟଫ୍ରେଣ୍ଡ ତୋର ହେବି ଲୋ, ଗୁଡୁ ଗୁଡୁ ଗୁଡୁ ବୁଲେଟ ଗାଡ଼ିରେ ବଜାର ବୁଲେଇ ନେବି। ଏଇ ଗୀତଟା ମାନେ ଆପଣ ଦେଖନ୍ତୁ, ଜଣଙ୍କର ବେଡରୁମ୍ ଠୁ ଆରମ୍ଭ କରି ବସ୍ଷ୍ଟାଣ୍ଡ ଯାଏ, ବିବାହ ଉତ୍ସବ ହେଲା କିମ୍ବା ଯେକୌଣସି ବଡ ବଡ ଉତ୍ସବ ହେଲା, ଏଇ ଗୀତ ହିଁ ବର୍ତ୍ତମାନ ଚାଲୁଛି ଆପଣଙ୍କର ଏଇ ଯୋଉ ଫୁଲ୍ ବୋୱାଲ୍ରେ ଅଛି ଲଚକମଣି ବେବି।
1: ମୋର ପ୍ରାୟ ଗୀତ ଡ୍ୟାନ୍ସ ବିଟ୍ ଥାଏ, ସ୍ଲୋ ବିଟ୍ ଥାଏ।

0: ଆଉ ଏବେ ଗୋଟେ ଗୀତ ଜାଣିଥିବେ, ଗୋଟେ ଭଜନ ମୋର ସୁପର ଡୁପର ହିଟ୍ ଓଡ଼ିଶା ସାରା ଚହଳ କରିଛି, ଜଗତରେ ପାଇବୁନି ଆମେ ଠାକୁର ଟିକେ।
1: ଆଜ୍ଞା, ତା ପଛରେ ଗୋଟେ ବି କାହାଣୀ ଅଛି ଗୀତ ଲେଖା ପଛରେ।
0: 100% ଅଛି। ସିଏ ନବକଳବର ନାଟକ ପାଇଁ ଗୀତ ଲେଖା ହେଇଥିଲା ସଙ୍ଗ ସାଇ ଶ୍ରଦ୍ଧା ପ୍ରଡକ୍ସନ ବିନି ମ୍ୟାଡାମଙ୍କର, ତେଣୁ ସେ ଗୀତକୁ ମଳ ମିଶ୍ର କମ୍ପୋଜ କରିଥିଲେ, ମୁଁ ଲେଖିଥାନ୍ତି, ସେ କମ୍ପୋଜ କରିଥିଲେ। ଆମେ ଭାବିନଥିଲୁ ସେ ଗୀତ ଏତେ ସକ୍ସେସ ହବ ବୋଲିକିରି। ଆଜି ଓଡ଼ିଶାରେ ଘରେ ଘରେ ଓଡ଼ିଶା ବାହାରେ ବି ମୁଁ ପ୍ରଶଂସା ସାଉଣ୍ଡୁଛି। ଆଉ ମତେ ଲାଗୁଛି ମୁଁ ସେ ଗୀତ ଲେଖିନି, ଜଗନ୍ନାଥ ନିଜେ ମୋ ଦ୍ୱାରା ଲେଖିନି।

0: କାହାଣୀ ଟିକେ କହନ୍ତୁ, କେମିତି ଲେଖିଥିଲେ ଆପଣ?
1: ଯେତେବେଳେ ଆମେ ଯାଇଥିଲୁ ନାଟକ ରିହର୍ସେଲ୍ କୁ, ଆମକୁ କୁହାହେଲା ଯେ ଏଇ ସିକ୍ୱେନ୍ସ ଗୀତ ଲେଖିବାକୁ ପଡିବ। ସେଥିରେ

ନାଟ୍ୟକାର ଥିଲେ ଶଙ୍କର ତ୍ରିପାଠୀ, ଆଉ ନିର୍ଦ୍ଦେଶନା ଥିଲେ ଧୀର ମଲ୍ଲିକ, ସଙ୍ଗୀତ ଥିଲେ ମଳୟ ମିଶ୍ର, ସିକ୍ୱେନ୍ସ କୁହାଗଲା। ତାପରେ ଆଠ ଦିନ ପରେ ନାଟକ ହବ, ମୁଁ ବି ଭୁଲିଗଲି କରିବା, ମଳୟ ମିଶ୍ର ବି ଭୁଲିଗଲେ। ତାପରେ ହଠାତ୍ ସେମାନେ ବ୍ୟସ୍ତ କଲେ ଆମ ଗୀତ ଦରକାର, ଆମେ ଡ୍ରାମା ହବ ବୋଲିକିରି। ତେଣୁ ମୁଁ ମଳୟ ମିଶ୍ର କହିଲେ ଆପଣ କଣ ଲେଖିକି ଦିଅନ୍ତୁ, ମୁଁ ସ୍ୱର କରିବି। ବୋଲି ଆରେ କଣ ଆପଣ ବସିଲେ ହେଇଥାନ୍ତା, ମାନେ ଆପଣ ଲେଖିକି ଦିଅନ୍ତୁ। ତାପରେ ମୁଁ ଲେଖିକି ଦେଲି, ରାତିରେ ଲେଖିଦେଲି, ଆଉ ମୋବାଇଲରେ ପଠେଇଥିଲି ଗୀତକୁ, ସେ ସ୍ୱର କଲେ। ତାପରେ ମତେ ସ୍ୱର ପଠେଇଲେ, ତାପରେ ଡବିଙ୍ଗ ନ ଖାଲି ମୁଁ ଯାଇଥିଲି, ସତ୍ୟଜିତ ଗାଇଲେ। ସେତେବେଳେ ମତେ କାଇଁ ଗୀତ ଲାଗିଲା ଟିକେ ଯେ ବାସିଲା, ଯେ କିଛି କିଛି ଗୋଟେ ଅଲଗା ସେନ୍ସେସନ ଲାଗୁଛି। ତାପରେ ଧୀରେ ଧୀରେ ଧୀରେ ଧୀରେ ଏମିତି ଭାଇରାଲ ହେଲା ସେ ଗୀତ, ଆଜି ସବୁ ମୋବାଇଲରେ, ସବୁ ଘରେ, ସମସ୍ତଙ୍କ ପାଖରେ ସେ ଗୋଟେ ଭକ୍ତି ସଙ୍ଗୀତ ପାଲଟି ଯାଇଛି।

0: ଆପଣ ଭକ୍ତିଗୀତ ପ୍ରଥମେ ବହୁତ ଲେଖୁଥିଲେ, ବର୍ତ୍ତମାନ କମର୍ସିଆଲ ହିଟ୍ ହେଇଯାଇଛନ୍ତି ଆପଣ।
1: ମୋତେ ଶୁଣନ୍ତୁ, ଯେହେତୁ ଆମେ ପ୍ରଫେସନ କରିଛୁ, ଯିଏ ଯେମିତି ଚାହିଁଲା, ଆମେ ଦୋକାନୀ, ଦୋକାନରେ ଯେମିତି ସବୁ ପ୍ରକାର ଭେରାଇଟି ଷ୍ଟୋର ରଖିବାକୁ ପଡେ, ତେଣୁ ମୋତେ ସବୁ ପ୍ରକାର ରଖିବାକୁ ପଡୁଛି ମୁଣ୍ଡ ଭିତରେ।
0: ଗୋଟେ କ୍ୱେଶ୍ଚିନ୍ ଏଠି ଆସୁଛି ଯେ କମର୍ସିଆଲ ଆଉ ଭଜନ, ତାର ଶବ୍ଦ ସବୁ ଅଲଗା ଅଲଗା, କେତେବେଳେ ଗୋଳେଇ ଘାଣ୍ଟି ହେଇଯାଏନି?
1: ନାଇଁ, କମର୍ସିଆଲ ମାନେ ଶୁଣନ୍ତୁ, କମର୍ସିଆଲ ମାନେ ନୁହନ୍ତି ମଡର୍ନ ଗୀତ। ବର୍ତ୍ତମାନ ଏଇ ଯୋଉ ଜଗତରେ ପାଇବୁନି ଏମିତି ଠାକୁରଟିଏ, ଇଏ ବି କମର୍ସିଆଲ। ଯିଏ ଆପଣଙ୍କୁ ଯୋଉ ଗୀତ ପ୍ରଡ୍ୟୁସରକୁ ବେପାର ଦେଲା, ବିଜନେସ ରେ ଯୋଉ ପ୍ରଡ୍ୟୁସରଟି ଗୀତଟି ତିଆରି କଲେ ପଇସା ଖର୍ଚ୍ଚ କରୁଛି, ସିଏ ଯଦି ତାର ପଇସା ଫେରି ପାଇଲା ତା ବେପାର ହେଲା, ସିଏ କମର୍ସିଆଲ। କମର୍ସିଆଲ ଗୀତ ନୁହେଁ ଯେ ଆଧୁନିକ ଗୀତ, ଏ ଯୋଉ ଖାଲି ଡ୍ୟାନ୍ସ ଧୁମଧଡ଼କା ଗୀତ କି ଭଜନ। ମୋର ଗୋଟେ ଗୀତ ଯେ ବାଳିକା ବୋଧେ ଶୁଣିଥିବେ, ତୁ କହିଲେ ଚାନ୍ଦକୁ ଆଣି କରିଦେଇ ତୋ ମଥାରେ ଚନ୍ଦନ ବିନ୍ଦୁ, ତେଣୁ ଏସବୁ ଗୀତ ପ୍ରବଳ ଭାବରେ ମାନେ ବିଜନେସ କରୁଛି, ତାକୁ ବି କମର୍ସିଆଲ ଆମେ କହିପାରିବା।

0: ଏଯାବତ୍ ଆପଣ ରୋମାଣ୍ଟିକ ଗୀତ ଲେଖୁଛନ୍ତି, ଏ ଯୋଉ ରୋମାଣ୍ଟିକ ଗୀତ ଲେଖିବା ପାଇଁ ଟ୍ରେଣ୍ଡି ହେବାକୁ ପଡେ କି?
1: ନିଶ୍ଚିତ ଭାବେ ଟ୍ରେଣ୍ଡି ହେବାକୁ ପଡେ। ବର୍ତ୍ତମାନ ଗୀତର ଷ୍ଟାଇଲ ବଦଳିଲାଣି ସେଇ ରୋମାଣ୍ଟିକ ଗୀତ। ଦେଖନ୍ତୁ, ସେଇ ଜହ୍ନ ଫୁଲ ଫଗୁଣ ତାରା ଭିତରେ ଆଗ ରୋମାଣ୍ଟିକ ଗୀତ ବାନ୍ଧି ହେଇକି ଥିଲା, ଏବେ ବାହାରିଲାଣି ଗୀତ। ଏବେ ଗୋଟେ ଗୀତ ଦେଖିଥିବେ, ମତେ ଲାଗୁଛି ସେତେ ହେଇଗଲାଣି, ଲଭ୍ ଇନ୍ ଲଣ୍ଡନ ଫିଲ୍ମ ଗୀତ ଶୁଣିଥିବେ, ହାଏ ତୋ ଆଖିର ନିରୀହ ଇଶାରା, ସେମିତି ଆଉ ଗୋଟେ ଶୁଣିବେ ବିଦ୍ୟାରାୟଣ ଫିଲ୍ମର ଭାବନା ଏ ନୂଆ ପ୍ରେମର। ତେଣୁ ଜହ୍ନ ତାରା ଫୁଲ ଫଗୁଣ ନ ରଖିକି ଟ୍ରେଣ୍ଡି ୱେର୍ ବି ଲେଖାଯାଇପାରେ ଗୀତ।

0: ଆଉ ଗୋଟେ କଥା ଏଇଠି ଆମେ ହବା ଯେ ଜଣେ ଗୀତିକାର ଜଣେ କବି କେବେ ବୃଦ୍ଧ ହୁଏନି, ତା ଭିତରେ ସବୁବେଳେ ଚିର ସବୁଜ ମନଟିଏ ଥାଏ।
1: ସିଏ ଯଦି ବୁଢା ହେଇଯିବ ତାର କ୍ରିଏସନ ମରିଯିବ।
0: ଆଜ୍ଞା ଆଜ୍ଞା।
1: ତା ପାଇଁ ଗୋଟେ ବୟସଟା ଗୋଟେ ଜଷ୍ଟ ଗୋଟେ ମାନେ ସଂଖ୍ୟା ଗଣିବା ପାଇଁ।
0: ହଁ, ଜଷ୍ଟ ଏ ନମ୍ବର।
1: ନମ୍ବର।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ହଁ,
0: ଆଉ ଗୋଟେ କଥା ଆମେ ଆପଣଙ୍କ ପାଖରେ ମାର୍କ କରିଛୁ, ଗୀତର ପଞ୍ଚ ଲାଇନ ହୁକ୍ ଲାଇନଟା ଆପଣଙ୍କର ସବୁଠୁ ଫେମସ ହୁଏ।
1: ଦେଖନ୍ତୁ, ଗୋଟେ ଗୀତଟେ ଲେଖିବା ପାଇଁ ଗୋଟେ ମିନିଟ ସମୟ ଲାଗେ ହେଲା, କିନ୍ତୁ ସେ ଭିତରେ ଗୋଟେ ପଞ୍ଚ ଲାଇନ କରିବା ପାଇଁ ଗୋଟେ ଟ୍ୟାଗ ଲାଇନ କରିବା ପାଇଁ ଏଟା ଗୋଟେ ମାସ ଲାଗିପାରେ, ଇଭିନ୍ ଗୋଟେ ଛଅ ମାସ ଲାଗିପାରେ, ଦଶ ଘଣ୍ଟା ଲାଗିପାରେ, ଚବିଶ ଘଣ୍ଟା ଲାଗିପାରେ। ଦେଖନ୍ତୁ, ଯେମିତି ମୁଁ କହୁଛି ସେ ଗୀତର ଆପଣ ଫାର୍ଷ୍ଟ ଲାଇନ କଣ ଜାଣିନାହାନ୍ତି, ମନେ ରଖିଛନ୍ତି ଲଜ କମାଣି ବେବି ଲୋ ଏଇଟା ରଖିଛନ୍ତି, କିନ୍ତୁ ଏଇଟା ହଉଛି ଲାଷ୍ଟ ଲାଇନ। ଗୋଟେ ଗୀତକୁ ଚିହ୍ନନ୍ତି ତାର ଟ୍ୟାଗ ଲାଇନ ବା ପଞ୍ଚ ଲାଇନ, ଯେମିତି ହାଏ ଲୋ ଟାଟୁ ବାଲି, ଯେମିତି ହଉଛି ବାଳିକା ବଧୁ, ଯେମିତି ନୀଳ ନୟନା, ଏଗୁଡାକ ଫାର୍ଷ୍ଟ ଲାଇନ ନୁହେଁ, ଲାଷ୍ଟ ଲାଇନ। ଆମ ଦର୍ଶକ ମାନେ କଣ କହୁଛନ୍ତି, ଶ୍ରୋତା ମାନେ କଣ କହୁଛନ୍ତି, ଟିକେ ବାଳିକା ବଧୁ ଗୀତ ଲଗା, ଟିକେ ଟାଟୁ ବାଲି ଗୀତ ଲଗା, ମାନେ ଗୋଟେ ଗୀତର ପରିଚୟ ସେ ଟ୍ୟାଗ ଲାଇନ ହୁଏ, ତା ନାଁ ବଦଳି ଯାଏ ପଞ୍ଚ ଲାଇନ। ସେ ପଞ୍ଚ ଲାଇନ ଟା ହିଁ ଲୋକ ମନେ ରଖନ୍ତି, ତେଣୁ ସେ ପଞ୍ଚ ଲାଇନ ଭାବିଚିନ୍ତି କରିବାକୁ ପଡେ, ଆଉ ତାକୁ ହିଁ ସମୟ ଲାଗେ।
0: ଆଜ୍ଞା, ସେଥିପାଇଁ ଆପଣ ବୋଧେ ଗୋଟେ ପଞ୍ଚ ଲାଇନ ରଖିଥାନ୍ତି ସବୁ ଗୀତରେ।
1: ହଁ ହଁ, ଏଇ ଗୀତ ଦରକାର ମୋତେ, ମାନେ ପର୍ଟିକୁଲାର ସେଇ ଲାଇନ ଟା କହିବି।
0: ଆଜ୍ଞା।

ଆଜ୍ଞା ହଁ, କେତେବେଳେ ସେ ଲଚକମଣି ବେବିକୁ ବୁଲେଟରେ ବସେଇକି ବଜାର ବୁଲେଇ ଦିଅନ୍ତି, କେତେବେଳେ ଲଭରେ ଡେଟଲ ଛିଞ୍ଚନ୍ତି, ତ ଆଉ କେତେବେଳେ ସେ କୁହନ୍ତି ଜୀବନ ଏକ ଲଭ ଏକ୍ସପ୍ରେସ। ଲଭରେ ଲଭରେ ଲଭେବୁଲ ପର୍ସନାଲିଟିଟିଏ ଡକ୍ଟର ନିର୍ମଳ ନାୟକ। ଶ୍ରୋତାବନ୍ଧୁ, ସମୟ ଅଭାବ ଯୋଗୁଁ ତାଙ୍କର ଅଧା କଥା ରହିଗଲା, ସେଇ ଅଧା କଥା ନେଇ ପୁଣି ଫେରିବୁ ସୁରଭିର ଆସନ୍ତା ଏପିସୋଡକୁ। ନମସ୍କାର।

ରୁମଝୁମ୍ ବାଜେ ମୋ ପାଦ ପାଉଁଜି, ତୁମକୁ ଆଜି ମୁଁ ଖୋଜି ପାଇଛି। ତୋର ଟୁକୁରୁ ଟୁକୁରୁ ଆଖି ଦୁଇଟା କଲା ଦିବାନା, ଜଗତରେ ପାଇବୁନି ଏମିତି ଠାକୁର କାହିଁ। ନଡ଼ିଆରେ ଲାଗିଛି କତାଲ ଗଜ ମୁକୁତା, ଏମିତି ଅନେକ ହୃଦୟସ୍ପର୍ଶୀ ଗୀତ ଡକ୍ଟର ନିର୍ମଳ ନାୟକଙ୍କ କଲମରୁ ଝରୁଥିବା, ଶବ୍ଦରେ ସଜେଇ ହୋଇଥିବା ମନଛୁଆଁ ସବୁ ଗୀତ। ଆଜିର ସୁରଭି ସାଉଁଠିଥିଲା କିଛି କଥା, କିଛି ଗୀତ ଡକ୍ଟର ନିର୍ମଳ ନାୟକଙ୍କ ସହ ଅନ୍ତରଙ୍ଗ କଥାବାର୍ତ୍ତାରୁ। ଆସନ୍ତା ସୁରଭିରେ ବଳକା କଥା, ବଳକା ଗୀତ ନିଶ୍ଚୟ ଶୁଣିବା। ଆଜି ପାଇଁ ସୁରଭି ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆରମ୍ଭ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ପ୍ରଥମେ ଶିଳ୍ପୀ ହେଲେ ସୁଭାଷ ଦାସ। ଶିଳ୍ପୀ ଗାଇଛନ୍ତି ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ରଚନା।

ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ରଚନାକୁ ନେଇ ପରବର୍ତ୍ତୀ ଶିଳ୍ପୀ ଥିଲେ ସୁଧା ମିଶ୍ର। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀମାନେ ହେଲେ ସୁଭାଷ ଦାସ ଏବଂ ସୁଧା ମିଶ୍ର। ଗୀତିକାର ସୁଭାଷ ଚନ୍ଦ୍ର ମହାନ୍ତି।

0: ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ପାଇଁ ଶିଳ୍ପୀମାନେ ଥିଲେ ସୁବାସ ଦାସ ଏବଂ ସୁଧା ମିଶ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ସୁବାସ ଚନ୍ଦ୍ର ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଭାଞ୍ଜି
2: ହଇ ମାମା,
1: ତୋର କେସ୍ କୋର୍ଟରେ ଚାଲିଲାନି କି?
2: କୁହନ୍ତି ମାମା, ବେଶୀ ଦିନ ହେଲା ବେ ଗୋଟେ ଗଲାନି, ନ୍ୟାୟ ମିଳେ ନାହିଁ।
1: ଏବର ଗୋଟେ ସହଜ ଉପାୟ ଆଇଲା, ବୁଝିଲୁ କି ଭାଞ୍ଜି?
2: କାଇଟା ମାମା?
1: କାଇଟା ବୋଲେ ମଧ୍ୟସ୍ଥତା ବୋଲି କରି ଗୋଟେ ଆଇଲା ଅଛେ।
2: ବୋଲେ କାଇଟା?
1: କିଛି ଡାବୁ ଖରଚ ନା ହେ, ନିଜେ ବସିକିରି ଏକା ଯାଇକିରି ସବୁ କଥାବାର୍ତ୍ତା ହେଇସି, ଆଲୋଚନା ତାନେ କଥାବାର୍ତ୍ତା କି ତାର ସମସ୍ୟାର ସମାଧାନ କରବାକେ ହେସି।
2: ଆଲେ ମାମା,
1: ଦୁଇ ପକ୍ଷ ମିଶିକରି ବସିଲେ ହେଇସି ଭାଞ୍ଜି, ମାମଲା ସହଜରେ ସମାଧାନ ହେଇଯାଇସି।
2: ଆଲେ ଆଲେ ଆଲେ,
1: ଏଟା କେନ୍ତା ବୋଲେ ମାନ୍ୟବର ସୁପ୍ରିମ କୋର୍ଟର ପ୍ରଚେଷ୍ଟା ହେଲା ଅଛେ। ନିକଟରେ ଆମର ଲୋକେ ଯେଉଁ କୋର୍ଟ ମାନେ ଅଛେ ନାଇଁ କି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସେଠି ଯାଇକିରି ବସିକିରି ଆମେ ସବୁ ସୁବିଧା କରିଛି। ସମୟ ମିଶା ବାସି, ଖର୍ଚ୍ଚ ମିଶା ନା ଲାଗେ, ସମ୍ପର୍କ ରକ୍ଷା କରିବା କାଜେ ମଧ୍ୟସ୍ଥତାକେ ବସିକରି ଆଗକେ ଯିବାକେ ପଡ଼ସି।
2: ସତେ କି?
1: ହଁ, ଏମିତି ଉପାୟ ମାନେ ଆଲେ ଅଛେ, ବୁଝିଲୁ ତ?
2: ଆଲେ ମାମା, ଏବେ ଜାଣିଲି।
1: ହଁ,

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଅରବିନ୍ଦ, ଶିଳ୍ପୀ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନା।
3: ଆଇନା।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ମଳୟ ମିଶ୍ରଙ୍କ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ପରବର୍ତ୍ତୀ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟୋ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି ଏବେ ଆସିଛି ଏକ ସହଜ ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟସ୍ଥତା କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ ସମୟ ବଞ୍ଚାନ୍ତୁ ଖର୍ଚ୍ଚ କମାନ୍ତୁ ସମ୍ପର୍କ ରକ୍ଷା କରନ୍ତୁ ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ
3: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ନିବେଦିତା ଦେବୀଦତ୍ତ ମହାନ୍ତିଙ୍କ ରଚନା ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ଏଠି ଶେଷ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଅରବିନ୍ଦ, ବାବୁଲ ସୁପ୍ରିୟ ଏବଂ ନିବେଦିତା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଲୁକାଛୁପି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କରନ୍ ସେହେମ୍ବି। ନିର୍ମାନଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ତାନିସିକ ବାଗ୍ଚି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
2: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
2: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
0: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଢିସ୍କିମ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂହ, ସନମ୍ଜିତ୍ଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପଲସ ମୁଛାଲ।

ଗୁଣ୍ଡେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ସାହିଦ ମାଲିଆ। ଇରଶାଦ କାମିଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସୋହିଲ ସେନ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଜବ୍ ତକ୍ ହେ ଜାନ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ମୋହିତ ଚୌହାନ, ଗୁଲଜାରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିଲେ କେଶରୀ ଚଳଚ୍ଚିତ୍ରରୁ ଶିଳ୍ପୀ ଥିଲେ ଅରିଜିତ ସିଂ ଏବଂ ଆଶିଷ କୌର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତାନିଶିକ ବାଗ୍ଚି। ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ସମୟ ସକାଳ 9:30। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଆମ ଭିତରେ କିଛି ଅଛି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ। ଅରୁଣ ମନ୍ତ୍ରୀଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

ସକାଳ ତୀର୍ଥୋଚ୍ଚାରଣୀ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ସୋନୁ ନିଗମ ଏବଂ ଇରା ମହାନ୍ତି। ଗୀତ ରଚନା କରିଥିଲେ ସ୍ୱରୂପ ନାୟକ। ଆପଣ ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅଗସ୍ତ୍ୟ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀରାମ ନନ୍ଦା। ସୁବ୍ରତ ସ୍ୱାଇଁଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

0: ବଜରଙ୍ଗୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା। ସୁବ୍ରତ ସ୍ୱାଇଁଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରେମାନନ୍ଦ। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କିଛି ଖଟା କିଛି ମିଠା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସତ୍ୟଜିତ ଏବଂ ଅସୀମା, ନିର୍ମଳ ନାୟକଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।
1: ତାଗିନି ତା ଧାଗିନି ଧା ତେରେ ଗଡ଼ତା।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଲେଖୁ ଲେଖୁ ଲେଖିଦେଲି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ବିନୋଦ ରାଠୋର ଏବଂ ନିବେଦିତା, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

0: ପୌର ପରିଷଦ ସୁନାବେଳା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଅମାବାସ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରମାନ ମଲ୍ଲିକ ଏବଂ ପଲକ ମୁଛାଲ, ସନ୍ଦୀପ ନାଥଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୀବ ଦର୍ଶନ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିଥିଲେ ଦିଲୱାଲି ଜାଲିମ ଗାର୍ଲଫ୍ରେଣ୍ଡ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ଅରିଜିତ ସିଂ ଏବଂ ସୁନିଧି ଚୌହାନ। ଗୀତିକାର କୁମାରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଜିତେନ୍ଦ୍ର ଶାହା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ସୂଚନା ବିରତି।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
0: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତଲାସ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ବିଶାଲ ଡାଡଲାନୀ, ଜାଭେଦ ଆକ୍ତରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ରାମ ସପତ।

ଆକ୍ସନ୍ ରିପ୍ଲାଏ। ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଶ୍ରେୟା ଘୋଷାଲ। ଇରଶାଦ କାମିଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରୀତମ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ପୂର୍ବରୁ ଆପଣଙ୍କ ପାଇଁ ଏକ ଘୋଷଣା। ଆସନ୍ତା 9/5/2026 ଶନିବାରରେ ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଏବଂ ତାଲୁକସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ରାଷ୍ଟ୍ରସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଅଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ। କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ପ୍ରାକ୍ ମକଦ୍ଦମାସ୍ତରୀୟ ବିବାଦର ମଧ୍ୟ ସମାଧାନ ହୋଇପାରିବ। ଲୋକ ଅଦାଲତରେ ମକଦ୍ଦମା, ବିଚାର ଏବଂ ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ। ଯଦି କୌଣସି ବିଚାରାଧୀନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ। ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏ ସୁଯୋଗର ସଦୁପଯୋଗ କରନ୍ତୁ। ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ବା ତାଲୁକସ୍ତରୀୟ ସେବା କାର୍ଯ୍ୟାଳୟ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଆଜା ନାଚ୍ଲେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁ, ଜୟଦୀପ ସାହାନୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସଲିମ ସୁଲେମାନ।

0: नहीं मिली है छतरी बढ़िया, बना नहीं घर भीग रहे हो।
1: आज

ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1460 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 11:00। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ୍।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀ ଲାଇଭ୍ ପରିସରରୁ ଆପଣଙ୍କ ରେଡିଓ ସାଥୀ ସସ୍ମିତା ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଶୁଭକାମନା ଜଣାଉଛି। ଆଶା କରୁଛି ଭଲ ଥିବେ ନିଶ୍ଚୟ। ଗୋଟିଏ ସମ୍ଭାବନା, ଗୋଟିଏ ଆଶ୍ୱସ୍ତି, ଗୋଟିଏ ଦୀର୍ଘ ନିଶ୍ୱାସର କେତେକ ସମୟ ହିଁ ତ ଖୁବ୍ ନିଜର ଲାଗେ ଶ୍ରୋତା ବନ୍ଧୁ। ଏଇ କେଇଦିନ ପୂର୍ବରୁ ମୋତେ କବିତା ଖୁବ୍ ମନକୁ ଛୁଇଁଥିଲା, ଇଚ୍ଛା ହେଉଛି ଆପଣଙ୍କୁ ଶୁଣାଇବାକୁ। ସବୁ ସକାଳ କ'ଣ ସୁଖ ନେଇ ଆସେ, ସବୁ ଅସ୍ତରାଗ କ'ଣ ଦୁଃଖ ଭୁଲେଇ ଦିଏ, କିଛି ଚିହ୍ନ ଯନ୍ତ୍ରଣାର ସହ ନୀତି ଭେଟ ହୁଏ, ତ କିଛି ଝାପ୍ସା ବେଦନା ଝଲମଲ ସ୍ମୃତି ହେଇ ଛଲସୁଥାଏ। ଅମ ଅନ୍ଧାରରେ ଟିକେ ତାରାର ଆଲୋକ ପରି ତମାମ ଆୟୁଷ ମରି ମରି ଜିଉଥିବା ଆଶାର ନାଁ ହିଁ ତ ଜୀବନ ଗୋଟିଏ ଶ୍ରୋତା ବନ୍ଧୁ। ତେଣୁ ବିଫଳତାକୁ ସାମ୍ନା କରୁଛନ୍ତି ବୋଲି ପ୍ରତି ମୁହୂର୍ତ୍ତରେ ଆତ୍ମହତ୍ୟା କରିବାର ମନୋଭାବଠାରୁ ଖୁବ୍ ଦୂରେଇକି ଯାଆନ୍ତୁ, ଜୀବନକୁ ବୁଝିବାର ପ୍ରୟାସ କରନ୍ତୁ। ଜୀବନ ସମ୍ପର୍କ ଭିତରେ ବାନ୍ଧି ହୋଇକି ରହିଛି, ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ, ବଞ୍ଚି ରହେ ବ୍ୟବହାରରୁ, ଅନୁଭବ ହୁଏ ଯନ୍ତ୍ରଣାରୁ, ଅନୁଭୂତି ରହେ ହୃଦୟରୁ, ଫିକା ପଡ଼ିଯାଏ ଅବହେଳାରୁ, ଆଉ ଭାଙ୍ଗିଯାଏ ଛୋଟିଆ ଗୋଟିଏ ମୁଁ ପଣିଆରୁ। ଏହି ମୁହୂର୍ତ୍ତରୁ ଆସନ୍ତୁ ଶ୍ରୋତା ବନ୍ଧୁ, ମୁଁ ପୁଣିଆକୁ ଭୁଲିଯିବା, ଆମର ସମ୍ପର୍କ ଭିତରେ ଆମେ ହୋଇଯିବା, ଆଉ ସବୁଦିନ ପାଇଁ ଆମେ ହୋଇ ରହିବା।

ମେଲା ଚଳଚ୍ଚିତ୍ରର ଏହି ଗୀତଟି ଶୁଣିବା ଭିତରେ ଗୋଟିଏ ସୁନ୍ଦର ଜୀବନ ଚିତ୍ର ଆଙ୍କି ହୋଇଗଲା ଶ୍ରୋତାବନ୍ଧୁ। କଥାରେ, ଗୀତରେ, ଗପରେ, ଫଟୋରେ, ଚିତ୍ରରେ ସବୁଠି ଗୋଟିଏ ସୁନ୍ଦର ଜୀବନର ଚିତ୍ର। ଭଗବାନ ହେଉଛନ୍ତି ସବୁଠାରୁ ବଡ଼ ଫଟୋ ଉଠାଳି, କିନ୍ତୁ ସେ ରେଡ଼ି ବୋଲି କୁହନ୍ତିନି ଶ୍ରୋତାବନ୍ଧୁ, ସେ ଯେକୌଣସି ସମୟରେ କ୍ଲିକ୍ କରିପାରନ୍ତି। ସେଥିପାଇଁ ସର୍ବଦା ଆମକୁ ପ୍ରସ୍ତୁତ ରହିବାକୁ ହୋଇଥାଏ। ଜଣେ ଫଟୋଗ୍ରାଫର ଫଟୋ କ୍ଲିକ୍ କରିବା ପୂର୍ବରୁ ରେଡ଼ି 1, 2, 3 କହିଥାନ୍ତି, ତାପରେ ଯାଇକି ଫଟୋ ଉଠାନ୍ତି। କିନ୍ତୁ ଭଗବାନ ଯେତେବେଳେ ଫଟୋ ଉଠାଇବା ଆରମ୍ଭ କରନ୍ତି, ସେ ସିଧାସଳଖ ଫଟୋ ହିଁ କ୍ଲିକ୍ କରିଥାନ୍ତି। କହିବାର ଅର୍ଥ ହେଲା ଶ୍ରୋତାବନ୍ଧୁ, ଈଶ୍ୱରଙ୍କ କ୍ୟାମେରା ସବୁଠି, ସବୁ ସମୟରେ, ସବୁ ପରିସ୍ଥିତିରେ ସିସିଟିଭି ପରି କାମ କରୁଥାଏ, ସେ ରେଡ଼ି ଥାଏ। ଆମର ଫଟୋ ଉଠାଉଥିବା କ୍ୟାମେରାମ୍ୟାନ୍ର କ୍ୟାମେରା ହୁଏତ କେବେ କେମିତି କେଉଁଠି ଖରାପ ହୋଇଯାଇପାରେ, କିନ୍ତୁ ଭଗବାନ ଲଗାଇଥିବା ସିସିଟିଭି କ୍ୟାମେରା କେବେ ବି କୌଣସି ପରିସ୍ଥିତିରେ, କୌଣସି ପାଣିପାଗରେ ସେ ଖରାପ ହୋଇନଥାଏ। ତେଣୁ ଯେଉଁଠି ଯେଉଁ କାମ କରୁଛନ୍ତି, ପୁରା ନିଷ୍ଠା, ଚେଷ୍ଟା ଓ ବିଶ୍ୱାସର ସହ କରନ୍ତୁ। ଭଗବାନ ଦେଖନ୍ତୁ କି ନ ଦେଖନ୍ତୁ, ପ୍ରତି ଶ୍ରୋତାବନ୍ଧୁ, ଆମକୁ ଦୁଇଟି ସୁନ୍ଦର ଆଖି ଦେଇକି ପଠାଇଛନ୍ତି। ଆମେ ଯାହା କରୁଛେ

ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଜୀବନଟିଏ ସହଜରେ ମିଳିନଥାଏ ଶ୍ରୋତାବନ୍ଧୁ, କିନ୍ତୁ ଆମେ ଜୀବନଟିଏ ପାଇଗଲା ପରେ ଭାବି ବସୁଛି ଆମଠୁ ବଳି ଶ୍ରେଷ୍ଠ ପ୍ରାଣୀ ଆଉ କେହି ନୁହଁ। ଖାଦ୍ୟ ନେଇ ଧାଡ଼ି ବାନ୍ଧି ଚାଲୁଥିବା ପିମ୍ପୁଡ଼ିମାନଙ୍କୁ ହଲଚଲ କରିଦେଇ ଆମେ ମଜା ଦେଖୁ। ଛୋଟିଆ ଗଛ ଡାଳରେ ମା ଚଢ଼େଇର ବସାରୁ ଅଣ୍ଡା ଭାଙ୍ଗିଦେଇ ଆମେ ଖୁସି ହେଉ। ଛଳ ଛଳ ଗଭୀର ଜଳରୁ ମାଛକୁ ବଂଶୀ କଣ୍ଟାରେ ଟାଣି ଆଣି ଆମେ ଜିତିଗଲୁ ବୋଲି ଭାବିଥାଉ। ଏମିତି ଅନେକ ଉଦାହରଣ ଅଛି ଶ୍ରୋତାବନ୍ଧୁ। କଥା କ'ଣ କି, ଏହିସବୁ କାମକୁ ଶାସ୍ତ୍ରରେ ପାପ ବୋଲି ଗଣାଯାଏ। ପ୍ରତ୍ୟେକ ଜୀବ ଭିତରେ ଗୋଟିଏ ଜୀବନ୍ତ ଆତ୍ମା ଅଛି, ସେ ଆତ୍ମା ପରମାତ୍ମାଙ୍କ ସହ ସଂଯୁକ୍ତ। ତେଣୁ କୌଣସି ଅସତ୍ ଭାବ କି ଭାବନା ମନ ଭିତରେ ଜାତ ହେଲାବେଳେ ନିଜକୁ ନିଜେ 10ରୁ ଅଧିକ ଥର ମନେ ପକାଇଦେବା ଉଚିତ ଯେ ମୁଁ ପଶୁ ନୁହଁ, ମୁଁ ମନୁଷ୍ୟ। ଗୁରୁ ଗମ୍ଭୀର ହୋଇଗଲେ ବୋଧେ ଶ୍ରୋତାବନ୍ଧୁ, ଚାଲନ୍ତୁ ଟିକେ ହାଲକା ହୋଇଯିବା, ପକ୍ଷୀର ଡେଣା ଲଗି ଟିକେ ଆକାଶ ଆଡ଼େ ଉଡ଼ିଆସିବା।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

ପ୍ରାୟ ସମୟରେ ଲୋକମାନେ ଗ୍ରହ ପୀଡ଼ା, ନବଗ୍ରହ ଶାନ୍ତି, ଗୃହର ବାସ୍ତୁଦୋଷ ଏକଥା କଥା ହୋଇଥାନ୍ତି ଶ୍ରୋତାବନ୍ଧୁ। ଜ୍ୟୋତିଷ ଶାସ୍ତ୍ରରେ ଏସବୁ ବିଦ୍ୟାର ସତ୍ୟତା ଥାଇପାରେ, କିନ୍ତୁ ବସ୍ତୁତଃ ପ୍ରାୟ ମଣିଷମାନେ ଆମେ ଦୁଇଟି ଗ୍ରହ ଦ୍ୱାରା ପୀଡ଼ିତ ହୋଇଥାଉ, ଗୋଟିଏ ଅହଙ୍କାର ଆଉ ଗୋଟିଏ ମୁଁକାର। ଅହଙ୍କାରକୁ ଛାଡ଼ିଦେଲେ ମାଟିପିଣ୍ଡାରେ ବସିବାକୁ ଘୃଣା ଲାଗିବନି, ଆକାଶ ତଳେ ବଞ୍ଚୁଥିବା ମଣିଷମାନଙ୍କର ସହ ବନ୍ଧୁତା କରିବାକୁ ମନ ବଳିବ, ସେମାନଙ୍କ ମଳି ମୁଣ୍ଡିଆ ଦେହ ଭିତରେ ବି ଗୋଟିଏ ସୁନ୍ଦର ମନଟିଏ ଅଛି, ତାକୁ ବୁଝିବାକୁ ଇଚ୍ଛା ହେବ। ଆସନ୍ତୁ ଶ୍ରୋତାବନ୍ଧୁ, ଅହଙ୍କାର ଓ ମୁଁକାରକୁ ଛାଡ଼ିଦେବା, ଯେଉଁ ମୋଡ଼ରେ ନେଉଛି ଜୀବନ ସେହି ମୋଡ଼ରେ ଚାଲିବାର ପ୍ରୟାସ କରିବା।

ଯେଉଁଠି ବିଶ୍ୱାସ ଅଛି ସେଠାରେ ପ୍ରେମ ଅଛି, ଯେଉଁଠି ପ୍ରେମ ଅଛି ସେଠାରେ ଶାନ୍ତି ଅଛି, ଯେଉଁଠି ଶାନ୍ତି ଅଛି ସେଠାରେ ଈଶ୍ୱର ଅଛନ୍ତି, ଏବଂ ଯେଉଁଠାରେ ଈଶ୍ୱର ଅଛନ୍ତି ସେଠାରେ ଆନନ୍ଦ ଅଛି। ଏ ଆନନ୍ଦର ମହଲ ଆମ ଘର ଶ୍ରୋତା ବନ୍ଧୁ, ଆଉ ଈଶ୍ୱରଙ୍କ ପାଇଁ ଜାଗା ଆମ ସମସ୍ତଙ୍କର ହୃଦୟ ସିଂହାସନ। ଚାଲନ୍ତୁ ଆମ ଘର ମନ୍ଦିରରେ ଈଶ୍ୱରଙ୍କୁ ରହିବାକୁ ଦେବା।

ଆକାଶବାଣୀ ଲାଇଭ୍ ପରିସରରୁ ଆମେ କଥା ହେଉଛେ ଆଉ ଗୀତ ବି ଶୁଣିଛେ ଶ୍ରୋତାବନ୍ଧୁ। ଏବେ କିଛି ବିଶେଷ ଘୋଷଣା ଅଛି, ଶୁଣିନେବା ଆସନ୍ତୁ। ଭାରତର ଜନସାଧାରଣ ସରଳ ଏବଂ ସୁବିଧାରେ ନ୍ୟାୟ ପାଇବା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ସମାଧାନ ସମାରୋହ 2026 ନାମରେ ନାମିତ ହୋଇଛି। ଏହି ଅଭିଯାନର କାର୍ଯ୍ୟକ୍ରମ ଅନୁଯାୟୀ ଏକ ବିଶେଷ ଲୋକ ଅଦାଲତ 2026 ମସିହା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଲୋକ ଅଦାଲତରେ ଉଭୟ ପକ୍ଷଙ୍କ ସହମତିରେ ଏବଂ ଆପୋଷ ବୁଝାମଣା ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟଙ୍କର ବିଚାରାଧୀନ ମାମଲାଗୁଡ଼ିକର ପରିସମାପ୍ତି କରାଯିବ। ଏହି ବିଶେଷ ଲୋକ ଅଦାଲତରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂମି ଅଧିଗ୍ରହଣଜନିତ ମାମଲା, ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଏବଂ ତାହାର ସମାଧାନ କରାଯାଇପାରିବ। ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ପୂର୍ବରୁ ଏକ ପ୍ରାକ୍ ଲୋକ ଅଦାଲତ ବୈଠକରେ ପକ୍ଷମାନେ ଏବଂ ସେମାନଙ୍କର ଅଧିବକ୍ତାମାନେ ଯୋଗଦେଇ ସେମାନଙ୍କର ମାମଲା ବିଷୟରେ ଆଲୋଚନା କରି ଏହାର ସମାଧାନ ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ ସୁଯୋଗ ପାଇବେ। ଏଥିନିମନ୍ତେ ସ୍ଥିରୀକୃତ ମାମଲାଗୁଡ଼ିକରେ ପକ୍ଷମାନଙ୍କୁ ସୂଚନା ବା ନୋଟିସ୍ ଦିଆଯିବ। ଉଭୟ ପକ୍ଷ ସ୍ୱେଚ୍ଛାକୃତ ଭାବରେ ଏହି ବୈଠକରେ ବ୍ୟକ୍ତିଗତ କିମ୍ବା ଆଭାସୀ ମାଧ୍ୟମରେ ଯୋଗଦାନ କରିପାରିବେ। ମାମଲାର ପରିସମାପ୍ତି ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ନିମନ୍ତେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଓ ତାଲୁକସ୍ତରୀୟ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୈଠକଗୁଡ଼ିକ ଆୟୋଜନ କରାଯିବ। ଏହି ପ୍ରାକ୍ ଲୋକ ଅଦାଲତ ବୈଠକରେ ତାଲିମପ୍ରାପ୍ତ ମଧ୍ୟସ୍ଥ ଓ ଆଇନ ସେବା ସଂସ୍ଥାର ଅଧିକାରୀମାନେ ପକ୍ଷମାନଙ୍କୁ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷଙ୍କ ସହମତି କ୍ରମରେ ମାମଲାଗୁଡ଼ିକୁ ବିଶେଷ ଲୋକ ଅଦାଲତରେ ସ୍ଥାନିତ କରାଯିବ ଏବଂ ଫଇସଲା କରାଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାପ୍ରାପ୍ତ ଆଗ୍ରହୀ ପକ୍ଷମାନେ https://www.sci.gov.in ନିଜ ତରଫରୁ ଏହି ବିଶେଷ ଲୋକ ଅଦାଲତରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏହାର ସୁଯୋଗ ନେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମାମଲାରେ ଜଡ଼ିତ ଉଭୟ ପକ୍ଷକୁ ଅନୁରୋଧ କରାଯାଉଛି।

ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ହେଲା 151 00 କିମ୍ବା ନିକଟସ୍ଥ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ଶୁଣିଲେ ଏକ ବିଶେଷ ଘୋଷଣା, ଏବେ ଆଉ କଥା ହେବାନି ଶ୍ରୋତାବନ୍ଧୁ, ଶୁଣିବା ଏହି ସୁନ୍ଦର ଗୀତ।

ଗୀତ ଗାଇବା, କଥା କହିବା, ଚିତ୍ର ଆଙ୍କିବା, ମାଟି ହାଣିବା, ଘାସ କାଟିବା, ସବୁ କାମ ଭଗବାନଙ୍କ କୃପା କରୁଣାରୁ ହିଁ ହୋଇଥାଏ। ଶ୍ରୋତାବନ୍ଧୁ, ଭଗବାନଙ୍କ ବିନା ଇଚ୍ଛାରେ କିଛି ବି କରିହୁଏନି। ଭଗବାନ ସଙ୍ଗୀତକୁ ଭଲ ପାଆନ୍ତି। ଭକ୍ତିଗୀତ ଗାନ କରିବା ମଧ୍ୟ ଏକ ସମାଜସେବା। ଆପଣ ଯଦି ଘାସ କାଟୁଛନ୍ତି କି ମାଟି ହାଣୁଛନ୍ତି, ତାକୁ ଏମିତି ଭାବରେ କରନ୍ତୁ ଯେତେବେଳେ ଆପଣ କେଉଁଠି ନା କେଉଁଠି ଗୋଟିଏ ବଡ଼ କାମ କଲାବେଳକୁ ବି ଆପଣଙ୍କୁ ଖୋଜା ପଡ଼ିବ। କହିବାର ଅର୍ଥ ହେଲା, ଶ୍ରୋତାବନ୍ଧୁ, ପ୍ରତ୍ୟେକ କାମ କଲାବେଳେ ଗୋଟିଏ ସମର୍ପଣ ଭାବରେ କରିବା ଆବଶ୍ୟକ, ଯାହାକି ଆମକୁ ଶ୍ରେଷ୍ଠତା ଆଡ଼କୁ ବାଟ କଢ଼େଇ ନେବ। ଆଉ ସବୁବେଳେ ଶାସ୍ତ୍ର କହେ, ନିରବତା ଅବଲମ୍ବନ କରନ୍ତୁ, କାହିଁକି ଏ ନିରବତା ଆମକୁ ପୂର୍ଣ୍ଣତା ଆଡ଼କୁ ବାଟ କଢ଼େଇବ। ନିରବତାର ଗଭୀରତାରେ ହିଁ ଆମେ ଭଗବାନଙ୍କର ପଦଧ୍ୱନିକୁ ଶୁଣିପାରିବା। ଯେତେ ନିରବ ରହିବା ସେତେ ଶାନ୍ତ ରହିବା, ଆଉ ଯେଉଁଠି ଶାନ୍ତି ସେଇଠି ପ୍ରକୃତି। ପ୍ରକୃତି ଆମକୁ ତ ଏ କଥା ହିଁ ଶିଖାଏ, ଶ୍ରୋତାବନ୍ଧୁ, ସବୁବେଳେ ପ୍ରତି ମୁହୂର୍ତ୍ତରେ ଗୋଟିଏ ସମର୍ପଣ ଭାବକୁ ନେଇ ଆମେ ନିରବି ଯିବା। ଆସନ୍ତୁ।

ଆପଣ ଶୁଣୁଛନ୍ତି ଆକାଶବାଣୀ ଲାଇଭ୍। ଆଉ ଅଳ୍ପ ସମୟ ପରେ ଦିନ 12ଟାରେ ଆପଣ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହ। ତେବେ ଶେଷ ଗୀତ ଆଉ ଶେଷ କଥା କହି ରଖେ ଶ୍ରୋତାବନ୍ଧୁ, ସତ୍ୟ ହେଉଛି ନୀତି, ଧର୍ମ ହେଉଛି ରୀତି, ଆଉ ତ୍ୟାଗ ହେଉଛି ଖ୍ୟାତି। ଏହି ତିନୋଟିର ସଂଯୋଗରେ ହିଁ ମାନବ ଜାତି। ତେଣୁ ଅନେକ ମଣିଷଙ୍କୁ ନେଇ ଘର, ଅନେକ ଘରକୁ ନେଇ ଗାଁ, ଅନେକ ଗାଁକୁ ନେଇ ସହର, ଜିଲ୍ଲା, ରାଜ୍ୟ, ରାଜଧାନୀ, ଦେଶ ଗଢ଼ା ହୋଇଛି। ସବୁ ମଣିଷଙ୍କ ଭିତରେ ଯଦି ନୀତି, ରୀତି ଆଉ ଖ୍ୟାତି ସାଇତି ହୋଇଗଲା, ତାହେଲେ ଯୁଦ୍ଧ ହେବନି କି ଅସ୍ତ୍ରଶସ୍ତ୍ରରେ ସଜେଇ ହେବେନି ଯୋଦ୍ଧାମାନେ। ସତରେ ଶ୍ରୋତାବନ୍ଧୁ, ଆମ ଦୃଷ୍ଟିକୁ ଚନ୍ଦ୍ର ଆଲୋକ ପରି ଶୀତଳ କରିଦେବା ଆସନ୍ତୁ।

ହୃଦୟକୁ ନବନୀତ ପରି କୋମଳ କରିଦେବା, ଆଉ ବଚନ ମଧୁ ପରି ମଧୁର କରିଦେବା ଆସନ୍ତୁ। ଏଗୁଡ଼ିକ ହିଁ ସରଳ ମଣିଷର ପ୍ରକୃତ ଲକ୍ଷଣ। ବାସ୍, ଭାବୁଛି ଆଜିର କଥା ଆପଣଙ୍କୁ ନିଶ୍ଚୟ ମନକୁ ପାଇଥିବ। ଯିବା ପୂର୍ବରୁ ଏ ଶେଷ ଗୀତ ଆପଣଙ୍କ ପାଇଁ।

ଆକାଶବାଣୀ ଲାଇଭ୍ ପରିସରରୁ ଆଜି ପାଇଁ ଏତିକି ଶ୍ରୋତାବନ୍ଧୁ, ପୁଣି ସାକ୍ଷାତ ସମୟର ମହାଲାତ୍ରେ। ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ସସ୍ମିତାକୁ। ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12 ଆରମ୍ଭ କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ନମସ୍କାର, ମୁଁ ଦମୟନ୍ତୀ। ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରକୁ ଆପଣଙ୍କୁ ସ୍ୱାଗତ କରୁଛି ଆଉ କହୁଛି ଆପଣ ସମସ୍ତେ ପ୍ରସ୍ତୁତ ହୋଇ ଯାଆନ୍ତୁ ଫୋନ୍ କରିବା ପାଇଁ, କାହିଁକି ନା ଆପଣ ସମସ୍ତଙ୍କର ଭଲ ପାଇବା ରହିଛି ରେଡିଓ ପ୍ରତି, ସମସ୍ତଙ୍କର ଆଶା ଓ ବିଶ୍ୱାସ ରହିଛି ରେଡିଓ ପ୍ରତି, ସମସ୍ତଙ୍କର ଶ୍ରଦ୍ଧା ଆଉ ଆସ୍ଥା ରହିଛି ରେଡିଓ ପ୍ରତି, ହଁ ନା? ତେଣୁ ଡିୟର୍ ଆଣ୍ଡ ନିୟର୍ ପ୍ରିୟ ଶ୍ରୋତାମାନେ, ରେଡିଓକୁ ନେଇ ଆପଣଙ୍କର ଯାତ୍ରା କେମିତି, ଆଜି ଏହି କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା। କାହିଁକି ନା ବର୍ତ୍ତମାନ 90 ବର୍ଷର ଆକାଶବାଣୀ ଆପଣଙ୍କ ସାମ୍ନାରେ, 90 ବର୍ଷରେ ଆକାଶବାଣୀ ଜୟପୁରକୁ ଆପଣ କ'ଣ ଦେଇଛନ୍ତି ଆଉ ଆକାଶବାଣୀ ଜୟପୁରରୁ ଆପଣ କ'ଣ ପାଇଛନ୍ତି, ଚାଲନ୍ତୁ ଆମକୁ ଫୋନ୍ କରନ୍ତୁ ଆଉ ଏ ନେଇ କୁହନ୍ତୁ। ଆମ ନମ୍ବର ହେଲା 06854230690। ପ୍ରଥମ ଫୋନ୍ କଲ୍ଟି କଟିଯାଇଛି। ପୁଣି ଥରେ ଆପଣ ସମସ୍ତଙ୍କୁ ଆମେ ସ୍ୱାଗତ ଜଣାଉଛୁ ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରକୁ। ଜଲ୍ଦି ଜଲ୍ଦି ଆପଣଙ୍କର ଫୋନ୍ ଉଠାନ୍ତୁ, ନମ୍ବର ବୁଲାନ୍ତୁ 06854230690। ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, କୁହନ୍ତୁ।
1: ନମସ୍କାର ଆଜ୍ଞା,
0: ନମସ୍କାର।
1: ମୁଁ ଦିଲ୍ଲୀପୁରରୁ ଗୌର ଦାସ କହୁଥିଲି, ଦଶମଦୁର ପଞ୍ଚାୟତ।
0: ଗୌର ଦାସ ଆପଣ କହୁଛନ୍ତି?
1: ଆଜ୍ଞା ସାର।
0: କଣ ଖବର ଆପଣଙ୍କର ଗିର୍ଲି ଫୁଟର, କୁହନ୍ତୁ।
1: ଆଜ୍ଞା ବହୁତ ଭଲ ଆଜ୍ଞା, ଖବର ତ ଭଲ ଚାଲିଛି।
0: ଖରା ହଉନି ବୋଧେ ଗିର୍ଲି ଫୁଟରେ?
1: ଖରା ହଉଛି ଆଜ୍ଞା, ଖରା ହବ ନାହିଁ କି? ଖରା ଦିନ ତ ଖରା ହବାର ଅଛି, ଶୀତ ଦିନ ତ ଶୀତ ହବାର ଅଛି, ବର୍ଷା ଦିନ ତ ବର୍ଷା ହବାର ଅଛି, ଏମିତି ତ ଭଗବାନ
0: କିଛି
1: ଦେଇଛନ୍ତି ଆଜ୍ଞା।
0: ହଁ, କିଛି ପର୍ବା ନାହିଁ, ଫରକ ନାହିଁ, ଖରା ହେଲେ କି ବର୍ଷା ହେଲେ କି ଶୀତ ହେଲେ,
1: ନାଇଁ
0: ଆଚ୍ଛା ଆପଣ କଣ କରନ୍ତି ଗୌର ଦାସ?
1: ଆଜ୍ଞା ବସିକି ସବୁବେଳେ ମୁଁ ରେଡିଓ ଶୁଣିଥାଏ ବସିକିନା।
0: ହଁ,
1: ଆଉ ଏବେ ତ ଆମର ସୁସ୍ମିତା ଦିଦି ବହୁତ ବଢିଆ ବଢିଆ କଥା ମାନେ କହିଲେ,
0: ଶୁଣିଲେ
1: ଆପଣ ମଧ୍ୟ ବହୁତ ବଢିଆ ଗୋଟେ ଟପିକ ଯାକ ରଖିଛନ୍ତି। ଆଉ 90 ବର୍ଷର ଯୋଉ କାର୍ଯ୍ୟକ୍ରମ ଯୋଉଟା ଯୋଉ ଆମର ଆକାଶବାଣୀ ଯୋଉ ଦୌଡ଼ୁଛନ୍ତି ସେଟା ଯୋଉ କହୁଛନ୍ତି, ଗଲେ ଦିଦି ବହୁତ ମନୋରମା କାର୍ଯ୍ୟକ୍ରମ ଯାକ ହଉଛି, ଲୋକକୁ ମାଇଣ୍ଡ ଏପଟ ସେପଟ ହେବ ନାହିଁ, କାହିଁକି କୋଉଠି ବିଜେ ମାଇଣ୍ଡ ଗୋଟେ ଯୋଉ ଆକାଶବାଣୀ ଯଦି ଲାଗିବ ବୋଲେ ମାଇଣ୍ଡ ଟିକେ ଫ୍ରେଶ ଫାସ୍ ହେଇଯିବ ନାଇଁ କି? ଆଉ କିଛି ଭଲ ଶିକ୍ଷଣ କଥା ଯାକ ରହୁଛି, କିଛି ଆମର ସତ୍ସଙ୍ଗ ବିଷୟରେ ଯାକ ସକାଳେ ଯୋଉ ଆମର ଅନୁଚିନ୍ତା କଥାରେ ଯାକ ଦିଆଯାଉଛି, ଭାଗବତ ଦିଆଯାଉଛି, ଆହୁରି ଆମର ଯୋଉ ରାମାୟଣ ପର୍ଯ୍ୟନ୍ତ ଦିଆଯାଉଛି ତୁଳସୀଦାସର, ଆଉ ସବୁ ଭଲ ଜିନିଷ ଯାକ ହଉଛି, ଲୋକ ଶିକ୍ଷଣ କାର୍ଯ୍ୟକ୍ରମ ହଉଛି। ଆଉ ଆଗ ଭଳିଆ ରେଡିଓରେ ରେଡିଓ ଶୁଣିବା ଲୋକ ଟିକେ କମି ଯାଇଛନ୍ତି, ଆଉ ଆମର ଯୋଉ ମୋବାଇଲରେ ଏଫ୍ଏମ୍ରେ ବହୁତ ଲୋକ ଶୁଣୁଛନ୍ତି, ରେଡିଓ ତ ସେ ବ୍ୟାଟେରୀ ଯାକ ବାହାରୁ ନାହିଁ ବୁଲା ପଡ଼ିଆ, ଆଗ ଲୋକ ଡିଜିଟାଲ ଦୁନିଆ ବଳିକରି ଡିଜିଟାଲ ସବୁ ହେଇଯାଇଛି। ରେଡିଓରେ ଭଲ ପାଇବା ସମସ୍ତଙ୍କର ଅଛି, ଲଗାଉଛନ୍ତି ବହୁତ ବହୁତ ଦୂର ଆଜ୍ଞା ମାନେ ଲଗାଉଛନ୍ତି, ମୁଁ ଶୁଣିଥାଏ
0: ଆଜ୍ଞା।
1: ଆଉ ସବୁବେଳେ ମୁଁ ରେଡିଓ ଶୁଣେ, କାହିଁକି ଡିଷ୍ଟର୍ବ ବୋଲେ ଫୋନ୍ କରିଲା ପାଇଁ ଡିଷ୍ଟର୍ବ କରିବା

0: ଠିକ ନାହିଁ, ଏତେ ଅନେକ ଅନେକ ଲୋକମାନେ ଫୋନ କରୁଥିବେ ନା, ଅନେକ ଲୋକ ବହୁତ ବହୁତ ଦେଶ ଦେଶର ଲୋକମାନେ ଦୂରଦୂରାନ୍ତ ଲୋକମାନଙ୍କର କଥା ଶୁଣିବାର ଅଛି।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆଉ ଆମେ ଲଗାଇବା ଲୋକ କେତେବେଳେ ଗୋଟେ ମାସକୁ ଥରେ କି ବର୍ଷକୁ ଥରେ କି ଟାଇମ ହେବ, ଗୋଟେ ମାସକୁ ଥରେ କି ଗୋଟେ ଦୁଇ ମାସ ଥରେ କି ଏମିତି ଗୋଟେ ଗୋଟେ ଥର ଆମେ ଟ୍ରାଏଲ କରୁଥିବାର।
1: ଆଚ୍ଛା,
0: ଆଉ କେତେ କେତେ ଦୂର ଦୂରାନ୍ତର ଆମର ଭକ୍ତ ଆମର ଭାଇ ବୋନ ମଧ୍ୟ ଅଛନ୍ତି ନାଇଁ କି?
1: ଆଜ୍ଞା ଆଜ୍ଞା,
0: ସେଥିପାଇଁ ଆମକୁ ଦେଖ ମହାରାଷ୍ଟ୍ର ସିଆଡେ ଉତ୍ତର ପ୍ରଦେଶ ସିଆଡେ ମଥୁରା ଖାସି ଗୟା ଇଆଡେ ଇଆଡେ ଯୋଉ କଲ୍ ଆସୁଛି, ଜାଣିଛୁ କେତେ ଭଲ ଭଲ କଥା ଯାକ ମିଳୁଛି।
1: ବହୁତ ବଢିଆ।

0: ମଧ୍ୟ ଅଛନ୍ତି ନାଇଁ କି?
1: ଆଜ୍ଞା ଆଜ୍ଞା,
0: ସେଥିପାଇଁ ଆମକୁ ଦେଖ ମହାରାଷ୍ଟ୍ର ସିଆଡେ ଉତ୍ତର ପ୍ରଦେଶ ସିଆଡେ ମଥୁରା ଖାସି ଗୟା ଇଆଡେ ଆଡେ ଯୋଉ କଲ୍ ଆସୁଛି ଜାଣିଛୁ ନା, କେତେ ଭଲ ଭଲ କଥା ଯାକ ମିଳୁଛି,
1: ବହୁତ ବଢିଆ।
0: ଲଗାଇ ଲାଗିଥିବା ଲୋକ ଶୁଣିଥିବା ଲକ୍ଷ ଲୋକ ଲଗାଇଥିଲେ ଭୁଲ ଭାବି ଆଜ୍ଞା। ଆଉ ବଢିଆ ବଢିଆ
1: ବର୍ତ୍ତମାନ
0: ଆଉ ଏମିତି ସମସ୍ତଙ୍କୁ ଭଗବାନ ଭଲରେ ରଖିଥାନ୍ତୁ, ଏମିତି ଭଲ ଭଲ ଜ୍ଞାନ ମାଧ୍ୟମରେ ତାଙ୍କ ଦାନ କରିଥାନ୍ତୁ।
1: ଆଉ ସମସ୍ତେ ରେଡିଓ ଶୁଣିଥାନ୍ତୁ। ଆଚ୍ଛା, ଏ କଥା ଆପଣ କହିଲେନି ଯେ ଆପଣ କେତେ ବର୍ଷ ହବ ରେଡିଓ ଶୁଣୁଛନ୍ତି?
0: ଆଜ୍ଞା ସାର୍, ମୁଁ ଛୋଟବେଳଠୁ ଶୁଣୁଛି,
1: ଛୋଟବେଳଠୁ
0: ମୁଁ ଆମ ଗାଁରେ ରେଡିଓ ବୋଲେ ସେ ଗୋଟେ ମାଙ୍କୁଡ଼ ବର ବୋଲିକିନା କରିଥିଲା, ତାଙ୍କର ଗୋଟେ ରେଡିଓ ଥିଲା, ଆହୁରି ସେ ଆହୁରି ସମନ୍ତୀ ବୋଲିକିନା ଗୋଟେ ବାବୁ ଥିଲା, ସେ ଗୋଟେ ଥିଲା, ତା ମୁଁ ଶୁଣିବାର
1: ଦିଟା ମାତ୍ର ରେଡିଓ ଥିଲା, ଆପଣ ଯାଇକି ଶୁଣୁଥିଲେ
0: ଶୁଣୁଥିଲୁ? ଆମର ଛୋଟ ଥିଲା ବେଳେ ଗୋଟେ ଆମର ମାମୁ ଗୋଟେ ଆସିଥିଲା, ଏଠି କୁଣିଆ ରହିକି ଆସିଥିଲା, ମୁଁ ବହୁତ ଦରବାର ଛୋଟ ଥିଲା ବେଳେ ପେଟ ଭିତରେ କଣ ପକାଇଦେବି ରେ ଗୁଣିଆ କଣ ସେ ଭିତରେ ବସିକିନା କଥା ହଉଛି କଣ ଏମିତି
1: ଛୋଟ ଛୋଟ ମଣିଷ ମାନେ ଅଛନ୍ତି କି, ଏସବୁ ଆସୁଥିବ ପ୍ରଶ୍ନ ନା? ଠିକ ଅଛି, ବହୁତ ବଢିଆ ସୁନ୍ଦର ସୁନ୍ଦର କଥା ଆପଣଙ୍କର ଆଗରେ କେମିତି ଶୁଣୁଥିଲେ ଏ ଅନୁଭୂତି ଆମ ସହିତ ସେୟାର କଲେ। ଗୌରବ ଭାଇ ଆପଣଙ୍କୁ ଧନ୍ୟବାଦ ଦଉଛୁ।
0: ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।

0: ହ୍ୟାଲୋ ଆଜ୍ଞା ନମସ୍କାର କୁହନ୍ତୁ।
1: ମୁଁ ଗଞ୍ଜାମ ଜିଲ୍ଲା ଫ୍ଲୋଡ଼ା ବ୍ଲକ ଲୋକମାନଙ୍କୁ କହୁଥିଲି।
0: ନାଁଟା ଆପଣଙ୍କର?
1: ରାଜୀବ ଗୌଡ଼।
0: ରାଜୀବ ଗୌଡ଼, ଆଚ୍ଛା କେମିତି କଣ ଅଛନ୍ତି ପ୍ରଥମେ କୁହନ୍ତୁ। କଣ କହିବା ପାଇଁ ଚାହିଁବେ? ବୋଧେ ପ୍ରଥମେ ଫୋନ କଲେ ଏ କାର୍ଯ୍ୟକ୍ରମକୁ ଆପଣ? କାହିଁ ଆଗରୁ କଣ ଇଚ୍ଛା ହଉନଥିଲା ଫୋନ କରିବା ପାଇଁ?
1: ଆପଣଙ୍କର ଜୟପୁରର ସମସ୍ତ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି ମ୍ୟାଡମ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ
1: ଆପଣଙ୍କୁ।
0: ଆଜ୍ଞା, ଆପଣ ମାନେ ଫୋନ କରନ୍ତି, ସୁନ୍ଦର ସୁନ୍ଦର କଥା କୁହନ୍ତି, ସେଇଥିପାଇଁ ଏଗୁଡାକ ଭଲ ଲାଗେ ନାଇ? ତ କେବେଠୁ ଶୁଣୁଛନ୍ତି ରାଜୀବ ଭାଇ ଆପଣ ରେଡିଓ?
1: ମ୍ୟାଡମ ରେଡିଓ ଶୁଣୁଥିଲେ
0: ତାଙ୍କୁ ଶୁଣିବାର
1: ଦେଖିକି ବ୍ରହ୍ମପୁର ଆଉ କେଉଁଝର ବିଦ୍ୟାଭାରତୀ ଆଉ ଏଆର ଲାଇଭ 24/7 ନ୍ୟୁଜ 11 ପରେ ପରେ ଯୋଉ ରାତ୍ରି ନ୍ୟୁଜ ଦିଏ ତାପରେ ଗୁଡିକ ଏଗୁଡିକ ଆପ୍ ଶୁଣୁ ମ୍ୟାଡମ।
0: ଆଜ୍ଞା ଆଜ୍ଞା ଆଜ୍ଞା। ତ ରେଡିଓକୁ କେବେ ରେଡିଓ ଶୁଣିଛନ୍ତି? ରେଡିଓ ଦ୍ୱାରା କେବେ ଆପଣ ଉପକୃତ ହେଇଛନ୍ତି କି? ରେଡିଓ ଶୁଣିକି କୌଣସି କାର୍ଯ୍ୟକ୍ରମ
1: ରେଡିଓ ସାଥୀ କହିଲେ ଚଳେ।
0: ହଁ,
1: ଆଜିକାଲି ଯୋଉ ପ୍ରକାର ଯୁଗ ଯୋଉ ପ୍ରକାର ହେଲାଣି, କାହା ସହିତ ସାଥୀ ତାଙ୍କ କଥାବାର୍ତ୍ତା ହେଲେ ବାର ଲୋକ ବାର କଥା ସମାଲୋଚନା କରିଥାନ୍ତି ଅନ୍ୟ ଲୋକ ଉପରେ, ବସିକିରି କଥାବାର୍ତ୍ତା ନ ହେଇକିରି ଚର୍ଚ୍ଚା ନ କରିକିରି
0: ବହୁତ ବଢିଆ। ସବୁ ପ୍ରକାର କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ, ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ରେଡିଓରେ କିଛି ନା କିଛି କାର୍ଯ୍ୟକ୍ରମ ରହେ, ସବୁ ବର୍ଗର ଲୋକମାନଙ୍କ ପାଇଁ ନାଇଁ? ତ ବହୁତ ବଢିଆ। ବର୍ତ୍ତମାନ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓକୁ ବର୍ତ୍ତମାନ ଆକାଶବାଣୀ ବୋଲି କୁହାଯାଉଛି, 90 ବର୍ଷର ଆକାଶବାଣୀ ବର୍ତ୍ତମାନ।
1: ହଁ ମ୍ୟାଡମ, ଏ ଯୋଉ ବନ୍ଦେ ମାତରମ୍ ଚାରି ମିନିଟ ଦଉଛି।
0: ଆଜ୍ଞା,
1: ବହୁତ ଭଲ ଲାଗୁଛି ମ୍ୟାଡମ।
0: ଆଜ୍ଞା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ।
1: ଶନିବାର ଦିନ କାର୍ଯ୍ୟକ୍ରମ ଲାଇଭ ଫୋନିଂ ଚାଲିଛି ନା ବନ୍ଦ ଅଛି?
0: ହଁ ଚାଲିଛି ଆଜ୍ଞା। ଶନିବାର ଦିନ 10:30 ବେଳେ ଫୋନ କରନ୍ତୁ।
1: ନା ନା, 12:00 ଗୋଟେ ଚାଲିଥିଲା ମଙ୍ଗଳବାର, ଶୁକ୍ରବାର
0: ବନ୍ଦ ଅଛି, କେବଳ

0: ସୋମବାର ଦିନ ବାରଟାରୁ ଗୋଟିଏ ଆପଣ ଏଇଟା ଲାଇଭ୍ ଫୋନ୍ ଇନ୍, ଆଉ ଯୋଉ ଶନିବାର ଦିନ କଥା ଆପଣ ପଚାରୁଛନ୍ତି ସେଇଟା 10:30 ରେକର୍ଡିଂ ଆରମ୍ଭ ହଉଛି, ଯୋଉଟାର ରବିବାର 9:00 ତାର ବ୍ରଡକାଷ୍ଟ ହଉଛି।
1: ହଁ ମ୍ୟାଡମ୍,
0: ବହୁତ ବହୁତ ଧନ୍ୟବାଦ
1: ଆପଣ। ନମସ୍କାର
0: ନମସ୍କାର ନମସ୍କାର।

0: ହ୍ୟାଲୋ, କଥା ଆପଣଙ୍କର ଗୀତ ଆମର ଲାଇଫ ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଏମିତି ରାତି ସୁଜିଆ ଭୁଲା ସ୍ତୁତି ରେଡିଓ ଶୁଣେ ଶୁଣେ ଦିନ ଯାଉ ଗୋବିତି ଦେଖ ରେଡିଓ କହେ ସଭି ଶ୍ରୋତାଙ୍କ କାମେ ଦେଖ ରେଡିଓ କହେ ସଭି ଶ୍ରୋତାଙ୍କ କାମେ ମୁଁ ତୁମ ସୁଖ ଦୁଃଖର ସାଥୀ ଖରାପ ରସ ବନ୍ୟା ବାତ୍ୟା ସୂଚନା ଦୂରେ ଭଜନ ଜଣାଣ ସଙ୍ଗୀତ ଶୁଣାଏ ସଭି ମନକୁ ମହେ ଖରାପ ରସ ବନ୍ୟା ବାତ୍ୟା ସୂଚନା ଦିଏ ଭଜନ ଜଣାଣ ସଙ୍ଗୀତ ଶୁଣାଏ ସଭି ମନକୁ ମହେ ତାକୁ ଯିଏ କରେ ନିଜର କେବେ ସେ କରେ ନିପର ଏ ବନ୍ଧନ ରହିଥାଉ ଯୁଗ ଯୁଗର। ଜୟ ଜଗନ୍ନାଥ।
0: ମାନେ ନିଜେ ଲେଖିଛନ୍ତି ଏ ଗୀତ?
2: ଆଜ୍ଞା, ନିଜେ ବହୁତ ଗୁଡ଼ାଏ ଲେଖିଛି। ମୁଁ ତା ଆଇସ୍କ୍ରିମ ବିକୁଛି, ତ ତାର ମୁଖଟା ଗାଇ ଲେଖିଛି ବହୁତ ଗୁଡ଼ାଏ।
0: ଆଖ ପାଖରେ କିଏ ଅଛନ୍ତି କି?
2: ଆଜ୍ଞା ହଁ, ମୁଁ ତ ଆଇସ୍କ୍ରିମ ବିକୁଛି ଖାଇ ଭିତରେ।
0: ଆପଣ ଆଇସ୍କ୍ରିମ ବିକୁଛନ୍ତି, ପୁଣି ଗୀତ ଗାଉଛନ୍ତି ଫୋନରେ, ଲୋକେ ଆଶ୍ଚର୍ଯ୍ୟ ହଉଥିବେ କଣ ହଉଛି। ତ ଆପଣ ହଉଛନ୍ତି ରେଡିଓ ଲଭର ନାରାୟଣ ପ୍ରଧାନ, କଣ କହିବେ 90 ବର୍ଷର ଆକାଶବାଣୀ ଆପଣଙ୍କୁ କଣ ଦେଇଛି?
3: ଦେଖନ୍ତୁ, ଆକାଶବାଣୀ ତ ହଉଛି ଶିକ୍ଷା, ସୂଚନା, ମନୋରଞ୍ଜନ ଓ ଜ୍ଞାନର ଭଣ୍ଡାର। ଆମେ ସବୁଗୁଡିକ ପାଇଛୁ ଆକାଶବାଣୀରୁ। ଆକାଶବାଣୀ ମତେ ବୁଦ୍ଧି ଶିଖେଇଛି, ମତେ ଜ୍ଞାନ ଦେଇଛି, ମତେ ଭାଷା ଶିଖେଇଛି। ତାପରେ ଗଲେ ଆକାଶବାଣୀ ଦ୍ଵାରା ମୁଁ ବହୁତ ଗୁଡିଏ ସମ୍ପର୍କ ସୃଷ୍ଟି କରିପାରିଛି ବହୁତ ଗୁଡିଏ ଶ୍ରୋତାଙ୍କ ସାଥିରେ। ଆକାଶବାଣୀରେ ମୁଁ ଶ୍ରୋତା ହିସାବରେ ପାଇସାରିଛି ଓଡ଼ିଶା ବାହାରୁ ରାଜୀବ ଲିସନର, ରେଗୁଲାର ଲିସନର, ଲିସନର ଅଫ୍ ଦ ଇୟର, ଉତ୍ତର ପ୍ରଦେଶ ଲକ୍ଷ୍ମୀ ପାଇଥିଲେ ସକାଳ ଦର୍ଶନ ଆୱାର୍ଡ, ତିନୋଟି ଷ୍ଟେଟ୍ରେ ପାଇଛି ଅମୃତ ମହୋତ୍ସବ କୁଇଜ୍, ତା ସହ ମୋର 20 କଣ୍ଟ୍ରିରେ ମୋ ନାଁ ଦେଶରେ ମାନେ ରେଡିଓରେ ଆକାଶବାଣୀ କେନ୍ଦ୍ରର ପପ୍ ଫାଇଲ୍ ରେଡିଓ ଲିସନର ଲିଷ୍ଟରେ ମୋ ନାଁ ଅଛି। ଏହା ହେଉଛି ଗୋଟେ ଭଲ ପାଇବା ରେଡିଓ ପ୍ରତି।
0: ଆଜ୍ଞା ଆଜ୍ଞା, ନିହାତି ଗୋଟେ ଆଗ୍ରହ, ଗୋଟେ ଆସ୍ଥା, ଗୋଟେ ବିଶ୍ୱାସ ରେଡିଓ ପ୍ରତି। ତେବେ ନାରାୟଣ, ଏଠି ଟିକେ ମନେ ପକାନ୍ତୁ ଯେ କେବେ ଆପଣ ଏମିତି ଦୁଃଖରେ ଅଛନ୍ତି, କୌଣସି ଗୋଟେ କାର୍ଯ୍ୟକ୍ରମ ଶୁଣିଛନ୍ତି, କୌଣସି ଗୋଟେ ଆର୍ଜିକୁ ଶୁଣିଛନ୍ତି, ଆପଣଙ୍କର ମନ ଫ୍ରେଶ ହେଇଯାଇଛି, ସେଇ ମୁହୂର୍ତ୍ତ ଗୁଡାକ ଥିବ ନିହାତି ଭାବରେ ଆପଣଙ୍କ ଜୀବନରେ?
2: ଆଜ୍ଞା ହଁ, ଏମିତି ବହୁତ କାର୍ଯ୍ୟକ୍ରମ ମୁଁ ଛୁଆବେଳେ ଯେତେବେଳେ ଦୁଃଖରେ ଥାଏ ମୋର ସେତେବେଳେ ମୁଁ ବେଶୀ ଦୁଇଟି ହାତ ଶୁଣୁଥିଲି ମୋର ମନ ଅଛି ମୁମ୍ବାଇ, ଆଉ ଯେତେବେଳେ ମନ ଚାହେ ଗୀତ ମତେ ସବୁଠୁ ଭଲ ଲାଗେ, ଆଉ ଯେତେବେଳେ ସେଇଟା ଶୁଣିକି ମତେ ମାନେ ଭଲ ଲାଗେ ଗୀତ ଗୀତ ଯାକ। ତାପରେ ଗଲେ ଆପଣ କେନ୍ଦ୍ର ମଧ୍ୟ ଯୋଉ ବାଜୁଛି ଆଜି ଶୁଣିଥିଲି ସମ୍ଭାବନା ସୁରଭି, ଆଜି ତ ନିର୍ମଳ ଡକ୍ଟର ନିର୍ମଳ ନାୟକ ଥିଲା ଆଜି, ଏମିତି କାର୍ଯ୍ୟକ୍ରମ ଶୁଣିଲେ ମଧ୍ୟ ଟିକେ ତାଙ୍କ ଜୀବନର କାହାଣୀ ଯାକ କୁହନ୍ତି ମନେ ପଡ଼ିଲେ ମଧ୍ୟ ଆମେ ନିଜକୁ ଖୁସି ଅନୁଭବ କରୁ।
0: ଆଜ୍ଞା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ନାରାୟଣ। ଆପଣ ଦେଖନ୍ତୁ ଆପଣଙ୍କର ମାନେ ବିକ୍ରିବଟା ଠିକରେ କରନ୍ତୁ, ଆମେ ଗୀତ ଶୁଣୁଛୁ ଆପଣଙ୍କୁ।
2: ରହୁଛି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର, ଗୀତା କହୁଥିଲି।
0: ଆଜ୍ଞା ନମସ୍କାର ଗୀତା, ଆପଣଙ୍କୁ ୱେଲକମ୍ କରୁଛୁ। ବହୁତ ବହୁତ ଧନ୍ୟବାଦ ଆପଣ,
1: ଆପଣଙ୍କ ହସଟା ବଢିଆ ଲାଗିଲା।
0: ମୋ ହସ ଭଲ ଲାଗିଲା। ପବନ ହଉଛି କି ଗୀତା? ପବନ ହଉଛି କି? ଫ୍ୟାନ୍ ଚାଲୁଛି। ଆଚ୍ଛା ଆପଣଙ୍କୁ ହଁ ସ୍ପଷ୍ଟ ଆମେ ଶୁଣିପାରୁନଥିଲୁ।
1: ରଖିଛନ୍ତି ଟପିକି ଆପଣଙ୍କୁ ଆକାଶବାଣୀକୁ କଣ ଭଲ ଲାଗେ?
0: ଆଜ୍ଞା
1: ମୁଁ ତ ଫାର୍ଷ୍ଟ ରୁ କହିଦେଲି ଆପଣଙ୍କ ହସଟା ଭଲ ଲାଗେ। ତାପରେ ସବୁ ଦଉଛି, ସବୁ ଜିନିଷ ଭଲ ଲାଗୁଛି, ମନୋରଞ୍ଜନ ଦଉଛି, ବିଭିନ୍ନ ପ୍ରକାର ଖବର ଆମେ ଶୁଣୁଛୁ ଆକାଶବାଣୀରୁ, ଆଉ ଆପଣ ମାନେ ଯୋଉ ଭଲ ଭଲ କଥା କହୁଛନ୍ତି ଭଲ ଲାଗୁଛି। ସମ୍ପର୍କ ସେତୁ ଯୋଉ ଚାଲିଛି ସେମାନଙ୍କ ଯୋଉ ଅସୁବିଧା ସୁତା ମାନେ କହୁଛନ୍ତି, ସେମାନଙ୍କ ପ୍ରଶ୍ନର ଉତ୍ତର ଆପଣ ମାନେ ଦଉଛନ୍ତି ଭଲ ଲାଗୁଛି। ନାଟକ ଭଲ ଲାଗୁଛି, ଆଉ ତ ସବୁଠୁ ଭଲ ଲାଗୁଛି ଡାଇଲଗ ପ୍ରୋଗ୍ରାମ। ଆମେ ବସିଥିଲୁ କେମିତି ସୋମବାର ହବ ବାର୍ତ୍ତା ବାଜିବ ଆମେ ଲଗେଇବୁ।
0: ଆଜ୍ଞା ଆଜ୍ଞା ବହୁତ ବଢିଆ, କେତେ ସୁନ୍ଦର ସୁନ୍ଦର କଥା ଆପଣ କହିଗଲେ ଗୀତା। ତ ଏଇ ଯୋଉ ରେଡିଓ ବର୍ତ୍ତମାନ 90 ବର୍ଷର ଆକାଶବାଣୀକୁ ଆପଣ ଶୁଣୁଛନ୍ତି, ଜାଣିଛନ୍ତି ଭଲ ଭାବରେ, ଆପଣ କେବେ ପାଦ ଦେଲେ ଆକାଶବାଣୀ କାର୍ଯ୍ୟକ୍ରମ ଭିତରେ, ମାନେ ଶୁଣିବା କେବେ ଆରମ୍ଭ କଲେ?
1: ମ୍ୟାଡାମ ମୁଁ ପୁରା ଛୋଟ ବେଳୁ ଶୁଣୁଛି, ଆମ ଘରେ ରେଡିଓ ସବୁବେଳେ ବାଜୁଥାଏ। ସେଇ ଛୋଟ ବେଳୁ ଶୁଣି ଶୁଣି ଶୁଣି ଶୁଣି ସେତେବେଳେ ଘରେ ସମସ୍ତେ ବଜାନ୍ତି, ସବୁ ଜିନିଷ ବାଜେ, ସେଇଠୁ ଶୁଣି ଶୁଣି ପୁରା ଯେତେବେଳେ ବଡ଼ ହେଇଗଲୁ ରେଡିଓ ଶୁଣିଲୁ। ତାପରେ ଏବେ ତ ହେଇଗଲେ ଯୋଉ ଡାଇଲିଂ ପ୍ରୋଗ୍ରାମ ସବୁ ସେଣ୍ଟରରେ, ସେ ଆଉ ଟିକେ ଭଲ ଲାଗିଲା ଶୁଣିବାକୁ, ଯେମିତିକି ଆମ କଥାଟା ଆମେ ରେଡିଓରେ କହୁଛୁ, ରେଡିଓରେ ସମସ୍ତେ ଶୁଣୁଛନ୍ତି, ସେଠି ବେଶୀ ଖୁସି ଲାଗିଲା, ବେଶୀ ଭଲ ଲାଗିଲା। କିନ୍ତୁ ମୁଁ ଛୋଟ ବେଳୁ ରେଡିଓ ଶୁଣୁଛି।
0: ଆଜ୍ଞା ଆଜ୍ଞା ଛୋଟ ବେଳୁ।
1: ଆଜ୍ଞା
0: ପ୍ରଥମେ ରେଡିଓ ସେଟ୍ ଥିବ ଘରେ ନାଇଁ?
1: ବଡ଼
0: ଲମ୍ବା ରେଡିଓ ଥିଲା,
1: ଯେତେବେଳେ କାହାରି ରେଡିଓ ନଥିଲା ଆମର ଗୋଟିଏ ରେଡିଓ ଥିଲା, ନନା ରଖିଥିଲେ ଉପରେ ଆମେ କାଳେ ପକେଇଦେବୁ ବୋଲି ଆମ ଗାଁର ବି ସବୁ ଲୋକ ଆସି କାନ ଦେଇକି ଶୁଣନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
1: ସେତେବେଳେ ଗୋଟିଏ ରେଡିଓ ଥିଲା ସମସ୍ତେ ଶୁଣୁଥିଲେ, ତାପରେ ତ ସେଇ ହେଇଗଲା ରେଡିଓ ପ୍ରସାର ପ୍ରସାର ହେଇଗଲା। କିନ୍ତୁ କିଛି ଲୋକ କହୁଛନ୍ତି ରେଡିଓଟା ଏବେ ଚାଲୁନାହିଁ, ରେଡିଓ କିଏ ଶୁଣୁଛି?
0: ଆଜ୍ଞା
1: ରେଡିଓର ମଜା ଯିଏ ପାଇଛି ସିଏ ପାଇଛି।
0: ନିହାତି ବହୁତ ବଢିଆ। ତ ଆପଣଙ୍କ ବଡ ପିଣ୍ଡାରେ ରଖା ହେଇଥିବ, ଚାରିଆଡେ ଲୋକ ବସିକି ଶୁଣୁଥିବେ ନାଇଁ?
1: ଆଜ୍ଞା
0: କିମ୍ବା ଗାଁର ବରଗଛ ମୂଳେ ରଖାଯାଏ
1: ବୋଲି ଉପରେ ଗୋଟେ ଛାତିରେ ଥୁଆ ହେଇଥାଏ।
0: ଆଚ୍ଛା ଆଚ୍ଛା ସେଇଟା ଗୋଟେ ମାନେ ଫେସନ ଯେ ସମସ୍ତଙ୍କ ଘରେ ରେଡିଓ ଗୋଟେ ଥାକରେ ଥୁଆ ହେଇଥିବ, ସକାଳ ହେଲେ ରେଡିଓଟା ବାଜିବ।
1: ହଁ
0: ରେଡିଓ ବାଜୁଥିବ, ସମସ୍ତେ ଶୁଣୁଥିବେ, କାନେଇଥିବେ ରେଡିଓ ଆଡେ, ଏଇ ନଜାରା ପ୍ରାୟ ସମସ୍ତଙ୍କ ଘରେ ପୂର୍ବେ ଦେଖିବାକୁ ମିଳୁଥିଲା। ଏବେ ଆପଣମାନେ ଯୋଉମାନେ ଭଲ ପାଉଛନ୍ତି ରେଡିଓକୁ, ସମସ୍ତେ ମୋବାଇଲରେ ଆପ୍ରେ ଶୁଣୁଛନ୍ତି କିମ୍ବା ରେଡିଓ ପାଖରେ ବସିକି ଶୁଣୁଛନ୍ତି, ଏବେ ବି ସେଇ ନିଶା ସେମିତି ହିଁ ଅଛି ଆପଣମାନଙ୍କ ପାଖରେ ରେଡିଓ ଶୁଣିବାର ନିଶା?
1: ହଁ ରେଡିଓର ମଜା ଯିଏ ପାଇଛି, ଆଗକୁ ସିନା ରେଡିଓ ଅଛି, ଆମେ ଧରିକିରି ସବୁ ଆଗରୁ ଚାଷୀ ମୂଲ୍ୟମାନେ ରେଡିଓକୁ କାନ୍ଥରେ ପକେଇକିରି ହଳ କରୁଥିବେ, ବାଟରେ ରଖିକିରି ଶୁଣୁଥିବେ,
0: କିନ୍ତୁ
1: ଏବେ ତ ରେଡିଓ ପକେଟ ଭିତରେ ହେଇଗଲା, ଯୋଉଠି ଇଚ୍ଛା ଯେତେବେଳେ ଯୋଉ ସେଣ୍ଟର ଶୁଣିପାରିବେ
0: ଶୁଣିପାରିବେ ଯୋଉଠି ବି ଶୁଣିପାରିବେ, ସେ ପୁଣି ସ୍ପଷ୍ଟ ଶୁଭିଲାଣି ଆପ୍ରେ, ଏମିତି ନୁହେଁ ଯେ ହଁ ମିଡିୟମ ୱେଭ୍ ସର୍ଟ ୱେଭ୍ରେ ପ୍ରଥମେ ଟିକେ ନଇଜି ଆସୁଥିଲା, ସ୍ପଷ୍ଟ ହଉନଥିଲା, କିନ୍ତୁ ଏବେ ସବୁ କେନ୍ଦ୍ରକୁ ଆପଣ ସବୁଠି ସବୁବେଳେ ଶୁଣିପାରିବେ, ଏଇ ପ୍ରକାର ବି ହେଇଗଲାଣି। ତ ଗୀତା ବହୁତ ବହୁତ ଧନ୍ୟବାଦ, ଆପଣ ଫୋନ୍ କଲେ, ଏତେ ସମୟ କଥା ହେଲେ ଆମ ସହିତ। ଯୋଉ ଶ୍ରୋତାମାନେ ରେଡିଓକୁ ଭଲ ପାଉଛନ୍ତି, ରେଡିଓ ପ୍ରତି ବିଶ୍ୱାସ ରଖିଛନ୍ତି, ଆସ୍ଥା ରଖିଛନ୍ତି, ସେମାନେ ଏମିତି ହିଁ ରେଡିଓ ସହିତ ଯୋଡ଼ି ରୁହନ୍ତୁ। ବର୍ତ୍ତମାନ 90 ବର୍ଷ 100 ବର୍ଷ ଯାଏ ଆକାଶବାଣୀ ଆଗକୁ ଆସିବ, ତା ସିଲଭର ଜୁବଲି ମନେଇବ, ଆପଣମାନଙ୍କ ଭଳିଆ ଶ୍ରୋତା ଅଛନ୍ତି ବୋଲି ଏସବୁ ସମ୍ଭବ ହେଉଛି।
1: ଅଧିକାଂଶ ଲୋକ ତ ଟେଲିଭିଜନ ଦେଖୁନାହାନ୍ତି, ଆଖି ଖରାପ ହଉଛି ବୋଲି ରେଡିଓଟା ଛୋଇଦେଲେ ସବୁ କାମ ଆପଣ କଲେ। ରେଡିଓ କିଛି ଖରାପ ଜିନିଷ ଦିଏନି, ସବୁ ଭଲ ଜିନିଷ ଦିଏ, ଠିକ ନ୍ୟୁଜ ଦିଏ, ଭଲ ଭଲ ପ୍ରୋଗ୍ରାମ ଦିଏ ରେଡିଓରେ ବି। ଆମେ ସବୁ ଚିଠି ପତ୍ର ପଠେଇକି ସବୁ ବିଭିନ୍ନ କଥା ଆମେ ରେଡିଓରୁ ସବୁ ନ ଜାଣିବା କଥା ଜାଣିପାରୁଛୁ, ଆମର ଯାହା ଅସୁବିଧା ଆମେ ପଚାରୁ।

0: ସେମାନେ କହୁଛନ୍ତି ଏଟା ଭଲ ଲାଗୁଛି ଆଉ ରେଡିଓ ସହିତ ପୁରା ଜଡିତ ଶ୍ରୋତା ମାନେ ହେଇଗଲେଣି ଆଉ।
1: ବହୁତ ବହୁତ ବହୁତ ଧନ୍ୟବାଦ ଗୀତା କଲ୍ କଲେ ଆମର ଏଇ ଯୋଉ ବିଷୟବସ୍ତୁ ଉପରେ ଆଲୋଚନା କଲେ ଆମ ସହିତ।
0: ଆଜ୍ଞା
1: ନମସ୍କାର।

0: ଶୁଣାନ୍ତେ ସେଟା କଣ କରିବା ସେଟା ତ ସମସ୍ତ ଶ୍ରୋତା ବନ୍ଧୁମାନଙ୍କ ଟିକେ ଭୋଇଟା ଶୁଣିବାକୁ ମିଳୁଛି ବହୁତ ଖୁସି ଲାଗୁଛି ଆଜି ନହେଲେ କାଲି ଲାଗିବ କାଲି ନହେଲେ ପଦିନ ଲାଗିବ ସେଟା କହିବା ଅସମ୍ଭବ ନିହାତି ଭାବେ ବର୍ତ୍ତମାନ ଲାଗି ଗଲା ଫୋନ ଏଇଟା ସେଟା ଗ୍ୟାରେଣ୍ଟି ନୁହଁ
1: ଠିକ ଅଛି ତ ନୀଳାଞ୍ଚଳ ଆପଣ କେବେଠୁ ଶୁଣୁଛନ୍ତି କେତେ ବର୍ଷ ହବ ରେଡିଓ ଶୁଣୁଛନ୍ତି
0: ଦେଖନ୍ତୁ ରେଡିଓ ତ ବର୍ତ୍ତମାନ ମୁଁ ଯୋଉ ଟାଇମରେ ଶିବକ୍ଲାସରେ ପଢୁଥିଲି ଆମେ ଗୋଟେ ସାର୍ ରେଡିଓ ଶୁଣୁଥିଲେ ମୁଁ ତାଙ୍କୁ କଣ ଗୋଟେ ଶୁଣୁଛନ୍ତି କଣ ଗୋଟେ ଶୁଣୁଛି ମୁଁ ସାର୍ ପଚାରିଲି ସାର୍ ଏଇଟା ରେଡିଓ ବୋଲେ କଣ ତାପରେ ମତେ ସାର୍ କହିଲେ ଗୋଟେ ରେଡିଓ ବୋଲେ ଗୋଟେ ଅଛି ଏମିତି ଗୋଟେ ଅଛି ଜିନିଷ ଅଛି ବୋଲି ସେ ସମୟରେ ଆକାଶବାଣୀ ବଲାଣୀ କେନ୍ଦ୍ର ଶୁଣୁଥିଲୁ ତାପରେ ସେ ସମୟରେ ହାଲୋ ଏଇଟା ଏଇଟା ହାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରକୁ ଆକାଶବାଣୀ ବଲାଙ୍ଗୀ ରିଲେ କରୁଥିଲା ଯୋଉ ସମୟ ରିଲେ କରୁଥିଲା ଯୋଉ ସମୟ ଫରେନ୍ କାର୍ଯ୍ୟକ୍ରମ ଶୁଣିଲି ତାପରେ ମୁଁ ଏତକ ଟିକେ ମନେ ପଡ଼େ ଏଇଟା ରେଡିଓର ଗୋଟେ ଭଲ ଭଲ କାର୍ଯ୍ୟକ୍ରମ ଦଉଛି ଏମିତି କାର୍ଯ୍ୟକ୍ରମ ଅଛି ବୋଲି ତାପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଛୋଟ ଫୋନରେ ଗୋଟେ ରେଡିଓ ଶୁଣିନି ତାପରେ ଆସ୍ତେ ଆସ୍ତେ ଆସ୍ତେ ଯେମିତି ଏକର ପ୍ଲେ ଷ୍ଟୋର ଆକାଶବାଣୀ ଜୟପୁର କେନ୍ଦ୍ର ଲାଗିଲା ତାପରେ ଏମିତି କି ଶୁଣିବାକୁ ଆକାଶବାଣୀ କେନ୍ଦ୍ର ବହୁତ ଖୁସି ଲାଗେ ଆଉ ତା ସହିତ ଆକାଶବାଣୀ ଜୟପୁର କେନ୍ଦ୍ର ହଉ କି ବଲାଙ୍ଗୀର କେନ୍ଦ୍ର ହଉ କି ଯେକୌଣସି କେନ୍ଦ୍ର ହଉ ଜଡିତ ହେଇକି ବହୁତ ଖୁସି ଲାଗୁଛି
1: ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଗୋଟେ ନିୟମିତ ଶ୍ରୋତା ହେଇଯାଇଛନ୍ତି ନୀଳାଞ୍ଚଳ କହିଲେ ସମସ୍ତେ ଜାଣନ୍ତି ବର୍ତ୍ତମାନ
0: ନିହାତି ଭାବରେ ଦେଖନ୍ତୁ ଆକାଶବାଣୀ ଜୟପୁର କେନ୍ଦ୍ର ଗୋଟେ ଏମିତି ସେଣ୍ଟର କଣ କହନ୍ତି ପୁରା ଅନ୍ୟ ତୁଳନା ବର୍ତ୍ତମାନ ଶବ୍ଦ ନାହାନ୍ତି ଆଉ ଯଦି ଆକାଶବାଣୀ ଜୟପୁର କେନ୍ଦ୍ର ଆପ୍ ମାଧ୍ୟମରେ ବାହାରି ନଥାନ୍ତା କି ଆପ୍ ମାଧ୍ୟମରେ ଯଦି ଆସିନଥାନ୍ତା ତାହେଲେ ଆମେ ଆକାଶବାଣୀ ଜୟପୁର ପାଇନଥାନ୍ତା ଯାହା ବି ଆପ୍ରେ ବାଜିଲା ଏତେ ଗୁଡିକ ଲାଇଭ୍ ଫୋନ୍ କାର୍ଯ୍ୟକ୍ରମ ଆପଣମାନେ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରୁଛନ୍ତି ତା ବହୁତ ଖୁସି ଲାଗୁଛି ତାପରେ ବିଶେଷ କରି ଖୁସି ଲାଗିଲା ଆପଣଙ୍କ ସାକ୍ଷାତକାର ସୁରଭି କାର୍ଯ୍ୟକ୍ରମରେ ଡାକ୍ତର ନିର୍ମଳ ନାୟକ ତାଙ୍କର ଯୋଉ ସାକ୍ଷାତକାର ଗୁଡିକ ବହୁତ ଖୁସି ଲାଗିଲା ତାଙ୍କର ଯୋଉ କଣ କହନ୍ତି ବୁଟୁ ବୁଟୁ କିରି ଶଗଡ ଗାଡିରେ ବୁଲେଇ ନେବି ଏ ଗୀତଟି ଆପଣ ଯୋଉ ଟାଇମରେ ପ୍ଲେ କରିଥିଲେ ଯେମିତି ସୁରଭି କାର୍ଯ୍ୟକ୍ରମ ବହୁତ ଖୁସି ଲାଗେ ଦେବେଶପତିଙ୍କର କଣ୍ଠରେ ସୁରଭି କାର୍ଯ୍ୟକ୍ରମ ଖୁସି ଲାଗିଥିଲା କିନ୍ତୁ କହିବାକୁ ଟୁଣ୍ଡର ଶବ୍ଦ ନାହିଁ
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣମାନେ ଶୁଣିବେ ଆପଣମାନେ ଭଲ ପାଇବେ ବୋଲି ଏତେ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଆମେ ପ୍ରଚାର ପ୍ରସାର କରୁଛୁ ଆପଣମାନେ ଶୁଣୁଛନ୍ତି କମେଣ୍ଟ କରୁଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ଗୀତ ଶୁଣୁଛୁ ନୀଳାଞ୍ଚଳ

0: ନମସ୍କାର
1: ନମସ୍କାର
0: ସବିତା
1: ସବିତା
0: ଆଜ୍ଞା
1: କଣ ସବୁ ଖବର ଆପଣଙ୍କର କୁହନ୍ତୁ
0: ବଢିଆ ଖବର କହୁ ଆପଣଙ୍କର କଣ କୁହନ୍ତୁ ମୁଁ ବହୁତ ଦିନ ହେଲାଣି ଆପଣଙ୍କ ସହିତ କଥା ହେଇନି
1: ହଁ ରେଡିଓ ତ ସବୁବେଳେ ଥାଏ ଆପଣଙ୍କ ସେବାରେ
0: ଆଜ୍ଞା
1: ଆପଣମାନଙ୍କ ସେବାରେ ସବୁବେଳେ ଥାଏ
0: ଗରମ
1: କେମିତି ହଉଛି ଜଗତସିଂହପୁରରେ
0: ପ୍ରବଳ ଗରମ ହଉଛି
1: ସବିତା ଯଦି ରେଡିଓ ଆପଣ ଶୁଣୁଥିବେ ମୂଳରୁ ତ ଆମେ ଯୋଉ ବିଷୟବସ୍ତୁ ରଖିଛୁ ରେଡିଓର ଉଦ୍ଭାବନ କିଏ କରିଥିଲେ ଗୋଟେ ନାଁ ଆସେ ଗୁଗ୍ଲିୟମୋ ମାର୍କୋନି କିନ୍ତୁ ତା ପୂର୍ବରୁର ଯୋଉ ଇତିହାସ ମାନେ ବହୁତ କମ୍ ଲୋକ ସେଇଟା ଜାଣିଛନ୍ତି ଭାରତର ନାହିଁ ସମଗ୍ର ମାନେ ପୃଥିବୀର କଥା କୁହାଯାଉଛି
0: ଦେଖନ୍ତୁ
1: ହଁ ଜଗଦୀଶ ଚନ୍ଦ୍ର ବସୁ ସେମାନେ ତାଙ୍କ ଆଗରୁ ଆହୁରି ବହୁ ଜଣ ଟ୍ରାଏ କରିଛନ୍ତି ପ୍ରଥମେ ରେଡିଓର ଆରମ୍ଭ ଜଣେ ବ୍ରିଟିଶ ବୈଜ୍ଞାନିକ ସର୍ବପ୍ରଥମେ ଜେମ୍ସ କ୍ଲଟ ମାକ୍ୱାଲ ରେଡିଓ ତରଙ୍ଗ ବୋଲି ଗୋଟେ ଗୋଟେ ପ୍ରୋଜେକ୍ଟରେ ସେ କାମ କରୁଥିଲେ ରେଡିଓ ତରଙ୍ଗ ବହୁତ ବର୍ଷ କାମ କଲେ ସେତେବେଳେ ଲୋକେ ଜାଣିନଥିଲେ ରେଡିଓ ତରଙ୍ଗ କ'ଣ ରେଡିଓ କ'ଣ କେହି ଜାଣିନଥିଲେ ତାଙ୍କ ଆଡ଼େ କେହି ବି ଧ୍ୟାନ ଦେଲେନି ସେ ସେଇଠି କାମ କଲେ କାମ କଲେ କାମ କଲେ ତାଙ୍କର ମୃତ୍ୟୁ ହୋଇଗଲା ତାଙ୍କ ମୃତ୍ୟୁର 5 ବର୍ଷ ପରେ ଅନ୍ୟ ଜଣେ ବ୍ରିଟିଶ ବୈଜ୍ଞାନିକ ଅଲିଭର ହେଭସାଇଟ୍ ଏଇଟା ହଉଛି 1887 ଖ୍ରୀଷ୍ଟାବ୍ଦର କଥା ହଁ ସିଏ ରେଡିଓ ଇଏ ତରଙ୍ଗରେ କାମ କରୁଥିଲେ ଇଏ ତାର ମାଧ୍ୟମରେ କାମ କଲେ ହଁ ସେଠାରେ ବି ସେ ବିଫଳ ହେଲେ କିଛି କରିପାରିଲେନି

0: ତାପରେ ହେନରିଆ ଜର୍ଜ ବୋଲିକି ସେ ଚୁମ୍ବକରେ କାମ କଲେ, ଜଣେ ରେଡିଓ ତରଙ୍ଗ ଜଣେ ତାରରେ ଏ ଚୁମ୍ବକରେ କାମ କଲେ। ହଁ, ରେଡିଓ ତରଙ୍ଗରେ ଏ ଚୁମ୍ବକରେ କାମ କଲେ, କିଛିଟା ସଫଳତା ସେ ସାଉଁଟି ଥିଲେ। ମୁଁ ଆପଣଙ୍କୁ ଏସବୁ ହିଷ୍ଟ୍ରି କହୁଛି, ଆପଣ ବୋର୍ ହଉନାହାନ୍ତି ତ? ହର୍ଜ ପରେ ସେ ବହୁତ ଗୁଡେ ଉଦ୍ଭାବନ କଲେ। ହଁ, ହେନରିଆ ହର୍ଜ ତାଙ୍କ ନାଁ। ସେ ଚୁମ୍ବକରେ ଯୋଉ କାମ କଲେ ବହୁତ ସଫଳତା ପାଇଲେ, ବହୁତ ନୂଆ ନୂଆ ଜିନିଷ ଉଦ୍ଭାବନ କଲେ, ଆଉ ସେଇଟାକୁ ନେଇକି ଗୋଟେ ବହି ରଚନା କଲେ, ସେ ଗୋଟେ ପୁସ୍ତକ ରଚନା କଲେ। ସେଇ ପୁସ୍ତକକୁ ଆମ ଭାରତର ଯୋଉ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବସୁ ସହିତ ଦୁନିଆ ଯାକର ସବୁ ବୈଜ୍ଞାନିକ ତାକୁ ପଢ଼ିଲେ, ଆଉ ରେଡିଓର ସେଇଟା ହଉଛି ମେନ୍ ଯୋଉ ଏନ୍ତୁଡ଼ିଶାଳ ବୋଲି ଆମେ କହୁ ନା, ସେ ଯୋଉ ପୁସ୍ତକରେ ଯାହା ଲେଖା ହେଇଥିଲା ତାକୁ ପଢ଼ିକି ଏଇମାନେ ଆରମ୍ଭ କଲେ ଗବେଷଣା ସମସ୍ତେ। ବହୁତ ଗୁଡ଼ିଏ ଜିନିଷ ସେଇଠୁ ପାଇଲେ ଜଗଦୀଶ ଚନ୍ଦ୍ର ବସୁଙ୍କ ପରେ। ଏଇ ଯୋଉ ଆମେ ଏବେ ବର୍ତ୍ତମାନ ଯାହାଙ୍କର ନାଁ ମନେ ରଖୁ, ଗୁଗ୍ଲିୟମୋ ମାର୍କୋନି, ସିଏ ସେଇଠୁ ଗୋଟିଏ ୱାୟାରଲେସ୍ ସିଗ୍ନାଲ ମାଧ୍ୟମରେ 2000 କିଲୋମିଟର ସେ ସିଗ୍ନାଲ ଯାଇପାରୁଥିବ ସେଇଭଳିଆ ଗୋଟେ ସନ୍ଦେଶ ପଠେଇକି ସେ ସଫଳ ହେଲେ। ତାପରେ ଆରମ୍ଭ ହେଲା ରେଡିଓର ଯାତ୍ରା। ହଁ, ପ୍ରଥମେ କଣ ହଉଥିଲା ସବିତା, ସେନା ବାହିନୀରେ ଏଇଟା ବହୁତ ପ୍ରୟୋଗ ହଉଥିଲା, ପରେ ପରେ ସରକାରୀ କାମରେ ବ୍ୟବହୃତ ହେଲା, ତାପରେ ଗୁଡ଼ାଏ ମାନେ ପ୍ରାଇଭେଟ ଚ୍ୟାନେଲ ବାହାରିଲା। ଆମର ଭାରତ ବର୍ଷକୁ ଆସିଲା 1923। ପ୍ରଥମେ ମୁମ୍ବାଇ କ୍ଲବ ନାମରେ ଗୋଟେ ଆରମ୍ଭ ହେଇଥିଲା ଛୋଟ ରେଡିଓ ଷ୍ଟେସନ, ତାପରେ ଆରମ୍ଭ ଚେନ୍ନାଇରେ କାଲକାଟାରେ ଏସବୁ ଜାଗାରେ ସବୁ ଆରମ୍ଭ ହେଲା। ପ୍ରଥମେ 1936 ଅଲ୍ ଇଣ୍ଡିଆ ରେଡିଓ ବୋଲି ନାଁ ରଖାଗଲା, ଆଉ 1957 ହେଇଗଲା ଆକାଶବାଣୀ। ହଁ, ଏଇଟା ସର୍ଟଲି ମୁଁ କହିଦେଲି ଆପଣଙ୍କୁ ଆକାଶବାଣୀର ଇତିହାସ, ଯେହେତୁ 90 ବର୍ଷର ଆକାଶବାଣୀକୁ ଆମେ ଜାଣିବା ପାଇଁ ଶୁଣିବା ପାଇଁ ଚେଷ୍ଟା କରୁଛେ, ଏତିକି ଇନଫର୍ମେସନ ଦେବା ନିହାତି ଦରକାର ଥିଲା ସବିତା, ଆପଣ ଜାଣିଛନ୍ତୁ। କିନ୍ତୁ ନାଁଟା ଆସିଯାଏ ଗୁଗ୍ଲିମୋ ମାର୍କୋନିଙ୍କର, ତା ପୂର୍ବରୁ ବହୁତ ଗୁଡ଼େ ମାନେ ବୈଜ୍ଞାନିକ ମାନେ ହଁ ସମସ୍ତେ ଟ୍ରାଏ କରିଛନ୍ତି ରେଡିଓ ତରଙ୍ଗ ଏ ସିଗ୍ନାଲ ପାଇବା ପାଇଁ, ୱାୟାରଲେସ୍ ସିଗ୍ନାଲ ପାଇବା ପାଇଁ ସଫଳ ବହୁତ ଭାବରେ ହେଇଛନ୍ତି ଗୁଗ୍ଲିୟମୋ ମାର୍କୋନି, ତାଙ୍କଠୁ ରେଡିଓଟା ଆରମ୍ଭ ହେଇଯାଇଛି।
1: ହଁ,
0: ଆଜ୍ଞା, ଏବେ ବହୁତ ଏବେ FM ରେଡିଓ ଚ୍ୟାନେଲ, ପ୍ରାଇଭେଟ ରେଡିଓ ଚ୍ୟାନେଲ ବହୁତ ଗୁଡ଼େ ହେଇକି ରେଡିଓର ରୂପ ରଙ୍ଗ ଆଗଠୁ ବହୁତ ବଦଳି ଯାଇଛି। ହଁ, ତ ଆପଣମାନେ ଭଲ ପାଇବା ଦେଇଛନ୍ତି ରେଡିଓକୁ, ଆପଣମାନଙ୍କ ଭଳିଆ ଶ୍ରୋତା ସବୁ ଅଛନ୍ତି ଯିଏକି ରେଡିଓ ଶୁଣନ୍ତି, ଆମକୁ ଫୋନ କରନ୍ତି ମନେ ରଖିକି, ଆଉ ସୁନ୍ଦର ସୁନ୍ଦର କଥା କୁହନ୍ତି, ସେଇଥିପାଇଁ ଏ ରେଡିଓଟା ସଫଳତା ପାଇଛି ଆଜି ପର୍ଯ୍ୟନ୍ତ।
1: ମ୍ୟାଡାମ ଦେଖନ୍ତୁ, ବହୁତ ରେଡିଓ ଶୁଣିଥିଲି ଯୋଉଟାକି ଭଲ ଜିନିଷ ବି ରେଡିଓରେ ଆସେ, ମୁଁ ଏତିକି ରେଡିଓରେ ଇଚ୍ଛା କୁହନ୍ତିନି।
0: ଆଜ୍ଞା ଆଜ୍ଞା, ରେଡିଓରେ ଯୋଉ ନ୍ୟୁଜ୍ ଅଛେ, ଆଞ୍ଚଳିକ ସମ୍ବାଦ ହେଲା କିମ୍ବା ନ୍ୟାସନାଲ ନ୍ୟୁଜ୍ ଗୁଡାକ ହେଲା, ସବୁ ସତ୍ୟ ଖବର ହିଁ ସାଉଁଟିକି ଦିଆଯାଏ,
1: ଅନ୍ୟ ସବୁ ଗଣମାଧ୍ୟମ
0: ଧନ୍ୟବାଦ ସବିତା, ଆପଣ ଫୋନ କଲେ ଆମ ସହିତ ଆଲୋଚନା କଲେ ଏ ବିଷୟରେ।
1: ମ୍ୟାଡାମ ମୁଁ ଯାହା ନ ଜାଣିଥିଲି ଆପଣ ଶୁଣିଲି ଜାଣିଲି, ଏତେ ଜାଣିନଥିଲି, ମୁଁ ଜାଣିଥିଲି ଜଗଦୀଶ ବାବୁ ଆଉ
0: ନମସ୍କାର।

0: କଟକରୁ ଶୁଣୁଥିଲେ, କୋଉ କୋଉ ସବୁ କାର୍ଯ୍ୟକ୍ରମ ସେତେବେଳେ କଟକ ଷ୍ଟେସନ ପ୍ରଚାର କରୁଥିଲେ?
1: କଟକ ବହୁତ କୃଷି ସମାଚାର ସବୁ କେତେ ପ୍ରକାର ଚାଲିଥିଲା, ତାପରେ ସେଠୁ ଛାଡିଦେଲା ପରେ ଜୟପୁର ଲଗେଇଲି ଆଉ।
0: ଆଚ୍ଛା, ଆପଣ କଟକ ଆଉ ଜୟପୁର ହିଁ ଶୁଣନ୍ତି, ଆଉ କୌଣସି ଷ୍ଟେସନ ଶୁଣନ୍ତିନି?
1: କଟକ କଟକ ପରେ ଜୟପୁର, ମୁଁ ତ ଧରୁନି ଆଉ କୁଆଡେ ଆଉ।
0: ଆଜ୍ଞା ଆଜ୍ଞା, ତ କଣ ସବୁ ପାଇ ଆସିଛନ୍ତି ରେଡିଓରୁ, ଆକାଶବାଣୀରୁ ଆପଣ ପ୍ରଥମ କଣ ସବୁ ପାଇଛନ୍ତି ରେଡିଓରୁ?
1: ରେଡିଓରୁ ବହୁତ କିଛି ଶିକ୍ଷା ପଡିଛି, ପିଲାଦିନରୁ କେମିତି ଚାଲି ଚଳନ, କେମିତି ବ୍ୟବହାର କରିବ, କେମିତି ଇଏ କରିବ, ସବୁ ରେଡିଓରୁ ଜାଣିପାରିବ, ସବୁ ଶିଖିକି ଆଜି ବୁଢା ହେଇଗଲେଣି ଆଉ କଣ ସବୁ ମନେ ପଡୁଛି।
0: ପିଲାଠୁ ଆପଣ ବୃଦ୍ଧ ହେଇଗଲେଣି ରେଡିଓ ଶୁଣି ଶୁଣି, ନାଇଁ ମନେ ବି ପକେଇ ପାରୁନାହାନ୍ତି। ଏ ବୟସରେ ବି ଆପଣ ଫୋନ କରନ୍ତି, କଥା ହୁଅନ୍ତି, ଗୀତ ଅନୁରୋଧ କରନ୍ତି, ବହୁତ ବଢିଆ ବହୁତ ବଢିଆ। ରେଡିଓକୁ ଏମିତି ଭଲ ପାଉଥାନ୍ତୁ, ଯୋଡି ହେଇକି ରୁହନ୍ତୁ ଆମ ସହିତ।
1: ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ, ସେତିକି ବଡ କଥା। ମୁଁ ତ ମୁଣ୍ଡ ଇଏ ହଉଛି, ଆଖି ଗୋଟାଏ ପୁଣି ଅପରେସନ ହବ, କଣ କହିବି କିଛି ଜାଣିପାରୁନି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଡାକ୍ତର କହୁଛି ଯେତେବେଳେ ଦେଖା ନଯିବ ପୁରା ସେତେବେଳେ ଅପରେସନ ହବ।
0: ଆଚ୍ଛା,
1: କାହିଁକି ନା ଦେଖା ହଉଛି ଯଦି କଣ ହେଇଗଲା, ସେଇଥିପାଇଁ ସେ ମନା କଲା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଠିକ
0: ଅଛି, ଆପଣ ନିଜର ଯତ୍ନ ନିଅନ୍ତୁ, କେୟାର କରନ୍ତୁ, ରେଡିଓ ଶୁଣୁଥାନ୍ତୁ, ଆମକୁ କଲ୍ କରିଥାନ୍ତୁ,
1: ଧନ୍ୟବାଦ।
0: ଆଜ୍ଞା ଆଜ୍ଞା ଆଜ୍ଞା, ନମସ୍କାର।

0: ನಮಸ್ಕಾರ ಅಯ್ಯ.
1: ನಮಸ್ಕಾರ.
0: ಸಮೀರ್ ಪಂಡಾ ಕೋಸಿ ತೆಲಂಗಾ ಫಿಲ್ಮ ಪಟ್ಟಕ.
1: ଆଜ୍ଞା, ଆପଣଙ୍କୁ ୱେଲକମ୍ କରୁଛୁ ସମୀର। ଆଜି ଠିକରେ ଘରେ ଅଛନ୍ତି ନା ବାହାରେ ଅଛନ୍ତି?
0: ଗତ ସୋମବାର ମୁଁ ପିପିଲିରେ ଥିଲି, ଏ ସୋମବାର ଜଗତସିଂହପୁର ମାଟିରେ।
1: ଆପଣ ଟୁର୍ କରୁଛନ୍ତି ଖରାରେ?
0: ଆଜ୍ଞା। ତ ଖରାରେ ମହୋତ୍ସବୀୟ ହେଉଛି ଆକାଶବାଣୀ ରେଡିଓ, ଆପଣ ମାନଙ୍କର କାର୍ଯ୍ୟକ୍ରମ ଶୁଣୁ ଶୁଣୁ ରାସ୍ତାରେ କେତେବେଳେ ରାସ୍ତା ସରିଯାଉଛି। ଯେତେ ଟେନସନ ଥିଲେ ବି, ଯେତେ ଖରା ଥିଲେ ବି, ଯେତେ ଅସହ୍ୟ ତାତି ଥିଲେ ବି, କାହିଁକି ସେ ସବୁ କାହିଁକି କିଛି ଫିଲ୍ ହଉନି? କାହିଁକି ନା ଆମ କାନରେ ଆପଣଙ୍କର କଥା ବାଜୁଛି, ସାଥି ଶ୍ରୋତା ମାନଙ୍କର କଥା ଶୁଣୁଛୁ, ଆଉ ତା ଭିତରେ ମନେ ମନେ ଭାବୁଛି ଯଦି ଆମ ଫୋନ କେତେବେଳେ ଲାଗିଲା କଣ ବିପଦ କଥା ହେବି।
1: ଆଜ୍ଞା ଆଜ୍ଞା ଆଜ୍ଞା। ତ 90 ବର୍ଷର ଆକାଶବାଣୀ ବର୍ତ୍ତମାନ, ଆପଣ କେତେ ବର୍ଷ ହେଲା ଜଡିତ ଅଛନ୍ତି ଆକାଶବାଣୀ ସହିତ?
0: ପିଲାଦିନୁ ଶିଶୁ ସଂସାର, ଆକାଶବାଣୀ କଟକରେ ଶିଶୁ ସଂସାର କାର୍ଯ୍ୟକ୍ରମ, ଯେତେବେଳେ ଶିଶୁ ସଂସାର ସବୁଠୁ ଲୋକପ୍ରିୟ ଉପସ୍ଥାପକ ଉପସ୍ଥାପିକା ବଡ ଭାଇ ଆଉ
1: ଅପା
0: ନଦିଆ ବିହାରୀ, ଡକ୍ଟର ନଦିଆ ବିହାରୀ ମହାନ୍ତି ଏବଂ ମୀନାପଣି ମହାନ୍ତି, ତାଙ୍କ କଥାରୁ ଆମେ ରେଡିଓ ଆଡ଼କୁ ଜାଣି ନେଇକି ଆସିଥିଲୁ। ଏବଂ ଶିଶୁ ସଂସାର ଶୁଣୁ ଶୁଣୁ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟକ୍ରମରେ ଭାଗ ନେବା, ମୁଁ କହୁଛି 91 ମସିହା କଥା, ସେତେବେଳେ ବିବିଧ ଭାରତୀ ମୋର ଭାରି ପ୍ରିୟ, ବିବିଧ ଭାରତୀର ସେବା ଅମିନ ସାୟାନୀ ତାଙ୍କର ଭଏସ୍ ଶୁଣିଲେ ମନ ଭିତରେ ଗୋଟେ ରେଡିଓ ପ୍ରତି ଅଧିକା ଭଲ ପାଇବା ପରି ଆସେ। ଶିବାକା ଗୀତମାଲା, ବିନାକା ଗୀତମାଲା ଶୁଣୁ ଶୁଣୁ କଥକ ବିବିଧ ଭାରତୀରେ ଏମିତି ଶୁଣୁ ଶୁଣୁ ପ୍ରତ୍ୟକ୍ଷ ଭାଗ ନେବାର କଥା ମୁଁ କହୁଛି। ସେତେବେଳେ ଗୋଟେ ଅନ୍ୱେଷଣ ବୋଲି ଗୋଟେ ସଙ୍ଗୀତ ଭିତ୍ତିକ କୁଇଜ ପ୍ରତିଯୋଗିତା ହୋଇଥାଏ, ସେଥିରେ 3 ପ୍ରଶ୍ନ ପଚରାଯିବ, ଧରିନିଅନ୍ତୁ ଗୋଟେ ଗୀତ ବଜାଯିବ, ପୁରୁଣା ଗୀତ, ଗୀତର ମ୍ୟୁଜିକ ଡିରେକ୍ଟର କିଏ, ଗୋଟେ ଗୀତ ଶୁଣାଯିବ କଣ୍ଠଶିଳ୍ପୀ କିଏ, ଗୀତେ ଗୋଟେ ଗୀତ ବଜାଯିବ ଗୀତିକାର କିଏ। ତ ଯେତେବେଳେ ମୁଁ ପ୍ରଥମେ ଶୁଣିଲି ଗୀତ, 3 କ୍ୱେଶ୍ଚିନ୍ ର ଆନ୍ସର ମୋତେ ଆସୁଛି, ପୋଷ୍ଟ କାର୍ଡ ରେ ମୁଁ ଲେଖିକି ପକେଇଲି। ଏବଂ ଠିକ 8 ପରେ ସେ କାର୍ଯ୍ୟକ୍ରମ ଯେତେବେଳେ ନାଁ ବାଜିଲା, ମୋ ଗୋଡ ଆଜ୍ଞା ଆଉ ମାଟିରେ ଲାଗିଲାନି,

0: ஒன்று பொண்ணு உள்ள வேலை கட்டி போனா போச்சு. ଏଇ କାରଣ ବସିବାରୁ ତାପରେ ମୁଁ ଆଉ ଗଣିନି ଆକାଶବାଣୀ କଟକରୁ ନେଇ ଆପଣଙ୍କର ଆକାଶବାଣୀ ଜୟପୁରରେ ପହଞ୍ଚି ଯାଇଛି। ବହୁତ କିଛି ମୋତେ କଥା କହିବାର ଯୋଉ ମାର୍ଜିତ ଶୈଳୀ ଦାଣ୍ଡରେ କୋଉ କଥା କହିବା ଉଚିତ, କୋଉ କଥା କହିବା ଉଚିତ ନୁହେଁ, ସମାଜରେ କଣ ସମାଜ ପ୍ରତି ଆମର କର୍ତ୍ତବ୍ୟ ଅଛି, କଣ ଦାୟିତ୍ୱ ଅଛି, ଭାଷାଗତ ଭାଷାଗତ ଶୈଳୀର ଯୋଉ ମାର୍ଜିତ ପରମ୍ପରା ସେସବୁ ମୋତେ ଆକାଶବାଣୀ ଶିଖେଇଛି। ତେଣୁ ଆକାଶବାଣୀ ବାବଦରେ କହିଲେ ମାନେ ଅନର୍ଗଳ ଭାବରେ କହି ଚାଲିଥିବି, ସେଥିରୁ କେବେ ବିରତ ହେବିନି। ଏବଂ ସେଇଥିପାଇଁ ମୁଁ ସବୁବେଳେ କି ମୋ ପାଇଁ ହଉଛି ଆକାଶବାଣୀ ମୁସିବତର ସ୍ଥିରକ, ଆପତ୍ର ଇଞ୍ଜେକ୍ସନ, ଆଉ ଟେନସନର ଶାସ୍ତ୍ର।
1: ବହୁତ ବଢିଆ, ବହୁତ ବଢିଆ। ଆକାଶବାଣୀକୁ ନେଇକି ଏତେ ସୁନ୍ଦର ଏକ୍ସପିରିଏନ୍ସ ଅଛି ଆପଣଙ୍କର, ବହୁତ ଜାଣିକି ବହୁତ ଖୁସି ଲାଗିଲା। ଆପଣମାନେ ଆମର ନିୟମିତ ଶ୍ରୋତା, ସବୁବେଳେ କଲ୍ କରନ୍ତି, ଦ୍ୱିପଦ କୁହନ୍ତି ଏ କାର୍ଯ୍ୟକ୍ରମରେ, ଏ କାର୍ଯ୍ୟକ୍ରମରେ ଆଉ ଟିକେ ଚାର୍ଚାନ୍ ଲାଗେ ବହୁତ ବହୁତ।
0: ଯେତେବେଳେ ଆପଣମାନଙ୍କ ଆପ୍ରିସିଏସନ୍, ଆପଣମାନେ ହେଉଛନ୍ତି ରେଡିଓର ସ୍ତର, ଆପଣମାନେ ସେତିକି ଭଗବାନ ଆପଣଙ୍କୁ ମା ସରସ୍ୱତୀ ଆପଣଙ୍କୁ ସେତିକି ଅଦ୍ୱିତୀୟ ଯୋଉ କହିଛନ୍ତି କ୍ରିଏଟିଭିଟି ଦୁନିଆକୁ ଆଣିଛନ୍ତି, ଆପଣଙ୍କ ପାଖରେ ସେ ସୃଜନାତ୍ମକ ଶକ୍ତି ଅଛି, ଆପଣମାନେ ଆକାଶବାଣୀରେ କର୍ମକର୍ତ୍ତା ଭାବରେ ଅଛନ୍ତି। ଆପଣମାନେ ଯେତେବେଳେ ଆମେ ତ ସାଧାରଣ ଶ୍ରୋତା ଆପଣମାନଙ୍କୁ ଶୁଣୁ, କିନ୍ତୁ ଯେତେବେଳେ ଆପଣମାନଙ୍କର ଯୋଉ ଶ୍ରୋତାକୁ ଆପଣମାନଙ୍କର ଯୋଉ ଆପ୍ରିସିଏସନଟା ଆମକୁ ଟିକେ ଅଧିକା ଆପଣମାନଙ୍କ ପ୍ରତି ଆକର୍ଷିତ କରିବାକୁ ମାନେ କାଢି ନେଇଯାଏ ଅଟୋମେଟିକ, ଯୋଉଟା କି ଆପଣଙ୍କ ପାଖରେ ଅଛି ସେଥିରେ, ନହେଲେ ଆମେ ଆଜ୍ଞା ସାଧାରଣ ଶ୍ରୋତା।
1: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ
0: ଆମେ କେବଳ ଆପଣଙ୍କ ପଥ ଅନୁସରଣ କରୁ କରୁ ମୋତେ କହିବ।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସମୀର। ଆପଣ ବାହାରେ ଅଛନ୍ତି, ନିଜର ଯତ୍ନ ନିଅନ୍ତୁ, ଖରା ବହୁତ ବହୁତ ହଉଛି, ଗରମ ବହୁତ ହଉଛି, ଆଉ ଶୁଣୁଥାନ୍ତୁ ଏମିତି ରେଡିଓକୁ। ଧନ୍ୟବାଦ ଆପଣଙ୍କୁ,
0: ନିହାତି ଆଜ୍ଞା, ଧନ୍ୟବାଦ, ନମସ୍କାର
1: ନମସ୍କାର।

0: ଆକାଶବାଣୀ ମୋ ଜୀବନ ଦୁଃଖ ସୁଖର ସାଥୀ ତ ନିଶ୍ଚିତ ମୁଁ ଆକାଶବାଣୀକୁ ସବୁବେଳେ ଏମିତି ଭଲ ପାଉଥିବି ତାର ଶିକ୍ଷା ଯାହା ଅଛି ମୁଁ ଶୁଣିକରି ମୋ ଜୀବନରେ ବି ଗ୍ରହଣ କରିଥିବି ତାପରେ ମୋର ହୃଦୟର ଭାଷା ଯାହା ଅଛି ମୁଁ ଟିକେ କବିତା ଆକାରରେ ପଢିଦେଉଛି
1: ପଢି ଦିଅନ୍ତୁ
0: ହେ ମୋର ପ୍ରିୟ ଆକାଶବାଣୀ କି ମନ୍ତର କରିଛ କେ ଜାଣି କି ମନ୍ତର କରିଛ କେ ଜାଣି କ୍ଷଣେ ଶୁଣିଲେ ତୁମକୁ ରହି ମୁଁ ପାରୁନି ଯେଉଁ ଦିନ ପରିଚୟ ହେଲା ତୁମ ସାଥେ ଭୁଲିଗଲି ନିଜେ ମୁଁ ନିଜକୁ ମନ ମୋର ଚଞ୍ଚଳ ହୋଇଗଲା ତୁମ ସହ ସମ୍ପର୍କ ଡୋରିରେ ଯୋଡି ହେବାକୁ କେ ଜାଣି କେମିତି ଏତେ ନିଜର ହୋଇଗଲ ସ୍ନେହର ବନ୍ଧନରେ ମୋ ହୃଦୟ ନିରରେ ବସା ବାନ୍ଧି ରହିଗଲ ଶିକ୍ଷା ସୂଚନା ମନୋରଞ୍ଜନୀ ଗୀତ ନାଟକ କାହାଣୀ ପୁଣି ସତର୍କବାଣୀ ପରସିଦ୍ଧ ଶ୍ରୋତାଙ୍କର ମନ ଜାଣି ବହୁଜନ ହିତାୟ ବହୁଜନ ସୁଖାୟ ପ୍ରତିଜନ ମାନସରେ ଗୁଞ୍ଜରିତ ହେଉ ଆକାଶବାଣୀ ତୁମେ ପରାବର୍ତ୍ତ ଜ୍ଞାନ ଶିକ୍ଷାର ଫଣି ତୁମ ହାତ ଧରି ଚାଲିଥିବି ଏମିତି ତୁମ ଜ୍ଞାନର ଆଲୋକରେ ମୋ ହୃଦୟ ହେଉ ଉଦ୍ଭାସିତ ଆକାଶବାଣୀ ହେଉ ତୁମେ ମୋର ମନର ମିତ ତୁମେ ମୋ ଜୀବନ ସଙ୍ଗୀତ
1: ବହୁତ ବଢିଆ ବହୁତ ସୁନ୍ଦର ମନର ଭାବକୁ ଆପଣ ଲେଖିଛନ୍ତି କାଗଜ କଲମ ଦେଇକି ଆକାଶବାଣୀକୁ ନେଇକି ଏ ଭଲ ପାଇବା ଏମିତି ଥାଉ ସ୍ୱର୍ଣ୍ଣପ୍ରଭା ଆପଣ ଯୋଡ଼ି ହେଉଥାନ୍ତୁ ଆମ ସହିତ ଏମିତି ସୁନ୍ଦର ସୁନ୍ଦର କବିତା ପଢୁଥାନ୍ତୁ କଥା ହେଉଥାନ୍ତୁ ଆମ ସାଙ୍ଗରେ ଧନ୍ୟବାଦ
0: ଧନ୍ୟବାଦ ରହୁଛି ନମସ୍କାର
1: ନମସ୍କାର।

0: ଆଚ୍ଛା ଆଜ୍ଞା ଆଜ୍ଞା ଆଜ୍ଞା ଖୁସି ଲାଗିଥିଲା ସେତେବେଳକୁ
1: କେତେ ବଡ ବଡ କଥା ମୋର ପାଇଁ ମତେ ବଡ ବହୁତ ଖୁସି ଲାଗିଥିଲା ସେତେବେଳେ
0: ଆଜ୍ଞା ଆଜ୍ଞା
1: ଆଉ ସେ ଦିନ ତାର ପରଠୁ ତ ଆଜି ଯାଏ ସବୁବେଳେ ଶୁଣିବାକୁ ପଡୁଛି ଆଉ ଘର ଘରଣ କାର୍ଯ୍ୟକ୍ରମ ସକାଳର ବର୍ଣ୍ଣନା କାର୍ଯ୍ୟକ୍ରମ ବର୍ଣ୍ଣନା ସବୁ ଆଜ୍ଞା ସବୁ ଶୁଣିଲେ ନାଟକ ଫାଟକ ଏ ପାଲା ଫାଲା ଦାସ କାଠିଆ ଏବେ ତ ଭଲ ଆଜ୍ଞା ପାଲା
0: ବହୁତ ବଢିଆ ବହୁତ ବହୁତ ଧନ୍ୟବାଦ ନବୀନ ଆପଣ ଏତେ କଥା କହିଲେ ସେୟାର କଲେ କୁହନ୍ତୁ କୁହନ୍ତୁ ବହୁତ ବଢିଆ ବହୁତ ବହୁତ ଧନ୍ୟବାଦ ଏତେ ଭଲ ପାଇବା ଦେଇଛନ୍ତି ରେଡିଓକୁ ଆପଣ ତେବେ ଏମିତି ଯୋଡି ହେଇକି ରୁହନ୍ତୁ ଆମ ସହିତ ଧନ୍ୟବାଦ ଆମେ ଗୀତ ଶୁଣାଉଛୁ ଆପଣଙ୍କୁ
1: ନମସ୍କାର
0: ନମସ୍କାର।

0: ହ୍ୟାଲୋ
1: ମ୍ୟାଡାମ
0: ଆଜ୍ଞା କୁହନ୍ତୁ
1: ମ୍ୟାଡାମ ନମସ୍କାର
0: ହଁ ନମସ୍କାର କୁହନ୍ତୁ ଏବେ ସମୟ ହେଇ ଆସିଲାଣି ମାତ୍ର ଦେଢ଼ ମିନିଟ ଅଛି ଆମ ହାତରେ କଣ କହିବେ ନନା କେତେ ବର୍ଷ ହେଲା ଆପଣ ରେଡିଓ ଶୁଣୁଛନ୍ତି ଆପଣ ପ୍ରଥମେ କଟକ ଷ୍ଟେସନ ଶୁଣୁଥିବେ ବୋଧେ
1: ଆପଣ ମାନଙ୍କର କଥା ବେଶୀ ଭଲ ପାଉଛନ୍ତି
0: ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ
1: ଲୋକ ମାନେ ଜନସାଧାରଣ ବେଶୀ ଗୀତ ଶୁଣିବା ଭଲ ପାଉଛନ୍ତି ଗୀତ ତ ବର୍ତ୍ତମାନ କୋଟି କୋଟି ହେଇଗଲାଣି ଯୋଉ କିଶୋର କୁମାର ଜନସାଧାରଣ କିଶୋର କୁମାର ମହାପୁ ଗୀତ ବୋଲୁଥିଲେ ସେଇଠି ହିସାବ କଲେ ବର୍ତ୍ତମାନ କୋଟି କୋଟି ଗୀତ ସବୁ ଲାଇବ୍ରେରୀ ମାନଙ୍କ ରେଜିଷ୍ଟ୍ରେସନ ହେଇଗଲାଣି
0: କିନ୍ତୁ
1: ଗୀତ ଶୁଣିବାକୁ ଲୋକ ଭଲ ପାଉନାହାନ୍ତି ଜନସାଧାରଣ ବର୍ତ୍ତମାନ ଆପଣ ମାନଙ୍କର ଯୋଉ ଗାଁ ଯୋଉ କଥାବାର୍ତ୍ତା କରୁଛନ୍ତି କଣ ସବୁ ଶିକ୍ଷା ଦଉଛନ୍ତି କଣ ହବ କଣ ହବା ଦରକାର
0: ତେବେ ନନା ବର୍ତ୍ତମାନ ଦେଖନ୍ତୁ ସମୟ ହେଇ ଆସିଲାଣି ଆମେ ଆଗକୁ ମାନେ ହିନ୍ଦୀ ସମାଚାର ଅଛି 1 ବଜେ ବର୍ତ୍ତମାନ ଆମେ କାର୍ଯ୍ୟକ୍ରମକୁ ବନ୍ଦ କରିବା ଧନ୍ୟବାଦ କଲ୍ କରିଥିବାରୁ ତ ଶ୍ରୋତା ବନ୍ଧୁ ଏ ଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ବହୁତ ସଂଖ୍ୟାରେ ଆପଣମାନେ ଯୋଡ଼ି ହେଲେ ଧନ୍ୟବାଦ ଦେଉଛୁ ଆଉ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ନମସ୍କାର।

ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପ୍ରଚାର କରୁଛୁ ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ ସିତାରରେ ଧୁନ୍। ଶିଳ୍ପୀ ହେଲେ ଭୀମସେନ ମହାରଣା। ଶିଳ୍ପୀଙ୍କ ସହିତ ତବଲା ସଙ୍ଗତ କରିଛନ୍ତି ଆଶିଷ କୁମାର ଦାସ।

ସିତାରରେ ଧୁନ୍ ପରେ ଏଥର ଶୁଣନ୍ତୁ ବେହେଲାରେ ଧୁନ୍। ଶିଳ୍ପୀ ହେଲେ ବିଜୟ କୁମାର ସାମନ୍ତରାୟ। ଶିଳ୍ପୀଙ୍କ ସହିତ ତବଲା ସଙ୍ଗତ କରିଛନ୍ତି ଆଶିଷ କୁମାର ଦାସ।

0: ଏଡିସି ହେଲା ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ। ଆଜି ଏଥିରେ ପ୍ରଥମେ ସିତାରରେ ଧୁନ୍ ଶୁଣିଲେ ଶିଳ୍ପୀ ଥିଲେ ଭୀମସେନ ମହାରଣା, ପରେ ବେହେଲାରେ ଧୁନ୍ ଶୁଣିଲେ ଶିଳ୍ପୀ ଥିଲେ ବିଜୟ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର ଚାଷବାସ କଥା ପ୍ରଚାର କରୁଛୁ।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା କୋଲା ପିଆଜ ଚାଷ ସମ୍ପର୍କରେ। ପିଆଜରେ ସଲଫର, ପଟାସିୟମ, କ୍ୟାଲସିୟମ, ଭିଟାମିନ୍ ବି, ଭିଟାମିନ୍ ସି, ସୋଡ଼ିୟମ, ପ୍ରୋଟିନ୍ ଆଦି ଭରପୁର ମାତ୍ରାରେ ରହିଛି। ପିଆଜ ଖାଇବା ଦ୍ୱାରା ଥଣ୍ଡା, କାଶ, ଜ୍ୱର, କଫ ଆଦି ରୋଗ ଭଲ ହୋଇଥାଏ। ପିଆଜ ଖାଇବା ଦ୍ୱାରା ଆମର ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ। ପିଆଜ ଜୁସ୍ ପିଇଲେ ଚର୍ମରୋଗ ହୁଏ ନାହିଁ। କୋଲା ପିଆଜ ଚାଷ ଅଧିକ ବର୍ଷା, ଶୀତ ବା ଗରମ

0: ଥିବା ଅଞ୍ଚଳରେ ଏହା ଭଲ ହୁଏ ନାହିଁ। 13 ଡିଗ୍ରୀ ସେଲସିୟସରୁ 21 ଡିଗ୍ରୀ ସେଲସିୟସ ମଧ୍ୟରେ ଗଛ ବୃଦ୍ଧି ହୋଇଥାଏ। 15.5 ଡିଗ୍ରୀ ସେଲସିୟସରୁ 25 ଡିଗ୍ରୀ ସେଲସିୟସ ମଧ୍ୟରେ ପିଆଜ ବୃଦ୍ଧି ହୋଇଥାଏ। ଫସଲ ବୃଦ୍ଧି ସମୟରେ ଶୁଖିଲା ପାଗ ଦରକାର ହୋଇଥାଏ। କଲା ପିଆଜ ଚାଷ ପାଇଁ ନିଗିଡ଼ା ଉର୍ବର ଦୋରସାରୁ ବାଲି ଦୋରସା ମାଟି ଚାଷ ପାଇଁ ଭଲ ହୋଇଥାଏ। ମାଟିର ଅମ୍ଳତା 5.8-6.5 ମଧ୍ୟରେ ରହିବା ଆବଶ୍ୟକ। ବର୍ଷାଦିନେ ଗଡ଼ାଣିଆ ଓ ନିଗିଡ଼ା ଜମିରେ ଏହି ଚାଷ କରାଯାଇଥାଏ। କୋଲା ପିଆଜର କିସମଗୁଡ଼ିକ ହେଲା ଏଗ୍ରିଫାଉଣ୍ଡ ରେଡ୍, CO1, CO2, CO3, CO4 ଓ ହାଇବ୍ରିଡ୍। କୋଲା ପିଆଜ ଚାଷ ପାଇଁ ଏକର ପ୍ରତି 4-5 କ୍ୱିଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ। ଚାଷ ସମୟରେ ଜମିରେ 3-4 ଓଡ଼ ଗୁଣ୍ଡ ଚାଷ କରି ଜମିକୁ ସମତଳ ହୁଡ଼ା ପ୍ରଣାଳୀରେ 10 ସେଣ୍ଟିମିଟର ବ୍ୟବଧାନ ଲଗାନ୍ତୁ। ଏକର ପ୍ରତି 8-10 ଟନ୍ କମ୍ପୋଷ୍ଟ ଓ 10 କିଲୋଗ୍ରାମ କ୍ଲୋରୋଫାଇରିପସ୍ ଗୁଣ୍ଡ ଓ ମୂଳସାର ଦେଇ ଲଗାନ୍ତୁ। କୋଲା ପିଆଜରେ ଖତ ସାର ପ୍ରୟୋଗ ସମୟରେ ଯବକ୍ଷାରଜାନ ସାର ଲଗାଇବା ସମୟରେ ଏକର ପ୍ରତି 25-30 କିଲୋଗ୍ରାମ ପ୍ରୟୋଗ କରିବେ। ତା'ର 30 ଦିନ ପରେ ଏକର ପ୍ରତି 12-15 କିଲୋଗ୍ରାମ ପ୍ରୟୋଗ କରିବେ। ତା'ର ଠିକ୍ 45 ଦିନରେ ଏକର ପ୍ରତି 12-15 କିଲୋଗ୍ରାମ ପ୍ରୟୋଗ କରିବେ। ଠିକ୍ ସେହିପରି ଫସ୍ଫରସ୍ ସାର ଲଗାଇବା ସମୟରେ ଏକର ପ୍ରତି 24 କିଲୋଗ୍ରାମ ସାର ପ୍ରୟୋଗ କରିବେ। ଆହୁରି ପଟାସ୍ ସାର ଏକର ପ୍ରତି 40 କିଲୋଗ୍ରାମ ପ୍ରୟୋଗ କରିବେ। ପିଆଜର ଚେର ସାଧାରଣତଃ 8 ସେଣ୍ଟିମିଟର ମଧ୍ୟରେ ରହିଥାଏ। ତେଣୁ ମାଟି ଓଦା ରଖିବାକୁ ହେଲେ 15-20 ଜଳସେଚନ ଦରକାର ହୋଇଥାଏ। ଧ୍ୟାନ ଦେବେ, ଜମି ଯେପରି ଶୁଖି ନଯାଏ। ଜମି ଶୁଖିଗଲେ ପିଆଜ ଫାଟିଯାଏ ଓ ଅମଳ ମଧ୍ୟ କମିଯାଏ। ଅମଳର 15-20 ଦିନ ପୂର୍ବରୁ ଜଳସେଚନ ବନ୍ଦ କରିଦିଅନ୍ତୁ। କିସମ ଅନୁସାରେ ଚାରା ଲଗାଇବାର 90-150 ଦିନ ପରେ ପିଆଜ ଅମଳ କରନ୍ତୁ। ଗଛର ପତ୍ର ଅଧା ଶୁଖିବାର 7 ଦିନ ପରେ ଅମଳ କରନ୍ତୁ। ଅମଳର 15-20 ଦିନ ପୂର୍ବରୁ ମାଲେଜ୍ ହାଇଡ୍ରାଜାଇଡ୍ 1 ଲିଟର ପାଣିରେ 2.5 ଗ୍ରାମ ସିଞ୍ଚନ କଲେ ଅମଳ ପରେ ଶୀଘ୍ର ଗଜା ବାହାରେ ନାହିଁ। ଗଛକୁ ଓପାଡ଼ି ପିଆଜକୁ ଜମିରେ 2-3 ଦିନ ପାଇଁ ଧାଡ଼ି ଧାଡ଼ି କରି ରଖି ଛାଡ଼ି ଦିଅନ୍ତୁ, ଯେପରି ପିଆଜରେ ଖରା ପଡ଼ିବ ନାହିଁ। ତାପରେ ପୁଣି ପିଆଜକୁ 7 ଦିନ ପର୍ଯ୍ୟନ୍ତ ଛାଇରେ ରଖି 2-2.5 ସେଣ୍ଟିମିଟର ବ୍ୟବଧାନ ରଖି ଗଛକୁ କାଟନ୍ତୁ। ଚେର ଓ ଲାଗିଥିବା ମାଟି ମଧ୍ୟ ସଫା କରନ୍ତୁ। 1 ଏକର ଜମିରୁ 60-75 କ୍ୱିଣ୍ଟାଲ କୋଲା ପିଆଜ ଅମଳ କରନ୍ତୁ। ସାଧାରଣତଃ ଉଲି ପିଆଜ 100-180 କ୍ୱିଣ୍ଟାଲ ଅମଳ ହେବା ସ୍ଥଳେ କୋଲା ପିଆଜ 60-70 କ୍ୱିଣ୍ଟାଲ ପ୍ରତି ଏକର ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ମୈତ୍ରୀ ପ୍ରହରାଜ ଏବଂ ଆରତୀ ସାହୁ।

0: ସହୁଥିବା ଲୋକ ସବୁବେଳେ ଭୁଲ ହୋଇନଥାଏ କି କହୁଥିବା ଲୋକ ମଧ୍ୟ ସବୁବେଳେ ଠିକ୍ ହୋଇନଥାନ୍ତି। କାରଣ ସବୁବେଳେ ସମ୍ପର୍କ ନ ଭାଙ୍ଗିବା ପାଇଁ ମଣିଷ ସବୁ ସତକୁ ଜାଣିଥାଇ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହୋଇଥାଏ।
1: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଆରତୀ ସାହୁ
0: ଆଉ ମୁଁ ମୈତ୍ରୀ ପ୍ରହରାଜ।
1: ନମସ୍କାର।

0: बात है।
1: मुख्यमंत्री कन्या विवाह योजना, ଏହି ଯୋଜନା ଅଧୀନରେ ଝିଅମାନଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବାକୁ ଉତ୍ସାହିତ କରାଯାଏ ଏବଂ ଉପଯୁକ୍ତ ବୟସରେ ବିବାହ କରିବା ପରେ ସେମାନେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଆନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ଯାହାଦ୍ୱାରା ବିବାହର ସାକ୍ଷରତା ହାର ବୃଦ୍ଧି କରିବାରେ ସହାୟକ ହେବ। ଏହି ଯୋଜନା ପ୍ରଣୟନ ସହିତ ରାଜ୍ୟ ସରକାର ଯୌତୁକ ଭଳି ସାମାଜିକ କୁପ୍ରଥାକୁ ରୋକିବା ଏବଂ ସାମାଜିକ ମାନସିକତାରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଏକ ମିଳିତ ପ୍ରୟାସ କରିଛନ୍ତି।
2: ରାଜ୍ୟର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଗୁଡ଼ିକ ପାଇଁ ଉତ୍ସର୍ଗୀକୃତ ବିବାହ ସହାୟତା ଯୋଜନା ଭାବେ ଓଡ଼ିଶା ସରକାର 2026 ଫେବୃୟାରୀ ମାସ 3 ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି। ବିଧବା ବିବାହକୁ ପ୍ରୋତ୍ସାହିତ କରିବା ସହିତ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ଭଳି ଗମ୍ଭୀର ସାମାଜିକ ସମସ୍ୟାକୁ ଦୂର କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି।
1: ସଂରଚିତ ଆର୍ଥିକ ସହାୟତା ମାଧ୍ୟମରେ ସରକାର ଏହା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯେ ସ୍ୱଳ୍ପ ଆୟକାରୀ ପରିବାରର ଝିଅମାନେ ସେମାନଙ୍କ ପରିବାର ଉପରେ ଅତ୍ୟଧିକ ଆର୍ଥିକ ବୋଝ ନ ପକାଇ ଏକ ସମ୍ମାନଜନକ ଏବଂ ଆଇନଗତ ବିବାହ କରିପାରିବେ।
2: ଏହି ଯୋଜନା କାର୍ଯ୍ୟକାରୀ ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ଏବଂ 2025-26 2029-30 ପର୍ଯ୍ୟନ୍ତ 5 ଆର୍ଥିକ ବର୍ଷ ପାଇଁ ଜାରି ରହିବ।
1: ଏହି ପଦକ୍ଷେପ ଅଧୀନରେ ରାଜ୍ୟ ସରକାର ପ୍ରତ୍ୟେକ ଯୋଗ୍ୟ ଦମ୍ପତିଙ୍କ ପାଇଁ ମୋଟ 60,000 ସହାୟତା ପ୍ରଦାନ କରୁଛନ୍ତି।

0: ଏବେ ଆସନ୍ତୁ ଜାଣିବା ଅଂଶୁଘାତର କାରଣ ଓ ପ୍ରତିକାର।
1: ଅତ୍ୟଧିକ ଗରମ ଏବଂ ଖରା ଯୋଗୁଁ ଶରୀରର ତାପମାତ୍ରା ବୃଦ୍ଧି ପାଇ ଅଂଶୁଘାତ ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଉଛି ପ୍ରଚଣ୍ଡ ଖରାରେ ବେଶୀ ସମୟ ରହିବା, ଶରୀରରେ ଜଳୀୟ ଅଂଶ କମିଯିବା, ମୁଣ୍ଡ ଖୋଲା ରଖି ବାହାରକୁ ଯିବା ଏବଂ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା
0: ଏବଂ ଗ୍ରୀଷ୍ମ

0: ଋତୁରେ ସକାଳ 10ଟାରୁ ଅପରାହ୍ନ 4ଟା ମଧ୍ୟରେ ଅଧିକ ଖରାରେ ବୁଲିବା, ଜଳୀୟ ଅଂଶର ଅଭାବ ହେବା, ପର୍ଯ୍ୟାପ୍ତ ପରିମାଣରେ ପାଣି ନ ପିଇବା ଦ୍ୱାରା ଶରୀର ଶୁଷ୍କ ହୋଇଯିବା, ଖାଲି ମୁଣ୍ଡରେ କିମ୍ବା ଖାଲି ପେଟରେ ବାହାରକୁ ଯିବା, ଅତ୍ୟଧିକ ଖରା ସମୟରେ ବନ୍ଦ ଗାଡ଼ି ଭିତରେ, ଯେଉଁ ଗାଡ଼ି ବନ୍ଦ ହୋଇଥାଏ ସେ ଗାଡ଼ି ଭିତରେ ବେଶୀ ସମୟ ରହିବା, ଏହା ହେଉଛି ଅଂଶୁଘାତର ମୁଖ୍ୟ କାରଣ।
1: ଏହି ଅଂଶୁଘାତର ପ୍ରତିକାର ମଧ୍ୟ ରହିଛି। ଅଂଶୁଘାତର ପ୍ରତିକାର ହେଉଛି ପର୍ଯ୍ୟାପ୍ତ ପରିମାଣରେ ପାଣି, ତୋରାଣୀ, ଲେମ୍ବୁ ପାଣି, ଓଆରଏସ୍, ଘୋଳ ଦହି, ତା ସହିତ ଆମେ ବିଭିନ୍ନ ପ୍ରକାରର ଜଳୀୟ ଅଂଶରେ ଭରପୁର ଥିବା ଫଳକୁ ଖାଇବା, ଯାହାଦ୍ୱାରା ଆମ ଶରୀରରେ ଜଳୀୟ ଅଂଶର ମାତ୍ରା ସଠିକ୍ ପରିମାଣରେ ରହିପାରିବ। ବାହାରକୁ ଗଲାବେଳେ ମୁଣ୍ଡରେ କପଡ଼ା ବା ଛତା ବ୍ୟବହାର କରିବା, ହାଲୁକା ସୂତା ପୋଷାକ ପିନ୍ଧିବା।
0: ତାହେଲେ ଶ୍ରୋତା ଭଉଣୀ, ଚାଲନ୍ତୁ ଶୁଣିବା ଏକ ସୁନ୍ଦର ସାକ୍ଷାତକାର, ଅଂଶୁଘାତର କାରଣ ଓ ପ୍ରତିକାର।
1: ଏ ସମ୍ପର୍କରେ ଆମକୁ କହୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଭଉଣୀ।
2: ଭଉଣୀ ନମସ୍କାର।
3: ହଁ ନମସ୍କାର।
2: ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭଉଣୀ।
3: ଧନ୍ୟବାଦ।
2: ପ୍ରଥମେ ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଟିକେ କହିବେ ଭଉଣୀ।
3: ମୁଁ ଆରତୀ ତ୍ରିପାଠୀ, ହେଲ୍ଥ ୱାର୍କର ଫିମେଲ ଅଛି ଆମର ରାବଣାଗୁଡା ସିଏସି।
2: ଭଉଣୀ ବର୍ତ୍ତମାନ ତ ଗ୍ରୀଷ୍ମ ଋତୁ ଚାଲିଛି, ତ ଏଇ ସମୟରେ ଆମେ ସାଧାରଣତଃ ଦେଖିବା ଯେ ପ୍ରାୟତଃ ଲୋକ ଅଂଶୁଘାତରେ ଆକ୍ରାନ୍ତ ହେଉଛନ୍ତି। ଏଇ ଅଂଶୁଘାତ ପାଇଁ ଆମେ କେମିତି ନିଜକୁ ସୁରକ୍ଷା ପ୍ରଦାନ କରିବା, ତା ସହିତ ଅଂଶୁଘାତର ଲକ୍ଷଣ ମାନେ ଆମକୁ ଅଂଶୁଘାତ ହେଇଛି ବୋଲି ଆମେ କେମିତି ଜାଣିବା, ତା ସହିତ ଯେତେବେଳେ ଆମେ ବାହାରକୁ ବାହାରୁଛେ ତ ଏଇ ଅଂଶୁଘାତ ଦାୟରୁ ରକ୍ଷା ପାଇବା ପାଇଁ କଣ କଣ କରିବା ଅଛି?
3: ଅଂଶୁଘାତ ମାନେ ଅଂଶୁ ହେଉଛନ୍ତି ସୂର୍ଯ୍ୟଙ୍କର ଗୋଟେ ନାମ, ତେଣୁ ଅଂଶୁଘାତ ମାନେ ଯେତେବେଳେ ସୂର୍ଯ୍ୟଙ୍କର କିରଣ ଯୋଉ ପ୍ରଚଣ୍ଡ ଖରାର ଯୋଉ ରଶ୍ମିଟା ହଉଛି ତାର କିରଣରେ ଯୋଉ ଆଘାତଟା ହଉଛି ତାକୁ ଅଂଶୁଘାତ ଆମେ କହିବା। ଆମର ତ ଏଇଟା ଯେତେବେଳେ ଓଡ଼ିଶାଟା ଆମର ବେଶୀରେ ଗ୍ରୀଷ୍ମ ପ୍ରଧାନ ଦେଶ ଥାଉଛି, ତେଣୁ ଗ୍ରୀଷ୍ମ ଯୋଗୁଁ ବେଶୀରେ ଅଂଶୁଘାତ ଦେଖାଯିବ। ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣଟା ଆମ ଦେହରେ ପଡ଼ିଲେ ଏଇ ରୋଗ ହେଲେ ମୁଣ୍ଡ ବୁଲେଇକିରି ଯେତେବେଳେ ପଡ଼ିଯାଆନ୍ତି ସେତେବେଳେ ତାର ସୁରକ୍ଷା ଅଛି। ସାଙ୍ଗେ ସାଙ୍ଗେ ଆମର ଗଭର୍ଣ୍ଣମେଣ୍ଟ ମେଡିକାଲରେ ବି ତାର ସୁବିଧା କରାହଉଛି। ଅଂଶୁଘାତ ରୋଗ ପାଇଁ ଗୋଟେ ଓଆରଏସ୍ କର୍ଣ୍ଣର ବି ଖୋଲା ଯାଇଥାଉଛି, ତେଣୁ ଆମେ କଣ କରିବା, ସେ ସମୟରେ ଯେତେବେଳେ ଜଣଙ୍କର ଅଂଶୁଘାତ ହୋଇଛି ବୋଲି ଜାଣିବା ମାନେ ସେ ମୁଣ୍ଡ ବୁଲେଇ ପଡିଯିବ, ସେତେବେଳେ ଆମେ କଣ କରିବା ତାର ମୁଣ୍ଡକୁ ଧୋଇଦବା, ଓଦା ଗାମୁଛାରେ ସାଙ୍ଗେ ସାଙ୍ଗେ ପୋଛିଦବା, ଆଉ ତାକୁ ଯେତେ ସମ୍ଭବ ପୋଡ଼ ଦହି ଏସବୁ ପିଇବାକୁ ବି ଦବା। କିନ୍ତୁ ସତର୍କତା ବୋଲି କହିଲେ ତା ପାଇଁ ଅନେକ ସତର୍କତା ରହିଛି। ଯେତେବେଳେ ଆମେ କଣ କରିବା ଘରୁ ବାହାରୁଛେ ଯେମିତି ହେଲେ ସାଙ୍ଗରେ ପାଣି ବୋଟଲ ଧରି ଯାଇଥିବା, ଆଉ ଓଦା ଗାମୁଛା ମଣ୍ଡରେ ଦବା, କଳା ଚଷମା ପିନ୍ଧିବା, ଛତା ଏସବୁର ବ୍ୟବହାର କରିବା, ଖରାରେ ପରିଶ୍ରମ ବି କରିବାର ନାହିଁ, ଏ ଯୋଉ ଦିନ 10ଟା 11ଟାରୁ 3ଟା ଭିତରେ ବାହାରକୁ ବାହାରିବା ନାହିଁ, ଆଉ ଅତି ଜରୁରୀ ପଡିଲେ ହିଁ ବାହାରକୁ ବାହାରିବା। ଆମ ଶରୀରରେ ବାୟୁ ଚଳାଚଳ ପାଇଁ ଆମେ କଣ କରିବା ଯୋଉ ସୂତା କପଡ଼ା ଗୁଡାକ ୟୁଜ୍ କରିବା। ବାଇ ଚାନ୍ସ ଯୋଉମାନେ ପରିଶ୍ରମ କରୁଥିବା କି ଯିବା ଆସିବା ସମୟରେ ବି କୌଣସି ଯୋଉଠି ଆମେ ଯେତେବେଳେ ଯାଇଥିବା ସେ ସମୟରେ ଆମକୁ ହାଲିଆ ଲାଗିଲେ ଆମେ କଣ କରିବା ଛାଇ ଜାଗାରେ ବସିବା, ପବନ ଚଳାଚଳ ସ୍ଥାନରେ ବି ବସିବା। ଅସୁସ୍ଥ ଲୋକ, ଛୋଟ ଶିଶୁ, ଗର୍ଭବତୀ ମହିଳା ଏମାନଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡିବ। ଯେ ବିପି ପେସେଣ୍ଟ ବି ଏମାନଙ୍କ କଣ କରିବା ବିଲକୁଲ ଖରାରେ ବାହାରିବାକୁ ମନା କରିବା। ଆଉ ଯଦି ଯାହାକୁ ଅଶୁଘାତ ହେଇଛି ଆମେ ଯେମିତି କହିଲେ ଏବେ ମୁଣ୍ଡ ଧୋଇଦେବା, କିନ୍ତୁ ବରଫ ଆଣିକି ସେମାନଙ୍କୁ ଲଗେଇବା ନାହିଁ, ଆଉ କିଛି ଅସୁସ୍ଥତା ଅନୁଭବ କଲେ ଆମେ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେବା। ଯଦି ଆମେ ଏମିତି କୌଣସି ଓଦା ଗାମୁଛା ଧରିନଥିବା, ଏ ଯୋଉ ପ୍ରଚଣ୍ଡ ସୂର୍ଯ୍ୟଙ୍କର ରଶ୍ମି ଯଦି ଆମ ଶରୀର ଭେଦ କରିବ, ତାହେଲେ ଯଦି ନିଶା ଦ୍ରବ୍ୟ କିଏ ଖାଇଥିବ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଆଟାକ୍ କରିବ, ତେଣୁ ଟିକେ ଆମକୁ ଏସବୁ ଅବଲମ୍ବନ କରିଲେ ଅଂଶୁଘାତରୁ ରକ୍ଷା ପାଇପାରିବା।
2: ହେଲେ ଭଉଣୀ, ପ୍ରଥମତଃ ଆମେ ଆପଣଙ୍କୁ ଜାଣିବାକୁ ଚାହିଁବୁ ଯେ ଆମେ ତାର ଘରୋଇ ଉପଚାର ମାନେ ତ ଗୃହିଣୀ ମାନଙ୍କର କଣ କର୍ତ୍ତବ୍ୟ ରହିବା ଉଚିତ, ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କର କୋଉ କୋଉ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ?
3: ସାଙ୍ଗରେ ପାଣି ବୋତଲ ନେଇଥିବା, ଓଦା ଗାମୁଛା, ଛତା, କଳା ଚଷମା, ସୂତା ଲୁଗା, ଅତ୍ୟଧିକ ଖରାରେ ମାନେ ଯୋଉ 11ଟାରୁ 3ଟା ଏମିତି ପ୍ରଚଣ୍ଡ ଖରାରେ ବାହାରକୁ ବାହାରିବା ଉଚିତ ନୁହେଁ, ଅତି ଜରୁରୀ ଆବଶ୍ୟକ। ଆଜିକାଲି ଯେହେତୁ ଆମେ ସବୁ ୱାର୍କିଂ ଲେଡି ତେଣୁ ବାହାରୁଛୁ, ତେଣୁ ବାହାରିଲା ସମୟରେ ଏଇସବୁ ଜିନିଷକୁ ସାଙ୍ଗରେ ଧରି ଯିବା।
2: ଆଉ ଖାଇବା ପିଇବାରେ କଣ?
3: ଖାଇବା ପିଇବା ଆମର ଯେତିକି ମାନେ ମାଟି କଳସୀର ପାଣି ପିଇବା ଭଲ, ଲେମ୍ବୁ ପାଣି, ସର୍ବତ, ଦହି, ଲୁଣ ମିଶା ପାଣି, ଓଆରଏସ୍ ଏସବୁ ଧରିଥିବାକୁ ପଡିବ, କାକୁଡି, ତରଭୁଜ, ଯେତିକି ସବୁ ପାଣି ଜିନିଷ ଗୁଡାକ

0: ଶରୀରକୁ ନିହାତି ଦରକାର। ଶରୀରରୁ ଜଳୀୟ ଅଂଶଟା କମିଗଲେ ଏ ରୋଗ ଜଲ୍ଦି ଆଟାକ୍ କରିବ।
1: ହେଲେ ଭଉଣୀ, ଯୋଉ ଆପଣ ଓଆରଏସ କଥା କହିଲେ, ଯଦି ହଠାତ୍ ଆମ ପାଖରେ ଓଆରଏସ ନଥିବ ତାହେଲେ ଆମେ କେମିତି କଣ କରିବା?
0: ଚିମୁଟାଟେ ଲୁଣ, ଚିମୁଟାଟେ ଚିନି ନର୍ମାଲ ପାଣିରେ ଆମର ପକେଇକି ବି ଆମେ ପିଇ ପାରିବା। ବାଇ ଚାନ୍ସ ଆମକୁ ଯଦି ଲେମ୍ବୁ ଲୁଣ ପାଣି ଏସବୁର ଅସୁବିଧା ଥିଲେ ବି ସାଙ୍ଗେ ସାଙ୍ଗେ ଆମେ ଚିମୁଟାରେ ଲୁଣ ଆଉ ଚିନି ଘରେ ସେତିକି ପକେଇବି ପାଣି ପିଇପାରିବ, ସିଏ ବି ଓଆରଏସ ଦ୍ରବଣ ସହିତ ସମାନ ଲାଗିବ।
1: ହେଲେ ଭଉଣୀ, ପ୍ରତିଦିନ ଯୋଉ ଆମେ ପାଣି ପିଉଛେ ତା ଅପେକ୍ଷା ଗ୍ରୀଷ୍ମ ଋତୁରେ କଣ ଅଧିକ ପାଣି ପିଇବା ଦରକାର ନା କଣ?
0: ହଁ, ଗ୍ରୀଷ୍ମ ଋତୁରେ ଅଧିକ ପାଣି ଦରକାର, ଯେହେତୁ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରଶ୍ମି ଏ ଦିନେ ହଉଛି, ତେଣୁ ଏ ଦିନେ ଶୁଷ୍କତା ମାନେ ଜଳ ଶରୀରରୁ ଅଧିକ ଝାଳ ବାହାରିକି ପଳଉଛି, ମାନେ ପରିସ୍ରା ଯେତିକି ହଉଥିବ ଝାଳ ଆକାରରେ ଆମ ଶରୀରରୁ ସେତିକି ଜଳୀୟ ଅଂଶ ପଳଉଛି, ତେଣୁ ଆମକୁ ପାଣିର ଆବଶ୍ୟକ ବେଶୀ। ଆମେ ସେଥିପାଇଁ ଘୋଳ ଦହି ପଇଡ଼ ପାଣି ଲେମ୍ବୁ ପାଣି ଯାହା ବି ତୋରାଣିବି ଆଉ ସମସ୍ତଙ୍କୁ ନିହାତି 4 ଲିଟର ପାଣି ଆବଶ୍ୟକ, ତାହାଠୁ କମି ଯାଉଛି, ତେଣୁ ଆମର ଅଲଗା ଦିନେ କମିଗଲେ ଚଳି ଯାଉଛି କି କଣ, କିନ୍ତୁ ଏଇ ଖରା ଦିନେ 4 ଲିଟର ପାଣି ନିହାତି ଆବଶ୍ୟକ। ଓଆରଏସ ପାଣି 1 ଲିଟର, ନର୍ମାଲ ପାଣି 3 ଲିଟର, ଆଉ ଏ ଭିତରେ ଯୋଉମାନେ ନର୍ମାଲ ପାଣି ବି ପିଇ ପାରୁନେ ସେଥିପାଇଁ ତୋରାଣି ପଇଡ଼ ପାଣି ଏସବୁର ବି ଆବଶ୍ୟକ ପଡୁଛି।
1: ଅଶେଷ ଅଶେଷ ଧନ୍ୟବାଦ ଭଉଣୀ, ଅଂଶୁଘାତ କବଳରୁ କିପରି ନିଜକୁ ରକ୍ଷା କରିବେ ଆଉ ତା ସହିତ ଯୋଉ ଲକ୍ଷଣ ମାନେ କହିଛନ୍ତି, ଯଦି ଲକ୍ଷଣ ଦେଖାଯିବ ତାହେଲେ ତୁରନ୍ତ ଆମେ ଡାକ୍ତରଙ୍କ ପାଖକୁ ଯିବୁ ନିହାତି ଭଉଣୀ। ତ ଆପଣଙ୍କର ଏଇ ମୂଲ୍ୟବାନ ସମୟ ଆମ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ ଭଉଣୀ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

0: ଏବେ ଆସନ୍ତୁ ଜାଣିବା ପୋକ୍ସୋ ଆଇନ କ'ଣ। ପୋକ୍ସୋ ଆଇନ, ଯାହାକି ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ ବୋଲି କୁହାଯାଏ। ପୋକ୍ସୋ ଆଇନ ହେଉଛି ଭାରତର ଆଇନ ଯାହା ଶିଶୁମାନଙ୍କୁ ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ଶୋଷଣରୁ ସୁରକ୍ଷା ଦେବା ପାଇଁ କରାଯାଇଛି। ଏହା ଶିଶୁ ଅନୁକୂଳ ରିପୋର୍ଟିଂ, ତଦନ୍ତ ଏବଂ ବିଚାର ପ୍ରକ୍ରିୟା ସୁନିଶ୍ଚିତ କରେ। ଏହି ଆଇନ ଲିଙ୍ଗ ନିରପେକ୍ଷ ଏବଂ 18 ବର୍ଷରୁ କମ୍ ବୟସର ସମସ୍ତ ପିଲାଙ୍କ ପାଇଁ ପ୍ରଯୁଜ୍ୟ। ଅପରାଧୀଙ୍କ ପାଇଁ କୋଠର ଦଣ୍ଡ ସହିତ ଏହା ତୁରନ୍ତ ରିପୋର୍ଟିଂ କରିବାକୁ ବାଧ୍ୟ କରେ ଏବଂ ପୀଡ଼ିତଙ୍କୁ ଆଇନଗତ ସହାୟତା, ପରାମର୍ଶ ଏବଂ ପୁନର୍ବାସ ପ୍ରଦାନ କରେ। କ୍ରାଇ ଇଣ୍ଡିଆ ସଚେତନତା ବୃଦ୍ଧି ଆଇନଗତ ପ୍ରକ୍ରିୟାକୁ ସମର୍ଥନ କରିବା ଏବଂ ଆଇନ ଅନୁଯାୟୀ ସୁରକ୍ଷା ପାଇବାରେ ପିଲାମାନଙ୍କୁ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ପୋକ୍ସୋ ଆଇନ ସାହାଯ୍ୟ କରିଥାଏ। କ୍ରାଇକୁ ଦାନ ପୋକ୍ସୋ ଆଇନ ଅନୁଯାୟୀ ଶିଶୁ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ପ୍ରୟାସକୁ ସମର୍ଥନ କରିବାରେ ସାହାଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଏକ ସାକ୍ଷାତକାର, ଯେଉଁଥିରେ ଆମକୁ ଭଉଣୀ କହିବେ ପୋକ୍ସୋ ଆଇନ କ'ଣ ଓ ଏହା କିପରି କାର୍ଯ୍ୟକାରୀ ହୋଇଥାଏ।
1: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ମ୍ୟାଡାମ୍, ଆପଣଙ୍କ ପରିଚୟ?
2: ମୁଁ ହେଉଛି ଆରତୀ ମହାନ୍ତି, ଆଡଭୋକେଟ୍, ଡିସିପ୍ଲିନ୍ ସେସନ୍ସ କୋର୍ଟରେ ମୁଁ ପ୍ରାକ୍ଟିସ୍ କରେ କ୍ରିମିନାଲ ଲ ଉପରେ। ଭର୍ଚୁଆଲ ହାଇକୋର୍ଟ ଏଠି ଯୋଉ ଅଛି ଆମର ଜୟପୁର କୋର୍ଟରେ, ସେଠି ବି ମୁଁ ପ୍ରାକ୍ଟିସ୍ କରେ।
0: ଆଜି ଆମେ କଥା ହେବା ପୋକ୍ସୋ ଆଇନ କ'ଣ।
2: ପୋକ୍ସୋ ଆଇନ ର ଫୁଲ୍ ଫର୍ମ ପ୍ରଥମେ ମୁଁ କହିବି ମ୍ୟାଡାମ୍, ଇଣ୍ଟ୍ରୋଡକ୍ସନ୍ ଦେବା ଆଗରୁ। ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍, ତାର ଅର୍ଥ ହେଲା ଗୋଟେ ଚାଇଲ୍ଡ କାହାକୁ ଆମେ କହିବା ବିଲୋ 18 ଇୟର୍, ଯୋଉ ଛୁଆକୁ 17 ବର୍ଷ 11 ମାସ 364 ଦିନ ସେତି ପର୍ଯ୍ୟନ୍ତ ଗୋଟେ ଛୁଆଟେ ମାଇନର। ଏଇ ଯୋଉ ଅଫେନ୍ସ ପୋକ୍ସୋ ଆକ୍ଟ ଆମର ତିଆରି ହେଲା 2012 ମସିହାରେ ହେଇଛି ଆମର ଏନାକ୍ଟମେଣ୍ଟ। ମିନିଷ୍ଟ୍ରି ଅଫ୍ ଚାଇଲ୍ଡ ଆଣ୍ଡ ଓମେନ୍ ଡେଭଲପମେଣ୍ଟ ସେମାନେ ଦେଖିଲେ, ଗୋଟେ ସର୍ଭେ କଲେ, ସର୍ଭେରୁ ଜଣାପଡିଲା ବିଲୋ 18 ଇୟର ଏଜ୍ ପିଲାମାନେ ଯୋଉ ଅଛନ୍ତି ସେମାନଙ୍କୁ ଏକରେ ଚାଇଲ୍ଡ ସେମାନଙ୍କୁ ଓମେନ୍ ଟ୍ରାଫିକ୍ ଏନ୍ଗେଜ୍ କରାଯାଉଥିଲା, ସେମାନଙ୍କୁ ସେକ୍ସୁଆଲ ଆସଲ୍ଟ ହଉଥିଲେ, ଆଉ ସେମାନଙ୍କୁ ଯେତେବେଳେ କି ଆମର ପୋକ୍ସୋ ଆକ୍ଟ ଏନାକ୍ଟମେଣ୍ଟକୁ ଆସିନଥିଲା କି ପୋଷ୍ଟକୁ ଆସିନଥିଲା, ସେ ସମୟରେ ଆମର ଆଇପିସି ଇଣ୍ଡିଆନ୍ ପେନାଲ୍ କୋଡ୍ ଅନୁସାରେ ସପୋଜ୍ ଗୋଟେ

0: ପକେଇ ସାରିଲା ଦେଖିଲା କି କିଏ ତାକୁ ଟଚ୍ କଲେ, ବ୍ୟାକ୍ ଟଚ୍ ଗୁଡ୍ ଟଚ୍ କଲେ, ତାର ମୋଡେଷ୍ଟି ଆଉଟରିଚ୍ କଲେ, 354 ଅଣ୍ଡର ଆଇପିସି ଆକ୍ଟ ଆଇପିସି ଅନୁସାରେ ହିଁ ସେସବୁ କେସ୍ ହଉଥିଲା। କିନ୍ତୁ ଯେବେଠୁ 2012 ପଟୁ ଗୋଟେ ଚାଇଲ୍ଡ ବିଲୋ 18 ଇୟର୍ ତା ସାଙ୍ଗରେ ଯଦି କିଛିଟା ହଉଛି ଦେନ୍ ସେଇଟାକୁ ଆମେ ପୋକ୍ସୋ ଆକ୍ଟ ଅଣ୍ଡର ହିଁ ସେଟା ଯିବ। ଏବେ ଯୋଉ ଆରୁସି ହତ୍ୟାକାଣ୍ଡ ହେଲା, ଗୁଡାଏ ଜିନିଷ ବି ହେଇଗଲା, ଗୋଟେ ଲ୍ୟାଣ୍ଡମାର୍କ ଜଜମେଣ୍ଟ ବି ଗୁଡାଏ ଆସିଗଲା। ଏଇ ଛୋଟ ପିଲାମାନେ ଏମାନଙ୍କୁ ଆୱାରନେସ୍ ଅଧିକା ଦରକାର ଅଛି। ପ୍ରତ୍ୟେକ ସ୍କୁଲ ଆଉ କଲେଜରେ ଯୋଉମାନେ ପ୍ଲସ୍ ଟୁ ଷ୍ଟୁଡେଣ୍ଟ ସେମାନେ ତ 15 ବର୍ଷରେ ମାଟ୍ରିକୁଲେସନ କମ୍ପ୍ଲିଟ୍ କରିଥିବେ, 16-17 ବର୍ଷ ହେଲା ପର୍ଯ୍ୟନ୍ତ ସେମାନେ ମାଇନୋରି ଥାନ୍ତି। ପ୍ଲସ୍ ଟୁ ସେକେଣ୍ଡ ଇୟର କମ୍ପ୍ଲିଟ୍ ହେଲା ପର୍ଯ୍ୟନ୍ତ, ସ୍କୁଲ ଆଉ ପ୍ଲସ୍ ଟୁ ଏଜୁକେସନ ପର୍ଯ୍ୟନ୍ତ କି ବଡ଼ମାନଙ୍କୁ ବି ହଉ, ଜେନେରାଲ ସେନ୍ସରେ ବି ମୁଁ କହିବି ପୋକ୍ସୋ ଆକ୍ଟ କ'ଣ ତା ଉପରେ ସେମାନଙ୍କୁ ଆୱାରନେସ୍ କରିବା ଦରକାର। ତ କାଲି ସେ ଆଜିର ଛୁଆ, ଆଜିର ଛୁଆ କାଲିର ସେ ନାଗରିକ, ସିଏ ନିଜ ଭିତରେ ନିଜେ ଯଦି ଆୱାର ହେଇଥିବ, ଆୱାରନେସ୍ କ୍ରିଏଟ୍ କରିଥିବ, ସିଏ ଯାଇକି ଚାରି ଲୋକଙ୍କୁ ବୁଝେଇବ ଯେ ନାଇଁ ପୋକ୍ସୋ ଆକ୍ଟ କ'ଣ, କି ଗୋଟେ ଝିଅଟା କି ହ୍ୟୁମିଲେଟ୍ ନ ହବ, ସେକ୍ସୁଆଲି ଆସଲ୍ଟ ନ ହବ, ସେକ୍ସୁଆଲି ଟର୍ଚର ନ ହବ, ମେଣ୍ଟାଲ ଟର୍ଚର ନ ହବ, ଫିଜିକାଲ ଟର୍ଚର ନ ହବ, ଏମିତି ଗୁଡ଼ାଏ ଆସ୍ପେକ୍ଟ ହଉଛି। ସମସ୍ତଙ୍କୁ ଏଠି ମୁଁ ପ୍ରଥମତଃ କହିବି, ପ୍ରଥମେ 2012 ଇଣ୍ଟ୍ରୋଡକ୍ସନ ହେଲା ପରେ ଆୱାରନେସ୍ କେସ୍ ଅଧିକା ରେଟ୍ ବଢ଼ିଯାଇଛି। ପୋକ୍ସୋ ଆକ୍ଟ ଅନୁସାରେ କେସ୍ ବହୁତ ରେଟ୍ ବଢ଼ିଯାଇଛି। ପ୍ରଥମରେ ଲୋକ ଜାଣିନଥିଲେ, ଆୱାରନେସ୍ ହେଇନି ବୋଲି ତ ଆମେ କହିପାରିବୁନି, ଆୱାରନେସ୍ ଲୋକଙ୍କ ଭିତରେ ଆସିଛି, ଲୋକ ଜାଣିଛନ୍ତି। ଆଗରୁ ପୋକ୍ସୋ ଆକ୍ଟ ଅନୁସାରେ କେସ୍ ବି ହଉନଥିଲା, ଆଇପିସିରେ ହଉଥିଲା, ସେ ସମୟରେ ଲୋକଙ୍କ ଭିତରେ କମ୍ ସଚେତନତା ଥିଲା। କିନ୍ତୁ ବର୍ତ୍ତମାନ ଲୋକ ଜାଣିଲେଣି, ଏତିକି ଜାଣିଲେ ବି ଏତିକି ସଫିସିଏଣ୍ଟ ନୁହଁ, ଲୋକଙ୍କୁ ଆହୁରି ଅବଗତ କରାଇବା ପାଇଁ ପଡିବ ଯେ ପୋକ୍ସୋ ଆକ୍ଟ କ'ଣ, ପୋକ୍ସୋ ଆକ୍ଟ କାହା ପାଇଁ, କେତେବେଳେ, କୋଉଠି ଲାଗୁ।
1: ଗାଁ ଗହଳିରେ କେମିତି ଆମେ ତାଙ୍କୁ ଜଣେଇବା, ସେମାନେ ତ ସେତେ ଏଜୁକେଟେଡ ନଥାନ୍ତି, କଣ ଜାଣିବେ।
0: ସେମାନଙ୍କୁ ମ୍ୟାଡାମ ଆମର ଡିଷ୍ଟ୍ରିକ୍ଟ ଲିଗାଲ ଏଡ୍ ସର୍ଭିସରୁ ମଝିରେ ମଝିରେ ସେମାନଙ୍କର ଆୱାରନେସ୍ କ୍ୟାମ୍ପ ବି ହଉଛି ଲିଗାଲ ଏଡ୍ ତରଫରୁ। ସେମାନଙ୍କୁ ବିନା ଶୁଳ୍କରେ ସେମାନଙ୍କୁ ବୁଝାଯିବ, ସେମାନଙ୍କୁ ବିନା ଶୁଳ୍କରେ କେସ୍, ସପୋଜ ଗୋଟେ ଫ୍ୟାମିଲି, ମୁଁ ଗୋଟେ ଏକ୍ସାମ୍ପଲ ଦେଇକି କହିବି, ଗୋଟେ ଛୋଟ ଝିଅଟେ, 4 ବର୍ଷର ଝିଅଟେ, ତାର ସେ ଘରେ ଖେଳୁଥିଲା, ତା ବାପା ମା ଦିନ ମଜୁରିଆ, ସେମାନେ ଯାଇକି କାମ କରିବାକୁ ଆସିଲା ବେଳକୁ ଛୁଆକୁ ଯେତେବେଳେ ଖୋଜିଛନ୍ତି ଛୁଆକୁ ପାଇନାହାନ୍ତି। ଦେଖିଲାକୁ ସାମ୍ନା ଘରେ ଗୋଟେ ବୟସ୍କ ଲୋକଟେ ଥିଲା, ତାର ଏଜ୍ ହବ 50 ଇୟର୍ସ ପାଖାପାଖି ହବ। ସେ ତାକୁ ଛୁଆଟାକୁ ଖୋଜି ଖୋଜିକି ତା ମା ଯେତେବେଳେ ସେ ଲୋକ ଘର ପାଖକୁ ଯାଇଛି, ତା ଜୋତା ସେଠି ଅଛି, ଜୋତା ସେଠି ଖୋଜିଲା ତାକୁ। ତାପରେ ସେ ଏଇଟା କହିବାର ଉଦ୍ଦେଶ୍ୟ ହଉଛି, ମୁଁ କାହାକୁ ବ୍ୟକ୍ତି ବିଶେଷକୁ ଆକ୍ଷେପ କରିକି ମୁଁ କହୁନି, କିନ୍ତୁ ଏଇଟା ପର୍ଟିକୁଲାର ଏଇଟା ବି ରିଅଲ ଘଟଣା। ଏଇଟା ସେ ଲୋକଟା ମଦ ପିଇ ଦେଇଛି, ଏ ଛୁଆଟାକୁ ତାର ଇନର ଫିନର ସବୁ ବାହାର କରିଦେଇଛି, ସେ ଆଟେମ୍ପ୍ଟ କରୁଥିଲା ସେକ୍ସ କରିବା ପାଇଁ। ତ ଏଇସବୁ ଜିନିଷ ଯଦି ସେକ୍ସୁଆଲ ଆକ୍ଟ କ'ଣ, ହ୍ୱାଟ ଇଜ୍ ଗୁଡ୍ ଟଚ୍, ହ୍ୱାଟ ଇଜ୍ ବ୍ୟାଡ୍ ଟଚ୍, କୋଉ ଜାଗାରେ ଆମକୁ ଆଶୁ ବିପଦ ମାଡି ଆସୁଛି, ସେ ଜାଗାରେ ଆମେ ନିଜକୁ କେମିତି ସତର୍କ କରେଇବା, ଝିଅମାନଙ୍କୁ ସଚେତନ କରେଇବା, ଝିଅମାନଙ୍କୁ ଆତ୍ମସୁରକ୍ଷା ଦେବା ପାଇଁ କିଛି ଟ୍ରେନିଂ ସେମାନଙ୍କୁ ଦେବା, ଆଉ ତା ସାଥେ ସାଥେ ଆମକୁ ପୋକ୍ସୋ ଆକ୍ଟ ଉପରେ ସେମାନଙ୍କୁ ଟିଚିଂ କରିବା ପାଇଁ ପଡିବ। ସ୍କୁଲ କଲେଜରେ ଏଇଟା ମାଣ୍ଡାଟୋରୀ ହବା ଦରକାର, ସମସ୍ତଙ୍କୁ ଶିକ୍ଷା ଗୋଟେ କମ୍ପଲସରି ଶିକ୍ଷା ହିସାବରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ପଡିବ। କାହିଁକି ସୋସାଇଟିରେ ଆଜିକାଲି ଆଖି ପିଛୁଳାକେ ଯାହା ଘଟିଯାଉଛି ଆମେ ନିଜେ ଦେଖିକି ବି ଆମେ ଟଲରେଟ୍ କରିପାରିବୁ, କିନ୍ତୁ ଗୋଟେ ଲୋକ ଆୱାରନେସ୍ ନଥିବ ତା ଭିତରେ, ସେ କୋଉଠିକି ଯିବ, ଲୋକଙ୍କୁ ସଚେତନ କରେଇବ କେମିତି, ଏସବୁ ଜିନିଷ ହେଇପାରିବ। ସେଥିରେ ପ୍ରଥମେ ମୁଁ କହିବି, ପ୍ରଥମତଃ ଆୱାରନେସ୍, ନିଜେ ସଚେତନ ହୁଅ, ଅନ୍ୟମାନଙ୍କୁ ସଚେତନ କରାଅ। ଗୋଟେ ଚାଇଲ୍ଡ ଯିଏକି ବିଲୋ 18 ଇୟର୍, ସିଏ ଚାଇଲ୍ଡ ହିଁ 17 ବର୍ଷ 11 ମାସ 364 ଦିନ ପର୍ଯ୍ୟନ୍ତ ସେ ମାଇନର ହିଁ, ତା ପାଇଁ କଣ କଣ ଧାରା ଅଛି ଏଇ ଉପରେ ଆମକୁ ପଡିବ।
1: ଦେଖନ୍ତୁ ମ୍ୟାଡମ, ଆଜିକାଲି ଯୋଉ ମାନେ 18 ବର୍ଷ ତଳକୁ ଯୋଉ ଝିଅମାନେ ସେମାନଙ୍କୁ ଗୋଟେ ରେପ୍ କରିଦଉଛନ୍ତି, କିଛି ଲୋକ ଥାନ୍ତି ଲୋକ ଲଜ୍ଜାକୁ ମାନେ ଡରିକି କହନ୍ତିନି, ଯୋଉଟା କି ମାନେ ଲୋକ ଜାଣିବେ, ଜାଣିଲେ ମୋ ଝିଅ ବଦନାମ ହେଇଯିବ, ଏଇ ଚିନ୍ତାଧାରା ସେମାନଙ୍କ ମନରୁ କେମିତି ବଦଳିବେ।
0: ଶୁଣନ୍ତୁ ମ୍ୟାଡମ, ଆମର ଏସ୍ଓପି ଯେତେବେଳେ ପୋକ୍ସୋ ଆକ୍ଟ ଆମର ହୁଏ, ଟ୍ରାଏଲ କରାଗଲା ବେଳେ ବି ଗୋଟେ ଏସ୍ଓପି ଆମର ଅଛି, ଏସ୍ଓପି ତାକୁ ଆମକୁ ଫଲୋ କରିକି କରିବା ପାଇଁ ପଡେ। ଗୋଟେ ଭିକ୍ଟିମ ସପୋଜ ଅଛି, ଗୋଟେ ଝିଅଟେ ସେକ୍ସୁଆଲି ଆବ୍ୟୁଜ୍ ହେଇଛି, ଭିକ୍ଟିମ ଯେତେବେଳେ ଆସିବ ଏଫ୍ଆଇଆର୍ କେବଳ ତା ନାଁ ଲେଖିବ, ତା ବାପାଙ୍କ ନାଁ, ବୟସ, କୋଉଠି କଣ ହେଇଥିଲା ଘଟଣା, ଏସବୁ ଜିନିଷ ଦେଖିବ। ସେ ଅନଲାଇନ୍ ଏଫ୍ଆଇଆର୍ କରିପାରିବ, ଅଫଲାଇନ୍ ଏଫ୍ଆଇଆର୍ କରିପାରିବ, କିମ୍ବା ସେତିକି ନଲେଜ୍ ଯୋଉ ବ୍ୟକ୍ତି ବିଶେଷ ତା ଫ୍ୟାମିଲି ମେମ୍ବର ଅଛି ସେମାନେ ଯାଇକି ଏଫ୍ଆଇଆର୍ କରିପାରିବେ।

0: ଆଇଡେଣ୍ଟିଟି କଥା ଆପଣଙ୍କ କ୍ୱେଶ୍ଚିନ୍ ଥିଲା ତା ଆଇଡେଣ୍ଟିଟିକୁ ଆମେ ସପ୍ରେସ୍ କେମିତି କରିବା, ସେଟାକୁ ହାଇଡ୍ କରିକି ଆମର କ୍ୟାମେରା ଟ୍ରେଲରେ ଏଭିଡେନ୍ସ ଗ୍ରହଣ କରାଯାଏ। ଯୋଉ କନ୍ସେଣ୍ଟ ଆଡଭୋକେଟ୍ ଥିବ, ସପୋଜ୍ ଗୋଟେ ଦୋଷୀ କି ଗୋଟେ ସସ୍ପେକ୍ଟ ଆସିଗଲା, ତା ପାଇଁ ଯିଏ ଆଡଭୋକେଟ୍ ଥିବେ ସିଏ ଉପସ୍ଥିତ ରହିବେ, ସରକାରୀ ଓକିଲ ଯିଏ ପୋକ୍ସୋର ସ୍ପେଶିଆଲ ପିପି ପବ୍ଲିକ ପ୍ରୋସିକ୍ୟୁଟର ଥିବେ ସିଏ ରହିବେ। ନେକ୍ସଟ ଆଉ ବାହାର ଆଡଭୋକେଟ୍ କାହାକୁ ବି ସେଠି ଆଲାଉ କରନ୍ତିନି, କାହିଁକି ତାକୁ କ୍ୟାମେରା ଭିତରେ ସେ ଏଭିଡେନ୍ସ ଆମ ରେକର୍ଡ କରାଯାଏ ବୋଲି। ତାର ନାମ ବି ଛଦ୍ମ ନାମ ଦିଆଯାଏ, କ୍ୟାମେରା ଟ୍ରାଏଲ ହୁଏ, ତା ଭିକ୍ଟିମ ର ଆଇଡେଣ୍ଟିଟିକୁ ହାଇଡ୍ କରିକି ରଖାଯାଏ, ପ୍ରୋଟେକ୍ସନ ବି ଦିଆଯାଏ ତାକୁ।
1: ଏହି ଆଇନ ଯିଏ ଭଙ୍ଗ କରିବ କଣ ଦଣ୍ଡ ବିଧାନ ରହିଛି?
0: ପୋକ୍ସୋ ଆକ୍ଟ 2019 ମସିହାରେ ପୁଣି ଥରେ ଆମେଣ୍ଡମେଣ୍ଟ ହେଲା, ହେଲା ପରେ ପ୍ରଥମରୁ ତ ମିନିମମ 10 ଥିଲା, କିନ୍ତୁ ଏବେ ଆରମ୍ଭ ହଉଛି 20 ବର୍ଷରୁ, ଶେଷ ହଉଛି ଫାଶୀରେ। ଫାଇନ୍ ଆମାଉଣ୍ଟ 5000 ଆରମ୍ଭ କରିକି ଅନଲିମିଟେଡ, ତ ଏଇସବୁ ଜିନିଷ। ତାପରେ ତା ସାଙ୍ଗେ ସାଙ୍ଗେ ଗୋଟେ ଭିକ୍ଟିମ ସପୋଜ ଆଫେକ୍ଟେଡ ହେଇଛି, ସେକ୍ସୁଆଲ ଆବ୍ୟୁଜ ହେଇଛି କି ସେକ୍ସୁଆଲ ଆସଲ୍ଟ ହେଇଛି, ତାକୁ ସରକାରଙ୍କ ତରଫରୁ ତାକୁ କମ୍ପନସେଟ ବି କରାଯାଏ। 1 ଲକ୍ଷରୁ 7 ଲକ୍ଷ ପର୍ଯ୍ୟନ୍ତ ତାର କ୍ଷତିପୂରଣ ବାବଦକୁ କମ୍ପନସେଟ କରିବା ପାଇଁ ଗଭର୍ଣ୍ଣମେଣ୍ଟରୁ ନିୟମ ଅଛି, ସେମାନଙ୍କୁ ଦିଆଯାଏ। କାହାର କେତେ କ୍ଷତି ହେଉଛି କୋର୍ଟ ସେଟା ଡିଟରମିନ୍ କରିବ, ଡିଫେନ୍ସ କାଉନସିଲ ସେମାନଙ୍କର କିଛି ଆପତ୍ତି ଅଛି ପଚାରିବେ, ସରକାର ଓକିଲଙ୍କର କିଛି ସେ କେସ୍ ଉପରେ କହିବାର ଅଛି କି ସେମାନଙ୍କୁ ବି ପଚାରିବେ। କମ୍ପନସେସନ ବି ଗୋଟେ ପୋକ୍ସୋ ଆକ୍ଟ ମାନେ ମ୍ୟାଣ୍ଡେଟୋରୀ ହେଉଛି କମ୍ପନସେସନ, କିନ୍ତୁ ଆଜି ପୋକ୍ସୋର କେସ୍ କଲ କାଲି କମ୍ପ୍ରମାଇଜ ହେଇଗଲେ ସେକ୍ଷେତ୍ରରେ ଜଣେ କମ୍ପନସେଟ ହବନି ଭିକ୍ଟିମ ହେଲା। ତ ଆର ଦୁର୍ବ୍ୟବହାର ବି ସମୟ ସମୟ ଆମେ ଦେଖିବା ପାଇଁ ପାଇଛେ, ଯୋଉଠି କମ୍ପନସେସନ ଫାଇନାନ୍ସିଆଲ। ଆଉ ଗୋଟେ କେସ୍ ର ଏକ୍ସାମ୍ପଲ ମୁଁ ଦେବି, 4 ଦିନ ତଳେ ଗୋଟେ ଝିଅଟେ 17 ବର୍ଷ ଝିଅଟେ ଗଲା, ତା ପିଇସି ଗଲା, ଏଫଆଇଆର କଲା, ସେ ଝିଅଟା ଜମା ରାଜି ନଥିଲା 17 ବର୍ଷ, ସେ ପିଲା ମୋର କିଛି କ୍ଷତି କରିନି କାହିଁକି ମୁଁ କେସ୍ କରିବି ତା ନାଁରେ। ଏଠି ଭିତରେ ଗଲା ପରେ ତାର ଷ୍ଟେଟମେଣ୍ଟ ସେଠି ରେକର୍ଡ କରାଗଲା, ପୋଲିସ ଥାନାରେ ଷ୍ଟେଟମେଣ୍ଟ ରେକର୍ଡ କରାଗଲା। ସେ ଝିଅ ତା ସାଙ୍ଗେ କିଛି ହେଇନି ଯେହେତୁ, ସେଥିପାଇଁ ସେ ଝିଅ ସେ ପୁଅ ନାଁରେ କିଛି କହିଲାନି କି ସେ ସେକ୍ସୁଆଲ ଆବ୍ୟୁଜ ହେଇଛି ବୋଲି ବି କହିଲାନି, କିନ୍ତୁ ତାର ପିଇସି ସେଠି ତାକୁ ଟ୍ୟୁସନ ନଉଛି, ତୁ ହେଇଛି ବୋଲି କହ, ଯୋଉଦ୍ୱାରା କି ଆମେ 4-5 ଲକ୍ଷ ଟଙ୍କା ପାଇବା, ଘର ତିଆରି କରିବା, ଏଇସବୁ ଜିନିଷ। ଆର ବ୍ୟବହାର ଅଛି, ଅପବ୍ୟବହାର ବି ଅଛି, ସବୁ ଜିନିଷ ଯେମିତି ମେରିଟ ଆଉ ଡିମେରିଟ ଥାଏ। ତ ଫାଇନାନ୍ସିଆଲ ବେନିଫିଟ ପାଇବା ପାଇଁ ବି ଗୁଡାଏ ଫେକ୍ କେସ୍ ବି ଆସେ, ସେମାନେ ଯାଇକି ଏଫଆଇଆର କରନ୍ତି, କିନ୍ତୁ ଇନଭେଷ୍ଟିଗେସନ କମ୍ପ୍ଲିଟ ନ ହବା ପୂର୍ବରୁ ଗୋଟେ ପିଲା ସେ କିଛି କରିଥାଉ କି ନ କରିଥାଉ, ପ୍ରଥମେ ଆରେଷ୍ଟ ହେଇକି ଜେଲକୁ ପଳାଉଛି। ଯଦି ପ୍ରକୃତରେ ପ୍ରକୃତ ଭିକ୍ଟିମକୁ ଆମକୁ ଆସେଟେନ୍ କରିବା ପାଇଁ ପଡିବ, ପ୍ରକୃତ ଭିକ୍ଟିମ କିଏ ତାକୁ ପ୍ରଥମେ ଆସେଟେନ୍ କରିବ, ଆଉ ଚେଷ୍ଟା କରିବ ତାକୁ କେମିତି ନ୍ୟାୟ ମିଳିବ, ଆଉ ତାପରେ ଚେଷ୍ଟା ହଉଛି ଆମେ ତାକୁ କେମିତି କମ୍ପନସେଟ୍ କରିବା, ରିଅଲ ଭିକ୍ଟିମ ହବାର ଅଛି। କିନ୍ତୁ ବ୍ୟବହାର ହଉଛି ଏଇଟା ଅପବ୍ୟବହାର ହଉଛି, ଫେକ୍ କେସ୍ କରିକି ଫାଇନାନ୍ସିଆଲ ବେନିଫିଟ ଗଭର୍ଣ୍ଣମେଣ୍ଟରୁ ନବାଟା ହଉଛି ଅପବ୍ୟବହାର।
1: ପୋକ୍ସୋ ଆଇନଟା କେବଳ ମାନେ ଯୌନ ନିର୍ଯାତନା ଉପରେ ହିଁ ଥାଏ?
0: ପୋକ୍ସୋ ମ୍ୟାଡାମ ଆପଣ ଭାବୁଥିବେ ଯେ ଗୋଟେ ଭିକ୍ଟିମ ମାନେ ଗୋଟେ ଝିଅଟେ ହିଁ ହେଇଥିବ, ଆଉ ଗୋଟେ ଏକ୍ସାମ୍ପଲ ବି ଦେବି, ଆଉ ଗୋଟେ ବଡ ମ୍ୟାଚ୍ୟୁର ଲୋକଟେ ଗୋଟେ ପୁଅର ତାର ଝାଡା ଦ୍ୱାର ଆଡୁ ତାର ଅପ୍ରାକୃତିକା ଯୌନକ୍ରିୟା ସେ କରିଥିଲା, ସେଇ କେସ୍ରେ ବି ଗୋଟେ ଲୋକକୁ କନଭିକ୍ସନ ହେଇଛି। ସେମିତି ଗୋଟେ ଭିକ୍ଟିମ ମାନେ ଗୋଟେ ପୋକ୍ସୋ ଭିକ୍ଟିମ ମାନେ ଗୋଟେ ଝିଅଟେ ହିଁ ହବ ସେଟା ମାନେ ନାହିଁ, ପୋକ୍ସୋ ଭିକ୍ଟିମ ପୁଅ ବି ହେଇଥାଇ ପାରେ, ସିଏ ବି ସେକ୍ସୁଆଲ ଆବ୍ୟୁଜ ଯଦି କୌଣସି ଝିଅ ଦ୍ୱାରା ହଉଛି ଦେନ୍ ସିଏ ବି ସେଇ ଝିଅ ବି ଲାଇବଲ ହବ, କେବଳ ଗୋଟେ ଝିଅଟେ ଭିକ୍ଟିମ ନୁହଁ, ଗୋଟେ ପୁଅଟେ ବି ଭିକ୍ଟିମ ହେଇପାରେ।
1: ଏଇଟା ଉଭୟ ଦୁଇ ଜଣଙ୍କ ପାଇଁ ଲାଗୁ ହଉଛି?
0: ଆଜ୍ଞା, ଯିଏ ମାଇନର ଅଛି, ଯିଏ ବିଲୋ 18 ଇୟର ଅଛି, ଜେଣ୍ଡର ସେଠି ମାଇନର ରଖିନି, ସେ ପୁଅ ହେଇଥାଉ କି ଝିଅ ହେଇଥାଉ, ସେକ୍ସୁଆଲ ଯିଏ ବି ଆବ୍ୟୁଜ ହେଲା, ଟ୍ରାନ୍ସଜେଣ୍ଡର ବି ଅଛନ୍ତି। ଟ୍ରାନ୍ସଜେଣ୍ଡର ଆପଣ ଭାବୁଛନ୍ତି କେବଳ ଝିଅ, ମୁଁ କହିଲି ପୁଅ ବି ହେବେ, ତାପରେ ଟ୍ରାନ୍ସଜେଣ୍ଡର ବି ହେବେ, ଗେ ବି ହେଇପାରିବେ। 2012 ପରଠୁ ମୁଁ କହିଲି ଆପଣଙ୍କ ଇଆର ରେଟ୍ ବି ଅଧିକା ବଢିଯାଇଛି, ଲୋକ ସଚେତନତା ଲୋକଙ୍କ ମଧ୍ୟରେ ଆସିଗଲାଣି, ଆମକୁ ମଝିରେ ମଝିରେ ହ୍ୱାଟ୍ସଆପ୍ କରିବା ପାଇଁ ପଡିବ। ଗାଁରେ କିଛି ଗୋଟେ ପଥ ମହୋତ୍ସବ ଯେତେବେଳେ ଆମର ଟାଇମ ଟୁ ଟାଇମ ହଉଛି ପଥ ମହୋତ୍ସବ, ଏଇ ପୋକ୍ସୋ ଆକ୍ଟର ଆୱାରନେସ ପାଇଁ ସେଠି ଲୋକ ଯେହେତୁ ଗୁଡାଏ ଲୋକଙ୍କର ଭିଡ଼ ଥିବ, ସେମାନଙ୍କ ଭିତରେ ସଚେତନତା ଆଣିବା ପାଇଁ ଗୋଟେ ମାଧ୍ୟମ ଦରକାର। ସେଠି ଓପେନ ପୋଷ୍ଟର ବି କିଛି ସମୟରେ ସୋସିଆଲ ମିଡିଆ ବି ଲାଇବ୍ରେରୀ ହଉଛି, ଏଇସବୁ ଜିନିଷ ପାଇଁ ସେ ବି ଲୋକଙ୍କୁ ସ୍ପ୍ରେଡ କରିପାରିବ ଯେ ସେମାନଙ୍କ ଟାୱାର

0: କେମିତି create କରେଇବ books କିଛି ଲୋକ ଯୋଉ ସରଳ ଭାଷାରେ ଲୋକଙ୍କୁ ବୁଝିଲା ଭଳିଆ books କିଛି ଆମେ ତିଆରି କରିପାରିବା, କିଛି pamphlet କରିପାରିବା, କିଛି poster କରିପାରିବା, କିଛି workshop ଆମେ କରିପାରିବା, କିଛି one act play ବି ଆମେ କରିକି ସେମାନଙ୍କୁ ବୁଝେଇ ପାରିବା। ଏସବୁ କଲେ ଲୋକଙ୍କ ଭିତରେ ପରିବର୍ତ୍ତନ ପାର୍ସିଆଲ ଆସି କମ୍ପ୍ଲିଟଲି ଆସେନି, ହୁଏତ କମ୍ପ୍ଲିଟଲି ଲୋକ ଯୋଉଦିନ ବୁଝିଯିବେ ପୋକ୍ସୋ ଆକ୍ଟର ରେଟ୍ ଜିରୋ ତ ହବନି, କାହିଁକି ଦୁନିଆରେ ସବୁ ମଣିଷ ଭଲ ନାହାନ୍ତି, ତା ଭିତରେ ଯୋଉ ଖରାପ ଲୋକ ଅଛନ୍ତି ସେମାନେ ବି ତା ଭିତରେ ଆସିଯିବେ। ତ ଆମେ ଚେଷ୍ଟା କରିବା ଗୋଟେ ସମାଜକୁ କେମିତି ସଜାଡିବା, ତ ଆମେ ଚେଷ୍ଟା କରିବା, ଚେଷ୍ଟା କରିକି ସଚେତନ କରେଇକି ସୋସାଇଟିକୁ ଆଗକୁ ନେବା, ସେମାନେ କେମିତି ସଫର ନ କରନ୍ତୁ, ଆଫେକ୍ଟେଡ ନ ହୁଅନ୍ତୁ, ନିଜକୁ ସୁରକ୍ଷିତ ରଖିବା ପାଇଁ ଅବଗତ ହୁଅନ୍ତୁ। ଆଗରେ ଯଦି ଆମ ଆଗରେ ଯଦି କିଛି ହେଇଯାଉଛି, ପାଖ ପଡୋଶୀ ନିଜେ ଜାଣିଥିବା ଲୋକମାନେ ଅଛନ୍ତି, ତ ସେମାନଙ୍କୁ ସଚେତନ କରେଇକି ନିଜେ ସଚେତନ ରହିବା ଆବଶ୍ୟକ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆଜି ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ରହୁଛୁ। ନମସ୍କାର।
0: ନମସ୍କାର ମ୍ୟାଡମ୍, ଧନ୍ୟବାଦ।

0: ଆରତୀ, ହଁ, ଏବେ ତ ଆମେ ପୋକ୍ସୋ ଆଇନ କ'ଣ, ତା ସହିତ ଅଂଶୁଘାତର କାରଣ ଓ ତାର ପ୍ରତିକାର ସମ୍ପର୍କରେ ଜାଣିଲେ। ଦେଖିଲେ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମ ସାରିବାକୁ। ତାହେଲେ କ'ଣ କହୁଛ, କାର୍ଯ୍ୟକ୍ରମକୁ ଏଠି ରଖିବା?
1: କାର୍ଯ୍ୟକ୍ରମକୁ ତ ନିଶ୍ଚୟ ଶେଷ କରିବା, ତା ଆଗରୁ କହି ରଖିବା ଆସନ୍ତାକାଲି କାର୍ଯ୍ୟକ୍ରମରେ କ'ଣ ରହିଛି।
0: ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଶ୍ୱାସରୋଗର କାରଣ ଓ ପ୍ରତିକାର ସମ୍ପର୍କରେ ଗୋଟିଏ ସାକ୍ଷାତକାର
1: ଏବଂ ମାତୃଭାଷା ସୁରକ୍ଷାରେ ମାର ଅବଦାନ। ଶ୍ରୋତା ଭଉଣୀ, ଏ ଥିଲା ଆସନ୍ତାକାଲି କାର୍ଯ୍ୟକ୍ରମ ସମ୍ପର୍କରେ। ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା, ଆପଣ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ SMS ଏବଂ ଇମେଲ ମାଧ୍ୟମରେ ନିଶ୍ଚୟ ଲେଖି ପଠାନ୍ତୁ। ଆମ ପାଖକୁ SMS କରିବା ପାଇଁ ନମ୍ବରଟି ହେଲା 9438268568 ଏବଂ ଆମକୁ ଇମେଲ କରିବା ପାଇଁ ମେଲ୍ ଆଡ୍ରେସ୍ଟି ହେଲା aijaipur@gmail.com। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ। ଆଜି ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିଲୁ ଆମେ ଦୁହେଁ, ମୁଁ ଆରତୀ ସାହୁ
0: ଆଉ ମୁଁ ମୈତ୍ରୀ ପ୍ରହରାଜ।
1: ନମସ୍କାର।

0: ଏତେବେଳେ ଯାଏଁ ଶୁଣୁଥିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିନ୍ତୁ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।

ମୁକ୍ତ ଆଡ଼କୁ ଅଗ୍ରସର ହେଉଛି ବିଜେପି। 190 ଆସନରେ ବିଜେପି ଆଗୁଆ, 95 ତୃଣମୂଳ କଂଗ୍ରେସ। ଆସାମରେ ବିଜେପି 80 ଆସନରେ ଆଗୁଆ ଏବଂ ତାମିଲନାଡ଼ୁରେ 110 ଆସନରେ ଆଗରେ ରହିଛି ଟିଭିକେ। କେରଳରେ UDF ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର। ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳମ୍, ଆସାମ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ 8:00 ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବା ପରେ ଇଭିଏମ୍ ଗଣତି ଜାରି ରହିଛି। ଏଥିସହିତ 5 ରାଜ୍ୟର 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଗଣତି ଜାରି ରହିଛି। ପଶ୍ଚିମବଙ୍ଗରେ ବିଜେପି ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି। 294 ଆସନ ମଧ୍ୟରୁ 293 ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ବିଜେପି 190 ଆସନରେ ଆଗୁଆ ଥିବାବେଳେ ତୃଣମୂଳ କଂଗ୍ରେସ 95, ସିପିଏମ୍ ଗୋଟିଏ ଏବଂ ଅନ୍ୟ ଦଳଗୁଡ଼ିକ 4 ଆସନରେ ଆଗରେ ଅଛନ୍ତି। 15 କ୍ଷମତାରେ ରହିବା ପରେ ତୃଣମୂଳ କଂଗ୍ରେସ ପରାଜୟ ଆଡ଼କୁ ଅଗ୍ରସର ହେଉଛି। ସେଠାରେ ସରକାର ଗଠନ ପାଇଁ 148 ଆସନର ଆବଶ୍ୟକତା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଭବାନୀପୁର ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗରେ ରହିଥିବା ବେଳେ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଆଗରେ ଅଛନ୍ତି। ଆସନସୋଲ ଦକ୍ଷିଣ ଆସନରେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ ଟିଏମ୍ସିର ତାପସ ବାନାର୍ଜୀଙ୍କଠାରୁ ଆଗରେ ରହିଥିବା ବେଳେ ଯାଦବପୁରରେ ବିଜେପି ପ୍ରାର୍ଥୀ ସର୍ବରୀ ମୁଖାର୍ଜୀ ଟିଏମ୍ସି ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ଆର୍ଜିକର ଘଟଣାର ପୀଡ଼ିତାଙ୍କ ମାତା ତଥା ବିଜେପି ପ୍ରାର୍ଥୀ ରତ୍ନା ଦେବନାଥ ପାଣିହାଟ ଆସନରୁ ଆଗରେ ଅଛନ୍ତି। ଆମ ଜନତା ଉନ୍ନୟନ ପାର୍ଟି ମୁଖ୍ୟ ହ୍ୟୁମାୟୁନ୍ କବୀର ନୱାଡ଼ା ଆସନରେ ଟିଏମ୍ସି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ପଶ୍ଚିମବଙ୍ଗରେ 2 ପର୍ଯ୍ୟାୟରେ ଗତମାସ 23 152 ଏବଂ 29 ତାରିଖରେ 142 ଆସନରେ ମତଦାନ ହୋଇଥିଲା। ମାଗ୍ରାହାଟ ପଶ୍ଚିମର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ଅଞ୍ଚଳର 4 ଆସନରେ ଗତ 2 ତାରିଖରେ ପୁନଃ ମତଦାନ ହୋଇଥିବା ବେଳେ ଫାଲ୍ଟା ବିଧାନସଭା ଆସନ ପାଇଁ ପୁଣି ଥରେ ଚଳିତ ମାସ 21 ତାରିଖରେ ଭୋଟ୍ ଗ୍ରହଣ କରାଯାଇ 24 ତାରିଖରେ ଭୋଟ୍ ଗଣତି ହେବ। ଚଳିତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ 291 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେପି ସମସ୍ତ 294 ଆସନ ଏବଂ କଂଗ୍ରେସ 292 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2021 ନିର୍ବାଚନରେ ତୃଣମୂଳ କଂଗ୍ରେସ 215 ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ 77 ଆସନ ମିଳିଥିଲା। ତାମିଲନାଡୁରେ 62 କେନ୍ଦ୍ରରେ ଭୋଟ୍ ଗଣତି ଜାରି ରହିଛି। 234 ଆସନରେ ଫଳାଫଳ ଆସିବା ଆରମ୍ଭ ହୋଇଥିବା ବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱାଧୀନ ତାମିଲଗା ଭେଟ୍ରି କଡ଼ଗମ୍ ଟିଭିକେ ଦଳ 110 ଆସନରେ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଶାସକ ଡିଏମ୍କେ 49 ଆସନରେ ଆଗୁଆ ଥିବାବେଳେ ଏଆଇଏଡିଏମ୍କେ 56 ଆସନରେ ଆଗରେ ରହିଛି। ପିଏମ୍କେ 5, କଂଗ୍ରେସ 4 ଏବଂ ବିଜେପି 2 ଆସନରେ ଆଗରେ ଅଛନ୍ତି। ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍, ଏଆଇଏଡିଏମ୍କେର ସନ୍ଥନା କ୍ରିଷ୍ଣନ୍, ଟିଭିକେର ଭିଏସ୍ ବାସୁ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ପ୍ରମୁଖ ରହିଛନ୍ତି। ଆସାମରେ 126 ଆସନ ପାଇଁ ଭୋଟ୍ ଗଣତି ସୁରୁଖୁରୁରେ ଚାଲିଥିବା ବେଳେ 126 ଆସନର ଫଳାଫଳ ଆସିବାରେ ଲାଗିଛି। ବିଜେପି 80 ଆସନରେ ଆଗରେ ରହିଥିବା ବେଳେ ଆସାମ ଗଣପରିଷଦ 9 ଏବଂ କଂଗ୍ରେସ 24 ଆସନରେ ଆଗରେ ରହିଛନ୍ତି। ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଆସନରେ ଆଗରେ ରହିଛି। ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିକଟତମ କଂଗ୍ରେସ ପ୍ରାର୍ଥୀ ବିଦିଶା ଲିଓଙ୍କଠାରୁ 7,000 ଅଧିକ ଭୋଟ୍ରେ ଆଗରେ ଅଛନ୍ତି। ଜାଲୁକବାରୀ ବିଧାନସଭା ଆସନରୁ 6ଥର ପାଇଁ ହିମନ୍ତ ବିଶ୍ୱଶର୍ମା ନିର୍ବାଚନ ଲଢୁଛନ୍ତି। ଆସାମ କଂଗ୍ରେସ ଅଧ୍ୟକ୍ଷ ଗୌରବ ଗୋଗୋଇ ଜୋରହାଟ ଆସନରେ ବିଜେପି ପ୍ରାର୍ଥୀ ହିତେନ୍ଦ୍ରନାଥ ଗୋସ୍ୱାମୀଙ୍କଠାରୁ ପଛରେ ଅଛନ୍ତି। ବିଜେପି ନେତୃତ୍ୱାଧୀନ ଆସାମ ସରକାରର ଅନେକ ମନ୍ତ୍ରୀ ଆଗରେ ରହିଥିବା ଜଣାପଡ଼ିଛି। କେରଳରେ ଭୋଟ୍ ଗଣତି ଜାରି ରହିଥିବା ବେଳେ କଂଗ୍ରେସ 3 ଆସନରେ ବିଜୟ ଲାଭ କରିଛି, 69 ଆସନରେ ଆଗରେ ରହିଛି। ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ 22 ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି। ଶାସକ ସିପିଆଇଏମ୍ 2 ଆସନରେ ବିଜୟ ଲାଭ କରିଥିବା ବେଳେ 26 ଆସନରେ ଆଗରେ ରହିଛି। ସିପିଆଇ 9, କେରଳ କଂଗ୍ରେସ 7 ଓ ବିଜେପି 2 ଆସନରେ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ନେତା ପିନରାଇ ବିଜୟନ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପଛରେ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ କଂଗ୍ରେସ ପ୍ରାର୍ଥୀ ରୋନି କେ ବେବିଙ୍କଠାରୁ ପଛରେ ଅଛନ୍ତି। ପୁଡୁଚେରୀରେ 30 ବିଧାନସଭା ଆସନରେ 6 କେନ୍ଦ୍ରରେ ମତଗଣନା ଚାଲିଛି। 30 ଆସନ ମଧ୍ୟରୁ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 5 ଆସନରେ ବିଜୟ ଲାଭ କରିଥିବାବେଳେ 4 ଆସନରେ ଆଗରେ ରହିଛି। ବିଜେପି 2 ଆସନରେ ବିଜୟ ଲାଭ କରିଥିବାବେଳେ 2 ଆଗୁଆ ଏବଂ କଂଗ୍ରେସ 2 ଆସନରେ ବିଜୟ ଲାଭ କରିଛି। ଏଆଇଏଡିଏମ୍କେ ଏବଂ ଡିଏମ୍କେ 2 ଲେଖାଏଁ ଆସନରେ ବିଜୟ ହାସଲ କରିଥିବାବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ 294 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ୍, ଗୃହମନ୍ତ୍ରୀ ଏ ନବଶିବାୟମ୍, ବାଚସ୍କତି ଆର୍ ସେଲଭମ୍ ଏବଂ ବିରୋଧୀ ଦଳ ନେତା ଆର୍ ଶିବା

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଭୋଟ ଗଣତିରେ ପୂର୍ଣ୍ଣ ବହୁ

0: ଅଛନ୍ତି। ପାଞ୍ଚଟି ରାଜ୍ୟର ସାତଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଗଣନା ଜାରି ରହିଛି। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଦୁଇଟି ଲେଖାଏଁ ଓ ଗୁଜରାଟ, ତ୍ରିପୁରା ଏବଂ ନାଗାଲ୍ୟାଣ୍ଡର ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହୋଇଥିଲା। ସର୍ବଶେଷ ଫଳାଫଳ ଅନୁଯାୟୀ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଥିବା ବେଳେ ତିନୋଟି ଆସନରେ ଆଗରେ ରହିଛି। କଂଗ୍ରେସ ଏବଂ ଏନ୍ସିପି ଗୋଟିଏ ଲେଖାଏଁ ଆସନରେ ଆଗରେ ଅଛନ୍ତି। ତ୍ରିପୁରାର ଧର୍ମନଗର ଆସନରେ ବିଜେପି ପ୍ରାର୍ଥୀ ଜହର ଚକ୍ରବର୍ତ୍ତୀ ସିପିଆଇଏମ୍ର ଅମିତାଭ ଦତ୍ତଙ୍କୁ 18,290 ଖଣ୍ଡ ଭୋଟ୍ରେ ପରାସ୍ତ କରିଥିବା ବେଳେ ନାଗାଲ୍ୟାଣ୍ଡର କୋରିଡାଙ୍ଗ ଆସନରେ ବିଜେପିର ଦାଉଚେରୀ ଇନ୍ସେନ୍ ନିକଟତମ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ତୋଷି କାବାଙ୍କୁ 3,000 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। କର୍ଣ୍ଣାଟକର ଦେବନାଗର ଦକ୍ଷିଣ ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଥିବା ବେଳେ ବାଗଲକୋଟ ଆସନରେ କଂଗ୍ରେସ ପ୍ରାର୍ଥୀ 17,000 ଅଧିକ ଭୋଟ୍ରେ ଆଗରେ ଅଛନ୍ତି। ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ପ୍ରାର୍ଥୀ ସୁନେତ୍ରା ଅଜିତ ପାୱାର ବାରାମତୀ ଆସନରୁ 78,000 ଅଧିକ ଭୋଟ୍ରେ ଆଗରେ ଥିବାବେଳେ ରାହୁରି ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ଗୁଜରାଟର ଉମ୍ରେଥ ଆସନରେ ବିଜେପି ପ୍ରାର୍ଥୀ 29,000 ଅଧିକ ଭୋଟ୍ରେ ଆଗରେ ରହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହେଉଛି। ଅଗ୍ନି ନିରାପତ୍ତା ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ସପ୍ତାହ ପାଳନ କରାଯିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ସେ ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ରକ୍ଷା ତ୍ରିବେଣୀ ସଂଗମ ସିମ୍ପୋଜିୟମ୍ ଉଦ୍ଘାଟନ କରିବେ। ସିମ୍ପୋଜିୟମ୍ରେ ପ୍ରଯୁକ୍ତି ବିଦ୍ୟା, ଶିଳ୍ପ ଏବଂ ସେନା ଏକତ୍ରୀକରଣ ବିଷୟରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସିମ୍ପୋଜିୟମ୍ ବିଭିନ୍ନ ଆହ୍ୱାନଗୁଡ଼ିକୁ ଦୂର କରିବା ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ସମନ୍ୱିତ କରିବା ପାଇଁ ଏକ ସକ୍ରିୟ ମଞ୍ଚ ଭାବରେ କାର୍ଯ୍ୟ କରିବ। ଏହି ପ୍ରଦର୍ଶନୀରେ ଦେଶର ଏମ୍ଏସ୍ଏମ୍ଇ, ଘରୋଇ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀଙ୍କ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ସାମିଲ ହେବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଥିଲେ। ଏପର୍ଯ୍ୟନ୍ତ ପଏଣ୍ଟ ତାଲିକାରେ 9 ମ୍ୟାଚ୍ରୁ 13 ପଏଣ୍ଟ ହାସଲ କରି ପଞ୍ଜାବ କିଙ୍ଗ୍ସ ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ 12 ପଏଣ୍ଟ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ କ୍ରୀଡ଼ା ସଂଘ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଇଣ୍ଡିଆନ୍ ଇଣ୍ଡୋର୍ ଓପନ୍ କମ୍ବାଇଣ୍ଡ ଇଭେଣ୍ଟ ଆଣ୍ଡ ପୋଲ୍ ଭଲ୍ଟ ପ୍ରତିଯୋଗିତାରେ ଗତକାଲି ଓଡ଼ିଶାର ପୂର୍ଣ୍ଣିମା ହେମ୍ରମ୍ ମହିଳା ପେଣ୍ଟାଥଲମ୍ରେ ସ୍ୱର୍ଣ୍ଣପଦକ ପାଇଛନ୍ତି। ତାମିଲନାଡୁର ବାରାନିକା ପୋଲ୍ ଭଲ୍ଟରେ 4.23 ମିଟର ଅତିକ୍ରମ କରି ସେ ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ବୃଦ୍ଧି ପାଉଥିବା ଆସ୍ଥା ପ୍ରମାଣିତ କରିଛି। ସେ କହିଛନ୍ତି ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ଏନ୍ଡିଏ ବିକାଶ ଉପରେ ପ୍ରାଧାନ୍ୟ ଦେଉଥିବାରୁ ସମର୍ଥନ ବୃଦ୍ଧି ପାଇଛି। ସେ କହିଛନ୍ତି ଯୁବ ଭୋଟରମାନେ ମୂଲ୍ୟଭିତ୍ତିକ ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ୍ଗଣତି। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଭୋଟ୍ଗଣତିରେ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। 190 ଆସନରେ ବିଜେପି ଆଗୁଆ ଥିବାବେଳେ 95 ଆସନରେ ତୃଣମୂଳ କଂଗ୍ରେସ ଆଗରେ ରହିଛି। ଆସାମରେ ବିଜେପି 80 ଆସନରେ ଆଗରେ ରହିଛି ଏବଂ ତାମିଲନାଡୁରେ 110 ଆସନରେ ଆଗରେ ରହିଛି ଟିଭିକେ। କେରଳରେ ୟୁଡିଏଫ୍ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି।
1: Good afternoon. This is Akashwani and I am Valsa Williams with the Midday News. The headlines. BJP heads for landslide victory in West Bengal, leads on 193 seats out of 293, Srinamool ahead on 95 seats. In Assam, BJP set to return to power for a third term. In Tamil Nadu, actor-turned-politician Vijay's party TVK delivers a super hit on debut, ruling DMK on third spot, Chief Minister M.K. Stalin trails. In Kerala, Congress-led UDF marches towards a clear majority.

କ୍ରାନ୍ତି ଚଳଚ୍ଚିତ୍ରରେ ଶିଳ୍ପୀମାନେ ଥିଲେ ଲତା ମଙ୍ଗେସ୍କର ଏବଂ ନିତିନ ମୁକେଶ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ସରଗମ୍ ଚଳଚ୍ଚିତ୍ରରେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
2: आकाशवाणी कटक आम परवर्ती कार्यक्रम आंचलिक संवाद।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମ୍ରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଏବଂ ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି। ଅପରାହ୍ନ 2 ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି। କେରଳମ୍ରେ ୟୁଡିଏଫ୍ ମେଣ୍ଟ ସଂଖ୍ୟାଗରିଷ୍ଠତାରେ ଆଗରେ ଥିବାବେଳେ ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା ନମ୍ଘରରୁ କିଛି ଆସନ କମ୍ରେ ରହି ଅନ୍ୟ ଦଳମାନଙ୍କ ତୁଳନାରେ ସର୍ବାଧିକ ଆସନରେ ଆଗରେ ରହିଛି। 30 ଆସନ ବିଶିଷ୍ଟ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 15 ଆସନରେ, କଂଗ୍ରେସ 11 ଏବଂ ଅନ୍ୟ ଦଳମାନେ 3 ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଭୋଟ୍ ଗଣତି ଜାରି ରହିଛି। ଆଜି ସକାଳ 8 ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବା ପରେ ଇଭିଏମ୍ ଗଣତି ଜାରି ରହିଛି। ଏଥିସହିତ 5 ରାଜ୍ୟର 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଗଣତି ଜାରି ରହିଛି। ବିଧାନସଭା କମିଟିର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ବାଚସ୍ପତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଓ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ନେଇ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ ଏବଂ ବିଭିନ୍ନ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାକ୍ଷରିତ ହେବ। ଏଥିସହିତ ଶିଳ୍ପ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ପ୍ରାୟ 1,50,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଥିଲା। ହାଇଦ୍ରାବାଦ ସମ୍ମିଳନୀରେ 13 ବୁଝାମଣାପତ୍ର ଏବଂ କୋଲକାତା କାର୍ଯ୍ୟକ୍ରମରେ 27 ବୁଝାମଣାପତ୍ର ସରକାର ସ୍ୱାକ୍ଷରିତ କରିଥିଲେ। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆଜି ସହାୟତା ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀଙ୍କୁ 61 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି। 1,23,849 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ସରକାରଙ୍କ ପକ୍ଷରୁ ଦିଆଯାଇଛି। ଏହି ପର୍ଯ୍ୟାୟରେ ସହାୟତା ରାଶି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଧାମନଗର ଅନ୍ତର୍ଗତ ବୈତରଣୀ ନଦୀର 20 ସ୍ଥାନରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟ କେତେକ ପଞ୍ଚାୟତରେ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ

ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଶେଷ କରିବା ପାଇଁ ଗୃହ ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ତେଲ ନଦୀ କୂଳରେ ପାର୍କ ଓ 7 କୋଟି ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ନୂତନ ପୌର ପରିଷଦ ଭବନର ଶିଳାନ୍ୟାସ କରିଛନ୍ତି। ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ନଗର ଅଞ୍ଚଳର ସ୍ୱଚ୍ଛତା ଓ ବସ୍ତି ଅଞ୍ଚଳର ଉନ୍ନତିକୁ ପ୍ରାଧାନ୍ୟ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ ପାଳନ କରାଯାଉଛି। ଅଗ୍ନିଶମ କର୍ମଚାରୀଙ୍କୁ ସେମାନଙ୍କର ଦୁଃସାହସିକ କାର୍ଯ୍ୟ ଏବଂ ଧନଜୀବନ ରକ୍ଷା କରିବା ପଦକ୍ଷେପକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଅନ୍ୟମାନଙ୍କ ପାଇଁ ତ୍ୟାଗ କରିବା ଓ ବିପଦକୁ ସାମ୍ନା କରିବା, ଅଗ୍ନି ନିର୍ବାପକଙ୍କ ପାଇଁ ଏକ ବୈଶିଷ୍ଟ୍ୟମୂଳକ ଚିହ୍ନ ବା ଆହ୍ୱାନ। ସୂଚନାଯୋଗ୍ୟ 1998 ଡିସେମ୍ବର 2 ତାରିଖରେ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ପ୍ରୟାସ କରୁଥିବାବେଳେ 5 ଜଣ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ସେମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ 4 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସପ୍ତାହବ୍ୟାପୀ ହେବାକୁ ଥିବା ସଚେତନତାମୂଳକ କାର୍ଯ୍ୟକ୍ରମ ସ୍ୱରୂପ ଅଗ୍ନି ନିରାପତ୍ତା ସମ୍ବନ୍ଧିତ ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଟାଙ୍କି ଛକ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝରରୁ ଏକ ବୋଲେରୋ ଯାଜପୁର ଫେରୁଥିବାବେଳେ 53 ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ହାଇୱା ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା, ଫଳରେ ଗାଡ଼ିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ 8 ଜଣ ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁରଠାରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 4 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ଦିବ୍ୟାଙ୍ଗକୁ 2 କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିଭିନ୍ନ ଆପତ୍ତି ଅଭିଯୋଗର ଆଶୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ 87 ଅଭିଯୋଗର ଶୁଣାଣି କରିଥିଲେ। ବିଭିନ୍ନ ଅଭିଯୋଗର ଶୁଣାଣି କରି 12 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 10 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ 2026-27 ମାର୍ଚ୍ଚ ସେସନ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଚଳିତ ମାସ 31 ତାରିଖରେ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ 10 ବିଷୟରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛତ୍ରପୁର ସଂକୁଳର 6 ବିଦ୍ୟାଳୟର ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 105 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ। ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 9 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ହାଇକୋର୍ଟ ସମେତ ପ୍ରତ୍ୟେକ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଦାଲତ ଅନୁଷ୍ଠିତ ହେବ। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର

କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଏବଂ ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଜୟପୁର ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ସାମ୍ବାଦିକତା ଓ ଯୁବ ସମାଜ, ଆଲୋଚକ ପୃଥିବୀରାଜ ଚୌଧୁରୀ। ପରେ ଶୁଣିବେ ଜନଗଣନା କାହିଁକି କରାଯାଏ ସମ୍ପର୍କରେ ସାକ୍ଷାତକାର। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି କାମ କରିବା ସମୟରେ ସତର୍କତା। ଭେଟଘାଟରେ ଶୁଣିବେ ଲକ୍ଷ୍ମୀ ବସ୍ ସ୍ଥାନେ କାଇ କାଇ ସୁବିଧା ଅଛେ। ପରେ ସାକ୍ଷାତକାର ରହିଛି ହେଲ୍ଥ ଇନ୍ସୁରାନ୍ସ ବୋଲେ କାଇଟା। ସନ୍ଧ୍ୟା 6:10 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବ ଶକ୍ତି, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। କୃଷି ଓ କୃଷକ ପ୍ରଚାର କରିବ ରାତି 7:30। ରାତି 8:15 ଶୁଣିବେ କେତୋଟି ପଲ୍ଲୀ ଗୀତ। ଶିଳ୍ପୀମାନେ ହେଲେ ସଂଯୁକ୍ତା ମହାନ୍ତି, ଭାସ୍କର ଚନ୍ଦ୍ର ବେହେରା ଏବଂ ମାନସୀ ରାଣୀ ପାତ୍ର। ରାତି 9:30 ଶୁଣିବେ ନାଟକ ସିଂହାସନ, ରଚନା ଆନନ୍ଦ।

ଚନ୍ଦ୍ରପହି, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ରାତି 10:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ଶୁଣିଲେ ଆମର ସାନ୍ଧ୍ୟ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 2:47। ଏହି ଅଧିବେଶନ ଏଠି ଶେଷ କରୁଛୁ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5ଟାରେ, କିନ୍ତୁ ବର୍ତ୍ତମାନଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଆମର FM ପ୍ରସାରଣରେ ମାନେ 103.6 MHz ଯୋଗେ ଶୁଣନ୍ତୁ ଆକାଶବାଣୀ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ।

चुनरी संभाल गोरी उड़ी चली जाए रे,

61 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ସେ ସନ୍ଧ୍ୟାର ସ୍ନିଗ୍ଧତା, ମୁଁ ରାତ୍ରିର ମଳିନତା, ସେ ଖୋଲା ଆକାଶର ରଙ୍ଗୀନ ସ୍ୱପ୍ନ, ମୁଁ ଅନ୍ଧାରର ନିରବତା, ସେ ସକାଳର ପ୍ରଥମ କିରଣ, ହସୁଥିବା ନୂଆ ଆଶା, ମୁଁ ମେଘରେ ଲୁଚିଥିବା ଛାୟା, ମନର ଗଭୀର ଭାଷା,
1: ସେ ଫୁଲର ସୁଗନ୍ଧ ଭରା, ପବନର ମୃଦୁ ସ୍ପର୍ଶ, ମୋ ଝଡ଼ାପତ୍ରର ନିଶ୍ୱାସ, ସ୍ମୃତିର ନିରବ ଅର୍ଥ, ସେ ଚାନ୍ଦିନୀର ଶାନ୍ତ ଧାରା, ରାତିକୁ କରି ଉଜ୍ଜଳ, ମୁଁ ମନରେ ରଖେ ମନର କଥାକୁ, ଆଖି କରି ଛଳ ଛଳ,
0: ସେ ପୂର୍ଣ୍ଣମାର ପୂର୍ଣ୍ଣଚନ୍ଦ୍ର, ଆକାଶକୁ କରେ ପୁରା, ମୁଁ ଅମାବାସ୍ୟାର ଅନ୍ଧକାର, ଶୂନ୍ୟତାରେ ଭରାଭରା।
1: ତେବେ ହଁ ସାଥୀ, ଏହି ସୁନ୍ଦର କବିତାରୁ ଆରମ୍ଭ କରିବା ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜିର ସୃଜନୀ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତି ପାଢ଼ୀ
0: ଆଉ ମୁଁ ସୁଶୀଲ କୁମାର ସାହୁ।
2: ନମସ୍କାର।
1: ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣି ରଖିବା ଆଜିର ଗୋଟିଏ ସୁନ୍ଦର ବିଚାର।
0: ଯେପରି ସୂର୍ଯ୍ୟ ଅସ୍ତ ହେଲା ପରେ ଆକାଶର ରଙ୍ଗ ଆପେ ଆପେ ବଦଳି ଯାଇଥାଏ, ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ବୋଲି ଭାବୁଥିବା ଲୋକ ମଧ୍ୟ ଏଠି ନିଜର ଠିକଣା ବଦଳାଇ ଦିଏ। ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଶୁଣିବା ଗୋଟିଏ ସମ୍ପାଦକୀୟ, ଯାହାର ବିଷୟ ରହିଛି ମାତୃଭାଷା ପ୍ରତି ମମତା।
1: ମାତୃଭାଷା ହେଉଛି ମଣିଷର ପ୍ରଥମ ଶିକ୍ଷାର ମାଧ୍ୟମ, ଭାବନାର ପ୍ରକାଶ ଓ ସଂସ୍କୃତିର ଆଧାର। ଶିଶୁ ଜନ୍ମ ପରି ମାଙ୍କ ମୁଖରୁ ଯେଉଁ ଭାଷା ସେ ପ୍ରଥମେ ଶୁଣେ ସେହି ଭାଷା ହେଉଛି ମାତୃଭାଷା। ଏହି ଭାଷା ସହିତ ଜଡ଼ିତ ରହିଥାଏ ଆମର ଆତ୍ମୀୟତା, ସ୍ମୃତି, ସଂସ୍କାର ଓ ଜୀବନଶୈଳୀ। ସେଥିପାଇଁ ମାତୃଭାଷା ପ୍ରତି ମମତା ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ।
0: ବର୍ତ୍ତମାନ ଯୁଗରେ ଅନେକ ଲୋକ ଇଂରାଜୀ ଓ ଅନ୍ୟାନ୍ୟ ଭାଷାକୁ ଅଧିକ ଗୁରୁତ୍ୱ ଦେଇ ନିଜ ମାତୃଭାଷାକୁ ଅବହେଳା କରୁଛନ୍ତି। ବିଦେଶୀ ଭାଷା ଶିଖିବା ଭଲ, କିନ୍ତୁ ନିଜ ଭାଷାକୁ ଭୁଲିଯିବା କେବେ ଭଲ ନୁହେଁ। ଯଦି ମାତୃଭାଷା ଅବହେଳିତ ହୁଏ, ତେବେ ଆମର ପରମ୍ପରା, ସାହିତ୍ୟ ଓ ଐତିହ୍ୟ ମଧ୍ୟ ନଷ୍ଟ ହେବ।
1: ଓଡ଼ିଆ ଭାଷା ଆମର ଗୌରବମୟ ପରିଚୟ, ସରଳତା, ମାଧୁର୍ଯ୍ୟ ଓ ସମୃଦ୍ଧ ସାହିତ୍ୟ ପାଇଁ ଏହା ପ୍ରସିଦ୍ଧ। ତେଣୁ ଘରେ, ବିଦ୍ୟାଳୟରେ, କାର୍ଯ୍ୟକ୍ଷେତ୍ରରେ ଓ ସାମାଜିକ ଜୀବନରେ ଓଡ଼ିଆ ଭାଷାର ବ୍ୟବହାର ବଢ଼ାଇବା ଦରକାର। ନୂତନ ପିଢ଼ିଙ୍କୁ ମାତୃଭାଷା ପ୍ରତି ସ୍ନେହ ଓ ସମ୍ମାନ ଶିଖାଇବା ଆବଶ୍ୟକ। ଆଚ୍ଛା ସୁଶୀଲ, ଜାଣିଛୁ ଆଜିର ସମୟରେ ସାମ୍ବାଦିକତା ଓ ଯୁବ ସମାଜର ସମ୍ପର୍କ ନିଶ୍ଚୟ ଏକ ଚର୍ଚ୍ଚାର ବିଷୟ।
0: ହଁ ଦିଦି, ସାମ୍ବାଦିକତା ସମାଜକୁ ସଠିକ୍ ସୂଚନା ଦେଇ ସଚେତନ କରେ, ଆଉ ଯୁବ ସମାଜ ସେହି ସୂଚନାକୁ ଶକ୍ତିରେ ପରିଣତ କରେ।
1: ଠିକ୍ କହିଲୁ, ଯୁବପିଢ଼ି ଯଦି ସଠିକ୍ ଦିଗରେ ଆଗୁଆ ବଢ଼ନ୍ତି, ତେବେ ସମାଜରେ ଉନ୍ନତି ନିଶ୍ଚୟ ହେବ। ତେବେ ଚାଲେ ଶୁଣିବା ଗୋଟିଏ ଆଲୋଚନା, ଯାହାର ବିଷୟ ରହିଛି ସାମ୍ବାଦିକତା ଓ ଯୁବ ସମାଜ, ଏବଂ ଆଲୋଚନାଟିକୁ ନେଇ ଆସିଛନ୍ତି ପୃଥିବୀରାଜ ଚୌଧୁରୀ।
3: ମୁଁ ପୃଥ୍ୱୀରାଜ ଚୌଧୁରୀ। ଆଜିର ଆଲୋଚନା ବିଷୟଟି ସାମ୍ବାଦିକତା ଏବଂ ଯୁବ ସମାଜ। ସାମ୍ବାଦିକତା ଏକ ନୂତନ ଶବ୍ଦ ନୁହେଁ, ସାମ୍ବାଦିକତା ଏହି ବିଂଶ ଶତାବ୍ଦୀର ଅଗ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସତେ କିନ୍ତୁ ଏହାର ପ୍ରଚଳନ କେଉଁ କାଳରୁ ଅଛି? ରାଜା ରାଜୁଡ଼ା ସମୟରେ ସାମ୍ବାଦିକ ଏବଂ ଗୁପ୍ତଚରମାନେ ଜନତା ଓ ରାଜ୍ୟର ସମସ୍ୟା ବିଷୟରେ ରାଜାଙ୍କୁ ଅବଗତ କରାଉଥିଲେ। ଏହାର କାରଣ ଥିଲା, ଜଣେ ରାଜାର ଏତେ ବଡ଼ ସାମ୍ରାଜ୍ୟର କୋଣ ଅନୁକୋଣରେ ଥିବା ପ୍ରଜାମାନଙ୍କ ସୁଖ ସୁବିଧା ବୁଝିବା ପାଇଁ ନା ବଳ ଥିଲା ନା ସମୟ। ତେଣୁ ସାମ୍ବାଦିକମାନେ ନିଜ ନିଜ ଅଞ୍ଚଳ ଓ ରାଜ୍ୟର ହାନିଲାଭ କଥା ରାଜାକୁ ଜଣାଉଥିଲେ। ଫଳରେ ରାଜାଙ୍କୁ କମ୍ ସମୟରେ ରାଜ୍ୟକୁ ଖବର ଜଣାପଡ଼ୁଥିଲା। ସାମ୍ବାଦିକତାର ଠିକ୍ ସେହିପରି ଆମ ଦେଶରେ ମଧ୍ୟ ଗୁରୁତ୍ୱ ରହିଛି। ସାମ୍ବାଦିକ ମାନେ ହେଉଛି ସମ୍ବାଦ ବାହକ, ଯାହାକୁ ଇଂରାଜୀରେ ଜର୍ନାଲିଷ୍ଟ ବୋଲି କୁହାଯାଏ।

ସାମ୍ବାଦିକତା ହେଉଛି ସ୍ୱର ଗରିବର, ସ୍ୱର ହତାଶୀ ଚାଷୀର, ସ୍ୱର ଜନତା ପୀଡ଼ିତ ରାଜ୍ୟବାସୀଙ୍କ ଓ ଦେଶବାସୀଙ୍କର, ଯେ ସବୁ ସ୍ୱରକୁ ଏକାଠି କରି ଯେଉଁ ସ୍ୱର ସରକାରଙ୍କୁ ଓ ଜନତାଙ୍କୁ ଯୋଡ଼ିଥାଏ ତାହା ହିଁ ସାମ୍ବାଦିକତା। ସାମ୍ବାଦିକ ଘୁରି ବୁଲେ ଚାରିଆଡ଼େ, ସେମାନେ ଅପେକ୍ଷାରେ ଥାନ୍ତି ଖବରକୁ କାଳେ କେଉଁ ଜାଗାରୁ କେହି ଶୋଷିତ ହେଉଛି, କେଉଁଠାରେ କାହାର ଅଧିକାର ମିଳୁନି। ସରକାରଙ୍କ ଯୋଜନା ଦ୍ୱାରା ଲୋକେ ସୁଫଳ ପାଉଛନ୍ତି ନା ନାହିଁ, ଯେଉଁମାନେ ପାଉନାହାନ୍ତି ସେମାନେ କାହିଁକି ପାଉନାହାନ୍ତି, ସେସବୁ ଖବର ଉପରେ ସାମ୍ବାଦିକମାନେ ନଜର ରଖିଥାନ୍ତି। ଏଥିରୁ ଏହି ଜିନିଷଟି ସ୍ପଷ୍ଟ ଯେ ସାମ୍ବାଦିକମାନେ ଜାଗ୍ରତ ଥାନ୍ତି ସରକାର ଏବଂ ଜନତା ପାଇଁ। ଏହା ଏକ ଶକ୍ତି ଯାହା ଜନତାଙ୍କ ଅଧିକାର ପାଇଁ ଓ ନ୍ୟାୟ ସୁଯୋଗ ବିଷୟରେ ଜଣାଏ ସରକାରଙ୍କୁ ଏବଂ ସରକାରଙ୍କ ଶାସନ ପାଇଁ। କର୍ତ୍ତବ୍ୟ ଯୋଜନା ଓ ଆଇନ ବିଷୟରେ ଜନତାଙ୍କୁ ଅବଗତ କରାଏ। ତେଣୁ ସାମ୍ବାଦିକ ଏବଂ ସାମ୍ବାଦିକତାର ଆମ ସମାଜରେ ଉନ୍ନତି ଓ ପ୍ରଗତିରେ ଅବଦାନ ବହୁତ ଅଧିକ। କିନ୍ତୁ ଆଜିର ସାମ୍ବାଦିକତା ନିଜ ଲକ୍ଷ୍ୟରୁ ଓହରି ଯାଇଛି। ସାମ୍ବାଦିକର ମୂଳ ଲକ୍ଷ୍ୟ କେବଳ ଜନତା ଓ ସରକାରଙ୍କୁ ସଂଯୋଗ ମାତ୍ର। ଆଜିକାଲି ସାମ୍ବାଦିକମାନେ ଦେଶର ସମ୍ବାଦ କମ୍ ଏବଂ ଅଭିନେତା ଅଭିନେତ୍ରୀ ଏବଂ ଶକ୍ତିଶାଳୀ ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଚର୍ଚ୍ଚା ଅଧିକ କରିଥାନ୍ତି। ନିହାତି ଭାବରେ ସେମାନେ ମଧ୍ୟ ଦେଶର ହାନି ଲାଭରେ ସାମିଲ ହୋଇଛନ୍ତି, କିନ୍ତୁ ତା ମାନେ ନୁହେଁ ଯେ ସେ କେବଳ ଶକ୍ତିଶାଳୀ ରାଜନେତା ଅଭିନେତା ଅଭିନେତ୍ରୀଙ୍କ ଗୋଲାମ ହୋଇ ରହିବା। କଲମ ସବୁବେଳେ ସ୍ୱାଧୀନ, ସେ କାହାର ଗୋଲାମ ନୁହେଁ। କଥାରେ ଅଛି, ତରବାରୀ ଠାରୁ କଲମର ଧାର ବେଶୀ। ଅର୍ଥାତ୍ ତରବାରୀ ଠାରେ ବା ଖଣ୍ଡାଧାରରେ କାହାକୁ କିଛି ବୁଝେଇବା ବ୍ୟର୍ଥ, କିନ୍ତୁ କଲମର ଧାର ଅହିଂସାର ସହିତ ସବୁ ଲୋକଙ୍କ ପାଖରେ ନିଜ ବାର୍ତ୍ତା ପହଞ୍ଚାଇ ଥାଏ। ମାନବ ସଭ୍ୟତାର କର୍ମ ବିକାଶରେ ସାମ୍ବାଦିକର ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ସାମ୍ବାଦିକତାଙ୍କୁ ଏହି ଗଣତନ୍ତ୍ର ଶାସନର ଚତୁର୍ଥ ସ୍ତମ୍ଭ କୁହାଯାଏ, କାରଣ ଜନମତ ପ୍ରତିଫଳିତ ହୁଏ। ସାମ୍ବାଦିକଙ୍କ ଆମ ସମାଜରେ ବହୁମୂଲ୍ୟ ଦୃଷ୍ଟି ମଧ୍ୟରେ ଗଣାଯାଏ, କାରଣ ଜଣେ ସମାଜରୁ ସମସ୍ତ ଦୁଃଖ ସୁଖ ସୁବିଧା ଅସୁବିଧା ପ୍ରଥମ ଦେଖାଯାଏ। ଯୁବପିଢ଼ିର ସମାଜ ପ୍ରତି ସମସ୍ତ ପ୍ରକାର ଜିଜ୍ଞାସାକୁ ସାମ୍ବାଦିକଙ୍କ ଦ୍ୱାରା ଦୂର କରାଯାଏ। ପରିବର୍ତ୍ତନଶୀଳ ପୃଥିବୀରେ

0: ସ୍ତମ୍ଭ କୁହାଯାଏ, କାରଣ ଜନମତ ପ୍ରତିଫଳିତ ହୁଏ। ସାମ୍ବାଦିକଙ୍କ ଆମ ସମାଜରେ ବହୁମୂଲ୍ୟ ଦୃଷ୍ଟି ମଧ୍ୟରେ ଗଣାଯାଏ, କାରଣ ଜଣେ ସମାଜରୁ ସମସ୍ତ ଦୁଃଖ ସୁଖ ସୁବିଧା ଅସୁବିଧା ପ୍ରଥମ ଦେଖାଯାଏ। ଯୁବପିଢ଼ିର ସମାଜ ପ୍ରତି ସମସ୍ତ ପ୍ରକାର ଜିଜ୍ଞାସାକୁ ସାମ୍ବାଦିକଙ୍କ ଦ୍ୱାରା ଦୂର କରାଯାଏ। ପରିବର୍ତ୍ତନଶୀଳ ପୃଥିବୀରେ ପ୍ରତି ମୁହୂର୍ତ୍ତରେ ସାମାଜିକ ରାଜନୈତିକ ସାଂସ୍କୃତିକ ପରିବର୍ତ୍ତନ ଘଟି ଚାଲିଛି। ପ୍ରଗତିଶୀଳ ପୃଥିବୀରେ ସାମ୍ପ୍ରତିକ ପରିବର୍ତ୍ତନ ବିଷୟକୁ ଜାଣିବା ପାଇଁ ମାଧ୍ୟମ ରହିଛି, ସେଥିମଧ୍ୟରେ ସାମ୍ବାଦିକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜନସାଧାରଣଙ୍କ ସଚେତନ କରିବାରେ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ଯଥା ବିମୁଦ୍ରୀକରଣ ସମୟରେ ମଧ୍ୟରାତିରେ ସାମ୍ବାଦିକଙ୍କ ଏବଂ ତାଙ୍କ ମିଡିଆ ଯୋଗୁଁ ଜନସାଧାରଣଙ୍କ ବହୁମୂଲ୍ୟରେ ସଚେତନ କରାଇଥିଲେ। ସାମ୍ବାଦିକଙ୍କ ଦ୍ୱାରା ଯୁବପିଢ଼ିମାନଙ୍କ ସମାଜରେ ଚାଲୁଥିବା କୁକର୍ମଗୁଡ଼ିକ ଉପରେ ଏକ ବିଶେଷ ଦୃଷ୍ଟି ରହିଥାଏ। ଯୁବପିଢ଼ିଙ୍କ ଉଜ୍ଜଳ ଭବିଷ୍ୟତ ଆଡ଼କୁ ଯିଏ ଆଲୋକ ପକାଇଥାଏ ସେହି ହୁଅନ୍ତି ସାମ୍ବାଦିକ। ଦେଶର ସେନାବାହିନୀ ଯେପରି ଦିନରାତି ଏକ କରିଦେଇ ଆମକୁ ସୁରକ୍ଷା କରିଥାନ୍ତି, ସେହିଭଳି ସାମ୍ବାଦିକମାନେ ଦିନରାତି ଏକ କରି ସମାଜର ଚାଲିଥିବା ଅନେକ କୁଦୃଷ୍ଟି ଏବଂ ଦୁର୍ନୀତି ନିବାରଣ ନିମନ୍ତେ ଉଚିତ ପଦକ୍ଷେପ ନେବାକୁ ସମାଜକୁ ପ୍ରକାଶ କରନ୍ତି। ସାମ୍ବାଦିକତା ଏବଂ ଯୁବ ସମାଜ ଆଜିର ଏହି ଆଧୁନିକ ଯୁଗରେ ଉତ୍କୃଷ୍ଟ ମହାଶିଳ୍ପୀ ଅନୁଭୂତି ସବୁ ବଜାୟ ରଖିଛି। ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଆଜିର ଏହି ପିଢ଼ିର ମୁଖ୍ୟ ଉଦ୍ଦେଶ୍ୟ ସାମ୍ବାଦିକତା। ମୂଳରେ ଆମ ସାହିତ୍ୟ ଓ ସଂସ୍କୃତିକୁ ବଜାୟ ରଖି ନିୟମ କାନୁନକୁ ବଜାୟ ରଖିବା ପାଇଁ ସମାଜକୁ ବାର୍ତ୍ତା ଦେଇଥାଏ। ମାସ୍ କମ୍ୟୁନିକେସନ ପ୍ରକୃତ ଅର୍ଥ ହେଉଛି ମିଡିଆ ମାଧ୍ୟମରେ ଜନତାଙ୍କୁ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଆଜିର ଏହି ସାହିତ୍ୟ ସମାଜରେ ସବୁ ଯୁବପିଢ଼ି ବହୁତ ଉତ୍କୃଷ୍ଟ ହୋଇ ମାସ୍ କମ୍ୟୁନିକେସନକୁ ନିଜର ଜୀବନର ଲକ୍ଷ୍ୟ ବୋଲି ଭାବୁଥାନ୍ତି। ଏହା ଯୋଗୁଁ ବିଭିନ୍ନ ପ୍ରକାର ଜର୍ଣ୍ଣାଲିଜମ କୋର୍ସେସ୍, ବିଭିନ୍ନ ସାହିତ୍ୟ ସମ୍ବାଦ ଓ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ ଅଫ୍ ମାସ୍ ମିଡିଆ ପକ୍ଷରୁ ସବୁ ମାନ୍ୟତା ଥିବା କଲେଜେସ୍ ଏବଂ MBA କଲେଜେସ୍ରେ ହାଇ ଇଣ୍ଟିଗ୍ରେସନ ପ୍ରୋଗ୍ରାମ୍ସ ମାଧ୍ୟମରେ ଯୋଗାଇ ଦିଅନ୍ତି। ଏହି ସ୍ପେଶାଲ ମାନ୍ୟତା ଜର୍ଣ୍ଣାଲିଷ୍ଟଙ୍କୁ ଦିଆଯାଏ ଯେତେବେଳେ ସେ ନିଜେ ସମ୍ପୂର୍ଣ୍ଣ ଭାବେ ସମାଜସେବୀ ଭାବରେ କାମ କରିଥାନ୍ତି। ଏକ୍ରିଡିଟେଡ୍ ଜର୍ଣ୍ଣାଲିଷ୍ଟ ମାନ୍ୟତା ଥିବା ବ୍ୟକ୍ତିଙ୍କୁ ଫ୍ରି ମେଡିକାଲ ଇନ୍ସୁରାନ୍ସ ସରକାରଙ୍କ ତରଫରୁ ଦିଆଯାଏ। ଇଂରାଜୀରେ କୁହନ୍ତି, ଜର୍ଣ୍ଣାଲିଷ୍ଟ ଆର୍ ଦ ଫୋର୍ଥ ପିଲର ଅଫ୍ ସୋସାଇଟି। ସାମ୍ବାଦିକତାର ମୂଲ୍ୟ ଅମୂଲ୍ୟ। ଏହି ସମାଜର ନିମନ୍ତେ ମାସ୍ ମିଡିଆ ବହୁତ ଭୂମିକା ରହିଅଛି। ସେ ମାସ୍ ମିଡିଆ କମ୍ୟୁନିକେସନ ଯୋଗୁଁ ସବୁ ଧାରାର ଲୋକ, ଚାଷୀ, ମୂଲିଆ ଉପକୃତ ହୋଇଥାନ୍ତି। ସାମ୍ବାଦିକର ପ୍ରକୃତ ଅର୍ଥ ହେଉଛି ସମାଜ ସେବକ, ସ୍ୱର ସାଧାରଣ ଜନତାର, ସ୍ୱର ସାଧାରଣ ଚାଷୀର, ସ୍ୱର ନେତାର, ସ୍ୱର ଅଭିନେତାର ଓ ସ୍ୱର ସାଧାରଣ ଜନତାର।
1: ତେବେ ଶୁଣୁଥିଲେ ତ ସାଥୀ ଗୋଟିଏ ଆଲୋଚନା, ଯାହାର ବିଷୟ ଥିଲା ସାମ୍ବାଦିକତା ଓ ଯୁବ ସମାଜ, ଯାହାକୁ ନେଇ ଆସିଥିଲେ ପୃଥ୍ୱୀରାଜ ଭାଇ। ଆଶା କରୁଛୁ ଏହା ଆପଣଙ୍କ ପାଇଁ ପ୍ରେରଣାଦାୟୀ ହୋଇଥିବ। ତେବେ ଦିଦି, ଜାଣିଛ ଦେଶର ଉନ୍ନତି ଓ ଯୋଜନା ପ୍ରସ୍ତୁତି ପାଇଁ ଜନଗଣନାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଜନଗଣନା ମାଧ୍ୟମରେ ଦେଶର ଲୋକସଂଖ୍ୟା, ଶିକ୍ଷାହାର, ଚାକିରି, ଗ୍ରାମ ଓ ସହରର ସ୍ଥିତି ସମ୍ପର୍କରେ ସଠିକ୍ ତଥ୍ୟ ମିଳେ। ଏହି ତଥ୍ୟ ଆଧାରରେ ସରକାର ସଡ଼କ, ବିଦ୍ୟାଳୟ, ହସ୍ପିଟାଲ ଏବଂ ଅନ୍ୟାନ୍ୟ ଜନସେବାମୂଳକ କାର୍ଯ୍ୟ ପାଇଁ ଯୋଜନା କରନ୍ତି।
2: ହଁ, ଠିକ କହିଲୁ। ସେଥିପାଇଁ ତ ଜନଗଣନା ଦେଶର ପ୍ରଗତିର ଏକ ମୁଖ୍ୟ ଆଧାର। ତେବେ ଆଜି ଆମ ସହ ଜଣେ ଅତିଥି ଅଛନ୍ତି, ଯିଏକି ଜନଗଣନା କାହିଁକି କରାଯାଏ ସେ ବିଷୟରେ କିଛି କହିବେ। ଚାଲନ୍ତୁ ତାଙ୍କ ସହ କିଛି କଥାବାର୍ତ୍ତା କରିବା।
1: ନମସ୍କାର ଭାଇ।
3: ନମସ୍କାର ଭାଇ।
1: ତେବେ ଭାଇ, ପ୍ରଥମେ ଆପଣଙ୍କ ପରିଚୟଟା ଆମ ଶ୍ରୋତାବନ୍ଧୁ ମାନଙ୍କ ପାଇଁ ଦେଇଦେବେ।
3: ହଁ ଭାଇ, ମୋ ନାଁ ହଉଛି ନାରାୟଣ ପ୍ରସାଦ ରାଣା। ମୁଁ ବଲାଙ୍ଗୀରର ବାସିନ୍ଦା ଅଟେ। ମୁଁ ଏଠି ବିକ୍ରମଦେବ ୟୁନିଭର୍ସିଟିରେ ଇଂରାଜୀ ବିଭାଗରେ PG କରୁଛି।
1: ତେବେ ଭାଇ, ଆପଣ ଜୟପୁରରେ ରହି ପାଠ ପଢାପଢି କରନ୍ତି?
3: ହଁ ଭାଇ।
1: ତେବେ ଭାଇ, ଆପଣଙ୍କର ଘରେ ବଲାଙ୍ଗୀରରେ କିଏ ସବୁ ରୁହନ୍ତି? ଭାଇ,
3: ବଲାଙ୍ଗୀରରେ ମୋ ଫ୍ୟାମିଲି ସହିତ ରହେ। ମୋ ବାପା ରୁହନ୍ତି, ମା ରୁହନ୍ତି ଆଉ ମୋ ଭାଇ ରହେ।
1: আচ্ছা ভাই, তবে আপনার

0: ଛାତ୍ର ହିସାବରେ ଆପଣଙ୍କର ଦେଶ ପାଇଁ ଆପଣଙ୍କର ନିଶ୍ଚିତ କିଛି କର୍ତ୍ତବ୍ୟ ରହିଛି।
1: ହଁ ରହିଛି ଭାଇ।
0: ତେବେ ଭାଇ ଆଜିର ଆମର ବିଷୟଟି ରହିଛି ଯେ ଜନଗଣନା କାହିଁକି କରାଯାଏ। ତେବେ ଆପଣ ଏ ବିଷୟରେ କଣ କହିବାକୁ ଚାହିଁବେ ଯେ ଜନଗଣନା କାହିଁକି କରାଯାଏ?
1: ଦେଖନ୍ତୁ, ଜନଗଣନା କରାଯାଏ ଯାହାଦ୍ୱାରା କି ସରକାରର ଲୋକ ସଂଖ୍ୟା ଓ ଆମର ଯୋଉ ସେମାନଙ୍କ ଜୀବନ ଅବସ୍ଥା ଅଛି ସେ ବିଷୟରେ ଗୋଟିଏ ସଠିକ ତଥ୍ୟ ପାଇବା ପାଇଁ ଜନଗଣନାଟା କରାଯାଏ। ଆଉ ଏଇ ତଥ୍ୟ ଆଧାରରେ କ'ଣ ହୁଏ କି ନା, ଶିକ୍ଷା ବ୍ୟବସ୍ଥା ହେଲା, ସ୍ୱାସ୍ଥ୍ୟ ବ୍ୟବସ୍ଥା ହେଲା, ଆମ ଯୋଉ ଚାକିରି ହେଲା, ଅନ୍ୟାନ୍ୟ ସୁବିଧା ଗୁଡ଼ିକ ହେଲା, ଆଉ ସେଥିରେ କ'ଣ ଯୋଜନା କରିବା ପାଇଁ ନା ଦେଶ ପାଇଁ ଗୋଟେ ସମଗ୍ର ଉନ୍ନତିରେ ସାହାଯ୍ୟ ହୋଇଥାଏ।
0: ଆଚ୍ଛା, ତେବେ ଜନଗଣନା ପ୍ରକ୍ରିୟାଟା କ'ଣ, ମାନେ ଜନଗଣନା କ'ଣ?
1: ଜନଗଣନା କହିଲେ ହଉଛି ଗୋଟେ ଦେଶର ଲୋକଙ୍କ ବିଷୟରେ ଗୋଟେ ସଠିକ ଓ ବ୍ୟବସ୍ଥିତ ଗୋଟେ ତଥ୍ୟଟା ସଂଗ୍ରହ କରିବାର ଗୋଟେ ପ୍ରକ୍ରିୟା, ଯୋଉ ମାଧ୍ୟମରେ କି ଆମେ ଗୋଟେ ଲୋକମାନଙ୍କର ବୟସଟା, ଲିଙ୍ଗଟା, ଶିକ୍ଷା ବୃତ୍ତି ରହିଲା ଆମର, ଆଉ ସେମାନଙ୍କର ଗୋଟେ ଜୀବନମାନ ବିଷୟରେ ଗୋଟେ ସୂଚନା ପାଇପାରିବା, ଯାହାକି ଆମର ସରକାରଙ୍କୁ ଗୋଟେ ଭଲ ଯୋଜନା କରିବାରେ ସାହାଯ୍ୟ କରିଥାଏ।
0: ଆଚ୍ଛା ଭାଇ, ଏଇସବୁ ଜନଗଣନାରେ ଜାଣିପାରିଥିବା ତଥ୍ୟ ଗୁଡିକ ଯେପରିକି ଆପଣ କହିଲେ ବୟସ, ଲିଙ୍ଗ, ଏସବୁ ବିଷୟରେ ଜାଣିବା ପରେ ସରକାରଙ୍କୁ କଣ ସାହାଯ୍ୟ ହୋଇଥାଏ?
1: ବହୁତ ସାହାଯ୍ୟ ହୋଇଥାଏ। ଦେଖନ୍ତୁ, ଗୋଟେ ନୂଆ ନୂଆ ଯୋଜନା କରିବା ପାଇଁ ସେମାନଙ୍କୁ ଅଧିକ ସାହାଯ୍ୟ ହୋଇଥାଏ। ଆମର ସେଇ ତଥ୍ୟ ଆଧାରରେ ହେଲା ଏଇ ଶିକ୍ଷା ବ୍ୟବସ୍ଥା ହେଲା, ସ୍ୱାସ୍ଥ୍ୟ ବ୍ୟବସ୍ଥା ହେଲା, ଚାକିରି, ତାପରେ ଅନ୍ୟାନ୍ୟ ସୁବିଧା ଅଛି ଯାହାକି ସମଗ୍ର ଦେଶକୁ ଆମକୁ ଗୋଟେ ଉନ୍ନତି କରିବା ପାଇଁ ବହୁତ ସାହାଯ୍ୟ କରିଥାଏ।
0: ଆଚ୍ଛା ଭାଇ, ଜନଗଣନା କରିବା ସମୟରେ ଗୋଟିଏ ଜିନିଷକୁ ଧ୍ୟାନରେ ରଖାଯାଏ ଯେ ଗୁପ୍ତତା। ଗୁପ୍ତତାଟା କାହିଁକି ଜରୁରୀ?
1: ଦେଖନ୍ତୁ, ଗୁପ୍ତତାଟା ବହୁତ ଜରୁରୀ ଅଟେ, କାରଣ ଜନଗଣନାରେ କ'ଣ ହୁଏ ନା ଲୋକମାନେ ତାଙ୍କର ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତି, ତେଣୁ ଏହାକୁ ଗୁପ୍ତ ରଖିବା ବହୁତ ଜରୁରୀ ଅଟେ। ଏହାଦ୍ୱାରା କ'ଣ ହୁଏ ନା ଲୋକମାନେ ବିଶ୍ୱାସ ରହିଥାଏ, ସେମାନେ ତାଙ୍କର ନିଜର ଇନଫର୍ମେସନଟା ଦେଉଛନ୍ତି, ଆଉ ସେମାନେ ଗୋଟେ ସଠିକ ଦେବା ପାଇଁ ଆଗ୍ରହୀ ବି ରୁହନ୍ତି। ଆଉ ଏମିତି କ'ଣ ହୁଏ ନା ଯୋଉମାନେ ଯୋଉ ଇନଫର୍ମେସନ ନେବା ପାଇଁ ଆସନ୍ତି ସେମାନେ ବି ତାଙ୍କର ପରିଚୟତା ଦେବାଟା ବହୁତ ଜରୁରୀ ଅଟେ। ସେଠି ଲୋକମାନେ ସଜାଗ ହେଇକି ସେମାନଙ୍କ ଇନଫର୍ମେସନଟା ବହୁତ ଭଲ ଭାବରେ ଦେଇପାରିବେ, ଆଉ ଗୋଟେ ବିଶ୍ୱାସ ରହିବ କି ସାମ୍ନାବାଲା ତା ଇନଫର୍ମେସନଟାକୁ କିଛି କ୍ଷତି କରିବ ନାହିଁ ବୋଲି।
0: ନିଶ୍ଚିତ ଭାଇ, ଏହା ତ ନିହାତି ଜରୁରୀ ଯେ ଯାହାକୁ ବି ଆପଣ ଇନଫର୍ମେସନ ଦେଉଛନ୍ତି ଆପଣଙ୍କର ତାର ପରିଚୟ ଆପଣଙ୍କୁ ଜାଣିବା ଉଚିତ, ଏବଂ ତାପରେ ହିଁ ଆପଣ ନିଜର ବ୍ୟକ୍ତିଗତ ତଥ୍ୟ ତାକୁ ଦେବା ଉଚିତ, ସେ ପଛେ ସରକାରଙ୍କ କାମ ହଉ କି କୌଣସି କାମ ହଉ। ଠିକ କଥା। ତେବେ ଯୋଉ ଏହି ସମୟରେ ଯୋଉ ଆଡମିନେଟର ମାନେ ଆସନ୍ତି, ଯୋଉ ଜନଗଣନା କର୍ମୀ ମାନେ ଆସନ୍ତି, ସେମାନଙ୍କର କଣ କର୍ତ୍ତବ୍ୟ ରହିବା ଉଚିତ?
1: ଦେଖନ୍ତୁ, ଆଡମିନେଟର ତ ହେଉଛି ଗୋଟେ କହିଲେ କି ସେମାନଙ୍କର ବହୁତ ବଡ ଭୂମିକା ରହିଛି, ସେମାନେ ଗୋଟେ ମୁଖ୍ୟ କର୍ମୀ ଅଟନ୍ତି ଏଇ ମାଧ୍ୟମରେ। ସେମାନଙ୍କ କାମ ହେଉଛି କି ଘର ଘର ଯାଇ ଗୋଟେ ପ୍ରଶ୍ନ ପଚାରିବା, ସଠିକ ଭାବରେ ଗୋଟେ ତଥ୍ୟ ସଂଗ୍ରହ କରିବା, ଆଉ ସେମାନଙ୍କ ଦାୟିତ୍ୱଟା ହେଉଛି କିଭଳି ଭାବରେ ବହୁତ ସତ୍ୟନିଷ୍ଠ ଭାବରେ ତଥ୍ୟଟାକୁ ଲେଖିବା, ଆଉ ଲୋକମାନଙ୍କ ସହିତ ଗୋଟେ ଭଲ ବ୍ୟବହାର ରଖିବା, ବହୁତ ଭଲରେ କଥାବାର୍ତ୍ତା ହେବା, ଆଉ ସେମାନଙ୍କର ସଂଗ୍ରହ କରିବା, ଯାହାଫଳରେ ସଠିକ ତଥ୍ୟଟା ପାଇପାରିବା ଆମେ।
0: ତେ ଭାଇ, ଯଦି ଆପଣ ତ ଜାଣିଥିବେ ଆଜିକାଲିର ବ୍ୟବସ୍ଥା, ଲୋକମାନେ ନିଜର ବ୍ୟକ୍ତିଗତ ତଥ୍ୟ ଦେବା ପାଇଁ ଟିକେ ସଙ୍କୋଚ କରନ୍ତି, ତେବେ ଏହି ସମୟରେ ଯଦି କେହି ସଙ୍କୋଚ କରନ୍ତି ଏବଂ ନିଜର ବ୍ୟକ୍ତିଗତ ତଥ୍ୟ ନ ଦିଅନ୍ତି, ତେବେ ସେଠାରେ କଣ କରିବା ଉଚିତ ବା ସେଇ ସମୟରେ କଣ ହୁଏ?
1: ଦେଖନ୍ତୁ, ସେ ସମୟରେ କଣ କରିବ ନା ସେମାନଙ୍କୁ ଗୋଟେ ଆମର ଯୋଉ ଜନଗଣନା ଅଛି ତାର ଗୁରୁତ୍ୱଟା ଟିକେ ବୁଝେଇବା, ସେମାନଙ୍କ ତଥ୍ୟଟା ଗୁପ୍ତ ରହିବ ବୋଲି ନିଶ୍ଚିତ କରିବା।
0: ଆଚ୍ଛା ଭାଇ, ଗୋଟେ ଯୁବପିଢ଼ି ହିସାବରେ, ଆପଣ ଜଣେ ଛାତ୍ର ହିସାବରେ, ଗୋଟିଏ ଦେଶର ନାଗରିକ ହିସାବରେ, ଆପଣ କଣ ଭାବନ୍ତି ଯେ ଜନଗଣନାଟା କେତେ ଜରୁରୀ ଆମ ଦେଶ ପାଇଁ?
1: ଦେଖନ୍ତୁ, ଜନଗଣନାଟା ବହୁତ ଜରୁରୀ ଅଟେ, ଆଉ ଏହାର ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କାରଣ ଏହା ମାଧ୍ୟମରେ ଆମେ ଦେଖେ ଗୋଟେ ଜାଣିପାରିବା କେତେ ଲୋକ ସଂଖ୍ୟା ଅଛି, ସେମାନଙ୍କ ବୟସ କେତେ ଅଛି, ତାପରେ କେତେ ଯୁବପିଢ଼ି ଅଛନ୍ତି, ସେମାନଙ୍କ ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି, ଆଉ ତାଙ୍କର ଜୀବନମାନଟା କେମିତି ଅଛି, ଆଉ ସେମାନଙ୍କ ପାଇଁ ଗୋଟେ କିପରି ଭାବରେ ନୂଆ ନୂଆ ଯୋଜନା ତିଆରି କରିବା, ଆଉ ଦେଶକୁ ଆଗକୁ ନେବା, ସେଥିପାଇଁ ଜନଗଣନାଟା ବହୁତ ଜରୁରୀ ଅଟେ।
0: ତେବେ ଜନଗଣନାଟା କାହିଁକି ଆବଶ୍ୟକ ଭାଇ?
1: ଦେଖନ୍ତୁ ଭାଇ, ଜନଗଣନାରେ ନା ସମସ୍ତ ଲୋକ ସଂଖ୍ୟା, ସେମାନଙ୍କ ବୟସ, ଶିକ୍ଷା, ସେମାନଙ୍କ ପେଶା, ଆୟ, ଆଉ ଆମକୁ ଦେଖିବାକୁ ଗଲେ ସେମାନଙ୍କ ଘରବାସ ଇତ୍ୟାଦି ସମ୍ପର୍କରେ ଗୋଟେ ସଠିକ ସୂଚନାଟା ମିଳିଥାଏ। ଏଇଟା ଗୋଟେ ତାର ପ୍ରକ୍ରିୟା ଅଛି ସଂଗ୍ରହ କରିବାଟା, ଆଉ ଏଇଟା ନା ପ୍ରତି 10 ବର୍ଷରେ ହୋଇଥାଏ, ଆଉ ଏହା ଦେଶର ଉନ୍ନତି ପାଇଁ ଏହାଟା ବହୁତ ଆବଶ୍ୟକ ଅଟେ। କାହିଁକି ନା କି ଯୋଜନା ପ୍ରସ୍ତୁତି ପାଇଁ ବହୁତ

0: ଆବଶ୍ୟକ ଅଟେ। ଯେପରି ଦେଖନ୍ତୁ ଜନଗଣନାର ତଥ୍ୟ ଉପରେ ଆଧାର କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରସ୍ତୁତ କରେ, ଆଉ ଆମର ଯୋଉ ସମ୍ପଦ ବଣ୍ଟନ ହେଲା ଯେମିତିକି ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ, ରାସ୍ତା, ପାଣି ଇତ୍ୟାଦି ସୁବିଧା କେଉଁଠିକି କେତେ ଆବଶ୍ୟକ ତାହା ଜଣାପଡ଼େ। ଆଉ ଆମର ରହିଲା ଜନସଂଖ୍ୟା ତଥ୍ୟ ଜଣାପଡ଼େ, ଯେପରିକି ଦେଶର କେତେ ଲୋକ ସଂଖ୍ୟା ଅଛି, ବୃଦ୍ଧି ହାର କେତେ, ଲିଙ୍ଗ ଅନୁପାତ ଇତ୍ୟାଦି ଇତ୍ୟାଦି ତଥ୍ୟ ମିଳିଥାଏ। ଆଉ ରହିଲା ଆମର ରୋଜଗାର ଓ ଶିକ୍ଷା ଯୋଜନା, ଯେମିତିକି କେତେ ଲୋକ ବେକାର ରହିଲେ, କେତେ ଶିକ୍ଷିତ ରହିଲେ, ଏହା ଭିତ୍ତି କରି ଗୋଟେ ଯୋଜନା କରାଯାଏ। ଆଉ ରହିଲା ଆମର କଣ କହନ୍ତି ନା ସରକାରୀ ସେବା ଉନ୍ନତି, ହସ୍ପିଟାଲ, ସ୍କୁଲ, ପୋଲିସ ସେବା ଇତ୍ୟାଦି ଆଦିକୁ ଭଲ ଭାବରେ ଗୋଟେ ବିକଶିତ କରିବାରୁ ସହାୟତା କରିଥାଏ। ଆଉ ରହିଲା ଆମର କଣ କହନ୍ତି ଯୋଉ ସମାଜର ଅବସ୍ଥା ବୁଝିବା, ଦାରିଦ୍ରତା, ଶିକ୍ଷାମାନ, ଜୀବନମାନ ଇତ୍ୟାଦି ବିଷୟରେ ଗୋଟେ ସଠିକ ଧାରଣା ମିଳିଥାଏ। ଆଉ ଜନଗଣନା ହେଉଛି ଗୋଟେ ଦେଶର ଆମର ଗୋଟେ ଆଇନା ସମାନ, କାରଣ ଏହା ଦେଶର ଗୋଟେ ବର୍ତ୍ତମାନ ଅବସ୍ଥାକୁ ଗୋଟେ ଦେଖାଏ, ଆଉ ଆମର ଭବିଷ୍ୟତର ଉନ୍ନତି ପାଇଁ ଗୋଟେ ମାର୍ଗଦର୍ଶନ କରିଥାଏ। ଆଉ କଣ ନା ଏଥର ଲାଗି ଜନଗଣନା ଅତ୍ୟନ୍ତ ଆବଶ୍ୟକତା ବି।
1: ତେବେ ଭାଇ, ଗୋଟେ ବିକାଶଶୀଳ ଦେଶ ପାଇଁ ଜନଗଣନା କାହିଁକି ଆବଶ୍ୟକ ବା କେତେ ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
0: ଦେଖନ୍ତୁ, ବହୁତ ଆବଶ୍ୟକତା, କାରଣ ଗୋଟେ ବିକାଶଶୀଳ ଦେଶ ଲାଗି ତ ଜନଗଣନା ବିଶେଷ ଭାବେ ଅତ୍ୟନ୍ତ ଆବଶ୍ୟକ, କାରଣ ଉନ୍ନତିର ଭିତ୍ତି ସୃଷ୍ଟି କରସି। ବିକାଶଶୀଳ ଦେଶ ପାଇଁ ଜନଗଣନା କାହିଁକି ଆବଶ୍ୟକ ନା ଗୋଟେ ଠିକ ଯୋଜନା ତିଆରି କରେ। ଦେଖନ୍ତୁ, ବିକାଶଶୀଳ ଦେଶରେ ସମସ୍ୟା ଅଧିକ ଥାଏ, ଆପଣ ଜାଣେ, ଜନଗଣନା ତଥ୍ୟ ଦ୍ୱାରା ଗୋଟେ ସରକାର ଠିକ ଯୋଜନା ପ୍ରସ୍ତୁତ କରେ, ଆଉ ଆମର ସୀମିତ ସମ୍ପଦରେ ଗୋଟେ ସଠିକ ବ୍ୟବହାର ହୁଏ। ଏହିପରି ଭାବରେ କି ଦେଶର ସମ୍ପଦ କମ୍ ଥାଏ, ତେଣୁ କେଉଁଠି କେତେ ଆବଶ୍ୟକତା ତାହା ଜଣାପଡ଼ି ଭଲ ଭାବେ ବଣ୍ଟନ କରାଯାଏ। ଆଉ ରହିଲା ଆମର ଦରିଦ୍ରତା ଓ ବେକାରୀ ସମସ୍ୟା ହ୍ରାସ ହୁଏ, କେଉଁ ଅଞ୍ଚଳରେ ଦରିଦ୍ରତା ବା ବେକାରୀ ଅଧିକ ସେଥିପାଇଁ ବିଶେଷ ଯୋଜନା ନେବାର ସହାୟତା କରେ। ଆଉ ଆମର ରହିଲା ଶିକ୍ଷା, ସ୍ୱାସ୍ଥ୍ୟ ଉନ୍ନତି, କେଉଁଠି ସ୍କୁଲ ବା ହସ୍ପିଟାଲ ଆବଶ୍ୟକ ତାହା ଜଣାପଡ଼େ, ଯାହା ଉନ୍ନତି ଓ ତ୍ୱରାନ୍ୱିତ କରେ। ଆଉ ଆମର ରହିଲା ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ଜନସଂଖ୍ୟା ବେଶୀ ଥିଲେ ବିକାଶରେ ବାଧା ହୁଏ, ତେଣୁ ତଥ୍ୟ ଆଧାରରେ ଗୋଟେ ନିୟନ୍ତ୍ରଣ ଯୋଜନା କରାଯାଇପାରିବ। ଆଉ ଆମର ରହିଲା ରୋଜଗାର ସୃଷ୍ଟି, କେଉଁ କ୍ଷେତ୍ରରେ କେତେ ଲୋକ ଅଛନ୍ତି ଜାଣି ଗୋଟେ ନୂଆ ଚାକିରି ସୃଷ୍ଟି ପାଇଁ ଗୋଟେ ନୂଆ ନୂଆ ପଦକ୍ଷେପ ନିଆଯାଏ। ଆଉ ଆମର ରହିଲା ସାମାଜିକତା ସମତା ରକ୍ଷା, ମାନେ କି ଦୁର୍ବଳ ଓ ପଛପଡା ବର୍ଗ ଉନ୍ନତି ପାଇଁ ଗୋଟେ ଭଲ ନୀତି ଗଠନ କରିବାରେ ଯାହାକି ସହଯୋଗ କରିବ। ଆଉ ଦେଖିବାକୁ ଗଲେ ଜନଗଣନା ବିକାଶଶୀଳ ଦେଶ ପାଇଁ ଗୋଟେ ଦିଗଦର୍ଶକ ଭଳି କାମ କରେ, ଆଉ ଆମର ଏ ଦେଶ ଗୋଟେ ଦୃଢ଼ ଓ ସମୃଦ୍ଧ ଭାବରେ ଗୋଟେ ସହାୟତା କରେ। ଆଉ
1: ତେବେ ଭାଇ, ଆପଣ ତ ଜାଣିଛନ୍ତି ଯେ ଆମର ଭାରତ ଏବଂ ଚାଇନା ଭଳି ଦେଶ ଗୁଡିକ ଯୋଉଠିକି ଜନସଂଖ୍ୟା ବିସ୍ଫୋରଣ ଦେଖାଯାଉଛି, ସେଠାରେ ଜନଗଣନାର କଣ ଆବଶ୍ୟକତା ରହିଛି?
0: ଦେଖନ୍ତୁ, ଜନସଂଖ୍ୟା ବିସ୍ଫୋରଣ ନିୟନ୍ତ୍ରଣ ପାଇଁ କିଛି ଗୋଟେ ଆବଶ୍ୟକତା ପଦକ୍ଷେପ ଅତ୍ୟନ୍ତ ଜରୁରୀ ଅଟେ, କାରଣ ଏ ପଦକ୍ଷେପ ଗୁଡିକ ଦେଶର ଗୋଟେ ସମତୁଲିତ ଉନ୍ନତିକୁ ଗୋଟେ ସହାୟତା କରେ। ଦେଖ, ଜନସଂଖ୍ୟା ବିସ୍ଫୋରଣର ସମାଧାନ ପାଇଁ କେତେ ଗୁଡିକ ଆବଶ୍ୟକ ପଦକ୍ଷେପ ହେଉଛି କି ଶିକ୍ଷାର ପ୍ରସାର, ଯେମିତିକି ବିଶେଷ କରି ନାରୀ ଶିକ୍ଷା ବଢ଼ାଇଲେ ଲୋକମାନଙ୍କ ପରିବାର ଯୋଜନା ବିଷୟରେ ଗୋଟେ ସଚେତନ ହୁଅନ୍ତି। ଆଉ ଆମର ରହିଲା ପରିବାର ନିୟୋଜନ, ଯୋଉଟାକି ଫ୍ୟାମିଲି ପ୍ଲାନିଂ କହନ୍ତି, ଗର୍ଭ ନିରୋଧକ ଉପାୟ ବିଷୟରେ ଗୋଟେ ସଚେତନତା ବଢ଼ାଇ ଗୋଟେ ଛୋଟ ପରିବାରକୁ ପ୍ରୋତ୍ସାହନ ଦେବା, ବିବାହ ବୟସ ବଢ଼ାଇବା, ଶିଶୁ ବିବାହକୁ ବନ୍ଦ କରି ଗୋଟେ ଉଚିତ ବୟସରେ ବିବାହକୁ ଗୋଟେ ପ୍ରୋତ୍ସାହନ ଦେବା, ସ୍ୱାସ୍ଥ୍ୟ ସେବା ଉନ୍ନତି, ଭଲ ସ୍ୱାସ୍ଥ୍ୟ ସୁବିଧା ଦେଲେ ଶିଶୁ ମୃତ୍ୟୁ ହାର କମିଥାଏ, ଆଉ ଯାହାର ଫଳରେ କି ଲୋକ ଅଧିକ ସନ୍ତାନ ନେବାକୁ ଚାହାନ୍ତି ନାହିଁ। ସଚେତନତା କାର୍ଯ୍ୟକ୍ରମ, ଗାଁ ଓ ସହରରେ ସଚେତନତା ଅଭିଯାନ କରି ଗୋଟେ ଛୋଟ ପରିବାର ପାଇଁ ଲାଭ ବୁଝାଇବା, ତେବେ ଏହିସବୁ ଗୋଟେ ଜନଗଣନା କରିବା ଦ୍ୱାରା ହିଁ ଏହିସବୁ ଜଣାପଡ଼େ। ତେଣୁ ଆମ ଜନଗଣନା ଆମ ଦେଶ ପାଇଁ ଗୋଟେ ନିହାତି ଆବଶ୍ୟକ ଅଟେ।
1: ତେବେ ଭାଇ, ଖୁବ ସୁନ୍ଦର କଥା କହିଲେ ଯେ ସବୁ ସମାଧାନ ବିଷୟରେ ଆପଣ କହିଲେ, ଏବଂ ସେହି ସମାଧାନ ଗୁଡିକ କେବଳ ଜନଗଣନାର ଠିକ ଭାବେ ଉପଯୋଗ ହୋଇପାରିଲେ ତାହା ହୋଇପାରିବ ବୋଲି ଆପଣ କହିଲେ। ତେବେ ନିଶ୍ଚିତ ଭାବେ ଏହା ଗୋଟିଏ ଠିକ କଥା ଯେ ସଠିକ ତଥ୍ୟ ସଂଗ୍ରହ ପରେ ହିଁ ଗୋଟେ ଦେଶର ବିପଦ ଗୁଡିକର ସମାଧାନ ହୋଇପାରିବ। ତେବେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଭାଇ, ଆପଣ ବହୁତ କଥା କହିଲେ ଜନଗଣନା ବିଷୟରେ ଏବଂ ଜନସଂଖ୍ୟା ବୃଦ୍ଧି ସମ୍ପର୍କରେ ମଧ୍ୟ ବହୁତ କିଛି କହିଲେ ଏବଂ ଏହାର ଆବଶ୍ୟକତା ବିଷୟରେ ମଧ୍ୟ ବହୁତ କିଛି କହିଲେ। ନିଶ୍ଚିତ ଭାବେ ଏହା ଆମର

0: ବନ୍ଧୁମାନଙ୍କ ପାଇଁ ଉପାଦେୟ ହୋଇପାରିବ। ତେବେ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ବର୍ତ୍ତମାନ ଆପଣଙ୍କର ବିଦାୟ ନଉଛୁ ଭାଇ, ରହିଲୁ, ନମସ୍କାର।
1: ନମସ୍କାର। ତେବେ ସାଥୀ, ଶୁଣିଲେ ତ ଗୋଟିଏ ସାକ୍ଷାତକାର ଯେଉଁଥିରେ ନାରାୟଣ ଭାଇ ଜନଗଣନା ସମ୍ପର୍କରେ ବହୁତ କିଛି କହିଲେ ଏବଂ ଏହାର ଆବଶ୍ୟକତା ବିଷୟରେ ମଧ୍ୟ କହିଲେ। ଆଶା କରୁଛି ଏହା ନିଶ୍ଚିତ ଆପଣମାନଙ୍କୁ ଭଲ ଲାଗିଥିବ ଏବଂ ଆପଣଙ୍କର ଉପଯୋଗୀ ହୋଇପାରିବ।
2: ତେବେ ସୁଶୀଲ, ଜାଣିଛୁ ସାହିତ୍ୟର ଏକ ସୁନ୍ଦର ଅଂଶ ହେଉଛି କବିତା। କବିତା ମାଧ୍ୟମରେ ମଣିଷର ଭାବନା, ଅନୁଭୂତି ଓ କଳ୍ପନା ସୁନ୍ଦର ଭାବେ ପ୍ରକାଶ ପାଏ। ଶବ୍ଦର ସୁର ଓ ଭାବର ମାଧୁର୍ଯ୍ୟ କବିତାକୁ କରେ ଅଧିକ ଆକର୍ଷଣୀୟ।
1: ହଁ ଦିଦି, ତେବେ ଚାଲ ଶୁଣିବା କିଛି କବିତା ଯାହାକୁ ପଢି ଶୁଣାଉଛନ୍ତି ପୁନମ ପ୍ରିୟା ପଟ୍ଟନାୟକ।
3: ମୋର ପ୍ରଥମ କବିତା, ଭକତର ଚୂଡାମଣି। ଜଗନ୍ନାଥ ବସିଲେ ଘୋଡ଼ା ଉପରେ, ଜଗନ୍ନାଥ ବସିଲେ ଘୋଡ଼ା ଉପରେ, ତୀକ୍ଷ୍ଣ ଖଣ୍ଡାକୁ ଧରି ହାତରେ। କି ସୁନ୍ଦର ଦୃଶ୍ୟ ସତରେ, ପ୍ରତିବର୍ଷ ପ୍ରଭୁ ଏହି ରୂପରେ। ଅନ୍ୟାୟକୁ ହରିବା ପଛରେ, କମିବା କଥା ତ ପଛରେ ଥାଉ, କମିବା କଥା ତ ପଛରେ ଥାଉ, ହିଂସାରେ ଲୋକେ ହେଲେ ଦାଉ ଦାଉ। ନିଜ ପରଭାବ ଗଲାଣି ଉଭେଇ, ନିଜ ପରଭାବ ଗଲାଣି ଉଭେଇ, ମରଣ ଜନ୍ତା ଦେଲାଣି ସଜେଇ। ମୁଁ ନାମେ ଶବ୍ଦ କରେ ଗର୍ଜନ, ମୁଁ ନାମେ ଶବ୍ଦ କରେ ଗର୍ଜନ, ନାହିଁ କିଏ ଆଉ ବନ୍ଧୁ ପ୍ରିୟଜନ। ଯୁଗ ଯୁଗ ଧରି ଧରାରେ ଅବତରି, ଯୁଗ ଯୁଗ ଧରି ଧରାରେ ଅବତରି, ନେଇ ନ ପାରିଲ ଅନ୍ୟାୟକୁ ହରି। ପ୍ରସବର କଷ୍ଟ ଗଲାଣି କମି, ପ୍ରସବର କଷ୍ଟ ଗଲାଣି କମି, ବୃଦ୍ଧର ଅଶ୍ରୁ ଯାଉନି ଥମି। ବିଜ୍ଞାନ ଗଲା ଅଜ୍ଞାନ ନେଇ, ସମତା ବସିଛି ଅନାଥ ହୋଇ। ବିଜ୍ଞାନ ଗଲା ଅଜ୍ଞାନ ନେଇ, ସମତା ବସିଛି ଅନାଥ ହୋଇ। ଲୋକେ ବୋଲନ୍ତି ଭକତର ଅଟୁ ଚୂଡାମଣି, ଲୋକେ ବୋଲନ୍ତି ଭକତର ଅଟୁ ଚୂଡାମଣି, ବାମନ ରୂପେ ନେଲୁ ବଳିକୁ ଜିଣି, ବାମନ ରୂପେ ନେଲୁ ବଳିକୁ ଜିଣି। ଆଜି ପ୍ରଭୁ ପୁଣି କରୁଛି ଗୁହାରି, ଆଜି ପୁଣି ପ୍ରଭୁ କରୁଛି ଗୁହାରି, ଗରିବର ଦୁଃଖ ଯାଉ ଅପସରି। ପ୍ରତିଦିନ ପ୍ରଭୁ ଏହି ରୂପରେ, ରୁହନ୍ତୁ ଆପଣ ଭକ୍ତ ହୃଦୟରେ। ମାରି ଚାଲିବ ସେ ମିଥ୍ୟା କପଟକୁ, ମାରି ଚାଲିବ ସେ ମିଥ୍ୟା କପଟକୁ, ଶାନ୍ତି ମିଳିବ ଯେ ତା ହୃଦୟକୁ। ରାମ ରାଜ୍ୟ ହେବ ଏ ଜଗତ, ପ୍ରଭୁ ସଙ୍ଗେ ସୁଖୀ ହେବ ଏ ଭକତ, ପ୍ରଭୁ ସଙ୍ଗେ ସୁଖୀ ହେବ ଏ ଭକତ। ମୋର ଦ୍ୱିତୀୟ କବିତା, ବଡ଼ ପ୍ରାଣ। ନଅ ମାସ ପ୍ରସବ ବେଦନା ମା ଯେ ପାଏ, ବାପାଙ୍କ ସ୍ନେହ ଏ ଜୀବନେ କି ଯାଏ, ବାପାଙ୍କ ସ୍ନେହ ଏ ଜୀବନେ କି ଯାଏ। ମାର ଲାଳନ କିଏ ପାରିବ ଭୁଲି, ମାର ଲାଳନ କିଏ ପାରିବ ଭୁଲି, ବାପାଙ୍କ କାନ୍ଧେ କିଏ ନଥିବ ଝୁଲି। ମାର ରାନ୍ଧଣା ଅମୃତ ସମ, ବାପାଙ୍କ ତ୍ୟାଗ ସର୍ବୋତ୍ତମ, ମାର ରାନ୍ଧଣା ଅମୃତ ସମ, ବାପାଙ୍କ ତ୍ୟାଗ ସର୍ବୋତ୍ତମ। ମା ପାଇଁ ଯେ ସବୁ ଭାବନ୍ତି, ବାପାଙ୍କ ପ୍ରେମକୁ କିଏ ବୁଝନ୍ତି। ଗାଳି ଗୁଲଜ ମାଡ଼ ଯେ ଦିଅନ୍ତି, ରାତିରେ ତକିଆ ଧରି ସେ କାନ୍ଦନ୍ତି। ଗାଳି ଗୁଲଜ ମାଡ଼ ଯେ ଦିଅନ୍ତି, ରାତିରେ ତକିଆ ଧରି ସେ କାନ୍ଦନ୍ତି। ସଫଳତା ପାଇଁ ମା ଖୁସି ଅଛି, ସଫଳତା ପାଇଁ ମା ଖୁସି ଅଛି, ବାପାଙ୍କ ଗର୍ବର ନାହିଁ ସୀମା କିଛି। ମା ମୋତେ ଜନ୍ମ କଲେ, ବାପାଙ୍କ ଅବଦାନ କି ଭୁଲିବି ଭଲେ। ମୁଣ୍ଡ ଝାଳ ତୁଣ୍ଡେ ମାରି ପାଠରେ ମୋତେ କଲ ପାରି। ଜୀବନ ସଞ୍ଚୟ ଅନ୍ୟକୁ ଦେଲ, ହାତ ଦେଇ ମୋତେ ବାହାଜେ କଲ। ଜୀବନ ସଞ୍ଚୟ ଅନ୍ୟକୁ ଦେଲ, ହାତ ଦେଇ ମୋତେ ବାହାଜେ କଲ। ଜନ୍ମଟି ବେଳୁ ବାପା ଯେ ତମେ, ପ୍ରେମ ଯେ ଦେଲ ସେ କେବେ ନ କମେ। ଜନ୍ମଟି ବେଳୁ ବାପା ଯେ ତମେ, ପ୍ରେମ ଯେ ଦେଲ ସେ କେବେ ନ କମେ। ତମେ ବାପା ଧୈର୍ଯ୍ୟ ଯେ ମୋର, ତମ ବିନା ଜୀବନ କଳ୍ପନା ପାର। କେବେ ପାରେନି ମୁଁ ଦେଖି ତୁମ ଲୁହ, ଯେତେ ଦୁଃଖ ଅଛି ଖୋଲି ମୋତେ କୁହ। ଜାଣିଛି ନୁହେଁ ମୁଁ ବଡ଼ ଜେଜେମା ସମ, ଚେଷ୍ଟା କରି ହରିବି ଦୁଃଖ ଯେ ତମ। ତୁମ ହସ ବାପା ମୋ ଧୈର୍ଯ୍ୟ ଜାଣ, ତୁମେ ଅଟ ମୋ ବଡ଼ ପ୍ରାଣ। ତୁମ ହସ ବାପା ମୋ ଧୈର୍ଯ୍ୟ ଜାଣ, ତୁମେ ଅଟ ମୋ ବଡ଼ ପ୍ରାଣ।
1: ଆଚ୍ଛା ଦିଦି, ତମେ ଦେଖୁଛ ତ ଆଜିକାଲି ଖରା କେତେ ବଢିଲାଣି।
4: ହଁ, ବହୁତ ଖରା ହଉଛି।
1: ଆଉ ଜାଣିଛ, ଏହି ଖରାରେ ଅଂଶୁଘାତର ବହୁତ ଆଶଙ୍କା ଅଛି।
4: ହଁ, ଠିକ କହିଲୁ। ବାକି ତୁ ଜାଣିଛୁ ନା ନାହିଁ ତାର ଲକ୍ଷଣ କଣ କଣ ରହିଛି?
1: ହଁ ଜାଣିଛି, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହୋଇଯିବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହୋଇଯିବା କିମ୍ବା ବାତ ମାରିବା।
4: ଆଉ କିଛି ତାର ସତର୍କତା ଅବଲମ୍ବନ କରିବା ମଧ୍ୟ ଦରକାର, ଯେମିତି ଦିନ 11:00-3:00 ମଧ୍ୟରେ ଖରା ତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ।

0: ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ।
1: ଆଉ ହଁ ଦିଦି, ଏହାର କେତେଟା ପ୍ରତିକାର ହେଉଛି, ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯିବା, ORS, ଚିନି ଲୁଣ ସର୍ବତ, ସାଦା ପାଣି ପିଇବା, ପୋଷାକ ଯଥାସମ୍ଭବ ଖୋଲିଦେବା, ମୁଣ୍ଡ ଧୋଇଦେବା, ଓଦା କପଡ଼ାରେ ପୋଛିବା, ରୋଗୀଙ୍କୁ ପଙ୍ଖା କରିବା, ଏସି ପବନରେ ତାଙ୍କୁ ଶୁଆଇବା ଏବଂ ପାଣି ପିଇବାକୁ ଦେବା, ଏବଂ ଏଥିସବୁ ମଧ୍ୟରେ ଅବସ୍ଥାରେ ଯଦି ଉନ୍ନତି ନ ହୁଏ ଡାକ୍ତରଖାନାକୁ ତୁରନ୍ତ ନେଇଯିବା।
0: ଆଉ ହଁ, ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ଥାଏ, ସେଥିପାଇଁ ସେମାନଙ୍କୁ ସବୁବେଳେ ସତର୍କତାକୁ ଅବଲମ୍ବନ କରିବା ନିହାତି ଦରକାର।
1: ତେବେ ହଁ ସାଥୀ, ଏଥିସହିତ ଆଜିର କାର୍ଯ୍ୟକ୍ରମର ସମସ୍ତ ପର୍ଯ୍ୟାୟ ସମାପ୍ତ ହୋଇଯାଇଛି। ତେବେ ଆଜିର କାର୍ଯ୍ୟକ୍ରମ ସମାପ୍ତି ପୂର୍ବରୁ ଆପଣଙ୍କ ପାଇଁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ତେବେ ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଶୁଣିବେ ଗୋଟିଏ ସମ୍ପାଦକୀୟ ଯାହାର ବିଷୟ ରହିଛି ଡିଜିଟାଲ ଇଣ୍ଡିଆ, ଏବଂ ଗୋଟିଏ ଆଲୋଚନା ଯାହାର ବିଷୟ ରହିଛି ଉଦ୍ୟୋଗ ବିକାଶର ମହାମନ୍ତ୍ର ଏବଂ କିଛି ବିଜ୍ଞାନ ବିଚିତ୍ରା।
1: ତେବେ ହଁ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତାହା ବିଷୟରେ ଆମ ନିକଟକୁ ମତାମତ ପଠାଇବାକୁ ମଧ୍ୟ ଯେପରି ନ ଭୁଲନ୍ତି। ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ SMS, ଭଏସ୍ SMS ଏବଂ ଇମେଲ ମଧ୍ୟ କରିପାରିବେ। ଆମ ନିକଟକୁ SMS ଏବଂ ଭଏସ୍ SMS କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 9438268568 ଏବଂ ଆମ ନିକଟକୁ ମେଲ୍ କରିବା ପାଇଁ ଆମର ମେଲ୍ ଆଇଡିଟି ହେଲା airjaipur@gmail.com।
0: ତେବେ ସାଥୀ, ଆପଣମାନଙ୍କର ସୁନ୍ଦର ସୁନ୍ଦର ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ
1: ଆଉ ମୁଁ ସୁଶୀଲ କୁମାର ସାହୁ। ରହିଲୁ ସାଥୀ, ନମସ୍କାର।

0: ବେଶୀ ସୁବିଧା ଦେଲା ନିଆ ପା ସେଠି ହେଲେ ନାଇଁ କି ଶୁନ ମୁଇଁ ଯାଇଲି ଆଇ ଲକ୍ଷ୍ମୀ ବସେ ସେ ଡ୍ରାଇଭର ବାବୁ ସଙ୍ଗ ନାଇଁ କି କଥାବାର୍ତ୍ତା ହେଇଦେଲି
1: କାହିଁ
0: କାହିଁ ସୁବିଧା ମାନେ ମିଳିଲାନି ଆଲେ ଜାଣୁ
1: ସତେ କି
0: ଶୁନ
2: ଆଲେ ବାବୁ ଜୁହାର ଲାଗ ନମସ୍କାର ବଡ଼ ଭାଇ ତମର ନାଁ କହିଦିଅ ବାବୁ ପରିଚୟ ଦିଅ
3: ମୋ ନାଁ ମହାବୀର ସିଂ ଖୋସଲା ମୁଁ ଆମ୍ବାଗୁଡ଼ାର ମୋ ଲକ୍ଷ୍ମୀ ବସ୍ ଚଲାଏ ଜୟପୁର ଜୋନ୍ରେ
2: କଣ ରୁଟ୍ ଲୋକ ଚାଲିଲେ ଆସିନି ବାବୁ
3: ମୋ ଜୟପୁର ଟୁ ଗଡ଼ପଦର ବାଲିଆରୁ ଡଙ୍ଗର ଛିଚି ଦେଇ ବାରେଣୀପୁର ଯାଇ ଆସୁଛି
2: ହେଲେ ବାବୁ ଏ ଲକ୍ଷ୍ମୀ ବସ୍ ତାନେ କାହିଁ କାହିଁ ସୁବିଧା ଅଛି ବୋଲେ ଏବେ ଦେଖା ଡଗରା ଡଗରି ମନ ଜନ ବସିଲାଇନି ପିଲା ଡୁକି ମନ ତାଙ୍କର ପାଇଁ କାହିଁ କାହିଁ ସୁବିଧା ଅଛି ବୋଲେ ଭଡ଼ା କେତେ ନେଲାଇନି
3: ଲେଡିଜ ମାନଙ୍କୁ 5 ଟଙ୍କା ନଉଛୁ କିଲୋମିଟର ହିସାବରେ ଆଉ କିଲୋମିଟର କୁ ଟଙ୍କା ଯାଉଛି ଆଉ ବଏଜ ମାନଙ୍କୁ ଯାଉଛି କିଲୋମିଟର କୁ ଟଙ୍କା ଯାଉଛି ଆଉ ଏଠିର ଯଦି ଜୟପୁର ଯଦି ଗାଡି ଯଦି ଚଢିବେ ଯୋଉ ବଏଜ ମାନେ ଆଉ ସେମାନଙ୍କୁ ବାଲିଆ ଗଲେ 10 ଟଙ୍କା ଆଉ ଷ୍ଟୁଡେଣ୍ଟ ଯଦି ଯିବେ ପ୍ଲସ ଟୁ ପିଲାମାନଙ୍କୁ ସେମାନଙ୍କୁ ପୁରା ଫ୍ରି ରହିବ ଷ୍ଟୁଡେଣ୍ଟ ବଏଜ ହଉ କି ଜେନ୍ସ ହଉ ପ୍ଲସ ଟୁ ପିଲା ପର୍ଯ୍ୟନ୍ତ ଯେ ୟୁନିଫର୍ମରେ ଥିବାର ଅଛି ଆହୁରି ଯେ କି କ୍ଲାସ ଯାଉଥିବାର ଅଛି ଆଉ ଆମର ଗାଡିର ସୁବିଧା ଅଛି ଏହା ଯେ 43 ସିଟେଡ ଅଛି ଆଉ ଫାଷ୍ଟ ଏଡ୍ ଅଛି ଏମର୍ଜେନ୍ସି ପାଇଁ ତାପରେ ସେଫ୍ଟି ପାଇଁ କ୍ୟାମେରା ଅଛି ଏଆଇ କ୍ୟାମେରା ଅଛି 6 କ୍ୟାମେରା ଅଛି ଏମର୍ଜେନ୍ସି କଣ ପ୍ରୋବ୍ଲେମ ଯଦି ଗାଡିର କିଛି ଯଦି ଡିଫଲ୍ଟ ଆଇବ ତ ସାଇରନ୍ ବାଜିବ ତାପରେ ଏମର୍ଜେନ୍ସି ଡୋର ଅଛି ଇତ୍ୟାଦି ଏସବୁ ଅନେକ ପ୍ରକାର ସୁବିଧା ଆମେ ପାଇବୁ ଗାଡିରେ ସନ୍ରୁପ୍ ଅଛି ଯୋଉଟାକି ଏବେ ଖରାଦିନ ଚାଲିଛି ସନ୍ରୁପ୍ରେ ଯଦି ଗରମ ଲାଗିବ ଏଇଟା ତ ନନ୍ ଏସି ନା ପଞ୍ଚାୟତରେ ବୁଲୁଛି ତ ନନ୍ ଏସି ଗାଡି ସନ୍ରୁପ୍ ଯୋଉଟା ଅଛି ଗରମ ଲାଗିଲେ ସେ ସନ୍ରୁପ୍ ଗାଡି ହବ ଇତ୍ୟାଦି ଆମର ଗାଡି ଅଛି ତା ସାଙ୍ଗରେ ଆମର କୋରାପୁଟିଆ ଗାଡିରେ ଆଉ କୋରାପୁଟିଆ ଲୋକ ମ୍ୟୁଜିକ୍ ଶୁଣିବାକୁ ବେଶୀ ପସନ୍ଦ କରୁଛି ମ୍ୟୁଜିକ୍ ବି ସିଷ୍ଟମ୍ ଅଛି ଆହୁରି ଷ୍ଟପେଜ୍ କୁ ଷ୍ଟପେଜ୍ ଆମ ଗାଡି ରହିବ
2: ହେଲେ ଦିନକେ କେତେଟା ବେଳେ ଗାଡି ଚାଲିଛି ବାବୁ
3: ସକାଳେ ଆମ ଗାଡି ଫାର୍ଷ୍ଟ ଆୱାରରେ ବାହାରିବ ସକାଳେ 6 ଜୟପୁର ବସ୍ଷ୍ଟାଣ୍ଡରୁ ଗଭର୍ଣ୍ଣମେଣ୍ଟ ବସ୍ଷ୍ଟାଣ୍ଡରୁ ଛାଡ଼ିବ ଫାର୍ଷ୍ଟ ରୋଡ୍ ହଉଛି ବର୍ତ୍ତମାନ 6 ଛାଡ଼ିଲେ ବାଲିଆ 6:20 ପହଞ୍ଚି ଯାଉଛି ଆଉ ବାଲିଆରୁ ଡଙ୍ଗର ଛିଚି ଦେଇକି ଆସୁଛି କିନ୍ତୁ ଏବେ ସେ ରାସ୍ତା ବନ୍ଦ ଥିବାରୁ ଫେରୁଛି ରିଟର୍ନ ସି ରୋଡ୍ରୁ ଆସିକି ଡାଇରେକ୍ଟ ଜୟପୁର ଆସିକି ବାରେଣୀପୁର ଯାଉଛି ବାରେଣୀପୁରରେ 6:50 ଲାଗୁଛି ପୁଣି ରିଟର୍ନ ଆସୁଛି ବାଲକ୍ରିଷ୍ଣ ହୋଟେଲରେ 7:00 ପହଞ୍ଚୁଛି ସେଠିରୁ ଗଡ଼ପଦର ଯାଉଛି 7:20 ପହଞ୍ଚି ଯାଉଛି 7:30 ଗଡ଼ପଦରୁ ଛାଡ଼ିକି ପୁଣି ରିଟର୍ନ ଆସୁଛି ଜୟପୁରରେ ଜୟପୁର ବାରେଣୀପୁର ଆସୁଛି ଓ 8 ଜୟପୁରରୁ ଆହୁରି ଥରେ ବାଲିଆ ଯାଉଛି ବାଲିଆରୁ ଆସିକି ପୁଣି 8:30 ବାହାରିକିରି ବାଲିଆରୁ 9 ପହଞ୍ଚୁଛି ଜୟପୁର ଆମର ଫାର୍ଷ୍ଟ ଟ୍ରିପ୍ ସରୁଛି ସେମିତି 3 ଟ୍ରିପ୍ ଆମ ଗାଡିରେ ସୁବିଧା ପାଇବେ ଗୋଟେ ଟ୍ରିପ୍ କୁ 2 ଯିବା ଆସିବା ହେବେ ସେମିତି 3 ଟ୍ରିପ୍ରେ 6 ଯିବା ଆସିବା କଲେ ଆମର ଗାଡି ଲକ୍ଷ୍ମୀ ବସ୍ ଏହା ସୁବିଧା ପାଇବେ
2: ହେଲେ ବାବୁ ଆରି ପିଲା ଟୁକି ମନର ପାଇଁ ଫ୍ରି କି କେମିତି
3: ହଁ ବିଲକୁଲ ଫ୍ରି ଯୋଉଟାକି ଆମର ଷ୍ଟୁଡେଣ୍ଟ ମାନଙ୍କର 1 କହିଲେ ଏବେ ଟିକେ ଆଗରେ 1 ପ୍ଲସ ଟୁ ପର୍ଯ୍ୟନ୍ତ ଆମ ଯୋଉ ଷ୍ଟୁଡେଣ୍ଟ ୟୁନିଫର୍ମରେ ଥିବେ କି ଆଇ କାର୍ଡ ଧରିଥିବେ ସେମାନଙ୍କୁ ଫ୍ରି
2: ନା ଏବେ ଯୋଉ ସାନ ପିଲା ମାନେ 1 5 ଯୋଉ ସାନଟା ମାନେ ନାଚ
3: ନାଇଁ ସେମାନଙ୍କୁ 1 ବର୍ଷରୁ 5 ବର୍ଷ ସେ ପିଲାମାନଙ୍କୁ 4 ପିଲାମାନଙ୍କର ଟିକେଟ୍ଟା କାଟୁଛୁ ବାକି ଆଉ ହ୍ୟାଣ୍ଡିକାପ୍ ମାନଙ୍କର ପୁରା ଫ୍ରି ଏଇ ଜିନିଷ ଇମ୍ପୋର୍ଟାଣ୍ଟ ଯୋଉଟାକି ହ୍ୟାଣ୍ଡିକାପ୍ ମାନଙ୍କର ପୁରା ଫ୍ରି ତାଙ୍କୁ ମାଗଣାରେ ନିଆହବ ମାଗଣାରେ ଅଣା ହବ ଫାର୍ଷ୍ଟ ସିଟ୍ ଦିଆହବ ତାଙ୍କୁ ସିଟ୍ ଦିଆଯିବ ତାଙ୍କୁ ଆଉ ଗୋଟେ କଥା ଖରା ଦିନରେ ପାଣି ସୁବିଧା ବି ଆମେ ରଖିଥାଉଛୁ ପୁରା ବସ୍ଷ୍ଟାଣ୍ଡର ପାଣି ପୁରା ଫିଲ୍ଟର ପାଣି ଆମେ ରଖିଥାଉଛୁ ସୁବିଧା ପାଇ
2: ହେଲେ ବସ୍ ସେବା କେବେ ଆରମ୍ଭ ଲାଗବ
3: ଏଇଟା 2023 December 15 ଆମର ଗାଡି ବାହାରିଲା କିନ୍ତୁ 14 ଆମ ଗାଡି ଇନାଗ୍ରେସନ ହେଲା
2: ବୋଲେ ଏତେ ବର୍ଷ ହେଲା ଚାଲିଲାନି
3: ଏତେ ବର୍ଷ ହେଲା ଚାଲିଛି
2: ହେଲେ ଲୋକମାନେ ଜଣ ବସିକରି ଗଲାନି ସେମାନଙ୍କୁ ଏବେ ଗୋଟେ ଡ୍ରାଇଭର ହିସାବରେ ତମେ ତାଙ୍କର କାଇ କାଇ ସୁବିଧା ହେଲାନି ବୋଲି ଦେଖିଲା
3: ସେମାନଙ୍କୁ ସୁବିଧା ବୋଲେ ଦେଖ ଜେନୁଇନ୍ କଥା ମୁଁ ମୋ ହିସାବରେ ମାନେ ଯୋଉ ଏବେ ଦେଖ NH 26 ରେ ଗାଡି ହିଁ ଗାଡି ପ୍ରବଳ ଯାଉଛି ବସ୍ ଯାକ ଯାଉଛି କିମ୍ବା ଅଟୋ ଯାଉଛି କିମ୍ବା କାର୍ ଯାଉଛି କିମ୍ବା ବୋଲେରୋ ଯାଉଛି କିମ୍ବା ବାଇକ୍ ଯାଉଛି କିନ୍ତୁ ପ୍ରତ୍ୟେକ ମଣିଷରେ ଆଜି ଡେଟ୍ରେ ସମସ୍ତଙ୍କର ବାଇକ୍ ରହୁଛି ଅଟୋ ବି ରହୁଛି କିନ୍ତୁ ସୁବିଧା ସେ ଗାଁରେ ବସ୍ ଯାଇପାରୁ ନଥିଲା ତ ବସ୍ ସୁବିଧା କଲା ଗଭର୍ଣ୍ଣମେଣ୍ଟ ତ ସେଇ ହିସାବରେ ବସ୍ ଗୋଟେ ଯାଉଛ ଡିପେଣ୍ଡ ରହୁଛନ୍ତି ଲୋକ ଗାଁର ଲୋକ ଏବେ ଦେଖନ୍ତୁ ଆଜ୍ଞା ଗୋଟେ ମାନେ ଗୋଟେ ୟୁଥ୍ ପିଲା କି ୟୁଥ୍ ଲେଡି ଗୋଟେ ଆସିବ ୟୁଥ୍ ଯିଏ ବି ଆସିବେ ସେମାନେ ଆସିପାରିବେ 20 ଧରିକି 50 ପର୍ଯ୍ୟନ୍ତ ଲୋକ ନେଇକି ଏଜ୍ ର ଲୋକ ନେଇକି ସେମାନେ କାହିଁରେ ବି ମ୍ୟାନେଜ୍ ହେଇ ଆସିପାରିବେ କିନ୍ତୁ ଛୋଟ ପିଲା ଏବଂ ଉର୍ଦ୍ଧ ଲୋକ ଯିଏକି ଆସିପାରୁ ନଥିଲେ ଟାଉନକୁ ଆସିବାକୁ ତାଙ୍କର ଗୋଟେ ସ୍ୱପ୍ନ ଥିଲା ଯିଏକି ଆସିପାରୁ ନଥିଲେ ସେଇ ଲୋକମାନେ ବି ଏବେ ଆସିପାରୁଛନ୍ତି ଆଉ ଯାହା ବି କାମ ତାଙ୍କର ଜୟପୁର ଯୋଉ କାର୍ଯ୍ୟ ବି ଥିବ ସେ କାର୍ଯ୍ୟ ତାଙ୍କେ ମାନେ କରିକି ପୁଣି ଫେରସ୍ତ ହେଇପାରୁଛନ୍ତି ଗାଡି ସୁବିଧା ସକାଳେ ଆସିକି ତାଙ୍କର ଯାହା ଦିନ ଯାକ କାମ ଥିବ ଛୋଟ ମୋଟ କାମ ଥିବ ତାଙ୍କେ କାମ କାର୍ଯ୍ୟ ସରେଇକି ପୁଣି ତାଙ୍କେ ଫେରି ପାରୁଛନ୍ତି ଏତେ ତାଙ୍କେ ତ ସୁବିଧା ପାଇବା ଦରକାର ଆଉ ପାଉଛନ୍ତି ଆମେ ସେ ସୁବିଧା ସେ ଟାଇମିଂ ଦଉଛୁ
2: ଆଲୋ ବାବୁ ଏଡେ ସୁନ୍ଦର କଥା କହିଦେଲା ଆମର ରେଡିଓ ଶୁଣିତେ ଭାଇ ଭଉଣୀ ମାନଙ୍କେ ତମକେ ଜବର ଧନ୍ୟବାଦ
3: ଭାଇ ମୁଁ କଣ କହୁଥିଲି ମତେ ବି ମାନେ ଗୋଟେ ସ୍ପିଚ୍ ଦେଲି ଆଜି ଯୋଉ ଆପଣ ଯୋଉ ଡାକିଲେ ମତେ ବି ବହୁତ ଖୁସି ଲାଗିଲା ଜୟପୁର ଜୟନଗର ଆକାଶବାଣୀ ତରଫରୁ

0: ବହୁତ ଧନ୍ୟବାଦ, ମତେ ଏତିକି ପଚାରିଥିବାରୁ ମୁଁ ବହୁତ ଖୁସି ଆନନ୍ଦିତ ପାଇଛି, ଧନ୍ୟବାଦ, ନମସ୍କାର।
1: ତୁଇ ମିଶା କୋନ କୋନ ତି ଯାଇକରି ବିଡ଼ରେ ବୁଜ ଦେଖନି, କେତେ ସୁନ୍ଦର କଥା ମାନ ପଚାରିଲୁ ସାଇ ବାବୁ ମିଶା ସାଙ୍ଗ ଦେଲା।
2: ଆର କାଇଁ ଆମେ ସବୁବେଳେ ବାଟ ସେ ବାଟେ ବୁଲତେ ରହିବା ଲୋକ
1: ନାଇଁ, ସବୁ ସୁବିଧା ମାନ ମିଶା ଜାଣବାର ଅଛି କି ନାଇଁ।
2: ହେଲେ ସେ ବାବୁ ନିକ କଥା କହିଲା ଆପା, ତାକେ ଗୀତ ଶୁଣାଉ କି ନ ଶୁଣାଉ?
1: ନା ଶୁଣାଇଲେ ଆରି ଆରି ଗୋଟେ ଦିନ କାଇଟା କହିଛି କି ଆମକେ ରିସାଇ ଯାଇସିନି, ତାକେ ଆମର ଭାଇ ଭଉଣୀ ମନକେ ସବକେ ମିଶାଇ କରି ଗୋଟେ ବାଜାଇ ଦେଲେ ଯାଇ।
2: ତମର ଗୀତ ଗୋଟେ ବାଜାଇ ଦିଆ
1: ତେବେ ରହ।

0: ସବୁକେ ଆଇ ଅଂଶୁଘାତ ପରାଟା ମାନେ ହିଁ ଶିଖାଇ କି ନି
1: ଅଂଶୁଘାତ ପରାଟା ମାନେ ମିଶା ହେଇଛି ଜଙ୍ଗଲ ରେବାଟା ମନ ଚୈତ୍ର ମାସ ଏବେ ସାରିଲା ଜୟ ଲଗାଇ ଦେଲାଇନି ମୃତ୍ୟୁ ମନ ପଡି ଗଲାଇନି ଯେ ବାପା ଆମକେ ଦିନକେ ଫୋନ ଆସି ଆଛେ ଏ ଆଜ୍ଞା ଆମର ବାଡି ଲଗେ ଗୋଟେ କୁଟରା ହେଲେ ଗୋଡ ଅଧେ ପୋଡି କରି ଆଇଲା ଆଛେ
0: ତମର ହିସାବରେ ଦେଖେ ଏବେ ତମେ ଫରେଷ୍ଟ ଡିପାର୍ଟମେଣ୍ଟ ଲଗେ ଆଚାସ କାମ କରଲା ସିନି ବୋଲେ ତମର ହିସାବରେ ସବୁବେଳେ ତ ସବୁ ମାସେ ତ ଜୀବ ଜନ୍ତୁ କେ ଆରେ ଆମର ବନ ଜଙ୍ଗଲ କେ ରକ୍ଷା କରବାର ଆଛେ ଏକା ମାତ୍ର ଆମେ ଆହୁରି ଖରା ମାସେ ଏମିତି ଭୁଲ କରି ବୋଲେ କେମିତି ଯତ୍ନ ନବା ତମର ହିସାବରେ
1: ଖରା ମାସେ ଯତ୍ନ କରି ନେବା ବୋଲେ ଦେଖା ଲୋକର ଘର ଗାଈ ଗୋରୁ ଛେଲି ମେଣ୍ଢା ରେ ବାଇକି ନାଇଁ ଜଙ୍ଗଲଟା ମନ ତ ଛାଡ଼ା ସେଟାକେ ଲୋକମାନେ ହେଲେ ଗାଁ ପାଲିର ଲୋକମାନେ କା ସାହାଯ୍ୟ କରବା ମାତ୍ର ଆମର ଇ ଟାଉନର ଲୋକମାନେ ଗାଈ ଗୋରୁ ଛେଲି ମେଣ୍ଢା କେ ବୋଲେ ତାକେ ଖରା ଲଗେ କରି ସେଡୁ ବନାଇବାର ଅଛେ ଘର କେ ଲାଗି କରି ଗୋଟେ ଚାରିଟା ଖୁଣ୍ଟି ପୁତି କରି ଛାଉଣ୍ଡା ପକାଇଲେ ସେମାନେ ଟିକେ ଉଷତ୍ରେ ରେ ବାଇ
0: ହେଲା
1: ବାସି ସକାଳ ଭାତ ମନେ ନା ଦେଇ କରି ସେମାନଙ୍କେ ଖଣ୍ଡେ ନିମାନ କରି ପେଟ ଖରାପ ହେଇଛି କହିଲେ ସନ୍ଷ୍ଟ୍ରୋକ୍ ବୋଲ ବା ଏରା ବୋଲେ ସୂର୍ଯ୍ୟ କିରଣ ପ୍ରକର ପାରି କରି ସନ୍ଷ୍ଟ୍ରୋକ୍ ବୋଲ ବା ବିମାର ଆଛେ ମାରିଦେଲେ ସରି ଗାଈ ଗୋରୁ ଛେଲି ମେଣ୍ଢା ମନ ମରିଯିବା ସନ୍ଷ୍ଟ୍ରୋକ୍ ବୋଲ ବାଟା ସବୁବେଳେ ଆସି ସବୁବେଳେ ଗାଈ ଗୋରୁ ମଣ୍ଡା ମନକେ ଆସି କାହିଁକି ନେ ବୋଲେ ଖୁଲା ଆକାଶ ଲଗେ ରେ ଭାଇ
0: ସୂର୍ଯ୍ୟର
1: ପ୍ରକରଣଟା ଡାଇରେକ୍ଟ ଉପରେ ପଡ଼ସି
0: ଆମେ ସିନା ଗୋରେ ଯିବୁ
1: ସେମାନେ କାଇ ଟୁଣ୍ଡ ପିଟିଲେ ତ କହିବା ମନ ମକେ କାଇ ଛାଇ ଦରକାର ବୋଲି ଆମେ ଜାଣିକରି ଖୁଲା ପଡିଆ ଲଗେ ଗୋଟେ ଗଛ ଗୋଟେ କାଇଟା ଟାୱାର ପରାଟା ରେଲେ ହାଇ ଲଗେ ଗାଈ ଗୋରୁ ମନରେ ଭାଇ ସମାନ ସେ ବିଜୁଳି ମାରିଦେଇଛି ଗାଈ ଗୋରୁ ମଇଁଷି ଛେଲି ମେଣ୍ଢା ସବୁ ମରିଯିବା ସେଟାକେ ଧ୍ୟାନ ଦେବାର ଅଛେ ଗଡ଼ଗଡ଼ି ବର୍ଷା ହେଲେ ସେମାନଙ୍କେ ସେ ସେଡୁ ଲଗେ ଏକା ଆଣିକରି ରଖବାର ଅଛେ କ୍ଷତି ଆଣିକରି ଏ ଗୌଡ଼ିଆ ମନ ନେଇକରି ତାଙ୍କ ଫୁଲା ପଡିଆ ଛାଡିଦେଲେ ନାଏ କର୍ମା ଦେଇ ଯାଇଛି ହେଲା ସେଟା ଆର ଗୋଟେ କଥା ଏମତି ହେଲେ ମିଶା ଏବେ ଅଂଶୁଘାତ ହବ ନହେଲେ ସଂସ୍କୃତ ପରାଟା ହେଲେ ଆରେ ମୋବାଇଲ ହେଲ୍ପଲାଇନ ନମ୍ବର ଗୋଟେ ଅଛେ 1962 1962 କେ ଫୋନ କରଲେ ସେମାନେ ଗାଡି ଧରି କରି ଆଇବା ତମର ଲଗେ ତମର ଗାଈ ଗୋରୁ ଛେଲି ମେଣ୍ଢା ଖାଇଟା ହେଲା ଅଛେ ଦେଖବା ଏଟା ମାତ୍ରୁମ ସବୁ ଲୋକେ କାମ ନା ଦେ ଏଟା ମୋବାଇଲ ମୋବାଇଲ ସର୍ଭିସ ଭେଟନେରୀ ଲଗେ ଲଗେ ପାଖେ ଆମର ଜୟପୁର ଲୋଗରଟା ବୋଲେ ଏଟା
0: ବୋଲେ ଏ ଭେଟନେରୀ ଅଫିସର ନମ୍ବର କି ଏଟା ଆଇ ତିନୁ ଆଇ ଆଜ୍ଞା ମନ ଆଇ ଭାଇ
1: ଆଇ ଭାଇ ଆଇ ଭାଇ ନ ଆଇଲେ ମିଶା ସେମନ ପାଖରଟା ଏଲଆଇ ଏଲଆଇ ଆସିଷ୍ଟାଣ୍ଟ ଏଲଆଇ ମନ କର ନମ୍ବର ଦେବା ସେମନ ଯାଇ କରି ବନାଇବା ଗାଈ ଗୋରୁ ଛେଲି ମେଣ୍ଢା କେ କୋନ ଔଷଧ ପତର ସେନେ ନକ୍ସର ଦପ୍ତର କରବାଇ ସେମାନ
0: ସେମିତି କରବାର ଆକା ଅଛେ ଏବେ ଦେଖା ତମେ କହିଲା ପରେ ବନ ଜଙ୍ଗଲ ର ପଶୁ ପକ୍ଷୀ କେ ତ ଆମେ ନା କରିପାରୁ ସରିଆ ଲୋକ କି ନାଇଁ ହେଲେ ସରିଆ ଲୋକର ହାତରେ ଇଟା ଗୋଟେ କାଚ ଯେ ଆମର ଗାଈ ଗୋରୁ ଛେଲି ମେଣ୍ଢା କୁକୁଡ଼ା ମାଗଡା କେ ଆମେ ଦେଖି ପାରବା କେ ଇସି
1: କି ନାଇଁ ଗାଈ ଗୋରୁ ଛେଲି ମେଣ୍ଢା କୁକୁଡ଼ା ମାଗଡା କେ ଆମେ ଯତ୍ନ କରିକିରି
0: କାଇଟା ନ ଦେଇ ପାରିଲେ ପାନି ଲୋକ ମିଶା ତ ଦେବାକେ ପଡ଼ସି ନି
1: ଗାଈ ଗୋରୁ ମନକର ଏବେ ଟାଉନ ବୁଲାଇନି ଇରେ ବାବୁ ଖାଇ କରବାର କୁଣ୍ଡି ଗୋଟେ ବନାଇ ଦେଇ ରେବା ଇ PhD ପାନି ଲଗେ ତ ଫ୍ରି ପାନି ଆଇଲାନି ହେଲା ସେଡେ ଚିରଗୁନି ମନକେ ଅଲଗ କଣ ଡାଲେ ହେଲେ ଖଣ୍ଡେ ପ୍ଲାଷ୍ଟିକ ଗୋଟ ବାନ୍ଧି ଦେଇକରି ଖଣ୍ଡେ ପକାଇ ଦେଇ ରେବା
0: ନହେଲେ ଆମର ପ୍ରକୃତି ବୋଲେ ସବୁ ଲୋକ ବଞ୍ଚି କରି ରହିବାର ଅଛେ
1: ଦେଖା ବାପା ପ୍ରକୃତି ଆମେ ବଞ୍ଚାଇଲେ ପ୍ରକୃତି
0: ଆମକେ ସାହାଯ୍ୟ ହେଇଛି ନାଇଁ ସତ କଥା
1: ଆମକେ ପ୍ରକୃତି ମାରିଦେଇଛି
0: ନାଇଁ ସତ କଥା କହିଲି
1: ଇଏ ଜଙ୍ଗଲ ଜଳିଗଲାନି ଜଙ୍ଗଲ ଜଳିଲେ କେତେ ଅସୁବିଧା ହେଇଛି ଲୋକ ମାନେ ବୁଝବାକୁ ପଡୁଛି ଖାଲି ଗାଁ କେ ଅସୁବିଧା ନ ବୁଲା ପୃଥିବୀ କେ ଅସୁବିଧା ଜଙ୍ଗଲ ଜଳିଲେ କାର୍ବନ ଡାଇଅକ୍ସାଇଡ ବାହାରୁଛି ସେଟା ଇଏ ଆମର ପରିବେଶ କେ ପୁରା ଖରାପ କରିଦେଇଛି ଏବର ଦେଖା ଇଏ ବେଣ୍ଡ କେ ଗାଲାଇନି ଲୋକ ଜନ୍ତୁ ମାର

0: ଦେଖା ଯେ ଦୁଇ ଲଗାଇ ଦେଲା ନି ଜଙ୍ଗଲେ
1: ଆଲେ ଆଲେ ଆଲେ
0: ଜନ୍ତୁ ତ ମୋର ଭାଇ ମୋର ଭାଇ ସେ ଆଟମୋସ୍ଫିୟର ଫାଟମୋର ସର୍ତ୍ତେ ଖରାପ ହେଇଯାଇଛି, ସେ ପରିବେଶ ଖରାପ ହେଇଯାଇଛି, ସବୁ ଗୁଲା ଲୋକ ମନ ଖରାପ ହେଇଛି ଭାଇ, ଏନ୍ତା ନି ଆଚେ ଆର ଏବେ ଏମିତି ହେଇଗଲାନି ଯେ ଏ ବାବୁ ଫଟୋ ଲଗେ ଛାପା ଦେଖାଇ କରି ଏଟା ଭାଲୁ ବାବୁ ଏଟା କୁକୁଡ଼ା ବାବୁ ଦେଖାଇବା
1: କଥା। ସେ ଭାଲୁ ବୋଲା ଯେ ଆଜିକାଲି ତ ଭାଲୁ ମନ ଜନ୍ତି ସେମିତି ଉଠି ଆଇଲାନି ଖାଇକି ନେଇ ସର ଲଗେଇ ଉଠି ଆଇଲାନି, ଆଉ ଜଙ୍ଗଲ କାଟି ଦେଲାନି ଖାଇବା କେ ନ ମିଳେ ବୋଲି କରି ଉଠି ଆଇଲାନି ବୋଲି
0: ଶୁଣିଥିଲି। ଜଙ୍ଗଲ ରେ ରହିବା ଜନ୍ତୁ ହଉଛନ୍ତି ଭାଲୁ, ଆମେ ଜଙ୍ଗଲ କେ କାଟି କରି ସାଫା କରିଦେବା, ଡାଙ୍ଗ ଡାଲ ପିଟାଇ କରି କରଡି କୁଟା କାଟି କରି ଜଙ୍ଗଲ କେ ନଷ୍ଟ କରିଦେବା, ସେମନ କହନ୍ତି ଯିବା ଆପା ସେମନ ଭଗବାନ ପ୍ରକୃତିର ଦାନ ଜନ୍ତୁ ଭଗବାନ ର ଦାନ, ଆମେ ସେଟା କେ ଲାଗି କରି ତାଙ୍କର ଖାଇବାଟା ଛାତି ତାଙ୍କର କରଡି ତାଙ୍କର ମୂଲ ଫୁଲ ତାଙ୍କର ସର୍ତ୍ତେ ତ ମନୁଷ ଆଣିଲା ଖାଇବା କାନ୍ଦା କାନ୍ଦା ସର୍ତ୍ତେ ଭେଟି କରି ଆଣିଲାନି ଖାଇବା, ଇ ମନୁଷ୍ୟଟା ଖାଇବା ଖାଇବା
1: ଖାଇବା ଖାନି ଆହୁରି କାଇ କରି ଆମେ ତାଙ୍କର ଘର ଭାଙ୍ଗଲେ ଆରି ସେମନ କନ୍ତି ଯିବା ଆମର ଘର ଆଇବା ଏକା ଭାଙ୍ଗବା ଏକା ଓଇ ନାଇ ସତ କଥା। ଏଇ ସବୁ ଜିନିଷ ଆମେ ମାନେ ଲୋକ ଲୁଆଛୁ ବୋଲେ ଏଇ ସବୁ ଜିନିଷ ଭଲ ବାବାକେ
0: ପଡୁଛି।
1: ଏବେ ଦେଖା ତମେ ହଏ ସାପ ମିଶା ଧରଲି ଧରଲି ନି ବୋଲି କରି କହିଲା, ଇ ସାପ ମାନେ ସାପ କେ ମିଶା ଗରମ ଲାଗସି କେନ୍ତା ଇ ଇ ମାସେ ପୁଣି
0: ଜବର ଭାର ଭାଇ
1: କାହିଁକି
0: ସାପ ଗୋଟେ ଥଣ୍ଡା ବନେର ଜନ୍ତୁ ବୋଲେ ଥଣ୍ଡା କୁନ ବାଲା ଜାନବର ବୋଲ ଭାଇ ସିମନ କେ ଖରା ହେଲେ ଛଟପଟି କରି ଡାଣ୍ଡେ ଭାର ଭାଇ ଖାଇବା ଖୋଜବା କେ ଭାର ଭାଇ, ଏମତି ହେଲେ ଘର ହାବୁଡରେ ପଡିଯିବା ଲୋକମାନଙ୍କର ହାବୁଡରେ ପଡିଯିବା। କେବେ ଦେଖା ଆମେ ମିଶା ସାପ ଧରିଲୁ ଆଚୁ ଗୋଟ ଗୋଟ ଦିନ ପାଞ୍ଚଟା ଚାରଟା ବୋଲେ ମିଶା ଫୋନ ଆଇବା କାହିଁଟା ବୋଲେ ଆମର ଚୁଲି ଲୋକେ ସାପ ଅଛେ, ରାତି ବାରଟାରେ ଫୋନ କରବା ଆମର ଫ୍ରିଜ ପଚକାନି ସାପ ଅଛେ ବାବୁ ବେଗିଆ ସା ବୋଲି କରି କହିଟା କରବୁ ସାପ ମନ ଆଇବେ ଏକା ସାପଠୁ ବଞ୍ଚବା କାଜେ ହେଲେ ଘରେ ବିଲାକ ଫିନାଇଲ ଅଛେ, ବିଲାକ ଫିନାଇଲ ଘୋଡା ଚିହ୍ନଟା ପକାଇଲେ ତାହିଁରେ କାର୍ବୋଲିକ ଏସିଡ ଅଛେ, କାର୍ବୋଲିକ ଏସିଡ ଡାଇରେକ୍ଟ ମିଳିବ ନାହିଁ ଏମାନଙ୍କେ, କାର୍ବୋଲିକ ଏସିଡ ମିଳିବାର ଅଛେ ବୋଲେ ତମକେ ବିଲାକ ଫିନାଇଲ ପକାଇବାର ଅଛେ ଘୋଡା ଚିହ୍ନଟା ୫୫ ପଡୁଛି ମାର୍କେଟେ ପକାଇ ଦେଲେ ଲୋକମାନଙ୍କେ ଆର ସାପ ଲୋକଲ ରେଖା ପୁରା ଯୋଉ ବାଟ ପଡିଲା ଅଛି ସେ ବାଟ ସାପ ନ ମାଣ୍ଡେ
1: ନ ମାରେ ବୋଲେ ବାସନା ଶୁଙ୍ଗି କରି ନ ଯାଇକି
0: ସେ ବାସନା କେ ନ ଆସେ
1: ଆଲେ ଆଲେ
0: ଆମେ ଏଟା ପରୀକ୍ଷା ବିଶା କରି ସାରିଲୁନି
1: ଆଲେ ଆଲେ ଆଲେ
0: ଏଟା ଗରିବ ଲୋକମାନଙ୍କେ କାହାକେ ୭୫ ନ ରହିଛି କି ସେଟା ଘେନି ଆନି କରି ପକାଇଲେ ସାପ ସୁପା ନ ଆସ ପିଲା ଟୁକି ମନ ରହିବା କି ନାଇଁ ଖେଲ ଭାଇ ମାଣ୍ଡି ଦେଲେ ଆର କାଇଟା
1: ଆମର
0: ପ୍ରୋଗ୍ରାମ ଲୋକେ ଜାନବା ଅଛ ବୋଲେ ଦେଖା ସାପ ଚାବୁ ଚାବୁ ଫଟ୍ରାନି ସେମାନଙ୍କେ ମେଡିକାଲ ନେବାର ଅଛି, ମେଡିକାଲ ସବୁ ଟ୍ରିଟମେଣ୍ଟ ହେଇଛି, ଗୁଣିଆ ପାଙ୍ଗନିଆ କରଲେ ମାତ୍ର ଜୀବନ
1: କାଇ ନହେ ଜୀବନ ବାହାର ଯାଇଛି ତ ଆରେ ଗୁଣିଆ ପାଙ୍ଗନିଆ ଏଇଟା ମନେ ରାଚେ ତାକି ଆଜିକାଲି ଆଜିକାଲି ନାଇଁ କେବେ ମିଶା ନ ରହିଲା ଅନ୍ଧବିଶ୍ୱାସ ଗୋଟେ ରହିଗଲା ଅଛି
0: ନ୍ୟୁରୋଟକ୍ସିକ ସାପର ବିଷ ସେଟା ବନି ଲୋକେ ଗାଲେ ମୋର ଭାଇ କେମିତି ଗୁନିଆ ପାଙ୍ଗନିଆ କରି
1: କାଢବା
0: ସବୁ ମିଶା ଚୁଚା କଥା ଏଟା କାଇଁ ନାଇଁ ପାଠ ଟିକେ ଚତୁର ହେଲେ ମେଡିକାଲ ଆକା ନେବାର ଅଛେ, ମେଡିକାଲ ଆକା ବଞ୍ଚାଇସି କଣ୍ଟା କେ ଯେନ୍ତା କଣ୍ଟା ଲୋକେ କାଢବା ସେମିତି କା ବିଷ କେ ବିଷ ବିଷ ଏକା ଉତରେଇସି ସେଟା ମେଡିକାଲ ଲୋକେ ଏକା ଜାନବା।
1: ଓଇ ଓଇ ଓଇ ଓଇ ଓଇ ନାଇଁ ଭଲ ଭଲ କଥା ମନ କହିଦେଲା ସମାତ ତମର ସାଙ୍ଗ କଥା ହେଇକରି ବର୍ଥଡେ ନିକ ଲାଗଲା ବାବୁ ଆରି କାଇଟା ଆମକେ ଲୋଡା ବୋଲେ ଆମେ ଆରି ଗୋଟେ ବାର ତମ ସାଙ୍ଗେ କଥା ହେବୁ ହେଲା
0: ଫୋନ କର ଆପା ମୁଁ ସର୍ତ୍ତେ କଥା ସାଙ୍ଗି ଦେବି
1: ଆଲେ ଆଲେ ଆଲେ ଆଲେ ଧନ୍ୟବାଦ ତେବେ ଜୁହାର ଲାଗ
0: ଜୁହାର ଆପା ଜୁହାର ଜୁହାର
2: ଓହୋ ଏନ୍ତା କରି ମିଶା ଯତ୍ନ
1: ଆରି ନହେଲେ ଆମର ରାତେ ଆକା ସବୁ ଅଛି
2: ବାବୁ ସାପ ଦାରୁ ଆରି ବୋଲୁଥିଲା
1: ହଏ କାଇ କହିଲା କାଇକି ସାପ ମିଶା ଧରଲୁନି ଇ ମାସେ ପୁଣି ବେଶୀ ସାପ ମନ ବାର ଭାଇ ପୁଣି କହିଲା କି ନାଇଁ ଆଲେ ମେଟା
2: ଖାଇଟା ବା
1: ଏତିକି କଥାବାର୍ତ୍ତା ହେଲୁ।

0: ସନ୍ଧ ବୋଲେ ପାନି ପବନ ବୋଲୁନି ଆଇବା ଟେକାଇ ହେଲାନି କି ଦେଖ କେମିତି କରି ଯୁଗ
1: ଛାତା ଆନିଲେ ମିଶା ପବନ କୁ ଉଡାଇ ନେଇସି ଆପା ନାଇଁ
0: ଛାତା ନାଇଁ ଛାତା ସାଙ୍ଗେ ଆମକେ ମିଶା ଉଡାଇ ନେଇସି
1: କି ନାଇଁ ବାପା ବେଲ ମିଶା ହେଲାନି ସେବାଟେ ପାନି ପବନ ଆଇଲାନି
0: ଯୁଗେ
1: ହଁ ଯୁବେ ଯୁବେ ପିଲାଟୁକି ମିଶା ଜାଗୁ
0: ଆଲେ ଗାଲୁନି ଭାଇ ମନି ମନ ଜୁଆ।

ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ରାମଚରିତ ମାନସ ପ୍ରଚାର କରିବୁ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ହେମଲତା ହନ୍ତାଳ ଏବଂ ସାଥୀ। ସକାଳ 7:25 ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ ସ୍ୱଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଶୁଣିବେ କୁନ୍ଦ୍ରା ବ୍ଲକ ଲିମା ଗ୍ରାମ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ସୌରା ସମ୍ପ୍ରଦାୟର ଚାଙ୍ଗୁ ବାଦ୍ୟ ସମ୍ପର୍କରେ। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ସକାଳ 8:45 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ। ସକାଳ 9:00 ଗୀତିଧାରା କ୍ରମରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ବନମଲ୍ଲିକା କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 9:30।

ଇଭେଣ୍ଟରେ। ଏଥିରେ ଶୁଣିବେ ଗୀତିକାର, ନାଟ୍ୟକାର, କଣ୍ଠଶିଳ୍ପୀ, ହାସ୍ୟ ଅଭିନେତା ତଥା ପ୍ରଯୋଜକ ଏଲ୍ପି ଚକ୍ରଙ୍କ ସହ ଅନ୍ତରଙ୍ଗ ଆଳାପ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ।

ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ପ୍ରଚାର କରିବୁ ହିନ୍ଦୀ ସୁଗମ ସଙ୍ଗୀତ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ। ଅପରାହ୍ନ ପାଞ୍ଚଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଆଲୋଚନାରେ ଶୁଣିବେ ଉଦ୍ୟୋଗ ବିକାଶର ମହାମନ୍ତ୍ର ଷ୍ଟାର୍ଟଅପ୍ ଇଣ୍ଡିଆ, ଆଲୋଚକ ଆଶୁତୋଷ ପ୍ରୟାସ ଦାସ। ହେଲୋ ଚୈତିଜହ୍ନ ପ୍ରଚାର କରିବୁ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ। ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ ଉଦୟ ଭାରତ, ଛଅଟା ବାଜି ପଞ୍ଚାବନ ମିନିଟ୍ରେ ଆଜିର ପ୍ରସଙ୍ଗ ଏବଂ ରାତି ସାତଟା ବାଜି ପଚିଶ ମିନିଟ୍ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା ଛଅଟା ବାଜି କୋଡ଼ିଏ ମିନିଟ୍ରେ। ରାତି ସାତଟାରେ ଏବଂ ରାତି ଆଠଟାରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି ସାତଟା ବାଜି ତିରିଶ ମିନିଟ୍ରେ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି ଆଠଟା ବାଜି ଦଶ ମିନିଟ୍ରେ। ଏଥିରେ ଶୁଣିବେ ଶୌଚାଳୟର ବ୍ୟବହାର ଆବଶ୍ୟକତା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତାର ଆବଶ୍ୟକତା ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି ଆଠଟା ବାଜି ତିରିଶ ମିନିଟ୍ରେ। ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି ନଅଟା ବାଜି ପନ୍ଦର ମିନିଟ୍ରେ। ତଥ୍ୟ ସମ୍ବଳିତ ରୂପକ ଧରିତ୍ରୀ ମାତା ପ୍ରଚାର କରିବୁ ରାତି ନଅଟା ବାଜି ତିରିଶ ମିନିଟ୍ରେ। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ବର୍ଣ୍ଣନା ମୋନାଲିସା ମହାନ୍ତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଖୟାଲ ରାତି ଦଶଟାରେ। ପରିବେଷଣ କରିବେ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ଏଥିଲା ଆଜି ସନ୍ଧ୍ୟା ଏବଂ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଦିଲ୍ କା କ୍ୟା କସୁର, ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଅଧ୍ୟାୟ।

ମୈତ୍ରା ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି, ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

ଚାରକଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଅଧ୍ୟାୟ ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ପ୍ରଥମେ ଯୁବଶକ୍ତି, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ନମସ୍କାର। ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶିକ୍ଷା ହିଁ ବିକାଶର ମୂଳ ଦୁଆ। ବୈଷୟିକ ଶିକ୍ଷା ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ। ପ୍ରତିଯୋଗିତାପୂର୍ଣ୍ଣ ବିଶ୍ୱରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଏବଂ ଏ କ୍ଷେତ୍ରରେ ଏହାର ବ୍ୟବହାର ଗୁରୁତ୍ୱ ବହନ କରେ। ନବସୃଜନ ମାଧ୍ୟମରେ ବୈଷୟିକ ଶିକ୍ଷାର ନୂଆ ଧାରା ଏବେ ସମଗ୍ର ମାନବ ସମାଜକୁ ନୂତନ ଅନୁଭୂତି ଆଡ଼କୁ ଆକର୍ଷିତ କରୁଛି। ଯୁବ ସମାଜ ବୈଷୟିକ ଶିକ୍ଷାକୁ ଆପଣାଇ ସ୍ୱାବଲମ୍ବୀ ହେବା ସହ ବିକଶିତ ଏବଂ ଆତ୍ମନିର୍ଭର ଭାରତର ଜଣେ ଜଣେ ସହଯୋଗୀ ହୋଇପାରୁଛନ୍ତି। ଆଜି ଆସନ୍ତୁ ଶୁଣିବା ବୈଷୟିକ ଶିକ୍ଷା ଏବଂ ଯୁବ ସମାଜ ଏ ସମ୍ପର୍କରେ କହିଛନ୍ତି ପ୍ରାଧ୍ୟାପକ ଡକ୍ଟର ଚିନ୍ତାମଣି ପଣ୍ଡା।
1: ଆମେ ଯଦି ଭାରତର ବୈଷୟିକ ଶିକ୍ଷା ଓ ଆଜିର ଯୁବ ସମାଜର ମତିଗତି କଥା ଦେଖିବା, ଆମେ ଅନୁଭବ କରିପାରିବା ଯେ ଆଜିର ଯୁବ ସମାଜ ବହୁ ମାତ୍ରାରେ ଆଗେଇ ଯାଇଛି। ଦୁଇଟି ଉଦାହରଣ ଦେବି। ଗୋଟିଏ କଥା ହଉଛି ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଯୋଉଟାକି କୃତ୍ରିମ ବୁଦ୍ଧିମତା ବୋଲି ଆମେ କହୁଛେ। ଏଇ ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଯୁଗରେ ଆମର ପିଲାମାନେ ବିଭିନ୍ନ କାର୍ଯ୍ୟ ପାଇଁ ତାକୁ ବ୍ୟବହାର କରୁଛନ୍ତି ଏବଂ ଏତେ ସୁନ୍ଦର ସୁନ୍ଦର ସବୁ ସିଷ୍ଟମେଟିକ ଭାବରେ ସେ ସବୁ ଜିନିଷ ଗୁଡିକ କରିପାରୁଛନ୍ତି, ଯୋଉଟାକି ଆମର ଗୋଟେ ଏଇ ବୈଷୟିକ ଶିକ୍ଷାର ବିକାଶ ବୋଲି ତାକୁ ଧରିନେବା। ଆଉ ଦ୍ୱିତୀୟଟି ହେଲା ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍। ଆମର ଯୋଉ କମ୍ପ୍ୟୁଟର ଆଉ ଇଣ୍ଟରନେଟ୍ ଆସିଗଲା ପରେ ଆମର ସେଇଟା ଗୋଟେ ଜ୍ଞାନର ଗନ୍ତାଘର ହେଇଛି, ସେଇଟା ଗୋଟେ ପୁରା ଜୀବନ୍ତ ଲାଇବ୍ରେରୀ ଭଳିଆ ଆମର ପାଠାଗାର ଭଳିଆ କାମ ଦଉଛି। ଯଦି ଆମେ ଟିକେ ଇତିହାସକୁ ପର୍ଯ୍ୟାଲୋଚନା କରିବା, ଦେଖିବା ଯୋଉ ବ୍ରିଟିଶର ମାନେ ଭାରତକୁ ଯେତେବେଳେ ଶାସନ କରୁଥିଲେ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ ଶିକ୍ଷା ବ୍ୟବସ୍ଥାକୁ ଏମିତି ପ୍ରଚଳନ କରିବେ ଯେମିତି ଭାରତୀୟ ମାନେ କେବଳ ରକ୍ତରେ ଭାରତୀୟ ହେଇଥିବେ କିନ୍ତୁ ତାଙ୍କର ଆଚାର ବ୍ୟବହାର ଆଉ ଚାଲିଚଳନରେ ସେମାନେ ବ୍ରିଟିଶ ଲୋକଙ୍କ ଭଳିଆ ବ୍ୟବହାର କରିବେ। ଯେତେବେଳେ ବୈଷୟିକ ଶିକ୍ଷାକୁ ସେମାନେ ପ୍ରାଧାନ୍ୟ ଦେଲେ, ସେତେବେଳେ ଯୋଉ ଆମର ନ୍ୟାସନାଲ କାଉନସିଲ ଅଫ୍ ଟେକ୍ନିକାଲ ଏଜୁକେସନ ଏଇଟା ସବୁ ଯେତେବେଳେ ଗଠିତ କରାହେଲା ଏବଂ ବିଭିନ୍ନ ପ୍ରକାର ଆଇଆଇଟି ଗୁଡିକ ଖୋଲିଲା, ସେଇଥିରୁ ଆମର ଯୋଉ ଷ୍ଟେମ୍ ବୋଲି ଆମେ କହୁଛେ, ସାଇନ୍ସ ଟେକ୍ନୋଲୋଜି ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ, ଏଇ ଯୋଉ ଷ୍ଟେମ୍ ବୋଲି କହୁଛେ, ଏଇ ପ୍ରକାରର ଶିକ୍ଷା ଦାନର ଉତ୍ସ ଗୁଡିକ ଆମର ଖୋଲିଗଲା ଏବଂ ଏଇଥିରୁ ସବୁ ବୈଷୟିକ ଶିକ୍ଷିତ ମାନେ ସବୁ ବାହାରିଲେ। ଆମର 15 ଜୁଲାଇ 2015 PMKVY ବୋଲି ଗୋଟିଏ ନୂଆ ଯୋଜନା ଆସିଲା, ଯୋଉଟା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା। ଏ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଆମେ ଯେତେବେଳେ ଅନୁଭବ କଲେ ଯେ ଆମର ବୈଷୟିକ ଶିକ୍ଷିତଙ୍କର ସଂଖ୍ୟା ହ୍ରାସ ପାଇ ପାଇ ଯାଉଛି ଦିନକୁ ଦିନ, ତେଣୁ ଏଇ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପ୍ରୋତ୍ସାହନ ଦିଆଗଲା ଏବଂ ଏଇ ଯୋଜନାର ବିଭିନ୍ନ ପ୍ରକାରର ଧାରା ଉପଧାରା ମଧ୍ୟ ରହିଲା, ଗୋଟିଏ ସଂକଳ୍ପ ରହିଲା ଯୋଉଥିରେ ପିଲାମାନେ ତାଙ୍କର କେମିତି ଦକ୍ଷତାକୁ ଆହରଣ କରିବେ ଏବଂ କେମିତି ନିଜର ଜ୍ଞାନ କୌଶଳକୁ ବଢ଼େଇବେ, ସେ ଯୋଜନାଟି ନାଁ ହେଲା ସଂକଳ୍ପ। ଆଉ ଗୋଟେ ଏଣ୍ଟରପ୍ରିନିୟରସିପ୍ ଡେଭଲପମେଣ୍ଟ, ଯେମିତି ତାଙ୍କର ଦକ୍ଷତା ବିକାଶ ପାଇଁ, ସେଥିପାଇଁ ଆମର ଗୋଟେ ମନ୍ତ୍ରାଳୟ ମଧ୍ୟ ଖୋଲିଲା, ଦକ୍ଷତା ବିକାଶ ମନ୍ତ୍ରାଳୟ ବୋଲି, ତେଣୁ ଆମର ସେଇ ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ପ୍ରକାର

ଯୋଜନା ମାନ କରାଗଲା। ତାପରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ଏଇଟି ମଧ୍ୟ କାର୍ଯ୍ୟକାରୀ କରାଗଲା। କରାଯାଇକିରି ଯୋଉ ଗ୍ରାମାଞ୍ଚଳରେ ରହୁଛନ୍ତି ଯୋଉମାନେ ଦକ୍ଷ ସେମାନଙ୍କୁ ପ୍ରମାଣପତ୍ର ଦିଆଗଲା, ବିଭିନ୍ନ ପ୍ରକାରର ଋଣ ଯାହା ସେମାନେ ନେଇପାରିବେ ସେ ପ୍ରମାଣପତ୍ରକୁ ରଖିକିରି, ଆଉ ତା ବାଦ ମଧ୍ୟ ଆମର ସେମାନଙ୍କୁ ଯୋଉମାନେ ଚାହୁଁଛନ୍ତି ଯୋଉ ଶିକ୍ଷିତ ଯୋଉମାନେ ଅନୁସନ୍ଧିଛୁ ସେମାନଙ୍କୁ ମଧ୍ୟ ଶିକ୍ଷା କରିବା ପାଇଁ ତାଙ୍କୁ ତାଲିମ ଦିଆଗଲା। ଏଇଟା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ। ତାପରେ ଆମେ ଉପଲବ୍ଧି କଲେ ଯେ ଆମେ ଅନେକ ଜିନିଷ ବାହାର ରାଜ୍ୟରୁ ଆମଦାନୀ କରୁଛେ ଯୋଉଥିରେ ଆମର ଅନେକ ରାଜସ୍ୱ ଏବଂ ଆମର ସଞ୍ଚିତ ଧନ ଖର୍ଚ୍ଚ ହେଇଯାଉଛି। ତେଣୁ ବାହାରିଲା ମେକ୍ ଇନ୍ ଇଣ୍ଡିଆ ପ୍ରୋଗ୍ରାମ, ଯୋଉଟା ଆମର ନିଜ ଭାରତରେ ଆମେ ନିଜେ ସକ୍ଷମ ହବା, ନିଜ ଦେଶରେ ନିଜ ଜିନିଷ ତିଆରି କରିବା। ଆମେ ଆଜି ଚନ୍ଦ୍ରାୟନ ତିଆରି କରିକି ଚନ୍ଦ୍ରକୁ ଯାଇକିରି ପହଞ୍ଚି ସାରିଲେଣି। ଏଥିରେ ଲକ୍ଷ୍ୟ ରହିଲା, ଆମର ଉଦ୍ଦେଶ୍ୟ ରହିଲା ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିକିରି ଯେମିତି ଆମେ ନିଜେ ଆତ୍ମନିର୍ଭର ହେଇପାରିବା। ଏଥିରେ ଆମର ଆତ୍ମନିର୍ଭର ଭାରତ ଯୋଜନା ରହିଲା, ତାପରେ ଆମର ରହିଲା ସ୍କିଲ ଇଣ୍ଡିଆ କ୍ୟାମ୍ପେନ୍ ବୋଲି ରହିଲା। ତେଣୁ ଏଇ ସ୍କିଲ ଇଣ୍ଡିଆ କ୍ୟାମ୍ପେନ୍ ଯୋଉଟା ଆମର ରହିଲା ଦକ୍ଷତା ବିକାଶ ପାଇଁ ଆମର ଯୋଉ ଯୋଜନା ରହିଲା, ତେଣୁ ପ୍ରତି ରାଜ୍ୟରେ ଏ ଗୋଟିଏ ଗୋଟିଏ ସେଣ୍ଟର ଖୋଲିଗଲା, ନ୍ୟାସନାଲ କାଉନସିଲ ଫର ସ୍କିଲ ଡେଭଲପମେଣ୍ଟ। ଏବଂ ରାଜ୍ୟ ସରକାର ମାନେ ମଧ୍ୟ ପିଲାମାନଙ୍କର ଦକ୍ଷତା ବିକାଶ କରାଇବା ପାଇଁ ପଲିଟେକ୍ନିକ ମାନ ଖୋଲିଲେ, ଆଇଟିଆଇ ମାନଙ୍କୁ ଷ୍ଟ୍ରେଙ୍ଗଦେନ କରାଗଲା, ଡିପ୍ଲୋମା କୋର୍ସ ମାନ ସବୁ କରାଗଲା। ଏବଂ ଏହି ଶିକ୍ଷା ମାଧ୍ୟମରେ ଆମର ସାଧାରଣ ଭାବରେ ବହୁତ ଗୁଡିଏ ଦକ୍ଷ ପିଲା ସୃଷ୍ଟି ହେଲେ, ଯୋଉମାନେ ରୋଜଗାରକ୍ଷମ ହେଇପାରିଲେ, ଯୋଉମାନେ ଆତ୍ମନିର୍ଭରଶୀଳ ମଧ୍ୟ ହେଇପାରିଲେ। ଆଜି ଭାରତରେ ଆମେ ଦେଖିବା ବିଭିନ୍ନ ପ୍ରକାରର ଯୋଉ ଜିନିଷ ଗୁଡିକ ଆମେ ବାହାରୁ ଆମଦାନୀ କରୁଥିଲେ ସେଗୁଡିକ ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡରେ ଆମ ଦେଶରେ ମଧ୍ୟ ତିଆରି କରାଯାଇପାରୁଛି, ପ୍ରସ୍ତୁତ କରାଯାଇପାରୁଛି ଏବଂ ଆମ ଦେଶରେ ବ୍ୟବହୃତ ମଧ୍ୟ ହେଉଛି। କାରଣ ଆମ ଦେଶକୁ ଅନ୍ୟ ଲୋକମାନେ ବିଦେଶୀମାନେ ଗୋଟେ ବଡ଼ ବଜାର ହିସାବରେ ବ୍ୟବହାର ନ କରନ୍ତୁ, ଏଇଟା ରହିଲା ଆମର ଲକ୍ଷ୍ୟ। ଏବଂ ଏଇ ଲକ୍ଷ୍ୟକୁ ହାସଲ କରିବା ପାଇଁ ଧୀରେ ଧୀରେ ଧୀରେ ଧୀରେ ଆମର ବୈଷୟିକ ଶିକ୍ଷାର ପ୍ରାଧାନ୍ୟ ବଢ଼ିଲା ଏବଂ ବିଭିନ୍ନ ପ୍ରକାର ବୈଷୟିକ ଶିକ୍ଷାନୁଷ୍ଠାନ ମାନ ଗ୍ରାମାଞ୍ଚଳରେ ମଧ୍ୟ ଖୋଲିଗଲା। ତେଣୁ ଗ୍ରାମାଞ୍ଚଳର ଯୋଉମାନେ ଯୁବକ ଥିଲେ, ଯୋଉମାନେ ବେରୋଜଗାରୀ ଥିଲେ, ସେମାନେ ଦେଖିଲେ ଯେ ବୈଷୟିକ ଶିକ୍ଷାଟା ଶିଳ୍ପ ଆଉ ଶିକ୍ଷା ବିଭାଗ ମଧ୍ୟରେ ଗୋଟେ ସେତୁ ଭଳିଆ କାମ କରୁଛି। ତେଣୁ ସେମାନେ ଶିକ୍ଷା ବିଭାଗରୁ ସେଇ ସେତୁଟି ଚଢିକିରି ସେମାନେ ଯାଇକି ଶିଳ୍ପ ବିଭାଗରେ ପହଞ୍ଚିଲେ ଏବଂ ବିଭିନ୍ନ ପ୍ରକାର ଶିଳ୍ପର ଯାହା ରହିଥିଲା ଚାହିଦା, ଯୋଉ ଜ୍ଞାନକୌଶଳକାରୀ ଛାତ୍ର ଛାତ୍ରୀ ବା ଜ୍ଞାନକୌଶଳକାରୀ ଶିକ୍ଷାନବିଶ ମାନଙ୍କୁ ନବାର, ତେଣୁ ସେମାନେ ତାକୁ ପାଇଗଲେ ଏବଂ ସେମାନେ ଧୀରେ ଧୀରେ ଧୀରେ ଧୀରେ ଆମର ବାହାର ଲୋକଙ୍କର ଉପରେ ଆମେ ଯୋଉ ପରମୁଖାପେକ୍ଷୀ ହେଇକି ରହୁଥିଲେ ନିଜେ ନିଜେ ଆମେ ଆତ୍ମନିର୍ଭରଶୀଳ ହେଇପାରିଲେ। ଏହାର ପରବର୍ତ୍ତୀ ଅବସ୍ଥାରେ ଆମର ଆଉ ଗୋଟିଏ ପ୍ରଧାନମନ୍ତ୍ରୀଙ୍କର ନାରା ରହିଲା, ଯୋଉଟା ନାଁ ହେଲା ଭୋକାଲ ଫର ଲୋକାଲ। ଏ ଭୋକାଲ ଫର ଲୋକାଲର ଯୋଉ ନାରାଟି ରହୁଛି ଏଇଟା ହେଲା ଆମେ ଖାଲି ନିଜେ ଆତ୍ମନିର୍ଭରଶୀଳ ହେଲେ ହବ ନାହିଁ, ଅନ୍ୟାନ୍ୟ ଦେଶର ଯୋଉ ଚାହିଦା ମଧ୍ୟ ମେଣ୍ଟନ କରିବା ପାଇଁ ଆମର ବୈଜ୍ଞାନିକ ମାନେ, ଆମର ଦକ୍ଷ କାରିଗର ମାନେ ଏମାନେ ଲାଗି ପଡ଼ିବେ ଆମ ନିଜ ଦେଶରେ ପ୍ରସ୍ତୁତ କରିକିରି ସେକୁ ଆମେ ରପ୍ତାନୀ କରିବା। ରପ୍ତାନୀ କରିବା ଦ୍ୱାରା ବିଦେଶୀ ମୁଦ୍ରା ହିସାବରେ ମଧ୍ୟ ଉପାର୍ଜନ କରିପାରିବା। ଆଗରୁ ଯୋଉ ସେତେ ଦକ୍ଷତା ଶିକ୍ଷାର ବିକାଶ ହେଇନଥିଲା ଭାରତରେ, ଯାହାଫଳରେ କି ପ୍ରତି ବର୍ଷ ଆମର ଲକ୍ଷ ଲକ୍ଷ ପିଲା ବିଭିନ୍ନ ବିଭାଗରେ ଦକ୍ଷତା ହାସଲ କରିବା ପାଇଁ, ସିଏ ଡାକ୍ତରୀ ହେଲା, ଇଞ୍ଜିନିୟରିଂ ହେଲା, ବିଭିନ୍ନ ବିଭାଗରେ ଦକ୍ଷତା ହାସଲ କରିବା ପାଇଁ ବିଦେଶକୁ ଯାତ୍ରା କରୁଥିଲେ। ବିଦେଶକୁ ଯାତ୍ରା କରିବା ଦ୍ୱାରା ଆମ ଦେଶର ଅନେକ ସଞ୍ଚିତ ଧନ ମଧ୍ୟ ବିଦେଶରେ ସେମାନେ ଖର୍ଚ୍ଚ କରୁଥିଲେ। କାନାଡା କୁହନ୍ତୁ, ଆମେରିକା କୁହନ୍ତୁ, ଇଂଲଣ୍ଡ କୁହନ୍ତୁ, ସେମାନେ ଯାଇକିରି ଆମ ଗଚ୍ଛିତ ଧନକୁ ସେଠି ଖର୍ଚ୍ଚ କରୁଥିଲେ। କିନ୍ତୁ ବର୍ତ୍ତମାନ ଯଦି ଆମେ ସକ୍ଷମ ହେବା, ଆମେ ଯଦି ନିଜେ ଆମର ବୈଷୟିକ ଶିକ୍ଷାନୁଷ୍ଠାନର ମାନ ଗୁଡିକ ବଢେଇ ଦେଇପାରିବା, ତାହେଲେ ଆମ ପିଲାମାନଙ୍କୁ ଆଉ ବାହାରକୁ ଯିବାକୁ ଆବଶ୍ୟକ ପଡିବ ନାହିଁ। ଏମାନେ ଏଇଠି ପଢିବେ, ଏଇଠି ବଢିବେ, ଏଇଠି ମଧ୍ୟ ରୋଜଗାରକ୍ଷମ ହେଇପାରିବେ। ତେଣୁ ଆମ ପିଲାମାନେ ଆମ ରାଜ୍ୟରେ ଦକ୍ଷତା ହାସଲ କରିବେ ଏବଂ ଦକ୍ଷତାରେ ତାଲିମ ପ୍ରାପ୍ତ ହେବେ ଏବଂ ଆମ ରାଜ୍ୟର ଉତ୍ପାଦନ, ବିଭିନ୍ନ ଶିଳ୍ପ ଉତ୍ପାଦନକୁ କେମିତି ଅନ୍ୟ ଦେଶର ଚାହିଦା ଅନୁସାରେ ଅନ୍ୟ ଦେଶରେ ପଠେଇ ହେବ ଏବଂ ବିଦେଶୀ ମୁଦ୍ରାକୁ ରୋଜଗାର କରିହେବ, ଏ ଦିଗରେ ସକ୍ଷମ ହେବେ। ତେଣୁ ଏଇ ଦକ୍ଷତା ବିକାଶର ଏଇଟା ଗୋଟିଏ ଲକ୍ଷ୍ୟ ମଧ୍ୟ ରହିଲା। ଆମର ଗ୍ରାମାଞ୍ଚଳରେ ଆଗରୁ ଯେଉଁ ଯୁବକମାନେ ବେକାର ହେଇକିରି ବୁଲୁଥିଲେ, ଯୋଉମାନଙ୍କ ହାତକୁ ଆମେ କାମ ଯୋଗାଇ ପାରୁନଥିଲେ ଏବଂ ଯୋଉମାନେ ଆମ କୃଷି କ୍ଷେତ୍ରରେ ବିନିଯୋଗ କରିବା ପାଇଁ କୁଣ୍ଠାବୋଧ କରୁଥିଲେ ଅର୍ଦ୍ଧଶିକ୍ଷିତ ଯୁବକମାନେ, ଏବଂ ସେମାନଙ୍କ ପାଖରେ କିଛି କିଛି ଦକ୍ଷତା ମଧ୍ୟ ଭିନ୍ନ ଭିନ୍ନ ଉପାୟରେ ଥିଲା। କାରଣ ସମସ୍ତେ କୃଷି କ୍ଷେତ୍ରର ଶ୍ରମିକ ହେଇପାରିବେ ନାହିଁ, କିଏ ରାଜମିସ୍ତ୍ରୀ ହେଇପାରିବ, କିଏ କାଠ ମିସ୍ତ୍ରୀ ହେଇପାରିବ, କିଏ କାଚ ମିସ୍ତ୍ରୀ ହେଇପାରିବ, ଏଇ ଯୋଉ ବିଭିନ୍ନ ପ୍ରକାର ଦକ୍ଷତା ସେମାନଙ୍କ ପାଖରେ ଥିଲା କିମ୍ବା ସେମାନେ ଅର୍ଜନ କରିପାରିଥିଲେ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ, ସେଗୁଡିକ ଉପଯୋଗ କରିକିରି ସେମାନେ କେମିତି କାମରେ ଲଗେଇ ପାରିବେ, ରୋଜଗାରକ୍ଷମ ହେଇପାରିବେ, ସେଥିପାଇଁ ଆମର ଯୋଉ ବିଶ୍ୱକର୍ମା ଯୋଜନାଟି ଆସିଲା। ଏଇ ବିଶ୍ୱକର୍ମା ଯୋଜନା ଦ୍ୱାରା ଆମର ଗ୍ରାମାଞ୍ଚଳର ଯେତେ ସବୁ ବିଭିନ୍ନ ପ୍ରକାରର ଦକ୍ଷ କାରିଗର ମାନେ ଥିଲେ ସେମାନଙ୍କୁ ଏଇ ଯୋଜନା ମଧ୍ୟରେ ସହାୟତା ସରକାର ଦେଲେ, ଯାହାଫଳରେ ସେମାନେ ନିଜେ ଆତ୍ମନିର୍ଭର ହୋଇପାରିବେ ଏବଂ ସେମାନେ ନିଜ ପରିବାର ପୋଷିବେ।

0: ସହିତ ଆମର ଦେଶକୁ ମଧ୍ୟ ସମୃଦ୍ଧ କରିପାରିବେ। ପରିଶେଷରେ ମୁଁ ଏତିକି କହିବି ଯେ ଆମର ଏଇ ଯୋଉ ଦକ୍ଷତା ବିକାଶ ଏବଂ ଦକ୍ଷତା ବିକାଶ ପାଇଁ ଯୋଉ ଅନୁଷ୍ଠାନ ଗୁଡିକ ପ୍ରତିଷ୍ଠିତ ହେଇଛି, ଏ ଯୋଉ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକ ପ୍ରତିଷ୍ଠିତ ହେଇଛି, ଏଇ ଗୁଡିକର ମାଧ୍ୟମରେ ଆମ ଦେଶର ଯୁବବର୍ଗ ରହୁଛନ୍ତି, ଏମାନଙ୍କର ସଂଖ୍ୟା ପ୍ରାୟ 70% କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ 70% ଯୁବକଙ୍କ ହାତକୁ କାମ ଦେବା ପାଇଁ ଏ ଦକ୍ଷତା ବିକାଶ ସଂସ୍ଥା ଗୁଡିକ ଅହରହ ନିରନ୍ତର ସେମାନଙ୍କର ପ୍ରଚେଷ୍ଟା ଜାରି ରଖିବା କଥା। ଏବଂ ମୋର ଅନୁରୋଧ ରହିବ, ଯେତେ ସବୁ ବୈଷୟିକ ଶିକ୍ଷା ଅନୁଷ୍ଠାନ ଅଛି ସେମାନେ ତାଙ୍କୁ ରୋଜଗାର ଭିତ୍ତିକ ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ଆଜି ରହିଛି, ଯାହାଫଳରେ ପିଲାଟି ସେ ବୈଷୟିକ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଲା ପରେ ଆଉ ଚାକିରି ପଛରେ ନ ଗୋଡେଇକି ନିଜେ କେମିତି ଜବ୍ ସିକର ନ ହେଇକି ଯେମିତି ଜବ୍ ଗିଭର ହବ, 4-5 ଲୋକଙ୍କୁ କେମିତି ଚାକିରି ଦେଇପାରିବ ତା ପାଖରେ, ସେ ପ୍ରକାର ଉଦ୍ୟୋଗପତି ହେବା ପାଇଁ ଚେଷ୍ଟା କରିବା କଥା। ତେଣୁ ଆମେ ଏଇ ଜିନିଷ ଯଦି କରିପାରିବା ତାହେଲେ ଆମେ ବିକଶିତ ଭାରତ ଆମର ଯୋଉ ଲକ୍ଷ୍ୟ ଅଛି ତାକୁ ନିଶ୍ଚିତ ଭାବରେ ଫଳବତୀ କରିଦେଇପାରିବା।
1: ଶୁଣୁଥିଲେ ଆଲୋଚନା ବୈଷୟିକ ଶିକ୍ଷା ଏବଂ ଯୁବ ସମାଜ, ଏ ସମ୍ପର୍କରେ କହିଥିଲେ ପ୍ରାଧ୍ୟାପକ ଡକ୍ଟର ଚିନ୍ତାମଣି ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଚାଲିଛି। ଅପରାହ୍ନ 6 ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ଘୋଷିତ ହୋଇଥିବା 61 ଆସନ ମଧ୍ୟରୁ 48 ବିଜେପି ଏବଂ 13 ତୃଣମୂଳ କଂଗ୍ରେସ ବିଜୟୀ ହୋଇସାରିଛି। 153 ଆସନରେ ବିଜେପି ଆଗୁଆ ଥିବାବେଳେ 73 ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। 126 ଆସନ ମଧ୍ୟରେ ଏପର୍ଯ୍ୟନ୍ତ 86 ଆସନ ଏନ୍ଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ସେଥିମଧ୍ୟରୁ ବିଜେପି 62 ଆସନ ହାସଲ କରିଛି। କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମେଣ୍ଟ 55 ଆସନରେ ବିଜୟ ଲାଭ କରିଥିବା ବେଳେ 8 ଆଗୁଆ ରହିଛି। ତାମିଲନାଡୁରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ଦଳ ଇତିହାସ ରଚିଛି। ମୋଟ 234 ଆସନ ମଧ୍ୟରେ ଏପର୍ଯ୍ୟନ୍ତ ଟିଭିକେ 75 ଆସନରେ ବିଜୟ ଲାଭ କରିଥିବା ବେଳେ 33 ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ 9 ଆସନ ଅକ୍ତିଆର କରିଥିବା ବେଳେ 49 ଆସନରେ ଆଗୁଆ ରହିଛି। 30 ଆସନ ବିଶିଷ୍ଟ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ 20 ଆସନର ଫଳାଫଳ ଘୋଷିତ ହୋଇଛି। ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 9 ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ 2 ଆସନରେ ଆଗୁଆ ରହିଛି। ଗୁଜରାଟ, ତ୍ରିପୁରା, ନାଗାଲାଣ୍ଡ ଉପନିର୍ବାଚନରେ ବିଜେପି 1 ଲେଖାଏଁ ଆସନ ହାସଲ କରିଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୁଭଦ୍ରା ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତି ପାଇବାକୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ 79,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆମେ ଆଜି 123,849 ଜଣ ଯେଉଁମାନେ ବିଭିନ୍ନ ଏନ୍ପିସିଆଇ, କାହାର ଇକେୱାଇସି ବିଭିନ୍ନ ବାକି ପଡ଼ିଥିଲା, ତାର ଫିଲ୍ଡ ଭେରିଫିକେସନ ପରେ ଆମେ 62 କୋଟି ଟଙ୍କା ଆଜି ମହିଳାମାନଙ୍କ ଖାତାକୁ ଗଲା। ଭାବୁଛି ଆହୁରି 100,000 ଯେଉଁ ଆମର ବାକି ଅଛି, ପୁଣି ଯେତେ ଜଲ୍ଦି ଫିଲ୍ଡ ଭେରିଫିକେସନ ସରିବ ସେତେ ଜଲ୍ଦି ପୁଣି ସେମାନଙ୍କୁ ମିଳିଯିବ।
0: ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି

ସଭାପତି ସୁରମା ପାଢ଼ୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଏବଂ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ସ୍ୱରୂପ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଟାଙ୍କୀ ଛକ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ନେଇ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ ଏବଂ ବିଭିନ୍ନ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାକ୍ଷରିତ ହେବ। ଏଥିସହିତ ଶିଳ୍ପ ପ୍ରତିନିଧି ଏବଂ ସରକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ହାଇଦ୍ରାବାଦ ଏବଂ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ପ୍ରାୟ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଥିଲା। ହାଇଦ୍ରାବାଦ ସମ୍ମିଳନୀରେ 13 ବୁଝାମଣାପତ୍ର ଏବଂ କୋଲକାତା କାର୍ଯ୍ୟକ୍ରମରେ 27 ବୁଝାମଣାପତ୍ର ସରକାର ସ୍ୱାକ୍ଷରିତ କରିଥିଲେ। ଭୁବନେଶ୍ୱର ଚନ୍ଦକାସ୍ଥିତ ଶକ୍ତି ତାଲିମ କେନ୍ଦ୍ରଠାରେ ଏକ ଅତ୍ୟାଧୁନିକ ଶକ୍ତି ବ୍ୟବସ୍ଥା ଆଧାରିତ ସିମୁଲେସନ୍ ପରୀକ୍ଷାଗାର ଉଦ୍ଘାଟିତ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ପ୍ରସ୍ତୁତ ଏହି ପରୀକ୍ଷାଗାରକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂହଦେଓ କହିଛନ୍ତି ଏହି ପରୀକ୍ଷାଗାର ଇଞ୍ଜିନିୟରଙ୍କୁ ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଆହ୍ୱାନଗୁଡ଼ିକୁ ଆକଳନ କରିବାରେ ସହାୟକ ହେବ। ଶିଳ୍ପ କୃଷି ତଥା ଘରୋଇ ଉପଭୋକ୍ତାଙ୍କୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଏହା ସୁନିଶ୍ଚିତ କରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓପିଟିସିଏଲ୍ର ବୈଷୟିକ ଦକ୍ଷତା, ଗ୍ରିଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ପରୀକ୍ଷାଗାର ପ୍ରସ୍ତୁତ କରାଯାଇଛି। ପରୀକ୍ଷାଗାରର ଉପଯୋଗ ମାଧ୍ୟମରେ ରାଜ୍ୟର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ଏବଂ ଅକ୍ଷୟଶକ୍ତି ସଂଯୋଗୀକରଣ କ୍ଷେତ୍ରରେ ଏକ ସୁଦୃଢ଼ ଓ ଭବିଷ୍ୟତ ଉପଯୋଗୀ ଟ୍ରାନ୍ସମିଶନ ନେଟ୍ୱର୍କ ସୁନିଶ୍ଚିତ ହୋଇପାରିବ ବୋଲି ଓପିଟିସିଏଲ୍ ପକ୍ଷରୁ କୁହାଯାଇଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈତରଣୀ କୋଚିଲା ଘେରିବନ୍ଧର ନିର୍ମାଣ କାର୍ଯ୍ୟର ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୁରଜ କହିଛନ୍ତି ଏହି ଘେରିବନ୍ଧ ବନ୍ୟାଦାଉରୁ ଧାମନଗର ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବ। ବୈତରଣୀ ଏବଂ କୋଚିଲା ନଦୀ ଦ୍ୱାରା ହସନାବାଦ, ପଧାନୀ, ଅର୍ଜୁନପୁର ଏବଂ ଗୋପବନ୍ଧୁ ନଗର ଭଳି ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ କହିଛନ୍ତି। ଯାଜପୁର ଜିଲ୍ଲାରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟାରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା 102 ଜଣଙ୍କ ମଧ୍ୟରୁ 83 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ 19 ଜଣଙ୍କର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି। ସେଥିମଧ୍ୟରୁ 3 ଜଣ ଶିଶୁ ୱାର୍ଡ ଏବଂ 16 ଜଣ ବୟସ୍କ ୱାର୍ଡରେ ଚିକିିିିତ ହେଉଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଅତ୍ୟାବଶ୍ୟକ ଔଷଧ, ଓଆର୍ଏସ୍ ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଏନେଇ ଲୋକଙ୍କୁ ସଚେତନ କରାଯାଉଛି। ଆକ୍ରାନ୍ତ ଅଞ୍ଚଳରେ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମୀକ୍ଷା କରିଛନ୍ତି। ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ, ସ୍ୱରେଜ ଆଦି କ୍ଷେତ୍ରରେ ଜାରି ରହିଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୁର୍ଗମ ବିଲାବାଡ଼ି ପଞ୍ଚାୟତକୁ ଜିଲ୍ଲାପାଳ ବେଦଭୂଷଣ କ୍ଷେତ୍ରୀୟ ସମୀକ୍ଷାରେ ଯାଇ ଲୋକଙ୍କ ସହ ମତ ବିନିମୟ କରିଛନ୍ତି। ସେଠାରେ ଥିବା ହସ୍କିଟାଲରେ ଆବଶ୍ୟକ ପଦବୀ ପୂରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରତି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ସମ୍ଭଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 46 ଆବେଦନ ଉପରେ ଶୁଣାଣି କରାଯାଇଛି। ସେଥିରୁ 2 ତତ୍କାଳ ସମାଧାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ଶିବିରରେ 72 ଅଭିଯୋଗ ମଧ୍ୟରୁ 9 ତତ୍କାଳ ସମାଧାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶିବିରରେ 115 ଅଭିଯୋଗର

0: ପଞ୍ଜିକୃତ ହୋଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 26ଟି ଅଭିଯୋଗର ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 44ଟି ଅଭିଯୋଗର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 93ଟି ଅଭିଯୋଗର ଶୁଣାଣି ହୋଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।
1: ରାଜ୍ୟରେ କିଛି ସ୍ଥାନରେ ହାଲକାର ମଧ୍ୟମ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ଏବଂ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରବଳ ବର୍ଷା ଆମର ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ତା ସହିତ ଝଟକା ପବନ 50-60 କିଲୋମିଟର/ଘଣ୍ଟା ରହିବ। କିନ୍ତୁ ସୁନ୍ଦରଗଡ଼ରେ ବର୍ଷା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପବନର ଗତି 50-60 କିଲୋମିଟର/ଘଣ୍ଟା ମଧ୍ୟ ରହିବ ବର୍ଷା ଘଡ଼ଘଡ଼ି ହେବା ସମୟରେ।
0: ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥିଲେ। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ନବସୃଜନ ଏବଂ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବ ଅନ୍ଲାଇନ୍ ଗେମିଂ ନିୟମାବଳୀ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଭାରତରେ ଅନ୍ଲାଇନ୍ ଗେମିଂ କ୍ଷେତ୍ର ଦ୍ରୁତଗତିରେ ବିସ୍ତାର ଲାଭ କରିଛି। ଦେଶର ଡିଜିଟାଲ୍ ଅର୍ଥନୀତିର ଏବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟୁଛି। 2024ରେ ଏହି କ୍ଷେତ୍ରରେ ଭାରତୀୟ ବଜାର 23,200 କୋଟି ଟଙ୍କା ହୋଇଥିଲା। 2027 ସୁଦ୍ଧା ଏହା 31,600 କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଅନ୍ଲାଇନ୍ ଗେମିଂର ଉଭୟ ନିରାପଦ ଏବଂ କ୍ଷତିକାରକ ବ୍ୟବହାରକୁ ପୃଥକ୍ କରିବା ଲକ୍ଷ୍ୟ ନେଇ ସରକାର ଦେଶରେ ଅନ୍ଲାଇନ୍ ଗେମିଂ ନିୟମର ପ୍ରଚଳନ କରିଛନ୍ତି। ଚଳିତ ମାସ ପହିଲାରୁ ଅନ୍ଲାଇନ୍ ଗେମିଂ ନିୟମାବଳୀ 2026 କାର୍ଯ୍ୟକାରୀ ହୋଇଛି। ଦେଶରେ ଡିଜିଟାଲ୍ ଗେମିଂ ପରିଦୃଶ୍ୟ ଗଠନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଅନ୍ଲାଇନ୍ ଗେମ୍ ପରିଚାଳନା ପାଇଁ ଏକ ସଂରଚିତ ବ୍ୟବସ୍ଥା ଏହି ନିୟମାବଳୀ ମାଧ୍ୟମରେ ସ୍ଥାପନ କରାଯାଇପାରିବ। ଏଥିରେ ଉଭୟ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଶିଳ୍ପ ଅଭିବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି। ଗତବର୍ଷ ଅଗଷ୍ଟ ମାସରେ ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍ 2025 ସଂସଦରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କର ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଛି। ଅନ୍ଲାଇନ୍ ଗେମିଂରେ ଆର୍ଥିକ କ୍ଷତିକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଆଇନ ପ୍ରଚଳନ କରାଯାଇଛି। ଅନ୍ଲାଇନ୍ ଗେମିଂ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାରେ ଏଭଳି ଆଇନ ଉପଯୋଗୀ ସାବ୍ୟସ୍ତ ହେବ। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ବ୍ୟବହାରକାରୀଙ୍କୁ ବିପଦରୁ ସୁରକ୍ଷିତ ରଖିବା ଏହି ଆଇନ ତଥା ନିୟମାବଳୀର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ଲାଇନ୍ ଗେମିଂ କ୍ଷେତ୍ରକୁ ବ୍ୟବହାରକାରୀ ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ଆଧାରରେ 3ଟି ସ୍ୱତନ୍ତ୍ର ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଇ କ୍ରୀଡ଼ା, ଅନ୍ଲାଇନ୍ ସାମାଜିକ ଖେଳ ଏବଂ ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା। ଇ କ୍ରୀଡ଼ା ହେଉଛି ଏକ ପ୍ରତିଯୋଗିତାମୂଳକ ଡିଜିଟାଲ୍ କ୍ରୀଡ଼ା ଯାହାର ବିଭିନ୍ନ ବର୍ଗରେ ବ୍ୟକ୍ତିଗତ କିମ୍ବା ଦଳଗତ ଭାବରେ ଅଂଶଗ୍ରହଣ କରାଯାଇଥାଏ। ରଣନୀତିକ ଚିନ୍ତାଧାରା, ସମନ୍ୱିତ ପଦକ୍ଷେପ ଏବଂ ଉନ୍ନତ ନିଷ୍ପତ୍ତି ପ୍ରତିଯୋଗୀଙ୍କ ଦକ୍ଷତା ପ୍ରତିପାଦନ କରିଥାଏ। ଅନ୍ଲାଇନ୍ ସାମାଜିକ ଖେଳଗୁଡ଼ିକ ମୁଖ୍ୟତଃ ମନୋରଞ୍ଜନ, ଶିକ୍ଷା କିମ୍ବା ସାମାଜିକ ପାରସ୍ପରିକ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥାଏ। ସେହିଭଳି ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା ମୁଖ୍ୟତଃ ସୁଯୋଗ ଏବଂ ଦକ୍ଷତା ଉପରେ ଆଧାରିତ ହୋଇଥାଏ। ତେବେ ଏଥିରେ ଆର୍ଥିକ କ୍ଷତି ଏବଂ ଅନ୍ୟାନ୍ୟ ମାନସିକ ଚାପଜନିତ ପ୍ରକ୍ରିୟା ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏହି କ୍ରୀଡ଼ାରେ ଆତ୍ମହତ୍ୟା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ସାମାଜିକ ଖେଳ ନବସୃଜନ ଏବଂ ମନୋରଞ୍ଜନକୁ ସମର୍ଥନ ପ୍ରଦାନ କରୁଥିବାବେଳେ ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା ଗମ୍ଭୀର ଆର୍ଥିକ ଏବଂ ସାମାଜିକ ଚିନ୍ତା ସୃଷ୍ଟି କରୁଛି। ଏହି କ୍ରୀଡ଼ା ଦ୍ୱାରା ପ୍ରାୟ 45 କୋଟି ଲୋକ ପ୍ରଭାବିତ ହେବା ସହ 20,000 କୋଟିରୁ ଅଧିକ ଟଙ୍କା କ୍ଷତି ସହିଛନ୍ତି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଗେମିଂକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏଭଳି ଆଇନ ଓ ନିୟମାବଳୀ ପ୍ରଣୟନ କରିଛନ୍ତି। ପ୍ରଚଳିତ ଆଇନ ସମସ୍ତ ପ୍ରକାର ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରିଛି।

ଏପରିକି ଏହି କ୍ରୀଡ଼ା ଆଧାରିତ ସମସ୍ତ ପ୍ରକାର ବିଜ୍ଞାପନ ପ୍ରଚାର ଓ ପ୍ରସାରକୁ ମଧ୍ୟ ନିଷେଧ କରାଯାଇଛି। ବ୍ୟାଙ୍କ ଏବଂ ଆର୍ଥିକ ଦେଣନେଣ ଡିଜିଟାଲ୍ ମାଧ୍ୟମଗୁଡ଼ିକୁ ମଧ୍ୟ ଏଭଳି କ୍ରୀଡ଼ାଠାରୁ ଦୂରେଇ ରହିବାକୁ କୁହାଯାଇଛି। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଆଇନ 2000 ଅଧୀନରେ ଏହି କ୍ଷେତ୍ରର ବେଆଇନ ପ୍ଲାଟଫର୍ମଗୁଡ଼ିକୁ ଅବରୋଧ କରାଯାଇଛି। ଏକ ସ୍ୱଷ୍ଟ ସ୍ୱଚ୍ଛ ଏବଂ ସମୟସୀମାବଦ୍ଧ ଢାଞ୍ଚା ପ୍ରସ୍ତୁତ କରିବାରେ ଅନ୍ଲାଇନ୍ ଗେମିଂ ଆଇନ ଏବଂ ନିୟମାବଳୀ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଏହାର କାର୍ଯ୍ୟକାରିତା ମୁଖ୍ୟତଃ 6 ପ୍ରମୁଖ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଉଛି ଦେଶର ଅନ୍ଲାଇନ୍ ଗେମିଂ ପ୍ରାଧିକରଣ, ବିପଦ ସୃଷ୍ଟିକାରୀ ଅନ୍ଲାଇନ୍ ଗେମ୍ର ଚିହ୍ନଟ, ସେଗୁଡ଼ିକର ପଞ୍ଜୀକରଣ, ବ୍ୟବହାରକାରୀଙ୍କ ସୁରକ୍ଷା ଆଧାରିତ ପଦକ୍ଷେପ, ଦୁଇସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଦଣ୍ଡବିଧାନ। ସୃଜନଶୀଳ ଅର୍ଥନୀତିକୁ ସହଯୋଗ ସହ ଯୁବବର୍ଗଙ୍କୁ ସୁରକ୍ଷିତ ଏବଂ ଗଠନମୂଳକ ଡିଜିଟାଲ୍ କ୍ଷେତ୍ର ଉପଯୋଗ କରିବାରେ ଆଇନ ଓ ନିୟମାବଳୀ ପ୍ରୋତ୍ସାହନ ପ୍ରଦାନ କରିବ। ଦକ୍ଷତା ଭିତ୍ତିକ ତଥା ସୁରକ୍ଷିତ ଅନ୍ଲାଇନ୍ ଗେମିଂ ବ୍ୟବସ୍ଥା ଆତ୍ମବିଶ୍ୱାସ, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟକ୍ଷେତ୍ରକୁ ତ୍ୱରାନ୍ୱିତ କରିବ। ଏପରିକି ଏ କ୍ଷେତ୍ରର ପ୍ରତିଭାବାନ ଖେଳାଳିଙ୍କ ପାଇଁ ଏହା ଏକ ସୁରକ୍ଷିତ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସମୟ ସହ ତାଳ ଦେଇ ଶେଷରେ ଏକ ସୁବ୍ୟବସ୍ଥିତ ଅନ୍ଲାଇନ୍ ଗେମିଂ ଇକୋସିଷ୍ଟମ ପ୍ରସ୍ତୁତ ସମ୍ଭବ ହୋଇପାରିବ। ତେବେ ଏଥିପାଇଁ ସଚେତନ ହେବା ନିତ୍ୟାନ୍ତ ଜରୁରୀ।

0: ଖବର ଶୁଣିଲେ ନବସୃଜନ ଏବଂ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବ ଅନ୍ଲାଇନ୍ ଗେମିଂ ନିୟମାବଳୀ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ପ୍ରଥମେ ଯୁବଶକ୍ତି, ପରେ ଶୁଣିଲେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ହାକିମ ବାବୁ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ, ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ପରିଚାଳନା ସରୋଜ ପଟ୍ଟନାୟକ।

ପରବର୍ତ୍ତୀ ଚଳଚ୍ଚିତ୍ର ଜଗା ହାତରେ ପଘା। ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ଗୀତ ରଚନା ଦେବଦାସ ଛୋଟରାୟ। ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଓ ତାମିଲନାଡୁରେ ଟିଭିକେର ବହୁମତ ହାସଲ। ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି। ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ପଶ୍ଚିମବଙ୍ଗ, ଆସାମ, କେରଳମ୍, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନର ଗଣତି ପ୍ରକ୍ରିୟା ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ବିଜେପି ଆଗୁଆ ରହିଛି। ସେହିଭଳି ତାମିଲନାଡୁରେ ବିଶିଷ୍ଟ ଅଭିନେତା ବିଜୟଙ୍କର ଟିଭିକା ଦଳକୁ ସଫଳତା ମିଳିବାରେ ଲାଗିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳରେ ଆଗୁଆ ଥିବା ଜଣାପଡ଼ିଛି। ଏତଦ୍ବ୍ୟତୀତ ଗୁଜରାଟ, ତ୍ରିପୁରା ଓ ନାଗାଲାଣ୍ଡରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ କର୍ଣ୍ଣାଟକର ଆସନଟି କଂଗ୍ରେସକୁ ମିଳିଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ଗତ 15 ବର୍ଷ ଧରି ଶାସନ କରୁଥିବା ତୃଣମୂଳ କଂଗ୍ରେସର ପରାଜୟ ହୋଇଛି। ପଶ୍ଚିମବଙ୍ଗର ମୋଟ 293 ବିଧାନସଭା ଆସନ ମଧ୍ୟରୁ 104 ଆସନର ଫଳାଫଳ ଘୋଷଣା କରାଯାଇଛି। ବିଜେପି ସେଥିମଧ୍ୟରୁ 72 ବିଜୟୀ ହୋଇଥିବାବେଳେ ତୃଣମୂଳ କଂଗ୍ରେସକୁ 29 ମିଳିଛି। ଏହାଛଡ଼ା ବିଜେପି 132 ଆସନରେ ଆଗୁଆ ଥିବାବେଳେ 54 ଆସନରେ ଟିଏମ୍ସି ଆଗୁଆ ରହିଛି। କଂଗ୍ରେସ, ସିପିଏମ୍ ଏବଂ ଅନ୍ୟାନ୍ୟ ଗୋଟିଏ ଲେଖାଏଁ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଭବାନୀପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତା ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗୁଆ ରହିଛନ୍ତି। ତେବେ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଆଗୁଆ ଥିବା ଜଣାପଡ଼ିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବହରମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁବ୍ରତ ମୈତ୍ରଙ୍କଠାରୁ ପଛୁଆ ଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ ନିମନ୍ତେ ଏକ ଐତିହାସିକ ବିଜୟ ଦିଗରେ ଅଗ୍ରଗତି କରୁଥିବା ଜଣାଯାଇଛି। ମୋଟ 126 ବିଧାନସଭା ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇଥିବା 101 ଆସନରୁ ବିଜେପି 73 ହାସଲ କରିଛି। ଏଥିସହିତ ଏହାର ମେଣ୍ଟ ଦଳ ଆସାମ ଗଣ ପରିଷଦ 6 ବିଜୟୀ ହୋଇଥିବାବେଳେ 8 ସିଟ୍ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ହାତେଇଛି। ଅନ୍ୟପକ୍ଷରେ କଂଗ୍ରେସକୁ 7, ଏଆଇୟୁଡିଏଫ୍, ରାଇଜର ଦଳ ଏବଂ ଟିଏମ୍ସିକୁ ଗୋଟିଏ ଲେଖାଏଁ ସିଟ୍ ମିଳିଛି। ବିଜେପିର ହିତେନ୍ଦ୍ରନାଥ ଗୋସ୍ୱାମୀ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କୁ ଜୋରହାଟ ଆସନରେ ପରାସ୍ତ କରିଛନ୍ତି। ଏହାଛଡ଼ା ବିଜେପି 9 ଆଗୁଆ ଥିବାବେଳେ ଏହାର ସହଯୋଗୀ ଦଳ ଏଜିପି 3 ଓ ବିପିଏଫ୍ 2 ଆଗୁଆ ଥିବା ଜଣାପଡ଼ିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ର ମୋଟ 140 ବିଧାନସଭା ଆସନରୁ ମଧ୍ୟରୁ 69 ବିଜୟ ଲାଭ କରିଛି। ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ନେତା ପିନାରାଇ ବିଜୟନ ଧର୍ମଦାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ 19,000 ଉର୍ଦ୍ଧ୍ୱ ଭୋଟ୍ରେ ତାଙ୍କ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଭିପି ଅବଦୁଲ ରସିଦ୍ଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି

0: ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଛି। ଭାରତରୁ ଜାପାନକୁ ବିଭିନ୍ନ ସାମଗ୍ରୀର ରପ୍ତାନୀ ଉପରେ ଆଲୋକପାତ କରି ଶ୍ରୀ ଗୋଏଲ କହିଛନ୍ତି, ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଦିଗରେ ଭାରତ ପ୍ରତିବଦ୍ଧ। ଏତଦ୍ବ୍ୟତୀତ ଭାରତ ପ୍ରଶାନ୍ତ ମହାସାଗର ଅର୍ଥନୈତିକ ସହଯୋଗ ଢାଞ୍ଚାରେ ଦୁଇ ଦେଶ ଏହି ପ୍ରକ୍ରିୟାକୁ ଆଗକୁ ନେବା ଦିଗରେ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଏବଂ ତାମିଲନାଡୁରେ ଟିଭିକେର ବହୁମତ ହାସଲ। ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା, ଲିଙ୍ଗ ସମାନତାକୁ ପ୍ରୋହାହନ ଦେବା ଏବଂ ଆର୍ଥିକ ଭାବେ ଦୁର୍ବଳ ରହିଥିବା ପରିବାରମାନଙ୍କୁ ବିବାହ ସମୟରେ ସହାୟତା ପ୍ରଦାନ କରିବା ଏବଂ ଶିଶୁ ବିବାହକୁ ରୋକିବା, ବିଧବା ପୁନର୍ବିବାହକୁ ଉତ୍ସାହିତ କରିବା ଓ ସମାଜରେ ସୁସ୍ଥ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା ଅଧୀନରେ ଏକ ବ୍ୟାପକ ସାମୂହିକ ବିବାହ କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଏସ୍ଏନ୍ ମ୍ୟାରେଜ୍ ପ୍ୟାଲେସ୍ରେ ଜିଲ୍ଲା ପ୍ରଶାସନ ଏବଂ କର୍ତ୍ତବ୍ୟ ଅନୁଷ୍ଠାନର ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା। ଜିଲ୍ଲାର 34 ଜଣ ଯୋଗ୍ୟ ଯୁଗଳଙ୍କର ବିବାହ ସମ୍ପନ୍ନ କରାଯାଇଥିଲା। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ୍ ନିଶା, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ କହିଥିଲେ,
2: ବହୁତ ଖୁସି ବି ଲାଗୁଛି ଆଉ ଏଇଟା ଗୋଟେ ମେସେଜ ଯିବ ଯେ ଆମେ ଯେତେବେଳେ ବିବାହ ଉତ୍ସବ ପାଳନ କରୁଛୁ ଗୋଟେ ପରିବାର ଭିତରେ ଆନନ୍ଦ ରହୁଛି, କିନ୍ତୁ 34 ପରିବାରକୁ ନେଇକି ଆମେ ଯେତେବେଳେ କରୁଛୁ 34 ଜଣ ବର ଏବଂ 34 ଜଣ କନ୍ୟାଙ୍କୁ, ନିଶ୍ଚୟ ଆମ ଭିତରେ ଗୋଟେ କମ୍ୟୁନିଟି ଫିଲିଂ ରହିବ ଯେ ଏଇ ଯୋଉ ଆନନ୍ଦଟା ଆମେ ସମସ୍ତେ ମିଶିକି ଆମେ ଆନନ୍ଦ ପାଇବା, ଉପଭୋଗ କରିବା।
1: ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ 3 ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ବିବାହ ପାଇଁ ସ୍ଥିର ହୋଇଥିବା ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯାଇ ସବ୍ରେଜିଷ୍ଟ୍ରାର ଅଫିସରେ ସେମାନଙ୍କର ବିବାହ ପଞ୍ଜୀକରଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିବାହ ପାଇଁ 60,000 ଟଙ୍କା ପ୍ରଦାନ କରାଯାଉଛି। ବିବାହ ପରେ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ 45,000 ଟଙ୍କା ପଠାଯାଇଥିଲା। ବିବାହ ଆୟୋଜନ କରୁଥିବା ସଂସ୍ଥାକୁ ବାକି 15,000 ଟଙ୍କା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ପାଇଁ ଏହା ଏକ ଗୌରବର ବିଷୟ ବୋଲି କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା।
3: ଏଇଟା ଆମର 3 ମାସ ପୂର୍ବରୁ ଆମର କାର୍ଯ୍ୟକ୍ରମ ଚାଲିଛେ। ସବୁ ଅଙ୍ଗନବାଡି କେନ୍ଦ୍ରରୁ ଆମେ ପୁଅ ଝିଅ ଯେଉଁମାନଙ୍କ ବାହାଘର ମାନେ ସ୍ଥିର ହେଇଯାଇଥିଲା ତାଙ୍କୁ ପ୍ରଥମେ ନେଇକି ରେଜିଷ୍ଟ୍ରେସନ ଅଫିସରେ, ସବ୍ ରେଜିଷ୍ଟ୍ରେସନ ଅଫିସରେ ତାଙ୍କର ମ୍ୟାରେଜକୁ ରେଜିଷ୍ଟ୍ରେସନ କରେଇଲୁ। ରେଜିଷ୍ଟ୍ରେସନର ମାସେ ପରେ ସେମାନେ ବାହା ହେବା ଲାଗି ଇଲିଜିବୁଲ ଯୋଗ୍ୟ ହେଲେ। ଘରେ ବାହାଘରରେ ଗୋଟେ ଯୋଡ଼ିକୁ ଦେଖୁଥିଲୁ କିନ୍ତୁ ଏକା ସାଙ୍ଗେ 34 ଦେଖିକି ଏତେ ଗହଳି ଦେଖିକି ବହୁତ ଖୁସି ଲାଗୁଛି।
1: ସରକାରୀ ସହାୟତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ବିବାହ କରିଥିବା ଜଣେ ବର ଆଦିତ୍ୟ କୁମାର ନାୟକ।
4: ନିହାତି ଭାବରେ ବହୁତ ଖୁସି ଲାଗୁଛେ, କାହିଁକି ଏତେ ଆଶୀର୍ବାଦ ମିଳୁଛେ। ତ ମନି ପ୍ରୋବ୍ଲେମ ରହୁଛେ, ବିହା ହେବା ଟିକେ ପ୍ରୋବ୍ଲେମ ରହୁଥିଲା, ତ ନିହାତି ଭାବରେ ମୁଇଁ ମୋହନ ଚର ମାଳି ସରକାରକେ ଧନ୍ୟବାଦ ଦେବି। ଖୁସି ତ ବହୁତ ଲାଗୁଛେ, କାହିଁକି ସାରା କଳାହାଣ୍ଡି ସାରା ଆଶୀର୍ବାଦ ଆଜି ମିଳୁଛେ।
1: କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଉତ୍କଳ କୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ଜୟପୁରର ବରିଷ୍ଠ ଆଇନଜୀବୀ ଶୀର୍ଷାନନ୍ଦ ମିଶ୍ର, ରାଜ୍ୟ ବାର୍ କାଉନ୍ସିଲ୍ ସଦସ୍ୟ ଧନଞ୍ଜୟ ମୁଣ୍ଡ ଯୋଗ ଦେଇଥିବା

0: କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପରମେଶ୍ୱର ମୁଣ୍ଡ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଓ ତାଙ୍କର ସ୍ୱାଭିମାନୀ ଆଦର୍ଶ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ ତଥା ଓକିଲ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଦିବସ ପାଳନର ସମ୍ପର୍କରେ ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା କହିଥିଲେ,
1: ଆମର ସ୍ୱାଭିମାନ ପାଇଁ ମଧୁସୂଦନ ତାଙ୍କର ଯେଉଁ ପ୍ରୟାସ କରିଯାଇଥିଲେ ସେ ସ୍ୱାଭିମାନଙ୍କ ବଞ୍ଚାଇ ରଖିବା ପାଇଁ ମୁଁ ସମସ୍ତ ଓକିଲ ବନ୍ଧୁମାନଙ୍କୁ ନିବେଦନ କରୁଛି। ମୋର ଅନୁରୋଧ ସମସ୍ତଙ୍କୁ ଯେ ଆମେ ଆମର ସ୍ୱାଭିମାନ କଥାକୁ ସବୁବେଳେ ଚିନ୍ତା କରିବା।
0: କଳାହାଣ୍ଡି ଜିଲ୍ଲାରେ ଓଡ଼ିଆ ପକ୍ଷର ଉଦ୍ଯାପନୀ ଦିବସରେ ପ୍ରଶାସନ ତରଫରୁ ଭବାନୀପାଟଣାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ପାଳନ ଅବସରରେ ଝୋଟି ପ୍ରତିଯୋଗିତା, ପଣା ବଣ୍ଟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଜେନା ଯୋଗଦେଇ ଓଡ଼ିଆ ପକ୍ଷ ପାଳନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭାରତ ସରକାରଙ୍କ ଅତିରିକ୍ତ ସଚିବ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରିଣୀ ଅନିତା କର୍ଣ୍ଣ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଆଦି କର୍ମଯୋଗୀ ଜୀବିକା ପଦକ୍ଷେପ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
2: ପ୍ରଥମେ ଶୁଣିଲେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଆଜି ପାଇଁ ଉପସ୍ଥାପନାରେ ଅଛନ୍ତି ରମେଶ ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଭାଇ ଜୁହାର
2: ଜୁହାର ଜୁହାର।
1: ଏ ଭାଇ କଣ କରିବା କହିଲେ, ଏ ଯୋଉ ସକାଳୁ ଯୋଉ ଖରା ହଉଛି ପୁରା ଝାଳରେ ଓଦା ହେଇଯିବାର ହଉଛି।
2: ଖରା ଦିନ ଖରା ହବନି, ବର୍ଷା ଦିନେ ବର୍ଷା ହବନି ବୋଲି କହିଲେ,
1: ଖାଲି ଖରା ହଉଥିଲେ ସିନା ହେଇଥାନ୍ତା ଭାଇ। ନା ସକାଳୁ ଖରାକୁ ଖରା, ସନ୍ଧ୍ୟା ହେଇଗଲେ ବର୍ଷା ପବନ ତୋଫାନ ସବୁ ଉଡେଇ ଧରିକି ପଡ଼ୁଛି।
2: ଆରେ ଭାଇ, ଏଇଟା ତ ଏଇ ଗୋଟିଏ ମାସ ନାହିଁ, ପ୍ରତି ବର୍ଷ ଏଇ ସମୟରେ ଏମିତି ପାଣିପାଗଟା ରହୁଛି। କାରଣ ଆମର ଅକ୍ଷି ତୃତୀୟା ପଳେଇଗଲା, ସବୁ ଅକ୍ଷିମୁଠି ପକେଇବା ପାଇଁ ତର ତର ହେଲେ, ପରମ୍ପରା ରହିଲା, ପାଗ ମିଳିଲା କି ଟାଇମ ଟାଏ ଖରାରେ ନା ଧାନ ହବ ନା ପାଣି ମିଳିବ। ଯୋଉମାନେ ବର୍ଷାକୁ ଅପେକ୍ଷା କରି ରହୁଛନ୍ତି, ଉପର ପାଣି ମିଳିଲେ ଚାଷ ହବ, ସେମାନଙ୍କ ପାଇଁ ଅକ୍ଷିମୁଠି କିଛି ନାହିଁ। ହେଲେ ଆମେ ଖାଲି କହିବା।

0: ଆଜି ଅକ୍ଷିତୃତୀୟ ପାଳନ କରୁଛେ ବୋଲି କାହିଁକି ବର୍ତ୍ତମାନ ଏବେ ବର୍ଷା ଘୁଚିଗଲାଣି ବା ପାଗ ଘୁଚିଗଲାଣି ଆହୁରି ଦୁଇ ମାସ ବୋଇଲେ ଆମର ଆଡେ କେବେ ଆଇବ ସେ ଜୁନ ମାସ ଆଡକୁ ବର୍ଷା ଏ ସମୟରେ ଯାହାର ପାଖରେ ପାଣିର ସୁବିଧା ଅଛି ସେ ଚାଷବାସ କରିବାକୁ ପଡିବ କଣ ପାଗକୁ ଦେଖି ଆମକୁ ଚାଷ କରିବାକୁ
1: ପଡିବ
0: ଏ ବି ଯେମିତି ପ୍ରବଳ ଖରା ହଉଛି ଏ ସମୟରେ ଆଉ ଘରୁ ବାହାରିବା କଥା ନାହିଁ ଏଗାରଟା ହେଇଗଲା ବୋଲି କହିଲେ ଘର ଭିତରେ ତାପରେ ସନ୍ଧ୍ୟାବେଳେ ଦେଖି ତା ସହିତ ଆହୁରି ଗୋଟେ କଥା ଏ ଯୋଉ ସନ୍ଧ୍ୟାବେଳେ ଯୋଉ ଅଦିନିଆ ବର୍ଷା ଝଡ଼ ତୋଫାନ ବିଜୁଳି ମାରୁଛି କି
1: ନାହିଁ
0: ସେଥିପାଇଁ ଆମେ ଟିକେ ଜାଗ୍ରତ ହେବାର ଅଛି
1: ଆହୁରି ଆମର ଗାଈ ଗୋରୁ ମାନଙ୍କୁ ହେଲେ ଭଲସେ ରଖିବାର ଅଛି
0: ଖାଲି ଗଛ ମୂଳେ ରହିବ ନାହିଁ ବିଜୁଳି ମାରିଲା ବେଳେ ପୋଲ ତଳେ ରହିବ ନାହିଁ ହେଲେ ଏ ଯୋଉ ଅଦିନିଆ ଘଡ଼ଘଡ଼ି ମାରୁଛି ବର୍ଷା ସେତେବେଳେ ଟିକେ ଜଗିଦେବାର କେବଳ ଜଗିବାର ନାହିଁ ନିଜକୁ ମଧ୍ୟ ସଜାଗ ରହିବାର ଅଛି ଆମେ ଯଦି ପାରିବା ପୁଣି ବୋଲିକି ନାହିଁ ବେଡ଼ାକୁ ଯିବାର ଅଛି ଏକା କାମ କରିବାର ଅଛି ଏକା ବୋଲେ ବିଜୁଳି କଥା କିଏ
1: କହିପାରିବ
0: ସେଥିପାଇଁ ପ୍ରତିବର୍ଷ ଏଇ ସମୟରେ ଏମିତି ପାଗଟା ରହୁଛି ତାକୁ ଆମେ ଟିକେ ଜଗିଦେବା
1: ଦରକାର
0: ହେଲେ ଭାଇ ଆମେ ତ ବୈଠକରେ ସବୁବେଳେ ବିଭିନ୍ନ ପ୍ରକାର ଚାଷବାସ କଥା ହଉଛି ଆମେ ତ ନୀତିଦିନିଆ କଥା ମାତ୍ର ଆମେ ଗୋଟେ କଥା ଚାଷୀ ଭାଇଙ୍କୁ ଅନୁରୋଧ କରିବା ସରକାରଙ୍କର ଅନେକ ନୂଆ ସବୁ ପଲିସି ବାହାରିଲା ଚାଷ କ୍ଷେତ୍ରରେ ଏବେ ଗାଈ ଗୋରୁ ପାଳନ ପାଇଁ ସରକାର ପ୍ରତି ଘରକୁ ଗୋଟିଏ ଗୋଟିଏ ଗାଈ ରଖିବା ପାଇଁ ମଧ୍ୟ ସଚେତନ ବାଢିଲେଣି ତାର ପାଇଁ ସବସିଡିର ବ୍ୟବସ୍ଥା ମଧ୍ୟ କରାଯାଇଛି
1: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା
0: ସେଇଟା ପାଇଁ ଯେଉଁମାନେ ସବୁ ଇଚ୍ଛୁକ ରହିଛନ୍ତି ସେମାନେ ସରକାର ସହିତ ଯୋଗାଯୋଗ କରନ୍ତୁ ବା ନିକଟରେ ଥିବା ଯେଉଁ କୃଷି ଅଧିକାରୀ ଅଛନ୍ତି ପଶୁ ବିଭାଗର ଅଧିକାରୀ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କଲେ ବାଟ ପାଇଯିବ କେମିତି ଗାଈ ପାଇବ କୋଉଠୁ ସବସିଡି ମିଳିବ କିଏ ସହଯୋଗ କରିବ ସବୁ ପ୍ରକାର ସୁବିଧା ପାଇପାରିବ ହେଲେ ଭାଇ ଆମେ ତ ସବୁବେଳେ ବୈଠକରେ କିଛି ନା କିଛି କଥାବାର୍ତ୍ତା ହେଇଯାଉଛେ ନାଇଁ ବୋଲେ ମଧ୍ୟ ପାଠରୁ
1: ବାହାରି ପଡୁଛି ତ ଆଉ
0: କିଛି କରିବା ଯୋଉଟା ଅଙ୍ଗେ ଲିଭଉଛେ ସେଟା ଆମର ଭାଇ ଭଉଣୀମାନଙ୍କୁ ଆମେ ମିଶା କହିଦେବୁ ହେଲେ ଆଜିକାଲି ଚାଷ କଥା କହିଲେ ବିଭିନ୍ନ ପ୍ରକାର ଚାଷ ଆମେ କରୁଛେ ହେଲେ ଟିକେ ଅଧିକା ପଇସା ପାଇବାକୁ ହେଲେ ଆମର ଅର୍ଥକାରୀ ଫସଲ ହେଲେ ବର୍ତ୍ତମାନ ଏବେ ପାଗ ସମୟ ବୋଲେ ଆମର ଅଦା ହଳଦୀ ଆଜି ଆମର କାର୍ଯ୍ୟକ୍ରମରେ ଚାଷୀଙ୍କୁ ଦ୍ୱିପଦ କଥାରେ ଅଦା ଚାଷ ସମ୍ପର୍କରେ ଟିକେ ଶୁଣିବା
1: ଭାଇନା
0: ଆଗରୁ କେମିତି ହଉଥିଲା ଏବେ କଣ ପରିବର୍ତ୍ତନ ହେଲାଣି ଆଉ ଅଧିକ ପଇସା ପାଇବା ପାଇଁ ହେଲେ ଏ ଚାଷରେ ଆମକୁ କଣ ଆମର ଚାଷ କୌଶଳ ପରିବର୍ତ୍ତନ କରିବାକୁ ହବ ହେଲେ ସେ ବିଷୟରେ ଆଉ ବେଶୀ କଥା ହବା ନାହିଁ ଆମେ ଶୁଣିଦେବା
1: ଭାଇନା
0: କାହିଁକି ନା ଆମର ଏ ବିଭାଗର ଅଧିକାରୀ ଯିଏ ଅଛନ୍ତି ତାଙ୍କ ପାଖରୁ ଆମେ ଶୁଣିବା ହେଲେ ଆଉ ଡେରି କରିବାନି ଚାଲ
1: ଶୁଣିବା ଭାଇନା
2: ମୁଁ ଡକ୍ଟର ପରଶୁରାମ ସିଂହଳ ସହଯୋଗୀ ଗବେଷଣା ଅଧ୍ୟକ୍ଷ ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ଜ୍ଞାନ ପ୍ରସାରଣ କେନ୍ଦ୍ର ଶିମିଳିଗୁଡ଼ା
3: ସାର ବର୍ତ୍ତମାନ ସମୟରେ ଅଦିନିଆ ବର୍ଷା କେତେ ଜାଗାରେ ହଉଛି ଏବଂ ଖରା ମଧ୍ୟ ବଢିବାରେ ଲାଗିଛି ଗରମ ମଧ୍ୟ ପ୍ରବଳ ହଉଛି ତେବେ ଆମେ ଚାଷ କ୍ଷେତ୍ରକୁ ଯଦି ଦେଖିବା ତାହେଲେ ଆଗାମୀ ଦିନରେ ଅଦା ଚାଷ ପାଇଁ ଚାଷୀମାନେ ସବୁ ତରତର ହେଉଛନ୍ତି ତ ଏଭଳି ବ୍ୟବସ୍ଥା ଭିତରେ ଚାଷୀମାନେ କେମିତି ସେମାନଙ୍କ ଅଦା ଚାଷ କରିବେ କଣ ସବୁ ବ୍ୟବସ୍ଥା ରହିଛି ସାର ସେ ବିଷୟ ଟିକେ କୁହନ୍ତୁ
2: ଅଦା ଚାଷ ଏକ ଲାଭଜନକ ଫସଲ ଏବଂ ଏବେ ମଧ୍ୟ ଯୋଉ ବର୍ଷା ହୋଇଛି ସେଇଟା ଅଦା ଓ ହଳଦୀ ଚାଷ ମାନଙ୍କ ପାଇଁ ଉପଯୋଗୀ ତେଣୁ ବର୍ତ୍ତମାନ ଦୁଇ ଫାଳିଆ ଲଙ୍ଗଳରେ ଗୋଟେ ବଡ ଚାଷ କରିକି ତାପରେ ନଅ ଫାଳିଆ ବା ଲଙ୍ଗଳ କିମ୍ବା ରୋଟା ଭିତରେ ଦୁଇଥର ଚାଷ କରିସାରିଲା ପରେ ତାପରେ ଗୋଟେ ମିଟର ଚଉଡ଼ାର ହଉଛି ବେଡ଼ ମାନେ ତିଆରି କରନ୍ତୁ ଲମ୍ବା ଯେତେ ଆପଣଙ୍କର କରିପାରିବେ ଏବଂ ଯେମିତି ଦେଖିବେ ମଝିରେ ମଝିରେ ନାଳି ମଧ୍ୟ ଫିଟେଇବାକୁ ପଡିବ ପାଣି ବାହାର କରିବା ପାଇଁ ତାପରେ ବିହନକୁ ବିଶୋଧନ କରିବା ଉଚିତ ବିହନ ବିଶୋଧନ କରିବା ପାଇଁ ଜୈବିକ ଉପାୟରେ ଆପଣ ଟ୍ରାଇକୋଡର୍ମା ସିଡୋମୋନାସ୍ ଗୋଟେ ଗୋଟେ କେଜି କୁ ଗୋବର 3 କେଜି ଏବଂ ପାଣି 20 ଲିଟରରେ ନେଇକି ଏବଂ ଗୁଡ଼ ଅଧ କିଲୋ ଆଉ ବେସନ ମଧ୍ୟ 250 ଗ୍ରାମ ସେଥିରେ ଭଲ ଭାବରେ ଘାଣ୍ଟି ସାରିଲା ପରେ 50 କେଜି ଅଦା ବିହନକୁ ବିଶୋଧନ ଅଧଘଣ୍ଟା ପାଇଁ ବିଶୋଧନ କରନ୍ତୁ ଏବଂ ତାକୁ ଛାଇରେ ଶୁଖାଇକି ଲଗେଇବା ଉଚିତ ଏକ ଯଦି ରାସାୟନିକ ଉପାୟରେ କରିବାକୁ ଚାହୁଁଛନ୍ତି ତାହେଲେ ମେଟାଲାକ୍ସିଲ ମାନଙ୍କ ଯେ

0: ଆପଣଙ୍କର ରିଡ଼ୋମିଲ୍ ଗୋଲ୍ଡ ନାମରେ ଆସୁଛି, ସେଇଟା ଆପଣଙ୍କର 20 ଲିଟର ପାଣିରେ 25 ଗ୍ରାମରୁ 30 ଗ୍ରାମ ମିଶେଇବାକୁ ପଡିବ। ଆଉ ଆପଣଙ୍କର ପ୍ଲାଣ୍ଟୋମାଇସିନ 20 ଲିଟର ପାଣିରେ 20 ଗ୍ରାମ। ତାହା ସହିତ ନିମ ତେଲ ଆପଣଙ୍କର 100 ml ମିଶେଇକି ସେଥିରେ ଆପଣଙ୍କର ଭଲ ଭାବରେ 20 ଲିଟର ପାଣିରେ ଭଲ ଭାବରେ ଘାଣ୍ଟିକି ଆପଣ 50 kg ଅଦାକୁ ଅଧ ଘଣ୍ଟା ପାଇଁ ବୁଡ଼େଇ ସାରିଲା ପରେ ତାପରେ ତାକୁ ଶୁଖେଇ ଆପଣଙ୍କୁ ଲଗେଇବାକୁ ପଡିବ। ଶୁଖେଇ ମାନେ ଆପଣ ଛାଇରେ ଶୁଖେଇ ପାରନ୍ତି ନହେଲେ ଖରା ଶୁଖେଇ ପାରନ୍ତି। ତାପରେ ବେଡ଼ ଯେତେବେଳେ ଆପଣ ସମ୍ମାନ କରିବେ, ବେଡ଼ ସମ୍ମାନ କରିସାରିଲା ପରେ ସେଥିରେ କଣ କରିବେ ନା ଆପଣଙ୍କର ଗାତ ମାନେ ଧାଡ଼ିକୁ ଧାଡ଼ି 30 cm ବା 1 ଫୁଟ ଏବଂ ଗଛ ଗଛ 10 ଇଞ୍ଚ ପାଖାପାଖି ଦୂରତାରେ ଆପଣ ଅଧା ଖଣ୍ଡ ପକେଇ ସାରିଲା ପରେ, ଗାର ଟାଣିକି ପକେଇ ସାରିଲା ପରେ ତାପରେ କଣ କରିବେ ନା ଆପଣଙ୍କର ଖତ ସହିତ ଟ୍ରାଇକୋଡର୍ମ ସିଡ଼ୋମୋନାସ ଆଉ NPK କନ୍ସୋଟିଆ ବୋଲି ଜୈବିକ ଗୋଟେ ମାନେ ଅର୍ଗାନିକ ଗ୍ରୋମର ସାର ମିଳୁଛି, ସେଟାକୁ ମଧ୍ୟ ବଂଶ ବିସ୍ତାର କରିକି ଖତ ସହିତ ତା ଉପରେ ମେଞ୍ଚ ମେଞ୍ଚ ମାନେ ଆଞ୍ଜୁଳେ ଆଞ୍ଜୁଳେ ଦେଇ ସାରିଲା ପରେ ପ୍ରତି ବୁଦାରେ ତାପରେ ମାଟି ଘୋଡ଼ାଇବେ। ଘୋଡ଼ାଇ ସାରିଲା ପରେ ସେଥିରେ ଆଚ୍ଛାଦନ ଦେବେ। ଆଚ୍ଛାଦନ ଆପଣ ଶୁଖିଲା ପାଳ ଦେଇପାରନ୍ତି, ଶୁଖିଲା ପତ୍ର ଦେଇପାରନ୍ତି। ଯଦି ଏଗୁଡାକ ଆଭେଲେବୁଲ ନାହିଁ ତାହେଲେ କଞ୍ଚା ପତ୍ର ମଧ୍ୟ ପକେଇ ପାରିବେ, କିଛି ଅସୁବିଧା ନାହିଁ।
1: କଞ୍ଚା ପତ୍ରଟା କାହିଁ ପକେଇବା
0: ନା, ଯାହା ହେଲେ ବି ଆଚ୍ଛାଦନ ଆମକୁ ଦବାକୁ ପଡିବ। ଆଚ୍ଛାଦନ ଦେବେ କଣ ହବ ନା ମାଟିରେ ତାପମାତ୍ରାଟା ବାଲାନ୍ସ ହେଇକି ରହିବ, କମ ତାପମାତ୍ରା ରହିବ, ଯାହାଫଳରେ କି ଗଜାଟା ବୃଦ୍ଧିରେ ସାହାଯ୍ୟ କରିବ ଏକରେ। ଦ୍ୱିତୀୟରେ ଘାସ ଯୋଉ ଉଠିବ ନାହିଁ ବେଶୀ, ଘାସ ମଞ୍ଜି ଗଜା ହେଲେ ମଧ୍ୟ ସେ ମରିଯିବ ସୂର୍ଯ୍ୟକିରଣ ନ ପାଇକି। ତାପରେ ଆପଣଙ୍କର ମାଟିଟା ଟିକେ ହାଲକା ରହିବ ଏବଂ ସେଥିରେ ଉପକାରୀ ଜୀବାଣୁ ମାନଙ୍କର ସଂଖ୍ୟା ମଧ୍ୟ ବଢିବ, କାରଣ ଆମେ ଯୋଉ ଅର୍ଗାନିକ ଉପାୟରେ ଟ୍ରାଇକୋଡର୍ମା ସିଡ଼ୋମୋନାସରେ ଟ୍ରିଟମେଣ୍ଟ କରିଛେ ସେଇ ତା ଅଦା ମଧ୍ୟରେ ରହିଛି, ତେଣୁ ସେଗୁଡାକ ମଧ୍ୟ ଆପଣ ତାଙ୍କର ବଂଶ ବିସ୍ତାର ହବ ଯେତେବେଳେ ଆପଣଙ୍କ ଆଚ୍ଛାଦନ ଦେବେ। ଏହା ହଉଛି କଥା। ଏଇ ସବୁ କରିସାରିଲା ପରେ ତାପରେ ଯଦି ଆପଣଙ୍କର ପାଣିର ସୁବିଧା ଅଛି ତାହେଲେ କରିବେ ନା ଆପଣ ଆପଣଙ୍କ ଧନିଆକୁ ଗୁଣ୍ଡ କରିକି ତା ସେ ବେଡ ଉପରେ ପକେଇ ପାରିବେ। ଆଚ୍ଛାଦନ ଦବା ସେଠି ଆଉ ଆଚ୍ଛାଦନ ଦବା ଦରକାର ନାହିଁ, ଧନିଆ ପକେଇଦେବେ ନହେଲେ ମୂଳା ମଞ୍ଜି ମଧ୍ୟ ପକେଇବେ। ପକେଇ ସାରିଲା ପରେ ପାଣି ମଡେଇବେ, ଯାହାଫଳରେ କି 2-3 ଦିନ ଭିତରେ ମୂଳା ଉଠି ପଡିବ ଆଉ 7-8 ଦିନ ଭିତରେ ଆପଣଙ୍କର ଧନିଆ ଉଠି ପଡିବ। ଧନିଆ ପକେଇ ସାରିଲା ପରେ ଆପଣ ଆଚ୍ଛାଦନ ଦେବେ, ତାପରେ ଯେତେବେଳେ ଧନିଆ ଉଠି ପଡିବ ତାକୁ ବାହାର କରିଦେବେ, ଯାହାଫଳରେ କି ଧନିଆ ଗଛଟା ଯୋଉ ଛାଇ ଯୋଗେଇବ କାହାକୁ ଆପଣଙ୍କର ଅଦାକୁ, ଯାହାଫଳରେ କି ଅଦା ଯେତେବେଳେ ଗଜା ବାହାରିବ 35-40 ଦିନ ଭିତରେ ସେତେବେଳେ ଆପଣ ଧନିଆକୁ ମଧ୍ୟ 4-5 ପତ୍ର ହେଇଥିବ ତାକୁ 4-5 ବିଡ଼ା ଲେଖେ ମାନେ 5 ଲେଖେ କୁ ଗୋଟେ ବିଡ଼ା କରିଦେଇକି ଆପଣଙ୍କ 300 ବିଡ଼ା ଗୋଟେ ବଣ୍ଡଲରେ ପାଖାପାଖି 600-1500-2000 ଟଙ୍କାରେ ମଧ୍ୟ ଆପଣ ବିକ୍ରି କରିପାରିବେ। ଏକରେ ମୂଳା ମଧ୍ୟ ମାସକର ହେଇଗଲେ ଆପଣ ମୂଳାକୁ ମଧ୍ୟ ଆପଣ ବିକ୍ରି କରିଦେଇ ପାରିବେ, ଯାହାଫଳରେ କି ମୂଳାର ଯୋଉ ପୁରୁଣା ବୁଢା ପତ୍ର ଇଏ ସବୁ ସେଇ ଭିତରେ ରହିବ, ମଲ୍ଚିଂ ଆକାରରେ କାମ ଦବ। ଦ୍ୱିତୀୟରେ ଆପଣଙ୍କର ଘାସ ସଂଖ୍ୟା ମଧ୍ୟ କମିଯିବ ଆଉ ଏଇଟା ହଉଛି ମାଟି ହାଲକା ରହିବ। ଏହି ଉପାୟରେ ଆପଣ କରନ୍ତୁ। କରିସାରିଲା ପରେ ଅଦା ବିଲରେ ମଧ୍ୟ ଆପଣ କାନ୍ଦୁଲ ମଧ୍ୟ ଲଗେଇ ପାରିବେ ଆଉ ବିନ୍ସ ମଧ୍ୟ ଲଗେଇ ପାରିବେ, ଆପଣଙ୍କର ମିଠା ମକା ମଧ୍ୟ ଲଗେଇ ପାରିବେ ଆଉ ତା ସହିତ ଆପଣଙ୍କର ମାନେ କେତେ ଜାଗାରେ ସାରୁ ମଧ୍ୟ ଲୋକମାନେ ଲଗାଉଛନ୍ତି ଆଉ ତାପରେ ହୁଡ଼ା ମାନଙ୍କରେ ଆପଣଙ୍କର ମାନେ ଯେ ଆପଣଙ୍କର କୁକୁମ୍ବର ବା ଯେ ଆପଣଙ୍କର ପମ୍ପକିନ୍ ଯୋଉଟା କଖାରୁ ମଧ୍ୟ ଆପଣ ଲଗେଇ ପାରିବେ, ଲଗେଇଲେ ଆପଣ ସେଇଟା ଶାଗ ଆକାରରେ ଖାଇପାରିବେ, ବିକ୍ରି କରିପାରିବେ ମଧ୍ୟ। ତାପରେ ମଧ୍ୟ କଖାରୁ ହେଲା ପରେ ମଧ୍ୟ ସେଟାକୁ ଇଏ କରିପାରିବେ, ଯାହାଫଳରେ କି ଆପଣ ପ୍ରତ୍ୟେକ ସ୍ପେସଟା ସେଠି ହଉଛି କାମରେ ଲାଗିବ।
1: ଆମର ଅନେକ ଚାଷୀ ଭାଇ ମାନେ ପ୍ରଶ୍ନ ପଚାରୁଛନ୍ତି ଯେ ଆମେ ଅଦା ଚାଷ କରିବାକୁ ଚାହୁଁଛୁ, ମାତ୍ର କିଭଳି ଜମିରେ ଅଦା ଚାଷ ହେଇପାରିବ?
0: ଆପଣ ଯେକୌଣସି ଆପଣଙ୍କ ଢାଲୁ ମାନେ ଗଡାଣିଆ ଜାଗାରେ

0: ଅଦା ବଢିଆ ଆମର ହେଇପାରିବ। ଆଉ ଯଦି ସମୁଦ୍ର ଜାଗା ଅଛି ତାହେଲେ ପାଣି ବାହାର କରିବାର ବ୍ୟବସ୍ଥାଟା କରିବା ଉଚିତ। ଆଉ ସବୁ ମାଟିରେ ହେଇପାରିବ, ଯୋଉ ମାଟିରେ ଯୋଉ ଜାଗାରେ ଆପଣଙ୍କର ପାଖାପାଖି 1 ଫୁଟ ପାଖାପାଖି ମାଟି ଅଛି ସେଇ ଜାଗାରେ ସେ ଅଦାଟା ହେଇପାରିବ। ଆଉ ଯଦି 1 ଫୁଟ ମାଟି ନାହିଁ ତାହେଲେ ମାଟି ପକେଇବାର ବ୍ୟବସ୍ଥା କରିକି ବା ଉଚ୍ଚା ବେଡ୍ ତିଆରି କରିକି ଆପଣ ଲଗେଇଲେ ସେଇ ଜିନିଷଟା ଆପଣଙ୍କ ଅଦା ଚାଷ ଭଲ ଭାବରେ ହେଇପାରିବ।
1: ଅନେକ ଚାଷୀ ଭାଇ ପ୍ରଶ୍ନ କରୁଛନ୍ତି ଯେ ଆମେ ଅଦା ଚାଷ କରିବାକୁ ଚାହୁଁଛୁ, ତେବେ ଆମକୁ ବିହନ କୋଉଠୁ ମିଳିବ, କିଭଳି ପ୍ରକାର ବିହନ ତାକୁ ଆମେ ଲଗେଇଲେ ଭଲ ଅମଳ ହେଇପାରିବ ଆଜିର ଦିନରେ?
0: ଆପଣ ଯେକୌଣସି ଚାଷୀମାନଙ୍କ ଠାରୁ ବା ଯେକୌଣସି ଜାଗାରୁ ପ୍ରଥମେ ବିହନ ସଂଗ୍ରହ କରନ୍ତୁ, କିମ୍ବା ଆମର ଯୋଉ ଗବେଷଣା କେନ୍ଦ୍ରରେ ହଉ କିମ୍ବା ଆପଣଙ୍କର ଯେକୌଣସି ଡିଲର ମାନଙ୍କ ଠାରୁ ଆପଣ ସଂଗ୍ରହ କଲେ ବା ବ୍ୟବସାୟୀଙ୍କ ଠାରୁ ସଂଗ୍ରହ କଲେ, କରିକି ବିହନ ବିଶୋଧନ କରି ଲଗେଇବେ। ଲଗେଇ ସାରିଲା ପରେ ଯୋଉ ମେ ଆପଣଙ୍କର ପାଖାପାଖି ପୌଷ ମାସ, ପୌଷ ମାସରେ କଣ କରିବେ ନା ବିଲକୁ ଯିବେ, ଯେତେବେଳେ ଯୋଉ ଜାଗାରେ ଆପଣଙ୍କର ମୋଟେ ପଚା ହେଇନି କିମ୍ବା ଆପଣଙ୍କର ମାନେ ଗଛଟା ସମ୍ପୂର୍ଣ୍ଣ ଭାବରେ ଭଲ ଅଛି, ସୁସ୍ଥ ସବଳ ଅଛି, ସେଇ ଜାଗାଟାକୁ ଚିହ୍ନଟ କରିଥିବେ। ତା ପର ବର୍ଷ ସେଇ ଜାଗାରୁ ଆପଣ ବିହନଟା ବିହନ ଆକାର ରଖିବେ, ଅନ୍ୟ ଗୁଡାକ ଆପଣ ଖାଇବେ କିମ୍ବା ବିକ୍ରି କରିବେ। ଏଇ ପ୍ରକାର ଏଇ ସୋର୍ସରୁ ଆପଣ କରିପାରିବେ। ଆଉ ନହେଲେ ଆପଣ ନିଜେ ମଧ୍ୟ ଗୋଟେ ଯେକୌଣସି ଭଲ ସୋର୍ସରୁ ମଧ୍ୟ ଆପଣ ଆଣିପାରିବେ।
1: ଆଚ୍ଛା, ଏଥିରେ ଆଉ ଗୋଟେ କୁହାଯାଉଛି ଯେ ଅଦା ଏମିତି କେତେ ପ୍ରକାର ବିହନ ଅଛି ଯେ ଅଦା ଲଗେଇଲା ପରେ ସେଇ ଅଦାକୁ କାଢିକି ମଧ୍ୟ ପୁଣି ବିକ୍ରି ହେଇଯାଉଛି, ତାପରେ ମଧ୍ୟ ଗଛଟା ବଢିଥାଉଛି, ତାର ପ୍ରୋସେସଟା କେମିତି?
0: ଆକ୍ଚୁଆଲି କଣ ହେଇଛି ନା ଚାଷୀମାନେ ପୁରୁଣା ଅଦାକୁ ସେମାନେ ବଡ ବଡ ଖଣ୍ଡ ଅଦା ଲଗଉଛନ୍ତି, ଯୋଉଟାକି ଆମେ ଆଡଭାଇସ ଦଉଛୁ ଆପଣ 15-20 ଗ୍ରାମର ଖଣ୍ଡ ଅଦା, ଯେ 2ଟା ଆଖି 2ରୁ 3ଟା ଆଖି ଥିବ ସେଇ ଅଦାଟାକୁ ଲଗେଇବା ପାଇଁ। କିନ୍ତୁ ଚାଷୀ ଭାଇ ମାନଙ୍କର ସେ ମନଟା ମାନୁନାହିଁ, ଯାହାଫଳରେ ସେମାନେ ବଡ ବଡ ଖଣ୍ଡ ଅଦା ଯୋଉଟାକି 100-200 ଗ୍ରାମର ଅଦା ଖଣ୍ଡ ଲଗଉଛନ୍ତି। ସେଇଟା କଣ ହଉଛି ନା ପାଖାପାଖି ଏକା ସାଙ୍ଗରେ 10-12ଟା ପିଲ ବାହାରି ପଡୁଛି, ପିଲ ବାହାରି ପଡିଲା ପରେ ସେ ଚେର ଲାଗିଗଲା ପରେ ତାପରେ ସେମାନେ ସେଥିରୁ ଜୁଲାଇ ଶେଷ ସପ୍ତାହରୁ ଆରମ୍ଭ କରିକି ଆପଣଙ୍କ ଅଗଷ୍ଟ ଶେଷ ସପ୍ତାହ ଯାଏ ସେମାନେ ପୁରୁଣା ଅଦା ବାହାର କରୁଛନ୍ତି। ବାହାର କରିକି ସେଇ ସମୟରେ ଅଦା ରେଟ୍ ମଧ୍ୟ ଅଧିକ ରହୁଛି, ଯାହାଫଳରେ କି ସେଟାକୁ ସେମାନେ ଭଲ ଦାମରେ ବିକ୍ରି କରିକି ଆଉ ଖର୍ଚ୍ଚ ପାଣି ମେଣ୍ଟଉଛନ୍ତି।
2: ଦେଖିଲ କି ନାହିଁ?
3: ବଢିଆ କହିଲେ ମାତ୍ର ଭାଇନା,
2: ବୁଝିଲେ ଅଦାକୁ ଅଦା ମିଳିବ, ପୁରୁଣା ଅଦାକୁ କାଢିକିରି ଆଉ ଥରେ ତମେ କେମିତି ବିକ୍ରି କରିପାରିବ ବୁଝିପାରିଲ କି ନାହିଁ? ତା ସହିତ ମାଟିର ଅଦା ରଖି ଆର ଥରକୁ ମଧ୍ୟ ତମେ କେମିତି ଚାଷ କରିପାରିବ
3: କହିଲେ ସେଇଥିରେ ଆକା ଆଉ ଥରେ ଚାଷ ହେଇଯିବ ଭାଇନା।
2: ବୋଲି ଅଦାର ରେଟ୍ ସବୁବେଳେ ଟିକେ ତଳ ଉପର ହଉଛି,
3: ହେଲେ
2: ଯୋଉ ସମୟରେ ଉପର ଥିବ ଭଲ ପଇସା ପାଇଯିବ। ହେଲେ ଆଜିକାଲି ତ ରେଟ୍ ଏକା ଅଛି ଭଲ, ଆମ ଅଞ୍ଚଳରେ ଜଳବାୟୁ ମୁଦାବତ ଚାଷ ପାଇଁ ଭଲ
3: ଭଲ
2: ହଁ, ତେଣୁକରି ଚାଷୀ ଭାଇମାନେ ଆମେ ସବୁ ପ୍ରକାର ଚାଷ କରିବା, ଗୋଟିଏ ଚାଷ ଉପରେ କେବଳ ନିର୍ଭର କରିବା ନାହିଁ, ମିଶ୍ରିତ ଚାଷ କଲେ ଗୋଟିଏ ଫସଲ କଲେ ମିଶା ଗୋଟିଏ ଫସଲରୁ ଆମେ ଲାଭ
3: ପାଇପାରିବା।
2: ହେଲେ ଭାଇ ଆମର ତ ପରମ୍ପରା କରିଦେଇଛେ ଗୋଟେ ବୈଠକରେ ଗୀତ ଗୋଟେ ନ ଶୁଣିଲେ ତ ଭଲ ଲାଗିବ
3: ନାହିଁ,
2: ଅଦା ଚାଷ ଗୋଟେ ଶୁଣିଦେଲେ ଯେ ଅଦା ତ ଆମେ ଖାଲି ଚାଷ କରି ବିକିଦେଲେ ହବନି, ତାର ପ୍ରକ୍ରିୟାକରଣ କରେ ଆହୁରି ଲାଭ। ହେଲେ ଗୀତ ଟିକେ ଶୁଣିଦେବା, ତାପରେ କିସ ଅଛି ଦେଖିବା।
3: ହଉ ଶୁଣିବା ଭାଇନା।

0: समान मनको छुइला पर थमे समान छत्ता धरिकी आइचो जिन्ति वर्षा राजी दबो बोली भाबुचो मात्र एबे वर्षा मारदेकी आउट गेले छाड़ दबो बुझल कि नहीं सुन तो एबे तो आमे अदा विषय सुनले गीत मिसा गोटे सुनले आमर चाषी भाई कथा गोटे अच्छे
1: चाषी भाई कथा हाँ
0: पासुरी जाऊ
1: पूरा
0: तमे पुंजे धरी बुल था चाषी भाई कथा गोटे न शुण के
1: आज हेले गोटे चाषी भाई कथा ना पनीपरिया चाष कर
2: प्रथमे भाई आपनकर परिचय टा आमर चाषी भाई भणी मानु दे देबे
3: मो ना अछि अंतर्जामी गुंटा दळैफुट बापार ना अछि अरि गुंटा मु गोटे चाषी घर पिला ଚାଷ ନ କଲେ ତ ଆମ ଆଦିବାସୀ ଲୋକ ଆମେ ବଞ୍ଚି ପାରିବୁ ନାହିଁ ଯୋଉ ଜିନିଷ ଚାକିରି ପାକିରି ହଉ କି କୌଣସି ଜିନିଷ ହେଲେ ବି ଆମ ଚାଷ ନ କଲେ ଆମର ସାଟିସ୍ଫାଏ ଆମକୁ ଲାଗିବ ନାହିଁ
2: ଆପଣ ଏବେ କଣ କଣ ସବୁ ଚାଷ କରୁଛନ୍ତି
3: ଭାଇ ଏବେ ବର୍ତ୍ତମାନ ଆମର ଟମାଟୋ ଚାଲିଛି ବାଇଗଣ ଚାଲିଛି ମରିଚ ଟିକେ ଲାଗିଛି ତାପରେ ପିଜୁଳି ଲାଗିଛି ଧାନ ଲାଗିଛି
2: ଆଚ୍ଛା ହେଲେ ଆପଣ କେବେଠୁ ହେଲାଣି ଚାଷ କଲେଣି ଭାଇ
3: ମୋର ଆଜି ଚାଷ କରିବାଟା ମୁଁ ପଲିଟିକାଲ ବି ଅଛି ସମିତି ସଭ୍ୟ ବି ଥିଲି ଏବେ ସମିତି ସଭ୍ୟ ବର୍ତ୍ତମାନ ଚାଷ ନ କଲେ ତ ଭାଇ ଆମେ ରହିପାରିବୁ ନାହିଁ ସେ ମୁଁ ଚାଷ କରିକି ଆଜି ମୁଁ ବର୍ତ୍ତମାନ 35 ବର୍ଷ ହବ ମୋର ବୟସ ତ ହେଇଗଲାଣି ପାଖାପାଖି 45-46 ବର୍ଷ ମୁଁ 35 ବର୍ଷରୁ ଆରମ୍ଭ କରିବାଟା ଚାଷରେ ପୁରା ଆମର ଆଗକୁ ଆଜ୍ଞା ବହୁତ ଚାଷ ନ କଲେ ମୋତେ ଶାନ୍ତି ରହିବ ନାହିଁ
2: ହେଲେ ଆପଣ ଯାହା ଜଣାପଡୁଛି ପିଲାଟି ଦିନରୁ ଚାଷବାସ କରୁଛନ୍ତି
3: ଆମର ପିଲାଦିନରୁ ଚାଷବାସ
2: ହେଲେ ବାପାଙ୍କ ଠାରୁ ଚାଷବାସ ଶିଖିଛନ୍ତି ନା ଆପଣ
3: ବାପା ଯେମିତି ଚାଷବାସ କରୁଥିଲେ ଜମି ବାଡି ଅଛି 10-15 ଏକର ଜମି ଅଛି ସେ ବାପାଠୁ ଶିଖିକି ଏକା ଆମେ ଏମିତି ଚାଷ କଲେ ଏମିତି ବଞ୍ଚି ହବ ଏମିତି ଚାଷ କଲେ ଏମିତି ବଞ୍ଚି ହବ ଚାକିରି କଲେ ବି ଚାଷ ନଥିଲେ ଆମେ ଚାଷୀବାଲା ଚାକିରିବାଲା କେମିତି ବଞ୍ଚିବେ ବଡ ଭାଇ ସେଥିପାଇଁ ବୋଲିକି ଆମେ ଚାଷ କଲା ଜମିରେ ଧାନ ହେବାର ଅଛି ଟମାଟୋ ହେବାର ଅଛି ଚାକିରିଆ ବାଲା ଯୋଉ ପଇସା ପାଇବେ ଆମର ଚାଷୀ ହେଲେ ତ ଆଜ୍ଞା ଖାଇବେ ସେମାନେ ସେଥିପାଇଁ ବୋଲି ଆମେ ଚାଷକୁ ଛାଡ଼ୁନୁ ସାର୍
2: ହେଲେ
3: ଜମି ତ ଅଛି 10-12 ଏକର ସେଥିପାଇଁ ଚାଷ ନ କଲେ ତ ଆମେ ବି ଖାଇବୁ ଚାକିରିଆ ବାଲା ବି କିଣି ଖାଇବେ ଆଉ ବର୍ତ୍ତମାନ ପାଇଁ କଣ ଆଜ୍ଞା ଦେଖନ୍ତୁ ଆମେ ଏବେ ଯୋଉ ଟମାଟୋ ଲଗେଇଛୁ ବାଇଗଣ ଲଗେଇଛୁ ଆମର ଆମେ କିଣିଲା ବେଳକୁ 90 ଟଙ୍କା, 100 ଟଙ୍କା, 200 ଟଙ୍କା ହବ ଏବେ ଆମେ ନିଜେ ଚାଷ କରିଛୁ ଗୋଟେ ଟ୍ରେ ରେ 22 କେଜି ଦରବ ସେଟା ହଉଛି 120-200 ଟଙ୍କାରେ ଏବେ 200 ଟଙ୍କା ହେଲା 120 ଟଙ୍କାରେ ଦଉଥିଲୁ ଏମିତି ସରକାର ଏତେ କମରେ ନେଉଛନ୍ତି ଆମକୁ ସରକାରକୁ କହିଲେ ସରକାର ତ କୋଉଠି ନେଉନାହାନ୍ତି ଟମାଟୋ ଆଟ୍ରେ ନେଉଛୁ ଆଟ୍ରେ ଏତେ ପନିପରିବା ବାହାରିଲା ପରେ ଆମର ରେଟ୍ କମିଯାଉଛି ଆମେ ଟିକେ ଅସୁବିଧାରେ ରହୁଛୁ ଆଉ

0: ହେଲେ
1: ଲାଗିଲା ମୋତେ
0: ଆପଣ ଏ
1: ଏମିତି।
0: ଯୋ ଚାଷବାସ ଯୋ କରୁଛନ୍ତି, କଲାବେଳେ
1: ଆଜ୍ଞା,
0: ଆପଣଙ୍କର ବିହନ ଏସବୁ ଯୋ ରହିଛି, ଏସବୁ
1: ବିହନ
0: କେମିତି କୋଉଠୁ?
1: ଆମର ଏଗ୍ରିକଲଚର ଅଫିସରୁ ବି ମଗଉଛୁ ଆଜ୍ଞା। ବର୍ତ୍ତମାନ ଆମର ଲେମ୍ପରେ ବି ଆମର ଦାନ ଆଣିକି ଦେଉଛନ୍ତି, ସେଠୁ ବି ଆଣୁଛୁ, ନାଇଁ ତ ଲୋକାଲରୁ ମିଶା କିଣିକି ଆଣୁଛୁ ଆଜ୍ଞା। ସରକାର ଜିନିଷ ବୋଲେ କେତେଟା ଜିନିଷ ମିଶାଉଛୁ, ମାତ୍ର ଆମେ ଯୋଉଟା ଆମକୁ ଯୋଉଟା ଅମଳ ବେଶୀ ହବ ସେ ଜିନିଷକୁ ଦେଖିକି ବି ଆମେ ପ୍ରାଇଭେଟ ବି କିଣିକି ଆଣୁଛୁ ଦୋକାନରୁ।
0: ହେଲେ
1: ହଁ
0: ଆପଣ ଏବେ ଯୋଉ କହିଲେ ପନିପରିବା ସବୁ ଲଗେଇଛନ୍ତି, ଟମାଟୋ ବାଇଗଣ ସବୁ ପନିପରିବା ଲଗେଇଛନ୍ତି, ତ
1: ଆଜ୍ଞା,
0: ପନିପରିବାରେ ଆପଣଙ୍କର ଜଳସେଚନର ମଧ୍ୟ ଆବଶ୍ୟକତା ରହିଛି, ଟାଇମ
1: ହଁ
0: ଟୁ ଟାଇମ ଯଦି?
1: ଜଳସେଚନର ଆବଶ୍ୟକ ଅଛି, ତ ସରକାରର ସହାୟତା କିଛି ତ ଆମେ ନେଇନୁ, ବୋରୱେଲ ନିଜେ ଖୋଲାଇକି ସେଠି ଯୋଉ ଚାଷ କରିବା ପଇସା ପତ୍ର ଯାହା ଲାଗିଲେ 1 ଲକ୍ଷ ଟଙ୍କା ହେଲା କି 20 ହଜାର ହେଲା, ନିଜେ ବୋରୱେଲ ଖୋଲାଇଲୁ, ତାପରେ ଡିଜେ ଆଣିକି ରଖିକି କରେଣ୍ଟର ସୁବିଧା ବି କିଛି ନାହିଁ ଆଜ୍ଞା। ହଁ ସୋଲାର ସୋଲାର ପୋଲାର ଲେଖିଲେ ହେଇଥାନ୍ତା, ମୁଁ ତ ଲେଖିନି, ନ ଲେଖିବାଟା କହିବାର ନାହିଁ, ସେ ଜିନିଷଟା ହଉଛି ଆମର ବି କିଛି ଭୁଲ ରହୁଛି ସେ ପାଇଁ, ବୋରୱେଲ ତ ଖୋଲାଇ ଦେଇଛି କାହିଁକି ବୋଲିକି ଡିଜେ ଆଣିକିରି ନିଜେ ପାଣି ଜଳସେଚନ ପାଣି କାଢିକିରି ଚାଷ କରୁଛୁ ଆଜ୍ଞା।
0: ହେଲେ
1: ଆଜ୍ଞା
0: ଆପଣଙ୍କର ପନିପରିବାରେ ଯଦି ଦେଖିବା, ତାହେଲେ ସମୟକୁ ସମୟ ପାଣି ଦେବାକୁ ପଡିବ, ତା ସହିତ ଯୋଉ ପୋକ ରୋଗ ଏସବୁ ଯୋଉ ରହିଛି ଏସବୁ ପାଇଁ ବୋଲି ସାର
1: ଆମେ
0: ପିଡ଼ିଆ ଏବଂ କୀଟନାଶକ?
1: ସାର ପିଡିଆ କମ ଯାଉଛି ଆଜ୍ଞା, ଆମର ଯୋଉ ଗୋବର ଖତ ଯୋଉ ଗାଈ ଗାଈ ଗୋରୁ ଗୋବର ଖତ ବେଶୀ ଆମେ ୟୁଜ କରନ୍ତୁ, ଆମର ଜମିଟା ନଷ୍ଟ ନ ହଉ ବୋଲିକି, ଆଉ ତାପରେ ଆମର କଣ ବୋଲେ ବେଶୀ ଟିକେ ଟିକେ ଗ୍ରୁମର ପଟାସ ଅମୋନିଆ ଟିକେ ମିଶାଇବାକୁ ପଡୁଛି, ଆଉ ତାପରେ ଆମର ଯୋଉ ପୋକ ପୋକ ଜୋକ ଲାଗିଯିବେ ସେଟାକୁ ସ୍ପ୍ରିଂ ସ୍ପ୍ରିଂ କରିବା ପାଇଁ ଆମେ ତେଲ ଟିକେ କିଣି ଆଣୁଛୁ ଆଜ୍ଞା
0: ନିମ୍ବ ତେଲ?
1: ଦୋକାନରୁ। ହଁ ଲିମ୍ବୁ ତେଲଟା, ହଁ
0: ହେଲେ ଆପଣ ମାନେ ଜୈବିକ ଖତ ବେଶୀ ବ୍ୟବହାର କରୁଛନ୍ତି ଆପଣଙ୍କର
1: ହଁ
0: ଜମିରେ?
1: ଜୈବିକ ତ ଆମର ସବୁବେଳେ ଆଜ୍ଞା, ସବୁ 20% ଆମର ଗାଈ ଗୋବର ଜୈବିକ ସାର। ହଁ
0: ହେଲେ ଯୋ ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା, ଏବେ ତ ଖରା ସମୟ, ବର୍ଷା ଫର୍ଷା ସେତେ ହଉନି, ତ
1: ଆଜ୍ଞା,
0: ପାଣିର ଅସୁବିଧା ନିଶ୍ଚିତ ଭାବରେ ହଉଥିବ, ତ କେମିତି କଣ ଚାଷବାସ ସବୁ କରୁଛନ୍ତି ଯୋ
1: ପାଣିର
0: ପରି?
1: ଅସୁବିଧା ବହୁତ ଅଛି ଆଜ୍ଞା, ଏ ଯୋଉ ବୋରୱେଲ ଖୋଲାଇକିରି ଆମେ ସେଠି ମୋଟର ଲଗେଇକିରି ଆମକୁ 2 ଭାଗ ହେଇଯାଉଛି ଆଜ୍ଞା ତେଲ, ଏବେ ଡିଜିରେ ତେଲ ପକଉଛୁ, 10 ଲିଟର ତେଲ ପକେଇଲେ 4 ଦିନ ଚାଲୁଛି ଆଜ୍ଞା, ତାପରେ ପୁଣି ଆଉ ଚାରି ଦିନ ପରେ ପାଣି ଦେବାକୁ ପଡୁଛି, ସେମିତି କରିକି ୟୁଜ କରୁଛୁ ଆଜ୍ଞା। ଆମର ତ ପାଣି ଆମର ଜିପି ସାରା ପାଣିଟା ବର୍ତ୍ତମାନ କୁଲାର ସିଂ ଜିପିରେ କୋଉଠି ବି ପାଣିର ସମସ୍ୟା ବସି, ଆଜିକାଲି ତ ଖାଇବା ପିଇବା ପାଇଁ ପାଣି ମିଳୁନାହିଁ, ସେମିତି ସମସ୍ୟା ଚାଲୁଛି, ପାଣିର ଜଳ ବହୁତ ଅସୁବିଧା।
0: ହେଲେ ଆପଣ ଏ ଯୋଉ ଚାଷ କରୁଛନ୍ତି, ହେଇସାରିଲା ପରେ ଯେତେବେଳେ ଅମଳ ହୁଏ, ଏବେ
1: ହଁ
0: ଆପଣଙ୍କର କେବେ ଲଗେଇଲେଣି, ଅମଳ କେବେ ହେଲା ଭଳି ଅଛି?
1: ଆମର ଏବେ 2 ମାସ ଆଗରେ ଆଜ୍ଞା ଲଗେଇ ସାରିଲୁଣି, ଆଉ 15-20 ଦିନ ଭିତରେ ଅମଳ ହେଇ ସାରିଯିବ ଆଜ୍ଞା, ଆମେ ଆଉ କାଟାକାଟି ଆରମ୍ଭ କରିବା ପାଇଁ ଏବେ ରେଡି, ବର୍ଷା ପାଣିକୁ ଦେଖିକିରି ତାକୁ ଖାଟିକିରି ଆଣିକି ରେଡି କରିବାର ଅଛି ଆଜ୍ଞା, ବର୍ତ୍ତମାନ ଏବେ ଅମଳ ହେବା ପାଇଁ ଯାଉଛି, ଆଉ 10-15 ଦିନ ଭିତରେ ହେଇଯିବ
0: ଆପଣଙ୍କ ସହିତ କଥା ହେଇ ବହୁତ ହିଁ ଭଲ ଲାଗିଲା ଆଜ୍ଞା, ରହୁଛୁ, ନମସ୍କାର।
1: ଆଜ୍ଞା। ନମସ୍କାର।
2: ହଁ ଭାଇ ମିଶା ମନର କଥା କହିଛନ୍ତି, ମାତ୍ର କିସୁ କରିବା, ଏ ଅଦିନିଆ ଯଦି ଘଡ଼ଘଡ଼ି ସହିତ ବର୍ଷା ହେଇଯିବ, କୁଆପଥର ମାଡ଼ ହେଇଗଲା, ପନିପରିବା ଚାଷୀ ଟିକେ ହତାଶ ଆକା
0: ହତାଶ।
2: ଏ ବି ଆମର ବୋରିଗୁମା ବାଟେ ମିଶା ସିନ୍ତିଆ କାହାଲା, ଏ 3 ଦିନ ତଳେ ଜୋରଦାର ବର୍ଷା ଟିକେ ହେଲା, ପବନ କୁଆପଥର ମାଡ଼ ହେଲେ ସବୁ ସେମାନେ ସବୁ ମକା ମାନେ ଲଗେଇଥିଲେ ବୋଲ, ଏ ମକା ଗଛରେ ଆ ପତ୍ର ଗୋଟେ ମିଶା ଦୁଶୁ ନାହିଁ, ଖାଲି ଗୋଟେ ଗୋଟେ ମକା ରହିଛି, ବାକି ସବୁ ମୁଣ୍ଡି ଉଡି ଯାଇଛି, ସିନ୍ତି ପବନ ହେଲା ଆଉ କୁଆପଥର ମାଡ଼ ହେଲା,
0: ହେଲା
2: ବୁଝିଲ କି ନାହିଁ? ହେଲେ ମିଶା ଚାଷୀ ଭାଇମାନେ ଦମ୍ଭ ଛାଡ଼ି ନାହାନ୍ତି, କାହିଁକି ବୋଲେ ମକା ଗୋଟେ ଗୋଟେ ଗଛରେ ଅଛି, ପତ୍ର ଝଡ଼ିଗଲେ କି ସାରିଲା, ଆଜି ନହେଲେ କାଲି ମକା ପାକଳ ହବ ଆକା, ଆହୁରି ସୁବିଧାରେ ମିଳିବ ଆକା। ମାତ୍ର ଯୋଉମାନେ ସବୁ କୋବି ଟିକେ ମରିଚ ଟିକେ ଅନ୍ୟ ଲଗେଇଥିଲେ ତାଙ୍କୁ ଟିକେ ମାଡ଼ ହେଲା, ହେଲେ ସେଟା ପାଇଁ ଆମେ ସବୁବେଳେ ଅଣ୍ଟା ଭିଡ଼ିଥିବାର ଅଛି ଆକା, କେତେବେଳେ ଭଲ ହେଲା ତ ଭଲ, କେତେବେଳେ ଏମିତି ଆଗ ଅଦିନିଆ ବର୍ଷା ମାରି ଦେଲା ବୋଲି ଗଲା, ଆଉ ହେଲେ ଆମେ ପୁରା ଚାଷୀ।
0: ଆଗରୁ ସବୁ ପ୍ରିପେୟାର କରି ରହିବାକୁ ପଡିବ ଆଉ।
2: ହଁ ଭାଇ ଆମେ କଥା ବେଳ ମିଶା ହେଇଗଲାଣି ପୁରା,
0: ହଇ ଭାଇ ନା ଏ ଆମର ବୈଠକର ସମୟ ହେଇଗଲାଣି, ଉଠିବାର ଅଛି।
2: ଉଠିବା ଯେ ମାତ୍ର ପାସୁରିବ ନାହିଁ, ତମେ ଯୋଉ ସାଙ୍ଗକୁ ପଚାରିଲ ଭାଇକୁ ଚାଷୀ ଭାଇକୁ, ତାର କଥା ଭୁଲିବା ନାହିଁ, ଆମର ଅଦା ଚାଷ ମିଶା ଭୁଲିବା ନାହିଁ,
0: ଭୁଲିବା ନାହିଁ,
2: ଆହୁରି ଯଦି ସରକାର ସୁବିଧା ମାତ୍ର ନେବାର ଅଛି।

0: ପ୍ରଚାରକ ଲୋକ କାର୍ଯ୍ୟକ୍ରମ କୃଷି ଓ କୃଷକ ଉପସ୍ଥାପନା କରିଥିଲେ ରମେଶ ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ। ଏବେ ଆସନ୍ତୁ ଶୁଣିବା ଗୋଟିଏ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ଜାନୁଆରୀ 26 ତାରିଖ ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ଜୁଲାଇ ମାସର 31 ତାରିଖ ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ http://awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.in ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା କ୍ୟାପିଟାଲ ଏ 2524467042 ଏବଂ ପାସୱାର୍ଡ ହେଲା କ୍ୟାପିଟାଲ ଏ ସ୍ମଲ ୟୁ 779#157। ପୁଣିଥରେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 2026 ଜୁଲାଇ ମାସର 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଓଡ଼ିଆରେ ଆଲୋଚନା। ଆଲୋଚନାର ବିଷୟ ରହିଛି ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳ। ଆଲୋଚନା କରିଛନ୍ତି ଟୁଟୁବାବୁ ପଟ୍ଟନାୟକ।
1: ଓଡ଼ିଶା ରାଜ୍ୟର ସର୍ବବୃହତ ଜିଲ୍ଲା ଥିଲା କୋରାପୁଟ। ପୁନର୍ଗଠନ ପରେ ଏହାକୁ ଚାରିଗୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ତନ୍ମଧ୍ୟରୁ ଆମ ଜିଲ୍ଲା ନବରଙ୍ଗପୁର ଅନ୍ୟତମ। 1992 ଅକ୍ଟୋବର 2 ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଏହା ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିଲା। ସର୍ବମୋଟ 10 ବ୍ଲକକୁ ନେଇ ଏହା ଗଠିତ ହୋଇଥିଲା। ବ୍ଲକଗୁଡ଼ିକ ହେଲା ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି, କଷାଗୁମୁଡ଼ା, ଡାବୁଗାଁ, ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି। ଜିଲ୍ଲାର ଜିଲ୍ଲାପାଳ ଭାବେ 2/10/1992 ଶ୍ରୀ ପ୍ରଶାନ୍ତ କୁମାର ନାୟକ ଦାୟିତ୍ୱ ଗ୍ରହଣ କରି ମାତ୍ର 8 ଅବଧି ତା 10/10/1992 ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ। ଭୌଗୋଳିକ ଅବସ୍ଥିତି ମାନଚିତ୍ର ଅନୁସାରେ ଆମ ଜିଲ୍ଲା ରାଜ୍ୟର ପଶ୍ଚିମାଂଶରେ ସମୁଦ୍ର ପତନଠାରୁ 2000 ଫୁଟ ଉଚ୍ଚତାରେ ଅବସ୍ଥିତ। ଏହାର ଭୂମିରୂପ ହେଉଛି ମୁଖ୍ୟତଃ ସମତଳ ଅଞ୍ଚଳ। 5291 ବର୍ଗ କିଲୋମିଟର କ୍ଷେତ୍ରଫଳକୁ ନେଇ ଏହା ପରିବ୍ୟାପ୍ତ ହୋଇଛି। ଏହି ଜିଲ୍ଲାର ପୂର୍ବରେ କଳାହାଣ୍ଡି, ପଶ୍ଚିମରେ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲା, ଉତ୍ତରରେ ଛତିଶଗଡ଼ ପ୍ରଦେଶର ରାୟପୁର ଜିଲ୍ଲା, ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଓ ଦକ୍ଷିଣରେ କୋରାପୁଟ ଜିଲ୍ଲା ଅବସ୍ଥିତ। ଜଳବାୟୁ ଏହି ଜିଲ୍ଲାର ଜଳବାୟୁ ବିଶେଷ ଭାବେ ମୌସୁମ ବାୟୁ ଦ୍ୱାରା ପ୍ରଭାବିତ ଓ ପରିଚାଳିତ ହୋଇଥାଏ। ବର୍ଷକ ମଧ୍ୟରେ ବୃଷ୍ଟିପାତର ପରିମାଣ 100-150 cm ମଧ୍ୟରେ ହୋଇଥାଏ। ବଡ଼ ପାହାଡ଼ ପର୍ବତ ଏଠାରେ ଦେଖାଯାଇନଥାଏ। କେବଳ ଉମରକୋଟ ନିକଟସ୍ଥ ପୋଡ଼ାଗଡ଼ ପର୍ବତ, ଝରିଗାଁ ଓ ଚନ୍ଦାହାଣ୍ଡି ମଧ୍ୟରେ ଥିବା ପର୍ବତ ଓ ଇନ୍ଦ୍ରାବତୀ ନଦୀ ଅବବାହିକାରେ ଥିବା ପର୍ବତ ସ୍ୱୟଂ ପରିଚୟ ଦେଇପାରିଛନ୍ତି। 2001 ଜନଗଣନା ଅନୁସାରେ ଜିଲ୍ଲାର ମୋଟ ଲୋକସଂଖ୍ୟା ହେଉଛି 1,01,171 ଜଣ। ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ପାଖାପାଖି 52,000 ଓ ମହିଳା ସଂଖ୍ୟା ପାଖାପାଖି 57,000 ଜଣ। ସାକ୍ଷରତା ହାର ମାତ୍ର 29%। ନଦୀ ଓ ଜଙ୍ଗଲ ଅନେକଗୁଡ଼ିଏ ନଦୀକୁ ଆମ ଜିଲ୍ଲା ସ୍ୱପକ୍ଷରେ ପ୍ରବାହିତ ହେବାର ସୁଯୋଗ ଦେଇଛି। ବର୍ଷାଦିନ ବ୍ୟତୀତ ଗ୍ରୀଷ୍ମଦିନେ ଏଗୁଡ଼ିକର ଶଯ୍ୟା ଶୁଷ୍କ ରହେ। ନଦୀଗୁଡ଼ିକ ମଧ୍ୟରେ ଇନ୍ଦ୍ରାବତୀ, ତେଲ, ଭାସ୍କେଲ, ବଞ୍ଜାରୀ, ଅମର୍ଲି, ନାରଙ୍ଗୀ, ନାଙ୍ଗୀ, ତୁରି, ସିଙ୍ଗାରୀ ଇତ୍ୟାଦି ପ୍ରମୁଖ ଅଟେ। ଏଠାରେ କ୍ରାନ୍ତୀୟ ବୃକ୍ଷ ଜଙ୍ଗଲରେ ମୁଖ୍ୟତଃ ଶାଳ, ମହୁଲ, ଟାଙ୍ଗଣୀ, ଶିଶୁ, ବାନ୍ଧଣ, କୁସୁମ, କେନ୍ଦୁ ଇତ୍ୟାଦି ଦେଖିବାକୁ ମିଳିଥାଏ। ଅଧିବାସୀ ଓ ଲୋକଚରିତ୍ର ନବରଙ୍ଗପୁର ଏକ ଆଦିବାସୀ ପ୍ରବଣ ଜିଲ୍ଲା ଅଟେ।

ଜନସଂଖ୍ୟାର ଶତକଡ଼ା 55 ଭାଗ ହେଉଛନ୍ତି ଆଦିବାସୀ ଶ୍ରେଣୀର। ଜିଲ୍ଲାରେ ଭତରା, ପରଜା, ଧରୁଆ, ଗଣ୍ଡା, ଭୁଞ୍ଜିଆ, ବଞ୍ଜାରା, ହାଲାୱା, ଗଣ୍ଡ, କନ୍ଧ, ଅମାନତ୍ୟ ଇତ୍ୟାଦି ଆଦିବାସୀ ଗୋଷ୍ଠୀ ଦେଖାଯାଆନ୍ତି। ଏମାନଙ୍କର ଐତିହ୍ୟ ପରମ୍ପରା ବେଶ୍ ସମୃଦ୍ଧ ଓ ପ୍ରାଚୀନ ଅଟେ। କୃଷି କାର୍ଯ୍ୟକୁ ଏମାନେ ମୁଖ୍ୟତଃ ଜୀବିକା ଭାବରେ ଗ୍ରହଣ କରିଥାନ୍ତି। ଜଙ୍ଗଲରୁ ଲାଖ, ଝୁଣା, କନ୍ଦା ଓ କାଠ ସଂଗ୍ରହ କରିବା ସହ ନୃତ୍ୟ ଗୀତକୁ ପସନ୍ଦ କରିଥାନ୍ତି। ଲୋକ ଉତ୍ସବ ଜିଲ୍ଲାର ସାଂସ୍କୃତିକ ମହୋତ୍ସବ ମଣ୍ଡେଇ ପ୍ରମୁଖ ସ୍ଥାନ ଅଧିକାର କରିବା ସହ ପ୍ରତିବର୍ଷ ନଭେମ୍ବର 1, 2 ଓ 3 ତାରିଖରେ ପାଳିତ ହୋଇ ଆସୁଅଛି। ଜିଲ୍ଲା ଗଠନର 10 ବର୍ଷ ପରେ 2001 ଜିଲ୍ଲାର ପ୍ରାକ୍ତନ ଜିଲ୍ଲାପାଳ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମଣ୍ଡେଇ ଉତ୍ସବ ପାଳନର ଶୁଭାରମ୍ଭ କରିଥିଲେ। ଏଠାକାର ଅଧିବାସୀମାନେ ମୁଖ୍ୟତଃ ଧର୍ମଭିତ୍ତିକ କୃଷିଭିତ୍ତିକ ପର୍ବପର୍ବାଣୀ ପାଳନ କରିଥାନ୍ତି। ଠାକୁରାଣୀ ଯାତ୍ରା, ତେଲ ଯାତ୍ରା, ବିହନ ଯାତ୍ରା, ଉଆଁସ ଯାତ୍ରା, ନୂଆଖିଆ ପରବ, ଦିଆଲି ପରବ, ଦଶହରା ଯାତ୍ରା, ଚରୁ ଯାତ୍ରା, ଦୁଲାଲେଓ ପୂଜା, ମାଘ ମଣ୍ଡେଇ ଇତ୍ୟାଦି ଆଗ୍ରହ ଉତ୍ସାହର ସହିତ ପାଳନ ହୋଇଥାଏ। ପ୍ରମୁଖ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ମା' ଭଣ୍ଡାର ଘରଣୀ। ନବରଙ୍ଗପୁରରେ ଥିବା ମା' ଭଣ୍ଡାର ଘରଣୀଙ୍କ ମନ୍ଦିର ପ୍ରସିଦ୍ଧ ଅଟେ। ଏହି ଅଞ୍ଚଳରେ ପ୍ରତ୍ୟକ୍ଷ ଦେବୀ ଭାବେ ମା'ଙ୍କ ପରିଚୟ ରହିଛି। ଧନ, ଜୀବନ ଓ ସମ୍ପତ୍ତିର ସୁରକ୍ଷା ଦେବୀ ଭଣ୍ଡାର ଘରଣୀ କରିଥାନ୍ତି। ପ୍ରାଚୀନ ଦେବୀ ଭାବେ ମା'ଙ୍କ ପୂଜାର୍ଚ୍ଚନା ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ମଧ୍ୟ ହୋଇଥାଏ। ମଙ୍ଗଳବାର ଓ ଶନିବାର ଦିନ ହେଉଛି ମା'ଙ୍କର ସ୍ୱତନ୍ତ୍ର ପୂଜା ଦିବସ। ପ୍ରତିବର୍ଷ ମୁଖ୍ୟ ଉତ୍ସବ ଭାବେ ଘଟଯାତ୍ରା ଏପ୍ରିଲ ମାସରେ ଅତି ଆଗ୍ରହ ଓ ଉତ୍ସାହର ସହ ପାଳନ କରାଯାଇଥାଏ। ମା' ପେଣ୍ଡ୍ରାଣୀ ଆମ ଜିଲ୍ଲାର ବ୍ୟବସାୟିକ ପ୍ରାଣ କେନ୍ଦ୍ର ଉମରକୋଟଠାରେ ମା' ପେଣ୍ଡ୍ରାଣୀଙ୍କ ମନ୍ଦିର ଅବସ୍ଥିତ। ମା' ପେଣ୍ଡ୍ରାଣୀ ପେଣ୍ଡ୍ରା ହାଣ୍ଡିଆଣୀ ଭାବେ ମଧ୍ୟ ପରିଚିତ ଅଟନ୍ତି। ପୌରାଣିକ ଉପାଖ୍ୟାନ ଅନୁସାରେ ଉମରକୋଟ ନିକଟରେ ଏକ ଛୋଟ ଗ୍ରାମ ଅଛି, ନାଁ ତାର ପେଣ୍ଡ୍ରା ହାଣ୍ଡି। ସେଠାରେ ମା'ଙ୍କ ପରିବାର ବସବାସ କରୁଥିଲେ। 7 ଭାଇଙ୍କ ମଧ୍ୟରେ ପେଣ୍ଡ୍ରାଣୀ ଥିଲେ ଏକମାତ୍ର ଭଉଣୀ। ପେଣ୍ଡ୍ରାଣୀ ବିବାହ ଯୋଗ୍ୟ ହେବାରୁ ତାଙ୍କୁ ଏକ ସରଳ ଉତ୍ତମ ପାତ୍ରଙ୍କ ସହ ବାହା କରି ଦିଆଯାଇଥିଲା। କିନ୍ତୁ ବିଧିର ବିଧାନ ଥିଲା ବଡ଼ ବିଚିତ୍ର। ଭାଇମାନେ ଭଉଣୀଙ୍କୁ ସୁରକ୍ଷା ଓ ସ୍ନେହ ଦେବା ସ୍ଥଳେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମାଟି ଦେବତାକୁ ପୂଜା ଓ ସନ୍ତୁଷ୍ଟ କରିବା ନିମିତ୍ତ ଭଉଣୀ ଜ୍ୱାଇଁଙ୍କୁ ବଳି ଦେଇ ଉତ୍ତମ ଫସଲ ପ୍ରାପ୍ତି ଅପେକ୍ଷାରେ ରହିଲେ। ଭାଇମାନଙ୍କ ଏହି ହୀନ ଓ ନିଷ୍ଠୁର ଚକ୍ରାନ୍ତ ବିଷୟରେ ପେଣ୍ଡ୍ରାଣୀ ଜାଣି ନପାରି ଆତୁର ହୋଇ ସ୍ୱାମୀଙ୍କୁ ଖୋଜିବାରେ ଲାଗିଲେ। ଇତସ୍ତତଃ ଖୋଜିବା ସମୟରେ ଜଙ୍ଗଲ ମଧ୍ୟରେ ଗୋଟିଏ ବାଘ ପେଣ୍ଡ୍ରାଣୀଙ୍କୁ ଖାଇଦେଇଥିଲା। ତତ୍ପରେ ତାଙ୍କରି ଅଲୌକିକ ଆତ୍ମା ଏକ ଦେବୀ ରୂପେ ପରିଚିତ ହୋଇପାରିଥିଲା, ଯଦ୍ୱାରା ଲୋକମାନେ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କଲେ। ଅଧୁନା ଉମରକୋଟରେ ମା' ପେଣ୍ଡ୍ରାଣୀଙ୍କ ଏକ ନୂତନ ମନ୍ଦିର ନିର୍ମିତ ହୋଇ ପ୍ରତିଦିନ ପୂଜାର୍ଚ୍ଚନା ହେଉଛି। ରବିବାର ହେଉଛି ମା'ଙ୍କର ସ୍ୱତନ୍ତ୍ର ପୂଜା ଦିବସ। ଧନ ସମ୍ପଦର ସୁରକ୍ଷା ଦେବୀ ହିସାବରେ ମା' ପେଣ୍ଡ୍ରାଣୀଙ୍କ ପରିଚୟ ସର୍ବଜନ ବିଦିତ। ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ମା' ପେଣ୍ଡ୍ରାଣୀଙ୍କୁ ଜନସାଧାରଣ ଅଶେଷ ଭକ୍ତି ଓ ବିଶ୍ୱାସର ସହ ପୂଜା କରିଥାନ୍ତି। ତାଙ୍କରି ନାମାନୁସାରେ ଏଠାକାର ମହାବିଦ୍ୟାଳୟ ମଧ୍ୟ ନାମିତ ହୋଇଛି। ପାପଡ଼ାହାଣ୍ଡିର ହରିଣ ପାର୍କ ଓ ଶହୀଦ ମିନାର ଘନ ଜଙ୍ଗଲ ପରିବେଷ୍ଟିତ ଏହି ବ୍ଲକର ଏକ ବିଶେଷ ଆକର୍ଷଣ ହେଉଛି ଏଠାକାର ପ୍ରତ୍ୟକ୍ଷ ନୀଳକଣ୍ଠେଶ୍ୱର ଶୈବ ମନ୍ଦିର। ଏହା ବହୁ ପୁରୁଣା ଭଳି ପ୍ରତୀୟମାନ ହୋଇଥାଏ। ଲୋକମାନେ ବିଶ୍ୱାସ କରନ୍ତି ପ୍ରତିବର୍ଷ ମନ୍ଦିର କିଛି କିଛି ତଳକୁ ଚାଲିଯାଉଛି। ମନ୍ଦିରଟି ପଥରରେ ତିଆରି ଓ କାରୁକାର୍ଯ୍ୟ ସମ୍ପନ୍ନ। ଭାରତର ସ୍ୱାଧୀନତା ଆନ୍ଦୋଳନ ଚାଲିଥିବା ସମୟରେ 1942 ଅଗଷ୍ଟ 24 ପାପଡ଼ାହାଣ୍ଡି ଟୁରି ନଦୀ କୂଳରେ ବ୍ରିଟିଶ ପୋଲିସ ଦ୍ୱାରା ବର୍ବରଚିତ ଗୁଳିକାଣ୍ଡ ଘଟି 19 ସ୍ୱାଧୀନତା ସଂଗ୍ରାମୀ ଶହୀଦ ହୋଇଥିଲେ। ରକ୍ତ ତୀର୍ଥ ଭାବେ ପରିଚିତ ଏହି ସ୍ଥାନରେ ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହୀଦ ମିନାର ନିର୍ମାଣ କରାଯାଇଛି। ପ୍ରତିବର୍ଷ ଅଗଷ୍ଟ 24 ରାଜ୍ୟସ୍ତରୀୟ ଶହୀଦ ସ୍ମୃତି ଦିବସ ପାଳନ କରାଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଏଠାରେ ଥିବା ହରିଣ ପାର୍କ ଭ୍ରମଣକାରୀଙ୍କୁ ଆକୃଷ୍ଟ କରିଥାଏ। ପୁନଶ୍ଚ ଆକର୍ଷଣୀୟ ଚମ୍ପା ଉଦ୍ୟାନ ଓ ମହୁ ବିଶୋଧନ ବିକ୍ରୟ କେନ୍ଦ୍ର ଦର୍ଶନୀୟ ହୋଇପାରିଛି। କେଲିଆ ଶୈବ ମନ୍ଦିର ଡାବୁଗାଁ ବ୍ଲକର କେଲିଆ ଶୈବ ମନ୍ଦିର ସର୍ବପୁରାତନ ମନ୍ଦିର ଭାବେ ପ୍ରସିଦ୍ଧି ଲାଭ କରିଛି। ନିଘଞ୍ଚ ଜଙ୍ଗଲରେ ପାହାଡ଼ ଗୁମ୍ଫା ଭିତରେ ଏହି ମନ୍ଦିର ରହିଥିବାରୁ ଏହା ଉଲ୍ଲେଖନୀୟ ହୋଇପାରିଛି। ଏଠାରେ ପାର୍ବତୀ ମନ୍ଦିର ମଧ୍ୟ ରହିଛି। ପ୍ରତିବର୍ଷ ଶିବରାତ୍ରୀ ଦିନ ଏଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ। ଇନ୍ଦ୍ରାବତୀ ଜଳଭଣ୍ଡାର ଇନ୍ଦ୍ରାବତୀ ନଦୀ ଉପରେ ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମିତ ହୋଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ଓ କୋରାପୁଟ କଳାହାଣ୍ଡି ଜିଲ୍ଲା ସୀମାରେ ଏହା ଅବସ୍ଥିତ। ଏସିଆର ସର୍ବବୃହତ ଇନ୍ଦ୍ରାବତୀ ପ୍ରକଳ୍ପରେ 4 ବିରାଟକାୟ ବନ୍ଧ ଓ ଜଳଭଣ୍ଡାର ରହିଛି। ଭାସ୍କେଲ ଜଳଭଣ୍ଡାର ଉମରକୋଟ ବ୍ଲକରେ ଭାସ୍କେଲ ଜଳଭଣ୍ଡାର ରହିଛି। ସାଧାରଣତଃ ଜଳସେଚନ

ମତ୍ସ୍ୟଚାଷକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି। ଏହି ଜଳଭଣ୍ଡାରକୁ ଦେଖିଲେ ଏକ କୃତ୍ରିମ ହ୍ରଦର ଭ୍ରମ ମନରେ ସୃଷ୍ଟି ହୋଇଥାଏ। ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ଶୋଭାରାଜିରେ ବିମଣ୍ଡିତ ଏହି ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ଭ୍ରମଣ ଓ ବଣଭୋଜି ନିମନ୍ତେ ଆକୃଷ୍ଟ କରିଥାଏ। ଚନ୍ଦନଧାରା ଝରିଗାଁ ବ୍ଲକର ଏକ ସୁଦୃଶ୍ୟ ଜଳପ୍ରପାତ ଯାହା ଚନ୍ଦନଧାରା ଭାବେ ପରିଚିତ। ଏଠାରେ ଏକ ଶୈବ ମନ୍ଦିର ଓ ପାର୍ବତୀ ମନ୍ଦିର ରହିଛି। ଜଳପ୍ରପାତର ସ୍ୱଚ୍ଛ ଓ ସୁଶୀତଳ ଜଳ ପର୍ଯ୍ୟଟକଙ୍କ ମନ ହୃଦୟକୁ ବେଶ୍ ଛୁଇଁ ପାରିଥାଏ। ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ ଥରୁଟିଏ ଅବଲୋକନ କଲେ ସ୍ୱତଃ ଶରୀରରେ ଏକ ଅପୂର୍ବ

0: ଶୈବ ମନ୍ଦିର ଓ ପାର୍ବତୀ ମନ୍ଦିର ରହିଛି। ଜଳପ୍ରପାତର ସ୍ୱଚ୍ଛ ଓ ସୁଶୀତଳ ଜଳ ପର୍ଯ୍ୟଟକଙ୍କ ମନ ହୃଦୟକୁ ବେଶ୍ ଛୁଇଁପାରିଥାଏ। ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ ଥରୁଟିଏ ଅବଲୋକନ କଲେ ସ୍ୱତଃ ଶରୀରରେ ଏକ ଅପୂର୍ବ ଅନୁଭବ ଓ ଶିହରଣ ଖେଳିଯାଇଥାଏ। ପୋଡ଼ାଗଡ଼ର ଭଗ୍ନ ଦୁର୍ଗ। ଉମରକୋଟ ବ୍ଲକ ଓ ଧୋଡ଼ରାଠାରୁ 14 କିଲୋମିଟର ଦୂରରେ ଏହି ଭଗ୍ନ ଦୁର୍ଗ ଅବସ୍ଥିତ। ନଳବଂଶୀୟ ରାଜତ୍ୱ ସମୟରେ ରାଜଧାନୀ ଥିବା ପୋଡ଼ାଗଡ଼ର ଭଗ୍ନ ଦୁର୍ଗ ଅଧୁନା ପ୍ରତୀୟମାନ ହୋଇଥାଏ। ଏଠାରେ ଅନେକ କାରୁକାର୍ଯ୍ୟ ଶିଳାଲେଖର ଭଗ୍ନାବଶେଷ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଉଦ୍ଭାସିତ ଏହି ସ୍ଥାନରେ ଆଦିମ ଜନଜାତି, ଭୈରବ ମନ୍ଦିର, ଅଲେଖ ମନ୍ଦିର, ଲକ୍ଷ୍ମୀଙ୍କର ପାଦଚିହ୍ନ, ଧ୍ୱଂସରାଣୀ ପ୍ରାସାଦ, ସୂର୍ଯ୍ୟ ଓ ଚନ୍ଦ୍ରଦେବଙ୍କ ପ୍ରତିମୂର୍ତ୍ତି, ରହସ୍ୟମୟ ଗୁମ୍ଫା, ବିଭବ, ଶୋଭାରାଜି ଓ କୀର୍ତ୍ତିରାଜିକୁ ନେଇ ବେଶ୍ ସମୃଦ୍ଧ ପ୍ରସିଦ୍ଧି ଲାଭ ହୋଇପାରିଛି। ପାରୁଆ ଶୈବପୀଠ। ଉମରକୋଟ ସହରଠାରୁ ପ୍ରାୟ 25 କିଲୋମିଟର ଦୂର ଓ ରାଇଘର ବ୍ଲକରେ ପାରୁଆ ଶୈବପୀଠ ଅବସ୍ଥିତ। ସବୁଜ ବନାନୀ ଓ ପ୍ରାକୃତିକ ଶୋଭାରାଜିରେ ପରିପୁଷ୍ଟ ପାରୁଆ ଗ୍ରାମରେ ମହାଦେବ ଜଗତେଶ୍ୱରଙ୍କ ପ୍ରାଚୀନ ମନ୍ଦିର ବିରାଜମାନ। ଏହା ହେଉଛି ଆମ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଓ ପ୍ରାଚୀନତମ ଶୈବ ମନ୍ଦିର। ବହୁତ ବର୍ଷ ପୂର୍ବେ ଏହି ଅଞ୍ଚଳଟି ଜଗଦଲପୁର ରାଜାଙ୍କର ଜଣେ କରଦ ରାଜା ଶଙ୍କର ସାଏଙ୍କ ଦେଓଙ୍କ ଅଧୀନରେ ଥିଲା। ପରବର୍ତ୍ତୀ ସମୟରେ ଜୟପୁର ରାଜା ବିକ୍ରମଦେବ ବର୍ମାଙ୍କ ଅଧୀନକୁ ଏହା ଆସିଯାଇଥିଲା। ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ ଏଠାରେ ଆଦିମ ଅଧିବାସୀମାନେ ବସବାସ କରିବା ପାଇଁ ଜଙ୍ଗଲ ସଫା କଲେ। ଇତ୍ୟବସରରେ ଏହି ଭଗ୍ନ ମନ୍ଦିରର ଧ୍ୱଂସାବଶେଷ ଏଠାରେ ଦେଖିବାକୁ ମିଳିଥିଲା। ମାଟି ତଳେ ପୋତି ହୋଇ ରହିଥିବା ଶିବଲିଙ୍ଗ ନିକଟରେ ଏକ ନୃସିଂହଙ୍କ ମୂର୍ତ୍ତି ଏବଂ ଅପରପାର୍ଶ୍ୱରେ ଭଗ୍ନ ଡାହାଣ ହାତ ସହ ପ୍ରହ୍ଲାଦଙ୍କ ମୂର୍ତ୍ତି ମଧ୍ୟ ମିଳିଥିଲା। ଶିବଲିଙ୍ଗର କିଞ୍ଚିତ ଅଂଶ ବାହାରକୁ ଦେଖାଯାଉଥିଲା। ଆଦିବାସୀମାନେ ଶିବଲିଙ୍ଗ ବୋଲି ନ ଜାଣି ଅନ୍ୟ ଏକ ଦେବତା ଭାବି ପୂଜା କରୁଥିଲେ। ସମୟାନୁକ୍ରମେ ଏଠାକାର ଜଣେ ସମର୍ପିତ ଶୈବ ଭକ୍ତ ତଥା ବନ ବିଭାଗ କର୍ମଚାରୀ ଦଶରଥ ରାଉତଙ୍କ ବଳିଷ୍ଠ ଉଦ୍ୟମ ଓ ସହଯୋଗରେ ଏହି ପୀଠର ଯଥାସମ୍ଭବ ବିକାଶ ଘଟିଛି। ଆମୋଦ ଭ୍ରମଣ ଓ ପର୍ଯ୍ୟଟନ ଦୃଷ୍ଟିରୁ ଏହି ସ୍ଥାନଟି ବେଶ୍ ଗୁରୁତ୍ୱ ବହନ କରିଥାଏ। ହିରୋଲି ଡଙ୍ଗର। ନବରଙ୍ଗପୁର ସହରର ସନ୍ନିକଟ ଗାନ୍ଧୀନଗରଠାରେ ଏହା ଅବସ୍ଥିତ। ଏହା ଏକ ଛୋଟ ପାହାଡ଼। ଏଠାରେ ପ୍ରଚୁର ଦୃଶ୍ୟପଟ୍ଟୀୟ ଶୋଭାରାଜି ଦେଖିବାକୁ ମିଳିଥାଏ। ଜନଗହଳିଠାରୁ ଦୂରରେ ଥିବାରୁ ଏଠାରେ ସର୍ବଦା ଶାନ୍ତି ବିରାଜମାନ ଥାଏ। ଏଠାରେ ଭଗବାନ ତିରୁପତିଙ୍କ ଏକ ପ୍ରାଚୀନ ପ୍ରତିମୂର୍ତ୍ତି ପୂଜା ହୋଇ ଆସୁଛି। ହିରୋଲି ଡଙ୍ଗର ନିକଟରେ କୁସୁମଝର ଜଳଭଣ୍ଡାର ଅବସ୍ଥିତ। ପର୍ଯ୍ୟଟକମାନ ନିମନ୍ତେ ଏହି ସ୍ଥାନ ଉତ୍କୃଷ୍ଟ ମନଲୋଭା ହୋଇଥାଏ। ଗର୍ଭରାଇ ମନ୍ଦିର। ନବରଙ୍ଗପୁରଠାରୁ 25 କିଲୋମିଟର ଦୂର ଓ ମୈଦଲପୁରଠାରୁ 3 କିଲୋମିଟର ଦୂରରେ ଅବସ୍ଥିତ ଏହି ଶୈବକ୍ଷେତ୍ର। ଏଥିସହ ଏଠାକାର ଦୃଶ୍ୟପଟ୍ଟୀୟ ଜଳପ୍ରପାତ ପର୍ଯ୍ୟଟକମାନଙ୍କ ଚିତ୍ତ ବିନୋଦନ ନିମନ୍ତେ ଏକ ପ୍ରକୃଷ୍ଟ ସ୍ଥାନ ରୂପେ ସୁନାମ ଅର୍ଜନ କରିପାରିଛି। ମଣ୍ଡାଡଙ୍ଗରୀ। ନବରଙ୍ଗପୁରଠାରୁ 11 କିଲୋମିଟର ଦୂର ଛତାହାଣ୍ଡି ନିକଟରେ ମଣ୍ଡାଡଙ୍ଗରୀ ଅବସ୍ଥିତ। ଶୈବ ମନ୍ଦିର ଗୁମ୍ଫା ପାଇଁ ଏହା ପ୍ରସିଦ୍ଧି ଲାଭ କରିଛି। ବୁର୍ଜା ଶୈବପୀଠ। ଉମରକୋଟଠାରୁ 8 କିଲୋମିଟର ଦୂର ବୁର୍ଜା ଶୈବପୀଠ ଅବସ୍ଥିତ। ଜନଶ୍ରୁତି ଅନୁସାରେ 2004 ମସିହାରେ ଏକ ସାନ ଝିଅ ଜମି ଖୋଳୁ ଖୋଳୁ ଏହି ଶିବଲିଙ୍ଗ ଆବିଷ୍କୃତ ହୋଇଥିଲା। ଏକ ବଡ଼ ଶୈବ ମନ୍ଦିର ଏଠାରେ ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଅଛି। ଶିବରାତ୍ରି ପାଳନ ଅବସରରେ ପ୍ରତିବର୍ଷ ଏଠାରେ ବହୁ ଜନସମାଗମ ହୋଇଥାଏ। ଗୋସେଇଁଧର। ଝରିଗାଁ ବ୍ଲକରେ ଗୋସେଇଁଧର ଜଳପ୍ରପାତ ରହିଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ଏହା ଅବସ୍ଥିତ। ପର୍ବତାରୋହଣର ଏଠାରେ ପର୍ଯ୍ୟାପ୍ତ ସୁବିଧା ରହିଛି। ଦୂରଦୂରାନ୍ତରୁ ପର୍ଯ୍ୟଟକମାନଙ୍କୁ ଏହା ଆକୃଷ୍ଟ କରିଥାଏ। ପରିଶେଷରେ ଏତିକି କୁହାଯାଇପାରେ, ଆମ ଜିଲ୍ଲାର ସଂସ୍କୃତି ଓ ପର୍ଯ୍ୟଟନସ୍ଥଳୀ ବେଶ୍ ମନଲୋଭା ଓ ସମୃଦ୍ଧିଶାଳୀ ହୋଇପାରିଛି। କିନ୍ତୁ ଏହି ସ୍ଥାନଗୁଡ଼ିକର ଭିତ୍ତିଭୂମିର ବିକାଶ, ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କରାଯାଇପାରିଲେ ଏହା ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପର୍ଯ୍ୟଟନସ୍ଥଳୀ ସହ ସମକକ୍ଷ ହେବା ନିମନ୍ତେ ନିଜକୁ ଯୋଗ୍ୟ ବିବେଚନା କରିପାରିବ। ଏଥିସହ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ଏହି ସ୍ଥାନଗୁଡ଼ିକ ଠିକ୍ ଭାବେ ସ୍ଥାନ ପାଇବା ଉଚିତ। ଫଳସ୍ୱରୂପ ଆମ ଜିଲ୍ଲା ବିଷୟରେ ଅନ୍ୟ ଜିଲ୍ଲା ଓ ରାଜ୍ୟଗୁଡ଼ିକ ପରିଚିତ ହେବା ସହ ଆମ ସ୍ୱର୍ଣ୍ଣିମ ଐତିହ୍ୟ ଓ କୀର୍ତ୍ତିରାଜିର ସଫଳ ପରିପ୍ରକାଶ ହୋଇପାରିବ। ପର୍ଯ୍ୟଟନସ୍ଥଳୀଗୁଡ଼ିକ ମାଧ୍ୟମରେ ସ୍ଥିରୀକୃତ ଏବଂ ଧାର୍ଯ୍ୟ ଅର୍ଥ ସଂଗ୍ରହ କରାଯାଇ ଜିଲ୍ଲାର ଯଥାଯଥ ପ୍ରଗତି ଓ ବିକାଶରେ ଏହାର ସୁବିନିଯୋଗ କରାଯାଇପାରିବ, ଯାହା ହୋଇପାରିବ ଆମ ଦୃଢ଼ ମାନସିକତା ଓ ସଂକଳ୍ପର ଏକ ସଫଳ ନିଦର୍ଶନ।
1: ଶୁଣିଲେ ଓଡ଼ିଆରେ ଆଲୋଚନା, ବିଷୟ ଥିଲା ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳ। ଆଲୋଚନା କରିଥିଲେ ଋତୁବାବୁ ପଟ୍ଟନାୟକ। ଏବେ ଶୁଣନ୍ତୁ ଗୋଟିଏ ଘୋଷଣା। ଭାରତର ଜନସାଧାରଣ ସରଳ ଏବଂ ସୁବିଧାରେ ନ୍ୟାୟ ପାଇବା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ସମାଧାନ ସମାରୋହ 2026 ନାମରେ ନାମିତ ହୋଇଛି।

ଅଭିଯାନର କାର୍ଯ୍ୟକ୍ରମ ଅନୁଯାୟୀ ଏକ ବିଶେଷ ଲୋକ ଅଦାଲତ 2026 ମସିହା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଲୋକ ଅଦାଲତରେ ଉଭୟ ପକ୍ଷଙ୍କ ସହମତିରେ ଏବଂ ଆପୋଷ ବୁଝାମଣା ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ମାମଲାଗୁଡ଼ିକର ପରିସମାପ୍ତି କରାଯିବ। ଏହି ବିଶେଷ ଲୋକ ଅଦାଲତରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଧନାଦେଶ ଗ୍ରାହ୍ୟ ବା ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫାଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଆଦି ଗ୍ରହଣ କରାଯିବ। ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ପୂର୍ବରୁ ଏକ ପ୍ରାକ୍ ଲୋକ ଅଦାଲତ ବୈଠକରେ ପକ୍ଷମାନେ ଏବଂ ସେମାନଙ୍କ ଅଧିବକ୍ତାମାନେ ଯୋଗଦେଇ ସେମାନଙ୍କ ମାମଲା ବିଷୟରେ ଆଲୋଚନା କରି ଏହାର ସମାଧାନ ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ ସୁଯୋଗ ପାଇବେ। ଏଥିନିମନ୍ତେ ସ୍ଥିରୀକୃତ ମାମଲାଗୁଡ଼ିକରେ ପକ୍ଷମାନଙ୍କୁ ସୂଚନା ବା ନୋଟିସ୍ ଦିଆଯିବ। ଉଭୟ ପକ୍ଷ ସ୍ୱେଚ୍ଛାକୃତ ଭାବେ ଏହି ବୈଠକରେ ବ୍ୟକ୍ତିଗତ କିମ୍ବା ଆଭାସୀ ମାଧ୍ୟମରେ ଯୋଗଦାନ କରିପାରିବେ। ମାମଲାର ପରିସମାପ୍ତି ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ନିମନ୍ତେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୈଠକଗୁଡ଼ିକର ଆୟୋଜନ କରାଯିବ। ଏହି ପ୍ରାକ୍ ଲୋକ ଅଦାଲତ ବୈଠକରେ ତାଲିମପ୍ରାପ୍ତ ମଧ୍ୟସ୍ଥ ଓ ଆଇନ ସେବା ସଂସ୍ଥାର ଅଧିକାରୀମାନେ ପକ୍ଷମାନଙ୍କୁ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷଙ୍କ ସହମତି କ୍ରମେ ମାମଲାଗୁଡ଼ିକୁ ବିଶେଷ ଲୋକ ଅଦାଲତରେ ସ୍ଥାନିତ କରାଯାଇ ଫଇସଲା କରାଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଲିପ୍ତ ଆଗ୍ରହୀ ପକ୍ଷମାନେ https://www.sci.gov.in ନିଜ ତରଫରୁ ଏହି ବିଶେଷ ଲୋକ ଅଦାଲତରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏହାର ସୁଯୋଗ ନେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମାମଲାରେ ଜଡ଼ିତ ଉଭୟ ପକ୍ଷମାନଙ୍କୁ ଅନୁରୋଧ କରାଯାଉଛି। ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଦେୟମୁକ୍ତ ନମ୍ଘର 15100 ବା 15100 କିମ୍ବା ନିକଟସ୍ଥ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ପଲ୍ଲୀ ଗୀତ। ପ୍ରଥମେ ପୁରାତନ ରଚନାରୁ ଶିଳ୍ପୀ ହେଲେ ସଂଯୁକ୍ତା ମହାନ୍ତି। ସଙ୍ଗୀତ ପରିଚାଳନା ଶାନ୍ତିରାଜ ଖୋସଲା।

ଆପଣମାନେ ଶୁଣିଛନ୍ତି ପଲ୍ଲୀ ଗୀତ। ପରବର୍ତ୍ତୀ ଶିଳ୍ପୀ ମାନସୀ ରାଣୀ ପାତ୍ର। ଗୀତ ରଚନା ବିଷ୍ଣୁଚରଣ ସାହୁ। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ପ୍ରଚାର କଲୁ କେତୋଟି ପଲ୍ଲୀ ଗୀତ। ଶିଳ୍ପୀମାନେ ଥିଲେ ସଂଯୁକ୍ତା ମହାନ୍ତି, ଭାସ୍କର ଚନ୍ଦ୍ର ବେହେରା ଏବଂ ମାନସୀ ରାଣୀ ପାତ୍ର। ଏବେ ଆସନ୍ତୁ

ଆଣିବା ଗୋଟିଏ ଘୋଷଣା। ଆସନ୍ତା ତାରିଖ 9/5/2026 ଶନିବାର ସେହିଦିନ ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଏବଂ ତାଲୁକସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ରାଷ୍ଟ୍ରସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ। କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ପ୍ରାକ୍ ମକଦ୍ଦମାସ୍ତରୀୟ ଯେଉଁଟା କଚେରୀରେ ଦାୟର ହୋଇନଥିବ ବିବାଦର ମଧ୍ୟ ସମାଧାନ ହୋଇପାରିବ। ଲୋକ ଅଦାଲତରେ ମକଦ୍ଦମା ବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ। ଯଦି କୌଣସି ବିଚାରାଧୀନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପୈଠ ହୋଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ହୋଇପାରିବ। ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ। ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ବା ତାଲୁକ ଆଇନ ସେବା କାର୍ଯ୍ୟାଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନ। ଶିଳ୍ପୀ ହେଲେ ପଣ୍ଡିତ ଶିବ କୁମାର ଶର୍ମା। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମିଶ୍ର ଶିବରଞ୍ଜନୀ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏବେ ଆସନ୍ତୁ ଶୁଣିବା ନାଟକ ସିଂହାସନ। ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ।
1: କାଇଁ ତମ ମୁଣ୍ଡରେ ତ କିଛି ବୋଝ ନାହିଁ,
2: ଏଇଟା କଣ?
1: ଏଇ ଗଣ୍ଠୁଳିଟାକୁ ତମେ ବୋଝ ବୋଲି କହୁଛ? ଆରେ ଦେହର ପୋଷାକକୁ କଣ ବୋଝ କୁହାଯାଏ?
2: ଏ ଗଣ୍ଠୁଳିରେ ଖାଲି କଣ ପୋଷାକ ଅଛି,
1: ଆଉ କଣ ଅଛି?
2: ଡେକିଚି, କଢେଇ, କମ୍ବଳ, ସତରଞ୍ଜି,
1: ଏଇଆକୁ ତମେ ବୋଝ ବୋଲି କହୁଛ? ତୁମ ମୁଣ୍ଡରୁ ମୁଁ କେଡ଼େ ବଡ଼ ବୋଝ ଓହ୍ଲେଇ ଦେଇଛି ସେ କଥା ତୁମର ସ୍ମରଣ ନାହିଁ?
2: କାହିଁ ନାହିଁ ତ, କିଏ କାହାର ବୋଝ ଓହ୍ଲେଇଛି? ଆପଣଙ୍କ ବୋଝ ମୁଁ ଓହ୍ଲେଇଛି ନା ଆପଣ ମୋ ବୋଝ ଓହ୍ଲେଇଛନ୍ତି? ଏଇ ଗଣ୍ଠୁଲିଟା ଆପଣ ଟିକେ ଧରନ୍ତୁ, ଜାଣିବେ ଗୁରୁଦେବ।
1: ନା ଚତୁରାନନ, ମୁଁ ଏଇ ସାମାନ୍ୟ ବୋଝ କଥା କହୁନାହିଁ,
2: ଆଉ
1: ସଂସାରର ବୋଝ କଥା କହୁଛି।
2: ଆପଣ ଯୋଉ ବୋଝ କଥା କହୁଛନ୍ତି କହନ୍ତୁ, ମୁଁ ଆଉ ଚାଲି ପାରିବି ନାହିଁ, ଏଇଠି
1: ବସିବି। କଣ କରୁଛ ଏଇଠି ଏମିତି ଅପନ୍ତରାଟାରେ ବସିବା?
2: ହଁ, ଏଇ ଘାସ ଉପରେ ବସନ୍ତୁ।
1: ହଉ ହେଲା, ବସିଲି।
2: ଏଥର କହନ୍ତୁ କି ବୋଝ କଥା କହୁଥିଲେ?
1: ତମେ ସନ୍ନ୍ୟାସ ଗ୍ରହଣ କରିବା ପୂର୍ବରୁ ସଂସାର ଜଞ୍ଜାଳରେ ଘାଣ୍ଟି ହେଉଥିଲ, ସଂସାର ବୋଝରେ ତମ ମୁଣ୍ଡ ଫାଟି ପଡୁଥିଲା, ତୁମେ ଦେହଗଞ୍ଜରେ ତ୍ରାହି ତ୍ରାହି ଡାକ ଛାଡୁଥିଲ।
2: ସେ କଥା ଆଉ ମନେ ପକାନ୍ତୁ ନାହିଁ ଗୁରୁଦେବ, ସେ କଥା ମନେ ପଡ଼ିଲେ ମୋ ଛାତି ଫାଟି ଯାଉଛି।
1: ତମେ ବର୍ତ୍ତମାନ ସନ୍ନ୍ୟାସୀ ଚତୁରାନନ, ସେସବୁ ସଂସାର ଭାବନା ତୁମ ଚିନ୍ତା ଚେତନାର ସରହଦ ଅତିକ୍ରମ ନ କରିବା କଥା, ନିଜକୁ ତୁମେ ସଂଯତ କର, ଆୟତ କର।
2: ସେ ଦୁଃଖ ଯନ୍ତ୍ରଣାର ଚିତ୍ର ଏବେ ବି ମୋ ଆଖି ଆଗରେ ମାଡ଼ି ଯାଉଛି।
1: ସନ୍ନ୍ୟାସୀକୁ ସେସବୁ ସାଂସାରିକ ଦୁଃଖ ଯନ୍ତ୍ରଣା ସ୍ପର୍ଶ କରିବା କଥା ନୁହେଁ, ତୁମେ ସେ ଜୀବନକୁ ବହୁ ପଛରେ ପକାଇ ଆସିଲଣି। ଏଥର ଉଠ, ବସ, ଚାଲ, ଏ ରାଜ୍ୟର ସୀମା ଆମକୁ ଅତିକ୍ରମ କରିବାକୁ ହବ।
2: କିନ୍ତୁ କାହିଁକି ଗୁରୁଦେବ?
1: ତମେ ମୋତେ କିଛି ପଚାର ନା ଚତୁରାନନ, ମୁଁ ଯାହା କହୁଛି ଆଖି ବୁଝି ମୋ କଥା ପାଳନ କରିଯାଅ, ସେଥିରେ ତମର ବି ମଙ୍ଗଳ ମୋର ବି ମଙ୍ଗଳ।
2: କିନ୍ତୁ ଗୁରୁଦେବ, ଏ ରାଜ୍ୟର ଜଳବାୟୁ ଖୁବ୍ ଆମୋଦଦାୟକ, ଏ ରାଜ୍ୟ ପ୍ରାକୃତିକ ପରିବେଶ ଖୁବ୍ ମନୋହର, ଏ ସ୍ଥାନ ପ୍ରତି ମୋର ଦୁର୍ବଳତା ବୃଦ୍ଧି ପାଉଛି, ମୋ ମନ କହୁଛି ମୁଁ ଏଇଠି ରୁହନ୍ତି।
1: ଆସକ୍ତି ସନ୍ନ୍ୟାସ ବ୍ରତର ପରିପନ୍ଥୀ ବୋଛ, ଆସକ୍ତି ପରିହାର କର।
2: ଆମେ ଏଇ ରାଜ୍ୟର ଏଇ ପ୍ରାକୃତିକ ପରିବେଶ ମଧ୍ୟରେ ଆଶ୍ରମ କରି ସବୁଦିନ ପାଇଁ ରହିବା ଗୁରୁଦେବ।
1: ଏ ରାଜ୍ୟ ଖୁବ୍ ଭୟଙ୍କର ଚତୁରାନନ।
2: ଭୟଙ୍କର? ଭୟଙ୍କର କଣ ଗୁରୁଦେବ, ଭୟଙ୍କର କଥା ଶୁଣି ମୋ ଛାତିର ଉଠାପଡା ପଡି ଯାଉଛି।
1: ଏ ରାଜ୍ୟର ନୀତି ନିୟମ କିଛି ଜାଣିଛ?
2: ନୀତି ନିୟମ ଜାଣିବା ଏ ରାଜ୍ୟର ରାଜାଙ୍କ କାମ, ସିଏ ନୀତି ନିୟମ ଜାଣିବେ ଆଉ ସେଇ ଅନୁସାରେ ରାଜ୍ୟ ଶାସନ କରିବେ।
1: ଏ ରାଜ୍ୟରେ ବାସ କଲେ ଆମକୁ ଏ ରାଜ୍ୟର ନୀତି ନିୟମ ଜାଣିବାକୁ ପଡିବ।
2: ଏ ରାଜ୍ୟରେ କିଛି ଦିନ ରହିଲେ ବଳେ ଆମେ ସବୁ ନୀତି ନିୟମ ସହିତ ପରିଚିତ ହୋଇଯିବା।
1: ଏ ରାଜ୍ୟର ରାଜାକୁ କଣ କୁହନ୍ତି ଜାଣିଛ?
2: କଣ?
1: ଅବୁଝା ରାଜା।
2: ଖାଲି ଏ ରାଜା କାହିଁକି, ମୋ କାନ ଉଠିବା ଦିନଠୁ ଯେତେ ରାଜାଙ୍କ ନାଁ ଜାଣିଛି ସମସ୍ତେ ଅବୁଝା।
1: ସମସ୍ତେ ଅବୁଝା?
2: ହଁ ସମସ୍ତେ।
1: ଆଚ୍ଛା, ଗୋଟେ ଅବୁଝା ରାଜାର ନାଁ କହିଲ,
2: କିଏ ଅବୁଝା ନୁହଁ, ମର୍ଯ୍ୟାଦା ପୁରୁଷ ରାଜା ରାମଚନ୍ଦ୍ର ମଧ୍ୟ ଅବୁଝା ଥିଲେ, ସାମାନ୍ୟ ଗୋଟେ ରଜକ କଥାରେ ସୀତା ପରି ସତୀ ସ୍ତ୍ରୀଙ୍କୁ ତଡ଼ି ଦେଲେ, ଯିଏ ଯେତେ ବୁଝାଇଲେ କାହାରି କଥାରେ ବୁଝିଲେ ନାହିଁ, ଆଉ କାହା କଥା କଣ କହିବା।
1: ଏ ରାଜ୍ୟର ଜଣେ ଲୋକ ଆମ ଆଡ଼କୁ ଆସୁଛି, ତାକୁ ପଚାରିଲେ ଏ ରାଜ୍ୟର ସବୁ ହାଲଚାଲ ବୁଝା ପଡ଼ିଯିବ।
2: ହେଇ ତ ସିଏ ଆସିଗଲେଣି। ହଇ ହୋ ବାବୁ, ତମ ଘର କଣ ଏଇ ରାଜ୍ୟରେ?
3: ହଁ, କଣ ହେଲା? ମୁଁ କଣ ଏ ରାଜ୍ୟର ଲୋକ ଭଳି ଜଣାପଡ଼ୁନି?
2: ନାଇଁ।

0: ଥିବାଟା ଅଧିକ ଠିକ୍ ହବ।
1: ଏମିତି ଅଦ୍ଭୁତ ରାଜ୍ୟରେ ଦଣ୍ଡ ରହିବା ଉଚିତ ନୁହଁ। ଏଠି ରହିଲେ ମହାବିପଦ, କେତେବେଳେ ଜୀବନଟିମାନ ଦେବାକୁ ପଡ଼ିପାରେ।
0: ଆମେ ତ ସନ୍ନ୍ୟାସୀ ଲୋକ, ଆମର ଜୀବନ ପ୍ରତି ଏତେ ବେଶୀ ମମତା ରହିବା ଉଚିତ ନୁହଁ କି ଆମେ ମୃତ୍ୟୁକୁ ଏତେ ଭୟ କରିବା ଆବଶ୍ୟକ ନୁହଁ।
1: ସେ କଥା ଠିକ୍ ଯେ, କିନ୍ତୁ ଜାଣିଶୁଣି ଏମିତି ବିପଦ ସଂକୁଳ ସ୍ଥାନରେ ରହିବା ବୁଦ୍ଧିମାନର କାମ ନୁହେଁ।
0: ଆମେ ତ ରାଜନଗର ଠାରୁ ଦୂରରେ ପ୍ରାକୃତିକ ପରିବେଶରେ ଆଶ୍ରମ ନିର୍ମାଣ କରି ରହିବା, ଆମର ରାଜା ଆଉ ମନ୍ତ୍ରୀଙ୍କ ସହିତ କି ସମ୍ପର୍କ?
1: ଶାସ୍ତ୍ର ମତରେ ଏମିତି ବିପଦପୂର୍ଣ୍ଣ ସ୍ଥାନ ତୁରନ୍ତ ପରିତ୍ୟାଗ କରିବା ଉଚିତ।
0: ଗୁରୁଦେବ, ଆମେ ଆଗେ ଏଠି କିଛି ଦିନ ଅବସ୍ଥାନ କରିବା, ଯଦି ସେମିତି କିଛି ଅସୁବିଧାର ସୂଚନା ପାଇବା ତାହେଲେ ସ୍ଥାନ ପରିତ୍ୟାଗ କରିବା।
1: ଆଚ୍ଛା ଠିକ୍ ଅଛି, ତମରି କଥା ରହିଲା। ଆଜି ସନ୍ଧ୍ୟା ପୂର୍ବରୁ କୌଣସି ରହଣୀ ସ୍ଥାନର ବ୍ୟବସ୍ଥା କରିବାକୁ ପଡ଼ିବ। ଶୀଘ୍ର ଶୀଘ୍ର ଚାଲି ଆସ।
0: ଚାଲନ୍ତୁ ଚାଲନ୍ତୁ ଗୁରୁଦେବ।

0: ମାଲିବନ୍ତ ରାଜ୍ୟର ଆବାର ବୃଦ୍ଧ ବନିତା ଶୁଣ, ସବୁ ବର୍ଷ ପରି ଏ ବର୍ଷ ଆସନ୍ତା ଅଷ୍ଟମୀ ତିଥିରେ ରାଜାଙ୍କ ଜନ୍ମଦିନ ରାଜ୍ୟର ଜାତୀୟ ଦିବସ ରୂପେ ମହାଆଡମ୍ବରରେ ପାଳିତ ହେବ। ଆପଣମାନେ ନିଜ ନିଜର କ୍ଷମତା ଅନୁସାରେ ନୂଆ ପୋଷାକ ପିନ୍ଧି ବହୁମୂଲ୍ୟ ଉପହାର ନେଇ ରାଜାଙ୍କୁ ଭେଟିଦେବେ। ଏହି ଜାତୀୟ ପର୍ବକୁ ରାଜ୍ୟର ସମସ୍ତ ଲୋକେ ପାଳନ କରିବା ନିମନ୍ତେ ରାଜାଙ୍କର ହୁକୁମନାମା ଜାରି କରାଗଲା। ଯଦି କେହି ଏହି ଜାତୀୟ ପର୍ବ ପାଳନ ନ କରିବାର ଜଣାଯାଏ ତାକୁ କଠୋର ଶାସ୍ତି ଦିଆଯିବ। ସାବଧାନ ସାବଧାନ ସାବଧାନ।
1: ଚତୁରାନନ
2: ଆଦେଶ କରନ୍ତୁ ଗୁରୁଦେବ।
1: ରାଜଙ୍କ ଡେଙ୍ଗୁରା ଶୁଣିଲ ଟି?
2: ଶୁଣିଲି, କିନ୍ତୁ ଏଥିରେ ଆପଣ ଏତେ ବିଚଳିତ କାହିଁକି ହେଉଛନ୍ତି ଗୁରୁଦେବ? ଇଏ ତ ଏ ରାଜ୍ୟର ଜାତୀୟ ପର୍ବ ବିଷୟରେ ଘୋଷଣା।
1: ମତେ କିନ୍ତୁ ଖୁବ୍ ଭୟ ଲାଗୁଛି ଚତୁରାନନ।
2: ଏଥିରେ ଭୟ କରିବାର କଣ ଅଛି? ଏଠି ସବୁ କଥା ଶୃଙ୍ଖଳାର ସହିତ ହୁଏ। ମୁଁ ଅନ୍ୟମାନଙ୍କୁ ପଚାରି ବୁଝିଛି, ଏ ରାଜ୍ୟରେ ଦିନେ ହେଲେ ରାଜଦ୍ରୋହ କି ବିପ୍ଳବ ହୋଇନାହିଁ। ରାଜାଙ୍କ ଜନ୍ମ ଦିବସରେ ସବୁ ପ୍ରଜା ନୂଆ ପୋଷାକ ପିନ୍ଧିବା ସଙ୍ଗେ ସଙ୍ଗେ ବେକରେ ଗୋଟିଏ ଲେଖା କଳାପଟି ପିନ୍ଧନ୍ତି।
1: ବେକରେ କଳାପଟି ପିନ୍ଧିବାର କାରଣ କଣ?
2: ବେକରେ କଳାପଟି ପ୍ରଜାଙ୍କର ଆନୁଗତ୍ୟର ସୂଚନା ଦିଏ। ସେଦିନ ସମସ୍ତ ପ୍ରଜା ରାଜଦରବାରରେ ଏହି ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚନ୍ତି। ପ୍ରଜାମାନଙ୍କ ଦେହରେ ଥାଏ ନୂଆ ପୋଷାକ, ହାତରେ ଉପହାର ସାମଗ୍ରୀ ଆଉ ବେକରେ କଳାପଟି। ପ୍ରଜାମାନେ ଧାଡ଼ି ଧାଡ଼ି ହୋଇ ଠିଆ ହୁଅନ୍ତି। ରାଜା ରାଜନଗରର ଦଶମ ମହଲାରେ ଦର୍ଶନ ମଣ୍ଡପରେ ଠିଆ ହୋଇ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ପ୍ରଜାମାନେ ଜଡ଼ ହସ୍ତରେ ରାଜାଙ୍କ ଦୀର୍ଘ ଜୀବନ ଦୀର୍ଘ ଶାସନ ବିଷୟରେ ଭଗବାନଙ୍କ ପାଖରେ ଦୀର୍ଘ 5 ଘଣ୍ଟା ପ୍ରାର୍ଥନା କରନ୍ତି।
1: ଏ ଭୟଙ୍କର ରାଜ୍ୟରେ ଆମେ ଆଉ ଅଧିକ ଦିନ ରହିବା ଉଚିତ ନୁହଁ।
2: ଆମେ ତ ଏ ରାଜ୍ୟରେ 6 ମାସ କଟେଇଲେଣି, ଆମର କି ଅସୁବିଧା ହେଇଛି? ବରଂ ଏ ରାଜ୍ୟ ଖୁବ୍ ଶାନ୍ତ ଅଛି। ଏଠି ବିପ୍ଳବ ବିଦ୍ରୋହ ଧର୍ମଘଟ ନାହିଁ, କି ସନ୍ତ୍ରାସବାଦୀ କିମ୍ବା ଉଗ୍ରପନ୍ଥୀ ନାହାନ୍ତି। ଶସ୍ତା ଖାଦ୍ୟ ଖାଇ ଆମ ସ୍ୱାସ୍ଥ୍ୟର ଢେର ଉନ୍ନତି ହେଲାଣି।
1: ତମେ ଯେତେ ଯାହା ସାନ୍ତ୍ୱନା ଦେଲେ ବି ମତେ ଏ ସ୍ଥାନ ନିରାପଦ ଲାଗୁନାହିଁ।
2: ଏପର୍ଯ୍ୟନ୍ତ ଆମ ପ୍ରତି ବିପଦର ନାମଗନ୍ଧ ନାହିଁ। ନଈ ନ ଦେଖୁଣୁ ଏମିତି ଅସମ୍ଭାଳ ହେବା ଉଚିତ ନୁହେଁ। ସେମିତି କିଛି ବିପଦର ସାମାନ୍ୟ ସୂଚନା ପାଇବା ମାତ୍ରେ ଆମେ ଏ ଜାଗା ଛାଡ଼ି ଛୁ କରିବା।
1: ହଉ ଠିକ୍ ଅଛି, ତମ ଇଚ୍ଛା। ଭବିଷ୍ୟତରେ ବିପଦ ପଡ଼ିଲେ ତମେ ମତେ କିଛି କହିବ ନାହିଁ।
2: କିଛି ବିପଦ ନାହିଁ ଆଜ୍ଞା, ଆପଣ ସେ ବିଷୟରେ ନିଶ୍ଚିନ୍ତ ରୁହନ୍ତୁ।
0: ସାବଧାନ ସାବଧାନ ସାବଧାନ। ପରମ ପରାକ୍ରମଶାଳୀ ବୀରାଧି ବୀରବର ମହାବାହୁ ବାଲିବନ୍ତ କଟକେଶ୍ୱର ମହାମହିମ ମହାରାଜ ରାଜସଭାକୁ ବିରାଜମାନ କରୁଛନ୍ତି। ସାବଧାନ ସାବଧାନ ସାବଧାନ।
3: ମହାରାଜଙ୍କର ଜୟ ହେଉ,
4: ଜୟ ହେଉ
3: ମହାରାଜଙ୍କର, ଜୟ ହେଉ
4: ଜୟ ହେଉ
3: ମହାମହିମ ମହାରାଜଙ୍କର, ଜୟ ହେଉ
4: ଜୟ ହେଉ।
5: ଦୂତ
6: ହୁଜୁର,
5: ବାହାରେ ଜଣେ ସ୍ତ୍ରୀ ଲୋକ ବିଚାର ଅପେକ୍ଷାରେ, ତାକୁ ଅବିଳମ୍ବେ ସଭାରେ ହାଜର କରାଅ, ମୁଁ ତାର ଉପଯୁକ୍ତ ବିଚାର କରିବି।
7: ଯେ ଆଜ୍ଞା ମଣିମା।

0: ଆପଣଙ୍କ ଉଚ୍ଚକୋଟର ମତାମତ ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ କୋଟୁଆଡ।
1: ମହାରାଜାଙ୍କର ଜୟ ହଉ, ମହାରାଜାଙ୍କର ଜୟ ହଉ, ମହାରାଜାଙ୍କର ଜୟ ହଉ।
0: ଦୂତ
2: ଆଦେଶ କରନ୍ତୁ ମଣିମା।
0: ମନ୍ତ୍ରୀଙ୍କ ପାଟିରୁ ପାଳଚୁଣ୍ଟା ଖୋଲ।
2: ଯଥା ଆଜ୍ଞା ମଣିମା।
0: ଏବେ ପ୍ରକାଶ କର ମହାମନ୍ତ୍ରୀ, ଧନେଶ୍ୱର ରାଉତ ପରି ଜଘନ୍ୟ ଅପରାଧୀର ଶାସ୍ତି କ'ଣ?
3: ଆପଣ ମହାନ ଗଣତନ୍ତ୍ରର ପ୍ରତୀକ ମହାରାଜ, ଆପଣଙ୍କ ରାଜ୍ୟରେ ସାନ ବଡ଼ର ପ୍ରାଚୀର ନାହିଁ, ତେଣୁ ଦଣ୍ଡ ଦେବାରେ ମଧ୍ୟ ସାନ ବଡ଼ ଭେଦାଭାବ ନ ରହିବା ଉଚିତ ମହାରାଜ।
0: ପ୍ରକାଶ କରନ୍ତୁ ମହାମନ୍ତ୍ରୀ, ଆପଣଙ୍କ କଥାରୁ ନୂତନତାର ସୂଚନା ମିଳୁଛି। ରାଜ୍ୟର ଆଇନ ଶାସ୍ତ୍ରରେ ମଧ୍ୟ ଆମେ ସଂସ୍କାର ଆଣିବା, ଆଇନକୁ ଗଣତାନ୍ତ୍ରିକ ଢାଞ୍ଚାରେ ସଂଶୋଧିତ କରିବା।
3: ହଁ ମହାରାଜ, ଦଣ୍ଡ ବିଧାନରେ ତାରତମ୍ୟ ନ ରଖି ଆମେ ରାଜ୍ୟରେ ଗୋଟିଏ ମାତ୍ର ଦଣ୍ଡ ପ୍ରଚଳିତ କରିବା।
0: ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ଏକମତ। ଅପରାଧକୁ ଆମେ ସାନ ବଡ଼ ଦୃଷ୍ଟିରେ ନ ଦେଖି ସମାନ ଦୃଷ୍ଟିରେ ଦେଖିବା। ଅପରାଧ ଯେତେ ସାନ ହେଲେ ବି ଅପରାଧ, ବଡ଼ ହେଲେ ବି ଅପରାଧ, ତେଣୁ ପ୍ରତ୍ୟେକ ଅପରାଧ ପାଇଁ ଗୋଟିଏ ଦଣ୍ଡ ବିଧାନ କରିବା ସବୁଠୁ ବଡ଼ ଗଣତନ୍ତ୍ରର ଆଦର୍ଶ। ଆପଣ ପ୍ରକାଶ କରନ୍ତୁ, ଆମ ରାଜ୍ୟରେ ଯେକୌଣସି ଅପରାଧ ପାଇଁ କି ଦଣ୍ଡ ଦିଆଯିବ?
3: ମହାରାଜ, ରାଜା ହେଉଛନ୍ତି ରାଜ୍ୟର ସବୁଠୁ ବଡ଼, ତେଣୁ ରାଜା ଯେଉଁ ଦଣ୍ଡ ଦେବେ ତାହା ସବୁଠୁ ବଡ଼ ହେବା ଆବଶ୍ୟକ ମହାରାଜ।
0: ନିଶ୍ଚୟ ନିଶ୍ଚୟ, ଦଣ୍ଡର ନାମ ପ୍ରକାଶ କରନ୍ତୁ ମହାମନ୍ତ୍ରୀ।
3: ଦଣ୍ଡର ନାମ ଶୁଳି।
1: ଆଦେଶ କରନ୍ତୁ ମହାରାଜ।
0: ସଭାସଦମାନଙ୍କୁ ଶାନ୍ତ କରାନ୍ତୁ।
1: ଶାନ୍ତ ହୁଅନ୍ତୁ, ଶାନ୍ତ ହୁଅନ୍ତୁ। ଏମିତି ଏକ ସମୟରେ ପାଟି କଲେ କାହାରି କଥା କିଛି ବୁଝା ପଡୁ ନାହିଁ। ଯାହାର ଯାହା କହିବାର ଅଛି ଜଣ ଜଣେ କରି କୁହନ୍ତୁ। ହଁ ଆପଣ ଆଗେ କୁହନ୍ତୁ। ହଁ ଠିଆନ୍ତୁ।
4: ଛୋଟ ଆଉ ବଡ଼ ସବୁ ଅପରାଧକୁ ଗୋଟିଏ ଦଣ୍ଡ ଦିଆଯିବା ଖୁବ୍ ଅନ୍ୟାୟ ହେବ ମହାରାଜ। କାକୁଡ଼ି ଚୋରି କରିବା ଓ ମଣିଷ ମାରିବା ଏ ଉଭୟ ଅପରାଧ ପାଇଁ ଯଦି ସମାନ ଦଣ୍ଡ ମିଳେ ତାହେଲେ ରାଜ୍ୟରେ ବିଦ୍ରୋହ ଦେଖାଦେବ।
0: ଅପରାଧ ଓ ଅପରାଧୀ ଦୁହେଁ ଆମ ପାଖରେ ଘୃଣ୍ୟ। ଅପରାଧ ଯେତେ ଛୋଟ ହେଲେ ବି ତାହା ଅପରାଧ, ତେଣୁ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ। ତାର ମୂଳୋତ୍ପାଟନ କରିବା ପାଇଁ ଶୁଣି ହିଁ ଉପଯୁକ୍ତ ଶାସ୍ତି। ମୁକ୍ତ ପ୍ରାଙ୍ଗଣରେ ରାଜ୍ୟବାସୀଙ୍କ ସମ୍ମୁଖରେ ଅପରାଧୀକୁ ଶୁଳି ପ୍ରଦାନ କରାଗଲେ ଆଉ କେହି କେବେ ଅପରାଧ କରିବା ପାଇଁ ସାହସ କରିବେ ନାହିଁ। ଆମର ଏହି ରାଜ୍ୟ ଅପରାଧ ଓ ଅପରାଧୀ ଶୂନ୍ୟ ହୋଇ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ସହାୟକ ହେବ। ଏଥିରେ କାହାର କିଛି ଆପତ୍ତି ଅଭିଯୋଗ ଅଛି?
5: ମୌନ ସମ୍ମତି ଲକ୍ଷଣ, ଏଥିରେ କାହାର କିଛି ଅଭିଯୋଗ ନାହିଁ।
0: ମୁଁ ଆଜି ଘୋଷଣା କରୁଛି, ମୋ ରାଜ୍ୟରେ ଯେକୌଣସି ଅପରାଧ ପାଇଁ କେବଳ ଗୋଟିଏ ଦଣ୍ଡ, ତାହା ହେଉଛି ଶୁଳି।
6: ମୋର କିଛି ଦୋଷ ନାହିଁ ମଣିମା, ମୋର କିଛି ଦୋଷ ନାହିଁ, ମତେ ଛାଡି ଦିଅନ୍ତୁ, ଛାଡି ଦିଅନ୍ତୁ।
1: ତମ ନାମ କଣ?
6: ମୋ ନାମ ଧନେଶ୍ୱର ରାଉତ।
7: ମହାରାଜ ମହାରାଜ, ଏଇ ଏଇ ସେ ଅପରାଧୀ ଧନେଶ୍ୱର ରାଉତ, ଆପଣ ୟାର ବିଚାର କରନ୍ତୁ ମହାରାଜ। ଇଏ ହିଁ ମୋ ସ୍ୱାମୀକି ହତ୍ୟା କରିଛି, ୟାକୁ କଠିନରୁ କଠିନ ଦଣ୍ଡ ଦିଅନ୍ତୁ ମହାରାଜ।
0: ଆଚ୍ଛା ଧନେଶ୍ୱର, କାଲି ରାତିରେ ତୁମ କାନ୍ଥ ଭାଙ୍ଗି ପଡ଼ି ମୋ ରାଜ୍ୟର ଜଣେ ଚୋରକୁ ହତ୍ୟା କରିଛି, ତମେ ଏହା ଜାଣ?
6: ନା ମୁଁ ତ କିଛି ଜାଣିନାହିଁ, ମୁଁ କିଛି ଜାଣିନାହିଁ, ରାତିରେ ମୁଁ ଗାଡ଼ ନିଜରେ ଶୋଇଥିଲି ହଜୁର।
1: କାନ୍ଥଟା ଭାଙ୍ଗି ପଡିବା ବେଳେ ଖୁବ ଜୋରରେ ଶବ୍ଦ ହେଇଥିବ, ତୁମ ନିଜେ କଣ ସେଥିରେ ଭାଙ୍ଗିଲା ନାହିଁ?
6: ନାହିଁ ନାହିଁ ହଜୁର।
1: ଆବେ ନାହିଁ କଣ, ତୁ କଣ କୁମ୍ଭକର୍ଣ୍ଣ? ଏ କାନ୍ଥ ଭାଙ୍ଗିବା ଶବ୍ଦରେ ତୋ ନିଦ କେମିତି ଭାଙ୍ଗିଲା ନାହିଁ? ତୁ ନିଶ୍ଚୟ ମିଛ କହୁଛୁ।
6: ମୁଁ ମିଛ କହୁନାହିଁ ହଜୁର, ମୁଁ ମିଛ କହୁନାହିଁ, ମୁଁ ବାଟ ଘରେ ଶୋଇଥିଲି, ସେ ଲୋକ ଅମାର ଘର ସିନ୍ଧି କରୁଥିଲା, ମୁଁ ସକାଳେ ଦେଖିଲି କାନ୍ଥ ପଡି ଚୋରଟା ମରିଯାଇଛି ହଜୁର, ମରିଯାଇଛି। ଏଥିରେ ମୋର କିଛି ଦୋଷ ନାହିଁ ହଜୁର, ମୋର କିଛି ଦୋଷ ନାହିଁ।
1: ତମ କାନ୍ଥ ପଡି ଚୋର ମଲା, ଏ ତମର ଦୋଷ ନାହିଁ ବୋଲି କେମିତି କହୁଛ?
6: ଚୋର କାନ୍ଥ କାଟିବାରୁ କାନ୍ଥଟା ଭାଙ୍ଗିଗଲା, ଚୋର ହୁସିଆ ନ ମାରୁ ତା ଉପରେ କାନ୍ଥ ପଡିଗଲା, ସିଏ ମଲା। ମୋର ଏଥିରେ ଟିକେ ହେଲେ ଦୋଷ ନାହିଁ ହଜୁର, ଟିକେ ହେଲେ ଦୋଷ ନାହିଁ।
7: ମୋ ସ୍ୱାମୀ ତ ପ୍ରତିଦିନ ଏ ରାଜ୍ୟର କାହାରି ନା କାହାରି ଘର କାନ୍ଥ କଣା କରି ଚୋରି କରୁଥିଲେ, କାହିଁ ଆଉ କାହାର କାନ୍ଥ ତ କେବେ ଭାଙ୍ଗି ନଥିଲା।
6: ଅନ୍ୟମାନଙ୍କର କାନ୍ଥ ଭାଙ୍ଗିଲା ନାହିଁ, କିନ୍ତୁ ମୋ କାନ୍ଥ କାହିଁକି ଭାଙ୍ଗିଗଲା ସେ କଥା ମୁଁ କେମିତି କହିବି?
7: ଏ ଲୋକ ମିଛ କହୁଛି ହଜୁର, ୟାକୁ ଦଣ୍ଡ ଦିଅନ୍ତୁ, ଇଏ ହିଁ ମୋ ସ୍ୱାମୀଙ୍କ ହତ୍ୟାକାରୀ।
0: ମୁଁ ଦଣ୍ଡ ଦେବି, ଏ ଲୋକର ଅପରାଧ

0: ଅତ୍ୟନ୍ତ ଉଗ୍ରତର। ଏ ଲୋକ ଚୋର ହତ୍ୟା କରିଛି, ଜହ୍ନ ଅପରାଧ ପାଇଁ ଏ ଲୋକକୁ ମୁଁ ଶୁଣିଦଣ୍ଡ ଆଦେଶ କରୁଛି।
1: ମୋର ଏତେ କିଛି ଦୋଷ ନାହିଁ ମଣିମା, କିଛି ଦୋଷ ନାହିଁ। ମୋତେ କ୍ଷମା କରନ୍ତୁ ମଣିମା, ମୋ କଥା ଟିକେ ବିଚାର କରନ୍ତୁ, ମୋତେ ଟିକେ ଦୟା କରନ୍ତୁ ହଜୁର।
2: ନାଇଁ ନାଇଁ ନାଇଁ ନାଇଁ ନାଇଁ, ତୁମର ବିଚାର ସରିଛି, ତୁମ କଥା ମୋତେ ଶୁଣାଯିବ ନାହିଁ।
1: ମୋ କଥା ଟିକେ ଶୁଣନ୍ତୁ ମହାରାଜ,
2: ତମର ସମସ୍ତ କଥା ଶୁଣିସାରି, ବୁଝିଲ, ତମର ସମସ୍ତ କଥା ଶୁଣିସାରି ମହାରାଜ ତାଙ୍କର ବିଚାର ଶୁଣେଇ ସାରିଛନ୍ତି। ନୂଆ କଥା ଯଦି କିଛି କହିବାର ଥାଏ ତାହେଲେ ପ୍ରକାଶ କର।
1: ମୋ ଘରର କାନ୍ଥ ତ ମୁଁ ତିଆରି କରେ ନାହିଁ ହଜୁର, କାନ୍ଥ ଭାଙ୍ଗିବା ପାଇଁ ମୁଁ କାହିଁକି ଦୋଷୀ ହେବି।
0: କଟୁଆଳ
2: ମହାରାଜ,
0: ଏ ଲୋକ କଣ କହୁଛି ଶୁଣିଲ ତ? ସେ କାନ୍ଥ ସେ ତିଆରି କରିନାହିଁ, ଯଦି କାନ୍ଥଟା ସିଏ କରିନାହିଁ, କାନ୍ଥଟା ଭାଙ୍ଗିବାରେ ସିଏ କାହିଁକି ଦାୟୀ ହେବେ?
2: ଠିକ କଥା ମହାରାଜ।
0: ସେ କାନ୍ଥ ତାହେଲେ କିଏ ତିଆରି କରିଥିଲା ତାକୁ ସେ କଥା ପଚରା ଯାଉ।
2: ଧନେଶ୍ୱର
1: ହଜୁର,
2: ତୁମେ ଯଦି ସେ କାନ୍ଥ ତିଆରି କରିନଥିଲ ତାହେଲେ କିଏ ତିଆରି କରିଥିଲା?
1: ହଜୁର, ନିଧିଆ ମିସ୍ତ୍ରୀ କାନ୍ଥ ତିଆରି କରିଥିଲା ହଜୁର, ନିଧିଆ ମିସ୍ତ୍ରୀ।
0: ତାହେଲେ ଏ ଧନେଶ୍ୱରର କିଛି ହେଲେ ଅପରାଧ ନାହିଁ। ଦୂତ ଦୂତ ଶୀଘ୍ର ଯାଅ, ଶୀଘ୍ର ଯାଅ, ଧନେଶ୍ୱରର ବନ୍ଧନ ମୁକ୍ତ କର।
3: ମୁକ୍ତ କରିଛି ମଣିମା।
0: ତମର କିଛି ଅପରାଧ ନାହିଁ, ତମେ ଏଥର ଘରକୁ ଯାଇପାର, ଯାଅ ଧନେଶ୍ୱର ଯାଅ।
1: ଶ୍ୟାମଙ୍କର ଜୟ ହେଉ, ଶ୍ୟାମଙ୍କର ଜୟ ହେଉ।
0: କଟୁଆଳ, ନିଧି ମିସ୍ତ୍ରୀକୁ ହାଜର କରା।
2: ଦୂତ, ନିଧି ମିସ୍ତ୍ରୀକୁ ଶୃଙ୍ଖଳିତ କରି ନେଇ ଆସ।
3: ହଜୁର,
2: ଆପଣ ନ୍ୟାୟର ଅବତାର ମହାରାଜ, ସାକ୍ଷୀ ପ୍ରମାଣ ଅଭାବରୁ ହୁଏତ କେତେବେଳେ କେମିତି ଅପରାଧୀ ଖଲାସ ହୋଇଯାଇପାରେ, କିନ୍ତୁ ନିର୍ଦ୍ଦୋଷ ଦଣ୍ଡ ନ ପାଉ। ବିଚାର ଧନେଶ୍ୱର ରାଉତର କିଛି ହେଲେ ଅପରାଧ ନାହିଁ, ତେଣୁ ଆପଣ ତାକୁ ମୁକ୍ତି ପ୍ରଦାନ କରି ପରମ ନ୍ୟାୟ ପରାୟଣତାର ପରାକାଷ୍ଠ ଦେଖାଇଛନ୍ତି। ମହାମହିମ ମହାରାଜଙ୍କର ଜୟ ହେଉ, ମହାମହିମ ମହାରାଜଙ୍କର ଜୟ ହେଉ, ମହାମହିମ ମହାରାଜଙ୍କର ଜୟ ହେଉ।
4: ମୁଁ ଏବେ କଣ କରିବି?
0: ନା ନା ନା ନା, ତମେ କାନ୍ଦ ନାହିଁ, ତମେ କାନ୍ଦ ନାହିଁ, ମୁଁ ଏହାର ଉପଯୁକ୍ତ ବିଚାର କରିବି। ତମର ସ୍ୱାମୀର ପ୍ରକୃତ ହତ୍ୟାକାରୀକୁ ନିଶ୍ଚୟ ଦଣ୍ଡ ମିଳିବ।
2: ଦୂତ ନିଧି ମିସ୍ତ୍ରୀର ହସ୍ତ ବନ୍ଧନ କରି ଟାଣ୍ଡିଟି ଆଣୁଛି।
5: ହୁଜୁର ହୁଜୁର, ମୋର କିଛି ଦୋଷ ନାହିଁ ହୁଜୁର।
2: କଣ କହିଲ? ତମର କିଛି ଦୋଷ ନାହିଁ? ତୁମେ ଧନେଶ୍ୱର ରାଉତର କାନ୍ଥ ତିଆରି କରିଥିଲ ତ?
5: ହୁଜୁର,
2: ଚୋର କାନ୍ଥରେ ସିନ୍ଧିଘାତ ଖୋଳିଲା ବେଳେ କାନ୍ଥ ଭାଙ୍ଗି ପଡ଼ିଲା, ଚୋରର ମୃତ୍ୟୁ ହେଲା। ତୁମେ କାନ୍ଥ ତିଆରି କାମରେ କିଛି ତ୍ରୁଟି ରଖିଥିବା ଯୋଗୁଁ ଏ ଦୁର୍ଘଟଣା ଘଟିଲା, ତେଣୁ ତୁମେ ଅପରାଧୀ।
5: ନାହିଁ ହୁଜୁର, ମୋର ଏଥିରେ କିଛି ଦୋଷ ନାହିଁ, କାନ୍ଥ ତିଆରି କରିବାରେ ମୁଁ କିଛି ତ୍ରୁଟି କରିନାହିଁ ହୁଜୁର।
2: ଆଉ ତାହେଲେ କାନ୍ଥ ଭାଙ୍ଗିଲା କାହିଁକି?
5: କାନ୍ଥ ଭାଙ୍ଗିଲା କାହିଁକି? ସେ କାନ୍ଥ ତ ତିଆରି ଅନେକ ବର୍ଷ ତଳର କଥା, ସେ କଥା ମୁଁ କେମିତି ଜାଣିବି ହୁଜୁର?
2: କାନ୍ଥ କାହିଁକି ଭାଙ୍ଗିଲା ତୁମେ ଯଦି ନ କହିପାରିବ ତାହେଲେ ଚୋର ହତ୍ୟା ପରେ ଜଘନ୍ୟ ଅପରାଧରେ ତୁମକୁ ଶୁଳି ଦଣ୍ଡ ଦିଆଯିବ।
5: ଶୁଳି ଇଲୁ ମୋ ବୋଉଲ ଶୁଳିରେ ଚଢିବି? ନାଇଁ ନାଇଁ ନାଇଁ, ମୋର କିଛି ଦୋଷ ନାହିଁ ହୁଜୁର, ମୋତେ ଛାଡି ଦିଅନ୍ତୁ।
2: ଛାଡି ଦେବୁ ନାହିଁ, ତୁମର ଯଦି ଦୋଷ ନୁହଁ ତାହେଲେ ଦୋଷ କାହାର?
5: କହିବି କହିବି ହୁଜୁର, କହିବି, ନିଶ୍ଚିତ କହିବି।
2: ଶୀଘ୍ର କୁହ।
0: ନା ନା, ତମକୁ ଆଉ ଅଧିକ ସମୟ ଦିଆଯିବ ନାହିଁ, ଯଦି କହିବ ଶୀଘ୍ର କୁହ।
5: କହୁଛି କହୁଛି ହୁଜୁର।
2: ମୁଁ ତିନି ଗଣିବା ଭିତରେ ନ କହିଲେ ଆଉ ତୁମକୁ ସୁଯୋଗ ଦିଆଯିବ ନାହିଁ, ବୁଝିଲ? ହଁ ଗଣିଲି, ହଁ ଏକ,
5: କହୁଛି କହୁଛି ହୁଜୁର, କହୁଛି,
2: ହଁ ଦୋଷୀ
5: ଦୋଷୀ ସେ ହେଲା କାଦୁଅ ଚକୁଟି, କାନ୍ଥ ତିଆରି ପାଇଁ ଯେ କାଦୁଅ ଚକୁଟି ଥିଲା
2: ତାର କେମିତି ଦୋଷ ହେଲା?
5: ମୁଁ ଆଜି କି ଅନେକ ବର୍ଷ ହେଲା କାନ୍ଥ କରୁଛି ହୁଜୁର, କାହାର ଜଣଙ୍କର କାନ୍ଥ ଏଯାଏ ଭାଙ୍ଗି ନାହିଁ। ମୁଁ ଭାବୁଛି, ନାଇଁ ନାଇଁ, ମୁଁ ଭଲ ରୂପେ ଜାଣେ ଯେଉଁ ଲୋକ କାଦୁଅ ଚକୁଟୁଥିଲା ସେ ନିଶ୍ଚିତ କାଦୁଅ ଚକୁଟାରେ କିଛି ଦୋଷ ରଖିଛି, ସେଇଥିପାଇଁ ବୋଧହୁଏ ଧନେଶ୍ୱର କାନ୍ଥଟା ଭାଙ୍ଗିଗଲା ହୁଜୁର।
0: ମହାମନ୍ତ୍ରୀ ପରାମର୍ଶ ପରାମର୍ଶ, ମହାମନ୍ତ୍ରୀ
2: ମହାମନ୍ତ୍ରୀଙ୍କ ମୁହଁରୁ ପାଳଚୁଣ୍ଡା ଖୋଲ
3: ହୁଜୁର।
0: ମହାମନ୍ତ୍ରୀ ପରାମର୍ଶ,
6: ସତ କଥା ମହାରାଜ, ଏ ଲୋକର କିଛି ହେଲେ ଦୋଷ ନାହିଁ, କାଦୁଅ ଚକଟିବା ଲୋକ ଠିକ୍ ଭାବରେ କାଦୁଅ ଚକଟି ନାହିଁ, କାଦୁଅରେ ନିଶ୍ଚିତ କିଛି ତ୍ରୁଟି ରହିଛି, ତେଣୁ କାନ୍ଥ ଭାଙ୍ଗିଗଲା। ତେଣୁ ଏ ମିସ୍ତ୍ରୀର କିଛି ଦୋଷ ନାହିଁ ମହାରାଜ, ତାକୁ ଛାଡ଼ି ଦିଆଯାଉ, କିନ୍ତୁ କାଦୁଅ ଚକଟିଥିବା ଲୋକକୁ ହାଜର ଏଇଠି କରାଯାଉ।
2: କାଦୁଅ ଚକଟିଥିବା ଲୋକର ନାମ କଣ?
5: ତାନା ହରିଜା ହୁଜୁର।
0: କଟୁଆଳ
2: ମହାରାଜ, ଦୂତ ହରି ସାହୁଙ୍କୁ ତୁରନ୍ତ ହାଜର କରାଅ।
3: ହୁଜୁର
5: ମୋତେ ଏଥର ଛାଡ଼ି ଦିଆଯାଉ ହୁଜୁର।
0: କଟୁଆଳ
2: ମହାରାଜ,
0: ଏ ଲୋକର ବନ୍ଧନ ମୁକ୍ତ କର।
2: ତୁମେ ଏଥର ମୁକ୍ତ ନିଧି ମିସ୍ତ୍ରୀ, ତୁମେ ଏବେ ନିର୍ବିଘ୍ନରେ ନିଜ ଘରକୁ ଫେରି ଯାଇପାର।
7: ମହାମୟ ମହାରାଜାଙ୍କର ଜୟ ହେଉ, ମହାମୟ ମହାରାଜାଙ୍କର ଜୟ ହେଉ, ମହାମୟ ମହାରାଜାଙ୍କର ଜୟ ହେଉ।

0: Peterson.
1: କଟୁଆଳ
2: ମହାରାଜ,
1: ଗୋଟେ କ୍ରନ୍ଦନର ସ୍ୱର ଶୁଣିପାରୁଛ?
2: ହଁ ମହାରାଜ,
1: ମୋ ରାଜ୍ୟରେ ପୁଣି କ୍ରନ୍ଦନ ଧ୍ୱନି, ତୁମେ ତୁରନ୍ତ ଅନୁସନ୍ଧାନ କର ଏ କାହାର କରୁଣ ସ୍ୱର।
2: ଏ କ୍ରନ୍ଦନ ଧ୍ୱନି ବେଳକୁ ବେଳ ନିକଟ ହେଉଛି ମହାରାଜ, ବୋଧ ହୁଏ କ୍ରନ୍ଦନ କରୁଥିବା ବ୍ୟକ୍ତି ଏଇ ଦରବାର ଆଡକୁ ଅଗ୍ରସର ହେଉଛି।
0: ମଣିମା, ଏ ହଉଛି ମାଟି ଚକଟାଳି ହରି ସାହୁ।
2: ତୁମ ନାଁ ହରି ସାହୁ?
3: ମୋର କିଛି ଦୋଷ ନାହିଁ ମଣିମା, ମତେ ଛାଡି ଦିଅନ୍ତୁ, ମୁଁ ଖୁବ ଗରିବ ଲୋକ ମଣିମା, ଖୁବ ନିରୀହ ଲୋକ।
2: ଧନେଶ୍ୱର ରାଉତ ଘରର କାନ୍ଥ ତିଆରି ବେଳେ ତୁମେ ମାଟି ଚକଟି ନିଧି ମିସ୍ତ୍ରୀକୁ ଯୋଗାଇଥିଲ ନା?
3: ହଜୁର,
2: ତୁମେ ତାହେଲେ ନରହତ୍ୟା ଅପରାଧୀର ଅପରାଧୀ।
1: ନରହତ୍ୟା ଅପରାଧୀ ତୁମକୁ ଶୁଳିଦଣ୍ଡ ଦିଆଯିବ।
3: ମୁଁ କିଛି ଦୋଷ କରିନାହିଁ ହଜୁର, ମାଟି ଚକଟିବା କଣ ଅପରାଧ ହଜୁର? ମୁଁ ତ ଆଜିକି 20 ବର୍ଷ ହେଲା ଏଇ ମାଟି ଚକଟା କାମ କରୁଛି ହଜୁର, ମୋର ଏଥିରେ ଦୋଷ କଣ?
1: କଟୁଳ
2: ଆଦେଶ କରନ୍ତୁ ମହାରାଜ,
1: ଏ ଲୋକଙ୍କୁ ତାର ଅପରାଧ ବିଷୟରେ ଅବଗତ କର।
2: ନିଶ୍ଚୟ ମହାରାଜ, ତୁମେ ଆଜି ପର୍ଯ୍ୟନ୍ତ ଯେତେ କାନ୍ଥ ପାଇଁ ମାଟି ଚକଟିଛ କୌଣସି କାନ୍ଥ ଭାଙ୍ଗି ନାହିଁ, କିନ୍ତୁ ଧନେଶ୍ୱର ରାଉତର କାନ୍ଥ ଭାଙ୍ଗିଲା କିପରି? ତୁମେ ନିଶ୍ଚୟ ମାଟି ଚକଟା କାମରେ କିଛି ତ୍ରୁଟି ରଖିଛ, ସେଥିପାଇଁ ଚୋର କାନ୍ଥରେ ସିନ୍ଧି କାନ୍ଥ ଖୋଳିଲା ବେଳେ କାନ୍ଥ ଭୁଷୁଡ଼ି ପଡ଼ି ଚୋରର ମୃତ୍ୟୁ ହେଲା। ନରହତ୍ୟା ଅଭିଯୋଗରେ ତୁମକୁ ଶୁଣି ଦିଆଯିବ।
3: ମୁଁ ନିର୍ଦ୍ଦୋଷ, ମୋ କାମରେ ମୁଁ କିଛି ହେଲେ ଭୁଲ କରିନାହିଁ ହଜୁର, ମତେ ରକ୍ଷା କରନ୍ତୁ ମହାରାଜ।
1: ତୁମ ସପକ୍ଷରେ ସଫେଇ ଦେବାର ପୂର୍ଣ୍ଣ ଅଧିକାର ତୁମର ଅଛି, ତୁମେ ନିଜ ସପକ୍ଷରେ ତୁମେ ନିଜକୁ ନିଜେ ସମର୍ଥନ କରି ଯଦି କିଛି କହିବାକୁ ଚାହୁଁଥାଅ ତାହେଲେ ଅବିଳମ୍ବେ ପ୍ରକାଶ କର, ଶୀଘ୍ର ପ୍ରକାଶ କର।
3: ମୁଁ ଦୋଷୀ ନୁହଁ ହଜୁର, ମତେ ବିନା ଦୋଷରେ ଶୁଣି ଦିଆଗଲେ ମୋ ସ୍ତ୍ରୀ ପିଲା ଭୋକ ଉପାସରେ ମରିଯିବେ ହଜୁର।
2: ଏସବୁ ଅପ୍ରାସଙ୍ଗିକ କଥା ବନ୍ଦ କର, ନିଜର ନିର୍ଦ୍ଦୋଷତା ପ୍ରମାଣ କରିବା ଯଦି କିଛି ଯୁକ୍ତି ଥାଏ ପ୍ରକାଶ କର।
3: କହୁଛି ହଜୁର, କହୁଛି। ହଁ ମନେ ପଡ଼ିଲା, ସେଦିନ ମାଟି ଚକଟୁଥିବା ବେଳେ ପାଦରେ ଋଣୁ ଝୁଣୁ କରୁଥିବା ପାଉଁଜି ପିନ୍ଧି ମେନକା ନର୍ତ୍ତକୀ ସେ ବାଟେ ଯାଉଥିଲା, ଋଣୁ ଝୁଣୁ ଶବ୍ଦ ଶୁଣି ମୁଁ ନର୍ତ୍ତକୀ ଆଡକୁ ଚାହିଁଲି।
1: ନର୍ତ୍ତକୀ?
3: ସେଇ ନର୍ତ୍ତକୀ କୁ ମୁଁ ଚାହିଁବା ସମୟ ଭିତରେ ପବନରେ ଉଡି ଆସି ଯଦି କିଛି କାଠି କୁଠା ସେ କାଦୁଅରେ ପଡ଼ିଯାଇଥିବ ତାହେଲେ କାଦୁଅରେ ନିଶ୍ଚୟ ଦୋଷ ରହିଯାଇଥିବ, ଆଉ ସେଇ କାଦୁଅରେ ତିଆରି ହୋଇଥିବା କାନ୍ଥ ଭାଙ୍ଗି ଯାଇଥିବ, ଏଥିରେ ମୋର କୋଉଠି ଦୋଷ ରହିଲା ହଜୁର?
2: ମହାରାଜ, କାମ କରିବା ପାଇଁ ପ୍ରତ୍ୟେକଙ୍କୁ ଉପଯୁକ୍ତ ପରିବେଶ ଯୋଗାଇ ଦେବା ଉଚିତ। ନର୍ତ୍ତକୀର ପାଉଁଜି ଶବ୍ଦ ଯୋଗୁଁ ଏ ଲୋକର ଏକାଗ୍ରତା ନଷ୍ଟ ହେଲା, ତେଣୁ ତା କାମରେ ତ୍ରୁଟି ରହିଲା, ତେଣୁ ପ୍ରକୃତ ଅପରାଧୀ ହେଉଛି ମେନକା ନର୍ତ୍ତକୀ।
1: ତମେ ଠିକ କହିଛ କୋଟୱାଳ, ଏ ଲୋକର ବନ୍ଧନ ମୁକ୍ତ କର, ମେନକା ନର୍ତ୍ତକୀକୁ ହାଜର କର।
2: ଦୂତ
0: ହଜୁର,
2: ଦୂତ ତୁରନ୍ତ ରାଜନର୍ତ୍ତକୀ ମେନକାଙ୍କୁ ହାଜର କର।
0: ହଜୁର,
3: ମହାରାଜଙ୍କର ଜୟ ହେଉ, ମୁଁ ଏଥର ଆସୁଛି ମଣିମା।
2: ତୁମେ ନିର୍ଦ୍ଦୋଷ ହରି ସାହୁ, ତମେ ଏଥର ନିର୍ବିଘ୍ନରେ ନିଜ ଘରକୁ ଯାଇପାର, ଆମ ମହାରାଜ ନ୍ୟାୟର ମୂର୍ତ୍ତିମନ୍ତ ଅବତାର, ସ୍ୱୟଂ ଧର୍ମରାଜ, ତାଙ୍କ ନ୍ୟାୟ ନୀତିରେ ଟିକେ ଭୁଲ ତ୍ରୁଟି ରହେ ନାହିଁ, ତୁମେ ଏଥର ମୁକ୍ତ।
3: ମହାରାଜଙ୍କର ଜୟ ହେଉ, ମହାରାଜଙ୍କର ଜୟ ହେଉ।
0: ମହାରାଜ, ଆଦେଶ ହେଲେ ମେନକା ନର୍ତ୍ତକୀଙ୍କ ଦରବାରରେ ହାଜର କରାଇବି।
2: ମହାରାଜ, ରାଜନର୍ତ୍ତକୀ ମେନକା ଆସିଗଲାଣି,
1: ତାହେଲେ ଶୀଘ୍ର ହାଜର କରାଅ।
2: ଦୂତ ମେନକାଙ୍କୁ ହାଜର କରାଅ।
0: ହୁଜୁର,
4: ମହାରାଜଙ୍କର ଜୟ ହେଉ।
1: କଟୁଆଳ,
2: ଆଦେଶ କରନ୍ତୁ ମହାରାଜ,
1: ମେନକାକୁ ତାର ଅପରାଧ ବିଷୟରେ ଅବଗତ କରା।
2: ଆଜିକି କିଛି ବର୍ଷ ତଳେ ହରିସାହୁ ନାମରେ ଜଣେ ମଜୁରିଆ ବାଙ୍ଗୁରୀ ଗାଁର ଧନେଶ୍ୱର ରାଉତର କାନ୍ଥ ତିଆରି ପାଇଁ ମାଟି ଚକଟୁଥିଲା, ତୁମେ ସେ ବାଟ ଦେଇ ପାଉଁଜି ଋଣୁଝୁଣୁ କରି ଯାଉଥିଲ, ତୁମ ପାଉଁଜି ଶବ୍ଦ ଯୋଗୁଁ ସେ ମଜୁରିଆ ହରିସାହୁ ତୁମ ଆଡ଼କୁ ଚାହିଁଲା, ସେହି ସମୟରେ ମଜୁରିଆର ମାଟି ଚକଟାରେ ଦୋଷ ରହିଗଲା, ତେଣୁ ସେହି ମାଟିରେ ତିଆରି କାନ୍ଥରେ ଦୋଷ ମଧ୍ୟ ରହିଲା। କାଲି ରାତିରେ ଚୋର ସେହି କାନ୍ଥରେ ସିନ୍ଧି କଲାବେଳେ କାନ୍ଥ ଭାଙ୍ଗିଗଲା, ଚୋର ଉପରେ କାନ୍ଥଟା ପଡ଼ିବାରୁ ତାର ମୃତ୍ୟୁ ହେଲା, ତେଣୁ ତୁମକୁ ନରହତ୍ୟା ଅଭିଯୋଗରେ ଶୁଳିଦଣ୍ଡ ଦିଆଯିବ।
4: ମୁଁ ଏସବୁ କିଛି ଜାଣିନାହିଁ ମଣିମା, ଧନେଶ୍ୱର ରାଉତ କି ହରିସାହୁ କାହାରିକୁ ମୁଁ ଚିହ୍ନି ନାହିଁ, ମୁଁ ନିର୍ଦ୍ଦୋଷ ମଣିମା,

0: ଦୋଷ
1: ଅପରାଧକୁ ଫାଙ୍କି ଦେବା ମଧ୍ୟ ଏକ ଅପରାଧ ତୁମେ ତୁମ ନିର୍ଦ୍ଦୋଷତା ପ୍ରମାଣ କର
0: ମୁଁ କିଛି ହେଲେ ଅପରାଧ କରିନାହିଁ ମଣିମା ଆପଣ ନ୍ୟାୟ ମୂର୍ତ୍ତି ଦୟା ଓ କ୍ଷମାର ଅବତାର
2: ତୁମେ ସବୁବେଳେ ପାଉଁଜି ପିନ୍ଧ ଏ କଥା କଣ ମିଥ୍ୟା
0: ପାଉଁଜି ପିନ୍ଧିବା କଣ ଅପରାଧ
2: କିନ୍ତୁ ପାଉଁଜି ଶବ୍ଦରେ କାହାର ଏକାଗ୍ରତା ଭଙ୍ଗ କରିବାର ଅଧିକାର ତୁମର ନାହିଁ ହରି ସାହୁ କହେ ତୁମ ପାଦର ଋଣୁ ଛୁଣୁ ଶବ୍ଦରେ ତାର ଏକାଗ୍ରତା ଭଙ୍ଗ ହେଲା ତେଣୁ ତାର ମାଟି ଚକଟିବା କାମରେ ତ୍ରୁଟି ରହିଲା
0: ପାଉଁଜି ଋଣୁ ଝୁଣୁ ଶବ୍ଦ କଲା ସେଥିପାଇଁ ମୁଁ କାହିଁକି ଦଣ୍ଡ ପାଇବି
2: ତୁମ ପାଉଁଜି ଋଣୁ ଝୁଣୁ ଶବ୍ଦ କଲା ସେଥିପାଇଁ ତୁମେ ଦଣ୍ଡ ନ ପାଇ ଆଉ କଣ ସିଏ ଦଣ୍ଡ ପାଇବ
0: ପାଉଁଜି ତିଆରି କରିଥିବା ବଣିଆ ସେଥିପାଇଁ ଦାୟୀ ପାଉଁଜିରେ ଘୁଙ୍ଗୁର ଖଞ୍ଜିଛି ବଣିଆ ମୁଁ କାହିଁକି ଦଣ୍ଡ ପାଇବି
1: ଯଥାର୍ଥ ତମେ ଠିକ କହିଛ ନର୍ତ୍ତକୀ ତମେ ନିର୍ଦ୍ଦୋଷ ବଣିଆ ପ୍ରକୃତ ଦୋଷୀ କଟୁଳ
2: ମହାରାଜ
1: ଶୀଘ୍ର ସେ ବଣିଆକୁ ହାଜର କରା
0: ମହାରାଜ ସାକ୍ଷାତ ଧର୍ମ ଅବତାର
2: ସେ ବଣିଆର ନାମ କଣ ନର୍ତ୍ତକୀ
0: ବସନ୍ତ ସାହୁ
2: ତା ଘରର ସନ୍ଧାନ ଦେଇପାରିବ
0: ରାଜବାସର ଦକ୍ଷିଣ ଦିଗରେ ଥିବା ବଣିଆ ସାହିରେ ତାର ଘର ରାଜ ଦରବାର ଠାରୁ ଖୁବ ନିକଟରେ
2: ଆଦେଶ କରନ୍ତୁ ମଣିମା
1: ଅବିଳମ୍ବେ ବସନ୍ତ ବଣିଆକୁ ହାଜର କରାଅ ତାକୁ ଉପଯୁକ୍ତ ଶାସ୍ତି ଦିଆଯିବ
2: ଆପଣଙ୍କ ଆଦେଶ ଶିରଧାର୍ଯ୍ୟ ମଣିମା
0: ମହାରାଜ ମତେ ଏଥର ଅନୁମତି ମିଳୁ
1: ଯା ତମେ ଏଥର ମୁକ୍ତ ଦୂତ
3: ହୁଜୁର
1: ମେଲଗାର ବନ୍ଧନ ମୁକ୍ତ କର
3: କରୁଛି ହୁଜୁର
0: ମହାରାଜାଙ୍କର ନ୍ୟାୟ ଓ ନିରପେକ୍ଷତାର ପଟ୍ଟାନ୍ତର ନାହିଁ ମହାରାଜାଙ୍କର ଜୟ ହେଉ ମହାରାଜାଙ୍କର ଜୟ ହେଉ
1: ତମେ ଏଥର ନିର୍ଭୟରେ ଯାଅ ନର୍ତ୍ତକୀ ତମେ ନିର୍ଦ୍ଦୋଷ
2: ମହାରାଜ ଏ ହେଉଛି ବସନ୍ତ ବଣିଆ
4: ମୋର କିଛି ଦୋଷ ନାହିଁ ମହାରାଜ ମୁଁ କାହାରି କିଛି କ୍ଷତି କରିନାହିଁ ମଣିମା
1: ଆଚ୍ଛା ବସନ୍ତ
4: ହଜୁର
1: ତମେ ନର୍ତ୍ତକୀ ମେନକାର ପାଉଁଜି ତିଆରି କରିଥିଲ
4: କରିଥିଲି ହଜୁର
1: ପାଉଁଜିରେ ଘୁଙ୍ଗୁର ପୁରାଇଥିଲ
4: ହଁ ହଜୁର
1: ତାହେଲେ ତମେ ନରହତ୍ୟା ଅଭିଯୋଗରେ ଅପରାଧୀ
4: ନା ନା ହଜୁର ମୁଁ କାହାକୁ ହତ୍ୟା
1: କରିନାହିଁ
5: ମହାରାଜ
1: ମୋ ରାଜ୍ୟରେ ଅନ୍ୟାୟର ସ୍ଥାନ ନାହିଁ ଏଠି ଗଣତନ୍ତ୍ରକୁ ଉପଯୁକ୍ତ ସମ୍ମାନ ଦିଆଯାଏ ଅପରାଧୀ ତାର ଅପରାଧ ସମ୍ପର୍କରେ ଭଲ ଭାବରେ ଜାଣିବାର ଅଧିକାର ବି ଅଛି ବସନ୍ତ ବଣିଆକୁ ତାର ଅପରାଧ ବିଷୟରେ ଅବଗତ କରାଅ
5: ବୁଝିଲ ବାବୁ ବସନ୍ତ ତୁମେ ଯେଉଁ ପାଉଁଜି ତିଆରି କରିଥିଲ ତାକୁ ପିନ୍ଧି ମେନକା ନର୍ତ୍ତକୀ ରାସ୍ତାରେ ଚାଲି ଚାଲି ଯାଉଥିଲା ପାଉଁଜିର ଋଣୁଝୁଣୁ ଶବ୍ଦ ଆଡ଼କୁ ବାଙ୍ଗୁରୀ ଗାଁର ଧନେଶ୍ୱର ରାଉତର କାନ୍ଥ ତିଆରି ପାଇଁ ମାଟି ଚକଟୁଥିବା ମୂଲିଆ ହରିଆ ଚାହିଁଲା ଆଉ ସେଇ ମାଟିରେ ତିଆରି କାନ୍ଥରେ ତ୍ରୁଟି ରହିଗଲା କାଲି ରାତିରେ ସେଇ କାନ୍ଥରେ ସିନ୍ଧିଗାତ ଖୋଳିବା ବେଳେ କାନ୍ଥ ଭାଙ୍ଗିଯାଇ ସିନ୍ଧିଆ ଚୋର ମରିଗଲା ତାର ସ୍ତ୍ରୀ ପିଲା ସବୁ ଅନାଥ ହୋଇଗଲେ ବୁଝିଲ ତେଣୁ ସେଇ ସିନ୍ଧିଆ ଚୋରର ହତ୍ୟା ଅଭିଯୋଗରେ ତୁମେ ଅଭିଯୁକ୍ତ
4: ହେ ଭଗବାନ ମୋତେ ରକ୍ଷା କରନ୍ତୁ ମହାରାଜ ସେଇ ପାଉଁଜି ପିନ୍ଧି ମେନକା ଭାଇ ସେ ମାଟି ଯିବେ ବୋଲି ମୁଁ ଜାଣିନଥିଲି କାଦୁଅ ଚକଟୁଥିବା ମୂଲୁଆ ତାକୁ ଚାହିଁବ ବୋଲି ଆଉ ତା ମାଟି ଚକଟିବାରେ ଦୋଷ ରହିବ ବୋଲି ମୁଁ ମୋଟେ ଜାଣିନଥିଲି
5: ଏମିତି ଅଜଣା ଚାଉଳରେ ଭାତ ଖାଇଲେ ତାର ପରିଣତିକୁ ତମକୁ ଭୋଗିବାକୁ ପଡ଼ିବ ବସନ୍ତ ମହାମହିମ ମଣିମା ନ୍ୟାୟ ଧର୍ମର ଅବତାର ଅନ୍ୟାୟରେ ଏଠି ମଶାଟାଏ ଗଳିବାର ବାଟ ନାହିଁ ନରହତ୍ୟା ପରି ଅପରାଧର ଶାସ୍ତି ବିଧାନ ନିଶ୍ଚିତ ଭାବେ କରାଯିବ
4: ମୋତେ କ୍ଷମା କରନ୍ତୁ ମହାମନ୍ତ୍ରୀ ମୋ ପିଲା ଛୁଆ ଦାଣ୍ଡର ଭିକାରୀ ହୋଇଯିବେ
5: ନ୍ୟାୟ ଆଉ ଧର୍ମର ବିଚାର ପାଖରେ ଦୟା ଓ କ୍ଷମାର ସ୍ଥାନ ନାହିଁ ବସନ୍ତ
1: ମହାମନ୍ତ୍ରୀ ବସନ୍ତ ବଣିଆକୁ ଶେଷ ସୁଯୋଗ ପ୍ରଦାନ କରାଯାଉ
5: ବସନ୍ତ ତମକୁ ଶେଷ ସୁଯୋଗ ପ୍ରଦାନ କରାଗଲା ତମେ ତମେ ତମ ନିର୍ଦ୍ଦୋଷତା ପ୍ରମାଣ କର
4: ମୁଁ ନିର୍ଦ୍ଦୋଷ ମଣିମା
1: ଖାଲି ନିର୍ଦ୍ଦୋଷ କହିଲେ ଚଳିବ ନାହିଁ ଦୋଷ ଯଦି ତୁମର ନାହିଁ ଆଉ କାହାର ଦୋଷ ଅଛି ପ୍ରମାଣ କର
4: ମହାରାଜ ସିନ୍ଧିଆ ଚୋର ନିଜେ ଦୋଷୀ ସେ କାନ୍ଥଟାକୁ ଖୋଳିବାରୁ କାନ୍ଥଟା ତା ଉପରେ ପଡ଼ିଲା
5: ସିନ୍ଧିଆ ଚୋର ନିର୍ଦ୍ଦୋଷ ବୋଲି ଦରବାରରେ ପ୍ରମାଣିତ ହୋଇସାରିଛି ବସନ୍ତ
4: କାନ୍ଥ ଦେଇଥିବା ମିସ୍ତ୍ରୀର ଦୋଷ ଯୋଗୁଁ କାନ୍ଥଟା ଭାଙ୍ଗି ଯାଇଥିଲା ତେଣୁ ସେଇ ମିସ୍ତ୍ରୀ ଅପରାଧୀ
5: ସିଏ ବି ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇସାରିଛି
4: ତାହେଲେ ମେନକା ନର୍ତ୍ତକୀ ଅସଲ ଦୋଷୀ
5: ସିଏ ବି ନିର୍ଦ୍ଦୋଷ ପ୍ରମାଣିତ ହୋଇସାରିଛି ଆଉ ଯଦି କିଛି କହିବାର ଅଛି ଜଲ୍ଦି କୁହ
4: ମୋତେ ରକ୍ଷା କରନ୍ତୁ ହଜୁର ମୋତେ ରକ୍ଷା କରନ୍ତୁ ମୁଁ ନିର୍ଦ୍ଦୋଷ
1: ନିର୍ଦ୍ଦୋଷ ସଭାସଦ ବର୍ଗ ସିନ୍ଧିଆ ଚୋରର ହତ୍ୟା ଅଭିଯୋଗରେ ବସନ୍ତ ପଣିଆକୁ ମୁଁ ଶୁଣି ଦଣ୍ଡରେ ଦଣ୍ଡିତ କରୁଛି
4: ମୁଁ ନିର୍ଦ୍ଦୋଷ।

0: କଣ ଏମିତି ନାଇଁ ନାଇଁ ହଉଛୁ? ଶୀଘ୍ର କଣ କହିବାର ଅଛି?
1: ମୁଣ୍ଡ ରହିଲେ କହିବି ହଜୁର।
0: କୁହ, ଶୀଘ୍ର କୁହ।
1: କଥା କଣ କି ହଜୁର, ଏ ବଣିଆଟା ଅତି ସୁକୁଟା, ୟାର ଦେହର ମୋଟେଇ ଠାରୁ ଶୁଳି ଦଣ୍ଡର ମୋଟେଇ ବେଶୀ, ତେଣୁ ଏମିତିକିଆ ମୁରୁଗୁଡ଼ିଆ ସରୁଆ ଆଉ ସୁକୁଟା ଦୁର୍ବଳ ଲୋକକୁ ଶୁଳିରେ ଚଢ଼େଇ ହେବନି ହଜୁର।
2: ମହାମନ୍ତ୍ରୀ
3: ମଣିମା,
2: ଏ ଶୁଳିଆ ହୁଏତ ଠିକ କଥା କହୁଛି, କିଛି ବିକଳ୍ପତ୍ରେ ପ୍ରକାଶ କର।
3: ହଁ ମହାରାଜ, ଶୁଳିଆର ଅଭିଯୋଗ ଯଥାର୍ଥ। ଏ ବସନ୍ତ ବଣିଆ ଅତି ପତଳା ହୋଇଥିବାରୁ ଶୁଳି ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ମହାରାଜ, ଏହାକୁ ମୁକ୍ତ କରାଯାଉ। ଜଣେ ମୋଟା ଲୋକକୁ ଶୁଳିରେ ବସାଇବାର ବ୍ୟବସ୍ଥା କରାଯାଉ ମହାରାଜ।
2: ଉତ୍ତମ ପ୍ରସ୍ତାବ, ଉତ୍ତମ ପ୍ରସ୍ତାବ। ଏ ବଣିଆକୁ ବନ୍ଧନ ମୁକ୍ତ କରାଯାଉ।
4: କରୁଛି ହଜୁର।
5: ମହାରାଜାଙ୍କର ଜୟ ହୋ, ମହାରାଜାଙ୍କର ଜୟ ହୋ।
2: କୋଟୱାଳ
6: ହଜୁର,
2: ଜଣେ ମୋଟା ଲୋକକୁ ଶୁଳି ଦିଆଯିବାର ବନ୍ଦୋବସ୍ତ କର। ରାଜ୍ୟରେ ହୋଇଥିବା ନର ହତ୍ୟା ଅପରାଧ ପାଇଁ ଶାସ୍ତି ଦିଆଯିବା କଥା, ଶାସ୍ତି ଦିଆଯିବ। ରାଜ୍ୟର ସବୁଠୁ ମୋଟା ଲୋକକୁ ଖୋଜି ବାହାର କରାଯାଉ।
6: ମଣିମାଙ୍କ ଆଦେଶ ଶିରୋଧାର୍ଯ୍ୟ।
5: ଅନ୍ୟାୟ ହୋଇଛି, ଅନ୍ୟାୟ ହୋଇଛି ମଣିମା, ଅନ୍ୟାୟ ହୋଇଛି। କଣ ଅନ୍ୟାୟ ହୋଇଛି? ମୋଟା ଲୋକର ଅପରାଧ କଣ?
2: ଶାନ୍ତି, ଶାନ୍ତି, କ୍ଷାନ୍ତ ହୁଅନ୍ତୁ, ଆପଣମାନେ ନିରବତା ରକ୍ଷା କରନ୍ତୁ। ଆପଣମାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିବା କଥା ମୁଁ ଜାଣିପାରୁଛି। ପରିଷଦ କଣ କହିବାର ଅଛି ପ୍ରକାଶ କର।
5: ମୋଟା ଲୋକର ଅପରାଧ କଣ ମଣିମା? ତାକୁ କାହିଁକି ଶୁଳି ଦିଆଯିବ? ଏହା ଘର ଅନ୍ୟାୟ।
2: ଅନ୍ୟାୟ ମୋ ରାଜ୍ୟରେ ପୁଣି ଅନ୍ୟାୟ? ମହାମନ୍ତ୍ରୀ
3: ମଣିମା,
2: ମୋଟା ଲୋକର ଅପରାଧ,
3: ମୋଟା ଲୋକର ଅପରାଧ। ଆରେ ସତତ, ମୋଟା ଲୋକର ଅପରାଧ
2: ଶୀଘ୍ର ପ୍ରକାଶ କର ମହାମନ୍ତ୍ରୀ।
3: ମୋଟା ଲୋକର
2: ଶୀଘ୍ର ପ୍ରକାଶ କର।
3: ଅଛି ଅଛି ମହାରାଜ, ଅଛି ଅଛି ଅଛି, କେବଳ ଖୋଜିକି ପାଇବା ଯାହା ଟିକେ ବିଳମ୍ବ ହଉଛି ମହାରାଜ।
2: ଶୀଘ୍ର ଖୋଜ ମହାମନ୍ତ୍ରୀ।
3: ଖୋଜୁଛି, ଖୋଜୁଛି, ଖୋଜୁଛି। ମିଳିଯିବ, ମିଳିଯିବ, ମିଳିଯିବ। ଅପରାଧ ନଥାଇ କୌଣସି ଲୋକ ନାହିଁ ମହାରାଜ, ସବୁ ଲୋକର ଅପରାଧ ଅଛି। ସେଇ ଅପରାଧକୁ ଚିହ୍ନଟ କରିବା ପାଇଁ ଦିବ୍ୟ ଦୃଷ୍ଟିଟିଏ ଦରକାର ମହାରାଜ।
2: ନିଶ୍ଚିତ ଯେ ତୁମର ସେ ଦିବ୍ୟ ଦୃଷ୍ଟି ଅଛି?
3: ହଁ ହଁ ମହାରାଜ, ଆପଣଙ୍କ କୃପାରୁ ମୋର ଦିବ୍ୟ ଦୃଷ୍ଟି ଅଛି, ମୋର ଦୃଷ୍ଟି ଅତି ତୀକ୍ଷ୍ଣ ମହାରାଜ।
2: ଅପରାଧ ମୋଟା ଲୋକର ଅପରାଧ ଶୀଘ୍ର ପ୍ରକାଶ କର।
3: କରୁଛି, କରୁଛି ମହାରାଜ, କରୁଛି। ମୋଟା ଲୋକର ଅପରାଧ, ମୋଟା ଲୋକର ମିଳିଗଲା ମହାରାଜ।
2: ପ୍ରକାଶ କର।
3: ରାଜ୍ୟର ସବୁଠାରୁ ମୋଟା ହେବା ହେଉଛି ତାର ଅପରାଧ ମହାରାଜ। ଆମର ଏଇ ରାଜ୍ୟରେ ଗଣତନ୍ତ୍ର ଶାସନ ଚାଲିଛି, ଏଠି ସାମାନ୍ୟ ମୋଟା ହେବା କଥା, ସମସ୍ତେ ସମାନ ମୋଟା ହେବା କଥା। ସବୁଠୁ ମୋଟା ହେବାଟା ନିଶ୍ଚୟ ଏକ ଗୁରୁତର ଅପରାଧ। ମୋଟା ଲୋକ ଅନ୍ୟମାନଙ୍କଠାରୁ ବେଶୀ ଖାଦ୍ୟ ଖାଉଛି, ତେଣୁ ସେ ଅପରାଧୀ, ତାକୁ ଶୁଳି ଦଣ୍ଡ ଦିଆଯିବା ଆବଶ୍ୟକ ମହାରାଜ।
2: ଆପଣମାନେ ମୋଟା ଲୋକର ଅପରାଧ ସମ୍ପର୍କରେ ସମସ୍ତେ ଶୁଣିଲେ ତ? ଆଉ କାହାର କ'ଣ କିଛି କହିବାର ଅଛି? ଶୁଳି ପ୍ରଦାନ ଆସନ୍ତାକାଲିକୁ ସ୍ଥଗିତ ରଖାଗଲା। କାଲି ରାଜ୍ୟବାସୀଙ୍କ ସମ୍ମୁଖରେ ରାଜ୍ୟର ସବୁଠାରୁ ମୋଟା ଲୋକକୁ ଶୁଳି ପ୍ରଦାନ କରାଯିବ, ଦରବାର ଆଜି ପାଇଁ ଏତିକିରେ ସାଙ୍ଗ କରାଗଲା।
5: ମହାମହିମ ନ୍ୟାୟମୂର୍ତ୍ତି ବିରାଜ ବୀରବର ପ୍ରବଳ ପରାକ୍ରମଶାଳୀ ମହାରାଜା ଶ୍ରୀ ଶ୍ରୀ ତ୍ରିବିକ୍ରମ ମହେନ୍ଦ୍ର ବାହାଦୁରଙ୍କର, ମହାରାଜା ଶ୍ରୀ ତ୍ରିବିକ୍ରମ ମହେନ୍ଦ୍ର ବାହାଦୁରଙ୍କର, ମହାରାଜା ଶ୍ରୀ ଶ୍ରୀ ତ୍ରିବିକ୍ରମ ମହେନ୍ଦ୍ର ବାହାଦୁରଙ୍କର।
7: ବତ୍ସ୍ୟ ଚତୁରାନନ, ଘୋର ବିପଦର ସମୟ ଆସିଗଲା।
8: ବିପଦ ସମୟ? ବିପଦ ସମୟ କଣ ଗୁରୁଦେବ?
7: ମୁଁ ଖବର ପାଇଲି, ଏ ରାଜ୍ୟର ରାଜା ଆଦେଶ କରିଛନ୍ତି ଏ ରାଜ୍ୟର ସବୁଠୁ ମୋଟା ଲୋକଙ୍କୁ ଶୁଳିରେ ଚଢ଼େଇବା ପାଇଁ।
8: ମୋଟା ଲୋକକୁ ଶୁଳି ଦିଆଯିବାର କାରଣ?
7: ମୁଁ ପ୍ରଥମରୁ କହିଛି, ଏ ରାଜ୍ୟ ଅତି ବିପଦଜନକ, ଏ ରାଜ୍ୟର ବିଚାର ସବୁ ଅଦ୍ଭୁତ, ରାଜାଙ୍କ ବୁଦ୍ଧି ଖୁବ୍ ମୋଟା।
8: ତଥାପି ମୋଟା ଲୋକକୁ ଶୁଳି ଦେବା ପଛରେ କିଛି କାରଣ ଥିବ?
7: ମୁଁ ଯାହା ଶୁଣିବାକୁ ପାଇଲି ତାହା ଏହିପରି, ନର ହତ୍ୟା ଅଭିଯୋଗରେ ରାଜା ଗୋଟିଏ ଲୋକକୁ ଶୁଳିଦଣ୍ଡ ପ୍ରଦାନ କରିଥିଲେ, କିନ୍ତୁ କିନ୍ତୁ ସେ ଲୋକ ଅତ୍ୟନ୍ତ ରୁଗ୍ଣ ଓ ପତଳା ହୋଇଥିବାରୁ ତାକୁ ଶୁଳିରେ ଚଢ଼େଇବା ଅସୁବିଧା ହେବ ବୋଲି ମୋଟା ଲୋକ ଖୋଜା ଚାଲିଛି।
8: ଆମେ କ'ଣ ଏ ରାଜ୍ୟର ସବୁଠୁ ମୋଟା ଲୋକ?
7: ମୁଁ ତୁମକୁ ବାରଣ କରିଛି ନା ଏପରି ଅଦ୍ଭୁତ ରାଜ୍ୟରେ ରହିବା ବିପଦଜନକ ବୋଲି, କିନ୍ତୁ ତୁମେ ମୋ କଥା ନ ମାନି, ବାରଣ ନ ମାନି ଏଠି ରହିବାକୁ ଜିଦ୍ ଧରି ବସିଲ। ଏଠି ପ୍ରତ୍ୟେକ ଜିନିଷର ସେର ପ୍ରତି ଦାମ ଏକ ପଇସା, ଶସ୍ତାରେ ଖୁବ୍ ଭଲ ଭଲ ଖାଦ୍ୟ ମୋତେ ଖୁଆଇଲ ଆଉ ନିଜେ ବି ଖାଇଲ। ଏ ରାଜ୍ୟର ସବୁଠୁ ଅଧିକ ବପୁବାନ ଆମେ ଦୁହେଁ, ତେଣୁ ଆମ ଦୁହିଁଙ୍କ ଭିତରୁ କାହାକୁ ଶୁଳିରେ ଚଢ଼ିବାକୁ ହେବ?

0: ଯାହା ସର୍ବଦା ପରିବାର ମୁଖ୍ୟଙ୍କ ଆଦର୍ଶ ହୋଇ ରହିଆସିଛି। ତେଣୁ ମୁଁ ଆଜି ଆଗ ଶୁଳିରେ ବସି ସ୍ୱର୍ଗରେ ରାଜା ହେବି।
1: ନା ମହାରାଜ, ଏ ଚତୁରାନନର ଚତୁର କଥାରେ ଆପଣ ଭୁଲନ୍ତୁ ନାହିଁ। ଆପଣ ହେଉଛନ୍ତି ଏ ରାଜ୍ୟର ମୁଖ୍ୟ। ଏ ରାଜ୍ୟରେ ଯାହା ଭଲ ଜିନିଷ ଅଛି ସେସବୁ ଆପଣଙ୍କର ପ୍ରାପ୍ୟ, ଆପଣ ତାହା ଭୋଗ କରିବେ। ସେହିପରି ଆଶ୍ରମର ମୁଖ୍ୟ ହେଲି ମୁଁ। ଆଶ୍ରମରେ ଧ୍ୟାନରେ ବସିଥିବା ବେଳେ ମୁଁ ଯେଉଁ ତତ୍ତ୍ୱ ପାଇଛି ତାର ସଦ୍ବିନିଯୋଗ କରିବାର ଅଧିକାର ପ୍ରଥମେ ମୋର।
2: ମହାମନ୍ତ୍ରୀ ମଣିମା, ଏ ବାବାଜୀ କଣ କହିଲେ ଶୁଣିଲ ତ?
3: ଶୁଣିଲି ମହାରାଜ।
2: ମୁଁ ଏ ରାଜ୍ୟର ରାଜା। ଏ ରାଜ୍ୟରେ ଯାହା ମହାର୍ଘ୍ୟ ପଦାର୍ଥ ଅଛି, ଯାହା ମିଳିବ ତାର ଅଧିକାରୀ ହେଉଛି ମୁଁ।
3: ଏଥିରେ ସନ୍ଦେହ କରିବାର କଣ ଅଛି ମହାରାଜ?
2: ତାହେଲେ ବାବାଜୀ ଓ ଚେଲାଙ୍କୁ ବିଦାୟ କରିଦିଅ।
3: ମହାରାଜ,
2: ଆମ୍ଭେ ଦୁହେଁ ଆଜି ଅପରାହ୍ନ 3:45 ମୁଁ ଆଗ ଛୁଳିରେ ଚଢ଼ିବି, ଆଉ ତାର ଠିକ୍ ପରେ ପରେ ତମେ ଚଢ଼ିବ। ଆମେ ଦୁହେଁ ସ୍ୱର୍ଗଧାମରେ ରାଜା ଓ ମନ୍ତ୍ରୀ ପଦରେ ଅଭିଷିକ୍ତ ହେବା।
0: ନା ମହାରାଜ, ଆମ ହସ୍ତରୁ ଏ ଅପୂର୍ବ ସୁଯୋଗ ଛିନ୍ନ କରନ୍ତୁ ନାହିଁ।
1: ଆମେ ପାଇଥିବା ତଥ୍ୟକୁ ସଦ୍ବିନିଯୋଗ କରିବାର ଅଧିକାର ଆମକୁ ମିଳୁ।
2: କଟୁଳ
4: ଆଦେଶ କରନ୍ତୁ ମହାରାଜ।
2: ଏ ଦୁଇ ଜଣଙ୍କୁ ଗଳା ଧକ୍କା ଦେଇ ଦରବାରୁ ବହିଷ୍କାର କର।
4: ଦୂତ
5: ହୁଜୁର, ଏଇ ଚାଲ ଚାଲ ବେ, ଆଗକୁ ପଛେ କଣ ହଉଛୁ? ବାହାରେ ଏଠୁ
0: ଆମକୁ ମାର ନା, ଆମେ ଏଠୁ ଚାଲି ଯାଉଛୁ, ଆମେ ଏଠୁ ଚାଲି ଯାଉଛୁ।
2: ଏ ମର୍ତ୍ତ୍ୟର ସମସ୍ତ ଐଶ୍ୱର୍ଯ୍ୟ ବହୁ ବର୍ଷ ଧରି ଭୋଗ କଲା ପରେ ଏହା ଆମକୁ ଆନନ୍ଦ ଦେଇପାରୁ ନାହିଁ। ଆମେ ଏଥର ସ୍ୱର୍ଗର ଐଶ୍ୱର୍ଯ୍ୟ ଉପଭୋଗ କରିବା।

0: ରାଜାଙ୍କୁ ଅନୁରୋଧ କରୁଛି, ସେ ପ୍ରଜାମାନଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ପ୍ରଦାନ କରନ୍ତୁ।
1: ମହାମନ୍ତ୍ରୀ, ଶୀଘ୍ର ଆମ ରାଜ୍ୟର ଅନୁଶାସନ ଫର୍ଦ୍ଦ ପ୍ରସ୍ତୁତ କର।
2: ପ୍ରସ୍ତୁତ କରୁଛି ମହାରାଜ।
1: ପ୍ରିୟ ପ୍ରଜାଗଣ, ମୁଁ ଏ ସିଂହାସନ ଆରୋହଣ କରିବା ମୁହୂର୍ତ୍ତରେ ଅନୁଭବ କରୁଛି ଏ ସିଂହାସନ କେମିତି ହଲଚଲ ଟଳମଳ ହେଉଛି। ମୁଁ ଭାବୁଛି ଏ ସିଂହାସନର ମୂଳଦୁଆ ମଜବୁତ ନୁହଁ। ସିଂହାସନ ଏମିତି ଟଳମଳ ହେଲେ ଶାସନ ଗୋଳମାଳ ଧରିବ। ପ୍ରତି ମୁହୂର୍ତ୍ତରେ ମୁଁ ଏ ସିଂହାସନକୁ ସମ୍ଭାଳି ଧରିବି ନା ରାଜ୍ୟ ଶାସନ କରିବି। ତେଣୁ ମୋର ପ୍ରଥମ କାର୍ଯ୍ୟ ଏ ସିଂହାସନର ମୂଳଦୁଆ ମଜବୁତ କରିବା। ମହାମନ୍ତ୍ରୀ,
2: ଆଦେଶ କରନ୍ତୁ ମହାରାଜ।
1: ଅନୁଶାସନ ଫର୍ଦ୍ଦ ପ୍ରସ୍ତୁତ ହୋଇଗଲା?
2: ହଁ ମହାରାଜ।
1: ପ୍ରଜାମାନଙ୍କ ଅବଗତି ନିମନ୍ତେ ତାହା ପାଠ କର।
2: ଏ ବାଲିବନ୍ତ ରାଜ୍ୟର ପୂର୍ବ ପ୍ରତିଷ୍ଠିତ ଗଣତନ୍ତ୍ର ଶାସନକୁ ଅବ୍ୟାହତ ରଖିବା ପାଇଁ ପ୍ରତ୍ୟେକ ପଦାର୍ଥର ସେର ପ୍ରତି ମୂଲ୍ୟ ପୂର୍ବପରି ଏକ ପଇସା ରହିବ। ରାଜ୍ୟରୁ ଅପରାଧ ମୂଳୋତ୍ପାଟନ ନିମନ୍ତେ ସାନ ବଡ଼ ଯେକୌଣସି ଅପରାଧ ପାଇଁ ଶୁଳି ଦଣ୍ଡ ପ୍ରଦାନ କରାଯିବ। ରାଜ୍ୟରେ ବର୍ତ୍ତମାନ ଶିକ୍ଷିତ ବେକାରଙ୍କ ସମସ୍ୟା ଉତ୍କଟ ହୋଇଥିବାରୁ ଅନ୍ୟ ଦେଶ ପର୍ଯ୍ୟନ୍ତ ଶିକ୍ଷାକୁ ନିଷିଦ୍ଧ କରାଗଲା। ବିପ୍ଳବ, ବିଦ୍ରୋହ ଏବଂ ଆପତ୍ତି ଅଭିଯୋଗ ରାଜ୍ୟର ଉନ୍ନତିର ବାଧକ, ତେଣୁ ସେସବୁକୁ ସବୁଦିନ ପାଇଁ ନିଷିଦ୍ଧ କରାଗଲା। ରାଜ୍ୟର ରାଜା ହେଉଛନ୍ତି ଚଳନ୍ତି ବିଷ୍ଣୁ। ରାଜ୍ୟର ପ୍ରତି ମନ୍ଦିରରୁ ଦେବବିଗ୍ରହକୁ ଅପସାରଣ କରାଯାଇ ସେ ସ୍ଥାନରେ ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ରାଜ୍ୟରେ ପୂର୍ବର ପ୍ରଚଳିତ ସମସ୍ତ ପର୍ବପର୍ବାଣୀ ଆଉ କେହି ପାଳନ କରିପାରିବେ ନାହିଁ। ଏଣିକି ମହାରାଜା, ମହାରାଣୀ, ଯୁବରାଜ, ଯୁବରାଣୀଙ୍କ ଜନ୍ମଦିନ ଓ ମହାରାଜାଙ୍କ ବିବାହ ବାର୍ଷିକକୁ ରାଜ୍ୟର ସାଧାରଣ ପର୍ବ ଦିବସ ରୂପେ ଏ ରାଜ୍ୟର ପ୍ରତି ଘରେ ଘରେ ପାଳିତ ହେବ। ପ୍ରତ୍ୟେକ ଲୋକର ବୈଠକ ଗୃହରେ ମହାରାଜାଙ୍କ ଚିତ୍ର ସ୍ଥାନ ପାଇବ। ପ୍ରତି ପରିବାରରୁ ଜଣେ ବାଧ୍ୟତାମୂଳକ ଭାବେ ରାଜ୍ୟର ସେନାବାହିନୀରେ ଯୋଗ ଦେବେ। ରାଜ୍ୟର ଶ୍ରେଷ୍ଠ ରାଜଭକ୍ତଙ୍କୁ ମହାରାଜାଙ୍କ ଜନ୍ମଦିବସରେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ରାଜ୍ୟର ପ୍ରତ୍ୟେକ ପ୍ରଜା ମହାରାଜାଙ୍କ ଅନୁଗତ୍ୟର ପ୍ରମାଣ ସ୍ୱରୂପ।

ଶୁଣିଲେ ନାଟକ ସିଂହାସନ। ରଚନା କରିଥିଲେ ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆମ କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 10:30 ହେବାକୁ ଯାଉଛି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ କଟି ପତଙ୍ଗ, ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ।

ଆପଣମାନେ ଶୁଣିଛନ୍ତି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ପରବର୍ତ୍ତୀ ଗୀତଟି ନେଇଛୁ ରୋଟି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ମହମ୍ମଦ ରଫିଙ୍କ କଣ୍ଠରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତ ରାଜା ଓ ରଙ୍କ ଏହି ଚଳଚ୍ଚିତ୍ରରୁ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କଭି କଭି। ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମୁକେଶ। ସାହିରଙ୍କ ଗୀତ, ସଙ୍ଗୀତ ଖୟାମ।

ଅମର ପ୍ରେମ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ।

କାର୍ଯ୍ୟକ୍ରମ ଶେଷରେ ହମ୍ ଦୋନୋ ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ସାହିର, ସଙ୍ଗୀତ ପରିଚାଳନା ଜୟଦେବ।

ମହ୍ଲାର ବନମଲ୍ଲିକା କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 9:30। ଏଥିରେ ଶୁଣିବେ ଗୀତିକାର, ନାଟ୍ୟକାର, କଣ୍ଠଶିଳ୍ପୀ, ହାସ୍ୟ ଅଭିନେତା ତଥା ପ୍ରଯୋଜକ ଏଲ୍ପି ଚକ୍ରଙ୍କ ସହ ଅନ୍ତରଙ୍ଗ ଆଳାପ। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ।

କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଇଲାଇଞ୍ଜୁ ପ୍ରଚାର କରିବ ଦିନ 12:30। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ପ୍ରଥମେ ଶୁଣିବେ ବିଶ୍ୱ ଶ୍ୱାସ ଦିବସ ସମ୍ପର୍କରେ, ପରେ ସାକ୍ଷାତକାରରେ ଶୁଣିବେ ଶ୍ୱାସ ରୋଗର କାରଣ ଓ ତା'ର ପ୍ରତିକାର ସମ୍ପର୍କରେ, ଏବଂ ଶେଷରେ ଶୁଣିବେ ମାତୃଭାଷା ସୁରକ୍ଷାରେ ମା'ର ଅବଦାନ ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ହ୍ୟାଲୋ ଚୈତୀ ଜହ୍ନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଉଦୟ ଭାରତ, 6:55 ଆଜିର ପ୍ରସଙ୍ଗ, ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ପ୍ରଚାର କରିବୁ ରାତି 8:10। ଏଥିରେ ଶୁଣିବେ ଶୌଚାଳୟ ବ୍ୟବହାରର ଆବଶ୍ୟକତା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତାର ଆବଶ୍ୟକତା ସମ୍ପର୍କରେ। ତଥ୍ୟ ସମ୍ବଳିତ ରୂପକ ଧରିତ୍ରୀ ମାତା ପ୍ରଚାର କରିବୁ ରାତି 9:30। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ବର୍ଣ୍ଣନା ମୋନାଲିସା ମହାନ୍ତି। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆମର ସାନ୍ଧ୍ୟ ଅଧିବେଶନ।